ଆକାଶବାଣୀ ସମ୍ବଲପୁର ସମୟ ସକାଳ 5:56:16 ଆଜି ଶନିବାର 1948 ଶତାବ୍ଦ ଜ୍ୟେଷ୍ଠ 16 ଦିନ 2026 ମସିହା ଜୁନ୍ ମାସର 6 ତାରିଖ। ଶ୍ରୋତାମାନଙ୍କୁ ଅଭିବାଦନ ଜଣାଇ ଆରମ୍ଭ କରୁଛୁ ଆଜିର ଅଧିବେଶନ। କାର୍ଯ୍ୟକ୍ରମ ପ୍ରସାରିତ ହେଉଛି ମିଡିୟମ୍ ୱେଭ୍ 370.5 ମିଟର ତଥା 945 କିଲୋହର୍ଜ ଏବଂ ଏଫ୍ଏମ୍ 101 MHz ଯୋଗେ। ଆପଣମାନେ ଆମର କାର୍ଯ୍ୟକ୍ରମ ନ୍ୟୁଜ୍ ଅନ୍ ଏଆଇଆର୍ ଆପ୍ସରେ ମଧ୍ୟ ଶୁଣିପାରିବେ। ମାଙ୍ଗଳିକ।

ପାଆନ୍ତି ଯଦିରେ କଳା କାହ୍ନୁ ତତେ କୋଳେଇ ନିଅନ୍ତି ଥରେ। କାର୍ଯ୍ୟକ୍ରମର ପରବର୍ତ୍ତୀ ଭକ୍ତିଗୀତ ଶୁଣନ୍ତୁ, କଣ୍ଠଶିଳ୍ପୀ ମୀରା ମିଶ୍ର, ଅଲେଖ ବିଶ୍ୱାଳଙ୍କ ଗୀତ ରଚନା।

କାର୍ଯ୍ୟକ୍ରମର ପରବର୍ତ୍ତୀ ଭକ୍ତିଗୀତ ଶୁଣନ୍ତୁ। ଗୀତ ରଚନା କରିଛନ୍ତି ପରଶୁରାମ ନାଥ, କଣ୍ଠଶିଳ୍ପୀ ପି ବିଜିତ ନାୟାର। କହ୍ନାଇରେ କହ୍ନାଇ କେବେ ଆସି ଦେଖାଦେବୁ ଭାବୁଛି ମୁହିଁ।

କେହି ସରିକି ପ୍ରଭୁ ପଣେ ନୀଳାଦ୍ରି କେଶରିକି। ପରବର୍ତ୍ତୀ ଭକ୍ତିଗୀତ ଶୁଣନ୍ତୁ, କଣ୍ଠଶିଳ୍ପୀ ଲିଙ୍ଗରାଜ ମିଶ୍ର, କବି ସୂର୍ଯ୍ୟ ବଳଦେବ ରଥଙ୍କ ଗୀତ ରଚନା।

ମନ୍ଦାର ଫୁଲେମା ଦିଶୁଛେ ମନ୍ଦାର ମାଲିନୀ କାର୍ଯ୍ୟକ୍ରମ ଶେଷରେ ସମ୍ବଲପୁରୀ ଭକ୍ତିଗୀତ ଶୁଣନ୍ତୁ କଣ୍ଠଶିଳ୍ପୀ ପୂଜା ମୁଣ୍ଡା ପ୍ରମୋଦ କୁମାର ମିଶ୍ରଙ୍କ ଗୀତ ରଚନା।

ଭକ୍ତି ସଙ୍ଗୀତର କାର୍ଯ୍ୟକ୍ରମ ବନ୍ଦନା ଏଇଠି ଶେଷ ହେଲା। ଆକାଶବାଣୀ ସମ୍ବଲପୁର ଶୁଣନ୍ତୁ ଆଜିର ଭାବନା। ଉପସ୍ଥାପନା ମନୋଜ କୁମାର ପୂଜାରୀ।

ନିରବତାର ଉପାଦେୟତା ଓ ସୁଫଳ ସମ୍ବନ୍ଧରେ ବିଶ୍ୱର ଅନେକ ମହାମାନବ ଦାର୍ଶନିକ କବି ମନୀଷୀ କହିଯାଇଛନ୍ତି। ଜଣେ ମନୀଷୀଙ୍କ ଭାଷାରେ ନିରବତା ହେଉଛି ସେହି ମହାସମୁଦ୍ର ଯେଉଁଠି ସମସ୍ତ ଧର୍ମର ନଦନଦୀ ନିଜକୁ ହଜେଇ ଦିଅନ୍ତି। ବିଗତ ଶତାବ୍ଦୀର ବିଶିଷ୍ଟ ଚିନ୍ତାନାୟକ ଏଲଡସ୍ ହକ୍ସଲିଙ୍କ ଭାଷାରେ ଯେଭଳି ଖୋଦେଇ ହୋଇନଥିବା ମାର୍ବଲ ଦେହରେ ସ୍ଥାପତ୍ୟର ବିରାଟ ସମ୍ଭାବନା ଲୁକ୍କାୟିତ ଥାଏ, ଠିକ୍ ସେଭଳି ନିରବତା ମଧ୍ୟରେ ଜ୍ଞାନର ଅନନ୍ତ ସମ୍ଭାବନା ଲୁଚି ରହିଥାଏ। ସୃଜନଶୀଳ କର୍ମମାନଙ୍କ ପାଇଁ ନିରବ ଓ ନିରୁପଦ୍ରବ ପରିବେଶ ଏକାନ୍ତ ଭାବରେ ଆବଶ୍ୟକ ହୁଏ। କୋଳାହଳ, ମାତ୍ରାଧିକ ଶବ୍ଦ ଓ ଧ୍ୱନି ମାନସିକ ଚାପ ସୃଷ୍ଟି କରିଥାଏ ଓ ସେଭଳି ପରିବେଶ ମଧ୍ୟରେ କାର୍ଯ୍ୟ କଲେ ଏକାଗ୍ରତା ନଷ୍ଟ ହୁଏ। ଲୋକକଥାରେ ଅଛି, ହାଟ ମଧ୍ୟରେ ବ୍ରହ୍ମଜ୍ଞାନ ଚର୍ଚ୍ଚା ବୃଥା ଅଟେ। ଅର୍ଥାତ୍ ବ୍ରହ୍ମଜ୍ଞାନ ଚର୍ଚ୍ଚା ପାଇଁ ଏକ ଶାନ୍ତ ପରିବେଶ ନିହାତି କାମ୍ୟ। ଆଜିର ସମୟରେ ଜନଜୀବନକୁ ଲକ୍ଷ୍ୟ କଲେ ଦେଖିବା, ନିରବତା ଧୀରେ ଧୀରେ ଏକ ଅଜଣା କଥା ହୋଇଯିବାକୁ ବସିଲାଣି ଓ କୋଳାହଳ ଅତି ସାଧାରଣ କଥା ହୋଇଗଲାଣି। କାର୍ଯ୍ୟାଳୟ ବା ଅଫିସ୍ମାନଙ୍କରେ ଯେଉଁଠି ଗୁରୁତ୍ୱପୂର୍ଣ୍ଣ କାମମାନ ହୁଏ, ନିଷ୍ପତ୍ତିମାନ ନିଆଯାଏ, ସେଇଠି ବି ବର୍ତ୍ତମାନ ଶବ୍ଦର ପ୍ରାବଲ୍ୟ ନାନାଦି ବିଭ୍ରାଟ ସୃଷ୍ଟି କରୁଛି। ଏଭଳି ହେବାର କାରଣ ହେଲା ବାରମ୍ବାର ମୋବାଇଲ ଫୋନ୍ର ଶ୍ରୁତିକଟୁ ଶବ୍ଦ, କର୍ମଚାରୀମାନଙ୍କ ବଡ଼ ପାଟିରେ କଥାବାର୍ତ୍ତା, ଅଫିସ୍ ଭିତରେ ଟିଭି ଓ ଇଣ୍ଟରନେଟ୍ର ମନୋମୁଖୀ ବ୍ୟବହାର, ମୋବାଇଲ ଫୋନ୍ରେ କର୍ମଚାରୀଗଣଙ୍କ ଅନାବଶ୍ୟକ ଗପସପ। ବର୍ତ୍ତମାନ ମ୍ୟାନେଜମେଣ୍ଟ ଉପଦେଷ୍ଟାମାନେ ଏ ସମ୍ପର୍କରେ ଗବେଷଣା କରିଛନ୍ତି ଓ ଏହା ଉପରେ ଗଭୀର ଉଦ୍ବେଗ ପ୍ରକାଶ କରିଛନ୍ତି। ସେମାନଙ୍କ ମତରେ କୋଳାହଳପୂର୍ଣ୍ଣ ପରିବେଶ କାର୍ଯ୍ୟକ୍ଷେତ୍ରର ଶାନ୍ତି ବ୍ୟାଘାତ ସୃଷ୍ଟି କରିବା ସହିତ କାର୍ଯ୍ୟ ପ୍ରଗତିର ଧାରାକୁ ପ୍ରତିହତ କରେ ଓ ଉତ୍ପାଦନକୁ ପ୍ରଭାବିତ କରିଥାଏ। ଏଥିପାଇଁ ଆଜିକାଲି କାର୍ଯ୍ୟକ୍ଷେତ୍ରରେ ଛୋଟ ଛୋଟ ପରିସୀମା ବା କ୍ୟାମ୍ପ ନିର୍ମାଣ କରାଯାଇ ପୃଥକୀକରଣ କରାଯାଉଛି। ଏହାଦ୍ୱାରା କର୍ମଚାରୀମାନଙ୍କ କାର୍ଯ୍ୟ ଗୋପନୀୟତା ରକ୍ଷା ହେଉଛି ଓ କାର୍ଯ୍ୟଧାରାରେ ଉନ୍ନତି ଘଟୁଛି। ଗୋପନୀୟତାର ଅଭାବ ଯୋଗୁଁ ଜଣେ ଅନ୍ୟ ଜଣଙ୍କର ଅଯଥା କଥାବାର୍ତ୍ତା ଓ କୋଳାହଳରେ ସାମିଲ ହେବାକୁ ବାଧ୍ୟ ହୁଏ, ମାତ୍ର ପୃଥକୀକରଣ ଦ୍ୱାରା ଏହାକୁ ପ୍ରତିହତ କରିହୁଏ। ଏକ ମ୍ୟାନେଜମେଣ୍ଟ ସର୍ବେକ୍ଷଣରୁ ଜଣାଯାଏ ଯେ ପ୍ରାୟ 80% କର୍ମଚାରୀ କୋଳାହଳମୟ ପରିବେଶ ଯୋଗୁଁ କାର୍ଯ୍ୟ ସୁଚାରୁରୂପେ କରିବାରେ ବାଧା ସୃଷ୍ଟି ହେଉଛି ବୋଲି ଅଭିଯୋଗ କରନ୍ତି। ଉଚ୍ଚ କୋଳାହଳର ରକ୍ତଚାପ, ମାନସିକ ଶାନ୍ତି, ଏକାଗ୍ରତା ଉପରେ କୁପ୍ରଭାବ ପଡ଼ିଥାଏ। କର୍ମଚାରୀମାନଙ୍କ ତ୍ରୁଟି ବୃଦ୍ଧି ହେବା, ଛୋଟ ବଡ଼ ସମସ୍ୟା ସମାଧାନରେ ଅସମର୍ଥ ହେବା କୋଳାହଳ ବୃଦ୍ଧି ଯୋଗୁଁ ହୋଇଥାଏ। ମ୍ୟାନେଜମେଣ୍ଟ କ୍ଷେତ୍ରରେ ଗବେଷଣା କରୁଥିବା ସଂସ୍ଥାମାନଙ୍କ ମତାମତ ହେଲା, ଯଦି ଏକ ଅନୁଷ୍ଠାନ ତା'ର କର୍ମଚାରୀମାନଙ୍କଠାରୁ ଉତ୍ତମ କାର୍ଯ୍ୟଦକ୍ଷତା ଆଶା କରନ୍ତି, ତେବେ ପ୍ରଥମେ ଅଫିସର ଆଭ୍ୟନ୍ତରୀଣ କୋଳାହଳକୁ ନିୟନ୍ତ୍ରଣ କରିବା ଆବଶ୍ୟକ। ତେବେ କାର୍ଯ୍ୟାଳୟ ମଧ୍ୟରେ ନିରବତା ରକ୍ଷା ମୁଖ୍ୟତଃ ଏକ ସାମୂହିକ କର୍ତ୍ତବ୍ୟ ଏବଂ ଏଥିପ୍ରତି ପ୍ରତ୍ୟେକ କର୍ମଚାରୀ ସଚେତନ ହେବା ଆବଶ୍ୟକ। ଆଜିକାଲି କର୍ପୋରେଟ୍ କଲଚରର ମ୍ୟାନେଜମେଣ୍ଟ ଏଥିପ୍ରତି ବିଶେଷ ଗୁରୁତ୍ୱାରୋପ କରୁଛନ୍ତି ଓ ଅନେକ ଅଫିସ୍ ଭିତରେ କ୍ୟୁବିକାଲ ପାର୍ଟିସନ୍ ହଡଲ୍ ରୁମ୍ର ବ୍ୟବସ୍ଥା କଲେଣି। ଶବ୍ଦକୁ ଶୋଷିବା ବ୍ୟବସ୍ଥା ଥିବା କାନ୍ଥର ମଧ୍ୟ ପ୍ରୟୋଗ କରାଯାଉଛି। କାର୍ଯ୍ୟକ୍ଷେତ୍ରରେ ଯେଭଳି କର୍ମଚାରୀର ଏକାଗ୍ରତା ନଷ୍ଟ ନ ହୁଏ, ସେଥିପାଇଁ ଆଧୁନିକ ଅଫିସ୍ ମ୍ୟାନେଜମେଣ୍ଟ ପଦକ୍ଷେପ ନେବା ଆରମ୍ଭ କଲେଣି। ନିରବତା ଓ ଶାନ୍ତ ପରିବେଶ ଆମର ସାମାଜିକ ଜୀବନରୁ ଯେଭଳି ହଜିଯାଉଛି, ତାହା ଯେ ଏକ ଉଦ୍ବେଗର ବିଷୟ, ଏଥିରେ ସନ୍ଦେହ ନାହିଁ।

ଆଜିର ଭାବନା ଶୁଣିଲେ ଉପସ୍ଥାପନ କଲେ ମନୋଜ କୁମାର ପୂଜାରୀ। ଆକାଶବାଣୀ ସମ୍ବଲପୁର ପ୍ରଚାର କରୁଛୁ ଅତି ବଡ଼ି ଜଗନ୍ନାଥ ଦାସକୃତ ଶ୍ରୀମଦ୍ ଭାଗବତ। ଆଜି ଶୁଣନ୍ତୁ ଏହାର 403ତମ ଭାଗ। ପ୍ରଯୋଜନା ସୁହାସ ମହାନ୍ତି, ସଙ୍ଗୀତ ତାରାକାନ୍ତ ପଣ୍ଡା।

ଶ୍ରୀକୃଷ୍ଣଙ୍କ ଜୀବନରେ ବଡ଼ ଦ୍ରୁତ ବେଗରେ ଅନେକ ଘଟଣା ଘଟିଯାଇଛି। ଖାଣ୍ଡବ ଦହନ ବେଳେ ଅର୍ଜୁନଙ୍କ ସାରଥି ହୋଇଛନ୍ତି। ମୟ ଦ୍ୱାରା ପାଣ୍ଡବଙ୍କ ପାଇଁ ଇନ୍ଦ୍ରପ୍ରସ୍ଥରେ ଅଦ୍ଭୁତ ସଭାଗୃହ ନିର୍ମାଣ କରାଇ ଦେଇଛନ୍ତି। କାଳିନ୍ଦୀକୁ ବିବାହ କରିଛନ୍ତି। ମିତ୍ରବିନ୍ଦଙ୍କୁ ମଧ୍ୟ ବିବାହ କରିଛନ୍ତି। ଏହାପରେ ସତ୍ୟଙ୍କୁ ପାଇବା ପାଇଁ କୋଶଳରେ ଉପସ୍ଥିତ ହୋଇ କନ୍ୟା ଭିକ୍ଷା କରିଛନ୍ତି।

ଶୁଣୁଥିଲେ ଅତିବଡ଼ି ଜଗନ୍ନାଥ ଦାସ କୃତ ଶ୍ରୀମଦ୍ ଭାଗବତ। ଆଜି ପ୍ରଚାର କଲୁ ଏହାର 403ତମ ଭାଗ। ଆକାଶବାଣୀ ସମ୍ବଲପୁର। କିଛି ସମୟ ମଧ୍ୟରେ ଶୁଣିପାରିବେ ସମ୍ବଲପୁରୀ ଆଞ୍ଚଳିକ ସମ୍ବାଦ। ତା ପୂର୍ବରୁ ଏହି ବିଜ୍ଞାପନ।

ଆକାଶବାଣୀ ସମ୍ବଲପୁର ଜୁହାର ଆଞ୍ଚଳିକ ଖବର ପଢ଼ୁଛନ୍ତି ତାପସ ରଞ୍ଜନ ସାହୁ। ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝି ଆଜି ଦିନିକିଆ ସମ୍ବଲପୁର ଗସ୍ତତି ଆସୁଛନ୍। ଦିନର 11 ବଜେ ମୁଖ୍ୟମନ୍ତ୍ରୀ ଝାରସୁଗୁଡ଼ା ବିମାନ ବନ୍ଦରନ ପହଞ୍ଚିବେ। ସେନୁ ସମ୍ବଲପୁର ଆସିକରି ପିତାପାଲି ଫୁଟବଲ ଏକାଡେମୀ ପରିଦର୍ଶନ କରିବେ। ସମଲେଶ୍ୱରୀ ଫୁଟବଲ କ୍ଲବ୍ନୁ ତିଆରି ହୋଇଥିବାର ସନ୍ତରଣାଗାର, 3ଟା ଫୁଟବଲ ପଡ଼ିଆ ଆର୍ ଜିମ୍ନାସିୟମ୍ ବୁଲି ଦେଖିବେ। ସଞ୍ଜବେଳେ ଗଙ୍ଗାଧର ମଣ୍ଡପନୁ ଚାଲିଥିବାର ଜାତୀୟ ସ୍ତରର କବାଡ଼ି ପ୍ରତିଯୋଗିତା ଥିବିଲ୍ ସାମିଲ ହେବାର କାର୍ଯ୍ୟସୂଚୀ ରହିଛି। ଖେଳାଳିମାନଙ୍କୁ ପ୍ରୋତ୍ସାହିତ କରବାର ଲାଗି ଦୁଇ କାର୍ଯ୍ୟକ୍ରମ ଆୟୋଜନ କରାଯାଇଛି। ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝି ଚାଉଳର ମିଲିଂ ଖର୍ଚ୍ଚା ବଢ଼ାଇଛନ୍ତି। ମୁଖ୍ୟମନ୍ତ୍ରୀଙ୍କର ଏହି ନିଷ୍ପତ୍ତି ଅନୁସାରେ ଉଷ୍ଣା ଚାଉଳର ମିଲିଂ ଖର୍ଚ୍ଚା କ୍ୱିଣ୍ଟାଲ ପିଛା 20ରୁ 40 ଟଙ୍କାକେ ବଢ଼ାଯାଇଛି। ସେନ୍ତା ଘରୁଆ ମିଲିଂର ମିଲିଂ ଦାମ 10ରୁ 20 ଟଙ୍କାକେ ବଢ଼ିଛି। ଏଥିଲାଗି ମିଲରମାନଙ୍କର ସମସ୍ୟା ଦୂର ହେବାର ସହିତ ଚାଷୀମାନଙ୍କନୁ ସୁରୁଖୁରୁତି ଧାନ ଘିନାଯାଇପାରବା, ରାଜ୍ୟର ଖାଦ୍ୟ ସୁରକ୍ଷା ବ୍ୟବସ୍ଥା ବରକସ ହେବା ବୋଲିକରି ମୁଖ୍ୟମନ୍ତ୍ରୀ ଆଶ କରିଛନ୍ତି। ରାଜ୍ୟ ସରକାରଙ୍କର 2 ବର୍ଷର ସଫଳତାକେ ନେଇକରି ସାରା ରାଜ୍ୟ ଜନସମ୍ପୃକ୍ତି କାର୍ଯ୍ୟକ୍ରମର ପ୍ରସ୍ତୁତି ବାବଦେ ଭୁବନେଶ୍ୱର ଲୋକସେବା ଭବନର ଗୋଟିଏ ସମୀକ୍ଷା ବୈଠକ ହୋଇଯାଇଛି। ମୁଖ୍ୟ ଶାସନ ସଚିବ ଅନୁ ଗର୍ଗଙ୍କ ବୈଠକଟି ଅଧ୍ୟକ୍ଷତା କରିକରି ସବୁ ଜିଲ୍ଲାପାଳମାନଙ୍କ ସାଙ୍ଗେ ଆଭାସୀ ଜରିଏ ସରକାରୀ ଯୋଜନାର ହିତାଧିକାରୀମାନେ କେନ୍ତା ଉପକୃତ ହେଉଛନ୍ ଆର୍ ଲୁକର ପାକେ ଭିନ୍ ଭିନ୍ ଯୋଜନାର

सफल आयोजन लागि मुख्य शासन सचिव जिल्ला प्रशासन के सर्वोच्च प्राथमिकता भित्ति आवश्यक पदक्षेप नेबारके परामर्श दैछन्। सुरक्षा व्यवस्था, परीक्षा सामग्री, निरापद परिवहन, परीक्षा केन्द्र मानक प्रस्तुति र आवश्यक समन्वय उपरे श्रीमती गर्ग जोर दैछन्। नेशनल बोर्ड अफ एक्जामिनेसन्स इन मेडिकल साइन्स ओडिशाके वैधका 6 स्नातकोत्तर डाक्तरी सीट लागि मान्यता दैछे। स्वास्थ्य विभाग तर्फ मिलिथिबार सूचना अनुसार कोरापुटर शहीद लक्ष्मण नायक मेडिकल कलेज आर हस्पिटालर प्रसूति आर स्त्री रोग विभागके 4 सीट आउ पुरी जिलार मुख्य चिकित्सालयके 2 एमबीबीएस डिप्लोमा सीटके स्वीकृति मिलिछे। ଏଥି ରାଜ୍ୟନୁ ଡାକ୍ତରୀ ଶିକ୍ଷା ଆର୍ ବିଶେଷଜ୍ଞ ସ୍ୱାସ୍ଥ୍ୟସେବାକେ ଗୁରୁତ୍ୱପୂର୍ଣ୍ଣ ପ୍ରୋହାହନ ମିଳିବା। ସେଥିଲାଗି ସ୍ୱାସ୍ଥ୍ୟମନ୍ତ୍ରୀ ମୁକେଶ ମହାଲିଙ୍ଗ, ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଆର୍ କେନ୍ଦ୍ର ସ୍ୱାସ୍ଥ୍ୟମନ୍ତ୍ରୀ ଜଗତ ପ୍ରକାଶ ନଡ୍ଡା ଆର୍ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀଙ୍କୁ ଧନ୍ୟବାଦ ଦେଇଛନ୍। ପୁରୀନୁ ହୋଇଥିବାର ବିପର୍ଯ୍ୟୟ ବିପଦ ହ୍ରାସ କାର୍ଯ୍ୟଗୋଷ୍ଠୀର ଉଦ୍ଯାପନୀ ଦିବସ ଥି ଗଲାକାଲ ବ୍ରିକ୍ସ ରାଷ୍ଟ୍ରସମୂହର ପ୍ରତିନିଧିମାନେ ବିପର୍ଯ୍ୟୟ ପରିଚାଳନାଥି ନିଜ ନିଜର ଭିତରେ ସହଯୋଗ ସୁନିଶ୍ଚିତ କରିବା ଲାଗି ଆଲୋଚନା କରିଛନ୍। ଉପରବେଳା ଓଡ଼ିଶା ରାଜ୍ୟ ବିପର୍ଯ୍ୟୟ ପରିଚାଳନା କର୍ତ୍ତୃପକ୍ଷଙ୍କ ତରଫରୁ ହୋଇଥିବା କାର୍ଯ୍ୟକ୍ରମ ଅନୁସାରେ ଭିନ୍ନ ଭିନ୍ନ ଦେଶର ପ୍ରତିନିଧିମାନେ ଓଡ଼ିଶା ରାଜ୍ୟ ଜଳ ଦକ୍ଷତା ଆର୍ ଜୀବନ ରକ୍ଷା ଅନୁଷ୍ଠାନ ରାମଚଣ୍ଡୀ ପରିଦର୍ଶନ କରିଥିଲେ। ଭୋଟର ତାଲିକାକେ ନିର୍ଭୁଲ ଆର୍ ସ୍ୱଚ୍ଛ କରବାର୍ ଲାଗି ରାଜ୍ୟ ଚାଲିଥିବାର ସ୍ୱତନ୍ତ୍ର ସଘନ ସଂଶୋଧନ ଏସ୍ଆଇଆର୍ ଅଭିଯାନର ଗଲାକାଲ 7 ଦିନ ସରିଛେ। ବେଲବୁଡ଼ାର 6 ତକ ରାଜ୍ୟ 1,45,15,212 ଜଣ ଭୋଟରଙ୍କୁ ପରିଗଣନା ଫର୍ମ ବଣ୍ଟା ଯାଇଛି ବୋଲି ରାଜ୍ୟ ନିର୍ବାଚନ ଅଧିକାରୀଙ୍କର କାର୍ଯ୍ୟାଳୟ ତରଫରୁ ସୂଚନା ମିଳିଛି। ସାରା ରାଜ୍ୟ 45,255 ଜଣ ବିଏଲ୍ଓ ଆର୍ 33,026 ଜଣ ବିଏଲ୍ଏ କାମଥି ନିୟୋଜିତ ଅଛନ୍। ବିଏଲ୍ଓମାନେ ଆଦିବାସୀ ଅଧ୍ୟୁଷିତ ଆର୍ ଦୁର୍ଗମ ଇଲାକା ସହିତ ଗାଁ ସହରନୁ ଘର ଘର ଯାଇକରି ଫର୍ମ ବାଣ୍ଟୁଛନ୍। ସମ୍ବଲପୁର ସହରନୁ ସ୍ଥାନୀୟ ପ୍ରଶାସନ ଆର୍ ଓର୍ମାସ ତରଫରୁ ସ୍ୱତନ୍ତ୍ର ଆମ୍ବ ମହୋତ୍ସବ ଗାଁ ଆମ୍ ପସରା ଗଲାକାଲ ମୂଳ ହୋଇଛି। ବିଧାୟକ ଜୟନାରାୟଣ ମିଶ୍ର, ଜିଲ୍ଲାପାଳ ସିଦ୍ଧେଶ୍ୱର ବଳିରାମ ବୋନ୍ଦାର ଆର୍ ସମ୍ବଲପୁର ମହାନଗର ନିଗମର ଆୟୁକ୍ତ ରୋହନ ଖତ୍ରୀ ଇତାର ଶୁଭାରମ୍ଭ କରିଛନ୍। ଚାଷୀମାନଙ୍କର ଇ ଆମ୍ ପସରା ଏବେ 11 ତାରିଖ ତକ ଚାଲବା। ଫି ଦିନ ସକାଳର 8 ରାତିର 8 ତକ ଲୋକ ଲାଗି ଖୋଲା ରହିବା। ଇ ଗାଁ ପଛରାତି ମୋଟ 19 ଷ୍ଟଲ ଖୋଲାଯାଇଛି ଆର୍ 14 ଆଗୁଆ ଚାଷୀ ଆର୍ 4 ଚାଷୀ ଉତ୍ପାଦକ ସଂଘ ଯୋଗ ଦେଇଛ। ପୁରୀ ବେଳାଭୂମିଠାରେ ଶ୍ରୀକ୍ଷେତ୍ର ସୂଚନା ତରଫରୁ ଗଲା 5 ଦିନ ଧରିକରି ଚାଲିଥିବାର ଜାତୀୟ ଲୋକମେଳା ଆର୍ ଜାତୀୟ କୃଷି ମେଳା ଉଦ୍ଯାପିତ ହୋଇଯାଇଛି। ବାଚସ୍ପତି ସୁରମା ପାଢ଼ୀ ଉଦ୍ଯାପନୀ ସମାରୋହରେ ଯୋଗ ଦେଇକରି ଜାତୀୟ ସ୍ତରରେ ମେଳା ଦେଶର ଲୋକ ଜନଜାତି ଆର୍ କୃଷି ପରମ୍ପରାର ଗୋଟିଏ ଅଦ୍ୱିତୀୟ ସମାଗମ ହୋଇଛି ବୋଲି କହିଛନ୍। ଏ ଅବସରରେ ବାଚସ୍ପତି ଶ୍ରୀମତୀ ପାଢ଼ୀ କୃଷି ମେଳା ବୁଲି ଦେଖିବାର ସହିତ ଏନ୍ତା ମେଳା କୃଷକ ଆର୍ କୃଷି ଉପରେ ନିର୍ଭର କରୁଥିବା ଲୋକମାନଙ୍କ ଲାଗି ଉପାଦେୟ ହେବା ବୋଲିକରି କହିଥିଲେ। ଏଥିନି ଆଞ୍ଚଳିକ ଖବର ଏନ ଶେଷ ହେଲା। ଆରବେଳର ଆଞ୍ଚଳିକ ଖବର ଶୁଣିପାରିବେ ରାତି 7:02। ଜୁହାର।

0: ଆକାଶବାଣୀରେ ବିଜ୍ଞାପନ କମ୍ ଖର୍ଚ୍ଚରେ ସାରା ରାଜ୍ୟରେ ଖେଳେ ଗୁଞ୍ଜରଣ।
1: ଆକାଶବାଣୀ ସମ୍ବଲପୁର ସଂସ୍କୃତରେ ସମ୍ବାଦ ଶୁଣନ୍ତୁ। ରିଲେ କରୁଛୁ ଆକାଶବାଣୀ ଦିଲ୍ଲୀ କେନ୍ଦ୍ରରୁ।
2: ଇୟମ୍ ଆକାଶବାଣୀ ସମ୍ପ୍ରତି ବାର୍ତ୍ତା ଶ୍ରୂୟନ୍ତାମ୍ ପ୍ରବାଚିକା ନିଧି ଝା। अथ वार्ताः। प्रधानमन्त्री नरेन्द्र मोदी गुजरात राज्यस्य सूरत नगरे 18,000 कोटि रूप्यकाधिक मूल्यानां मार्ग विद्युतः अथ च औद्योगिक विकास परियोजनानां शुभारम्भं विहितवान्। सः आदौ हजीरा क्षेत्रं गत्वा औद्योगिकाधारभूत संरचना कार्याणां समीक्षां विहितवान्। सहैव जनसभामपि संबोधितवान्। अनन्तरं प्रधानमन्त्री दमन नगरं समागच्छत् यत्र प्रायः 2,970 कोटि रूप्यक परिमितानां विविध विकास परियोजनानां उद्घाटनं शिलान्यासं च विहितवान्। अवधेयास्पदं वर्तते यत् एताभिः परियोजनाभिः क्षेत्रस्य विकासः आजीविका निर्माणानि तथा जनसुविधानां वृद्धयः च भविष्यन्ति। सीबीएसई इति केन्द्रीय माध्यमिक शिक्षा परिषदा अंक सत्यापनार्थं सहैव पुनर्मूल्यांकनार्थं आवेदन प्रस्तुतेः अन्तिमा तिथिः जून मासस्य 7 दिनांक पर्यन्तं वर्धिता। सामाजिकान्तर्जालीय पटले एकेन सन्देशेन परिषदा प्रख्यापितं यत् छात्राः इदानीं रविवासरस्य मध्यरात्रिं यावत् स्व आवेदनानि प्रस्तोतुं शक्नुवन्ति। सीबीएसई परिषदा प्रोदीरितं यत् छात्रहितं मनसि निधाय आवेदन प्रक्रियां पूरयितुं छात्रेभ्यः अतिरिक्त समय प्रदानाय एषः निर्णयः स्वीकृतः। एतस्मात् पूर्वम् आवेदनस्य अन्तिमा तिथिः अस्य मासस्य 6 दिनांकं यावदासीत्। परिषदा सर्वेभ्यः योग्य छात्रेभ्यः परामृष्टं यत् ते निर्धारित समये एव स्व आवेदन प्रक्रियां सम्पादयन्तु। केन्द्रीय पेट्रोलियम तथा प्राकृतिक गैस मंत्री हरदीप सिंह पुरी अघोषयत् यत् अंडमान द्वीप समूहस्य पूर्व समुद्रीय तटात् प्रायः 15 किलोमीटर दूरे श्री विजयपुरम त्रिक्षेत्रे प्राकृतिक गैस भण्डारः अन्विष्टः। एकस्मिन् सामाजिक अन्तर्जालीय पटले एकेन सन्देशेन श्री पुरी प्रख्यापितवान् यत् एतत् अन्वेषणम् अण्डमान समुद्रस्य विशाल ऊर्जा क्षमतां पुनः प्रमाणीकरोति। सहैव अस्मिन् क्षेत्रे प्रचल्यमानस्य गवेषणाभियानस्य एकाम् अपराम् सफलतां च सूचयति। सः अकथयत् यत् ऑयल इंडिया इति संस्था सम्प्रति गैस द्रव्यस्य संरचनां तथा च तस्य ऊष्मीयमानं मूल्यांकितुं गैस सैम्पलिंग इति प्रतिचयनस्य कार्यं करोति। अन्ताराष्ट्रिय पर्यावरण दिवसावसरे श्री पुरी महोदयेन नवदिल्ल्यां फ्लेक्स इंधन वाहनेभ्यः E85 इंधनस्य शुभारम्भो विहितः। केन्द्रीय गृहमन्त्री अमितशाहः ह्यः अब्रवीत् यत् प्रधानमन्त्रिणः नरेन्द्रमोदिनः आर्थिक परिष्काराणां लक्ष्यस्य अन्तर्गतं भारतस्य विकासयात्रा देशस्य आर्थिक समृद्धिम् अविरतं वर्धयति। अस्मिन् आर्थिक वर्षे पञ्जीकृतं 7.7% जीडीपी विकासं निर्दिश्य श्रीशाहः प्रावोचत् यत् एषा उपलब्धिः गत 12 वर्षेषु भारतस्य अर्थव्यवस्थया सुदृढतां प्रकटयति। अथ च क्रिकेट क्रीडायां भारत अफगानिस्तान दलयोर्मध्ये स्पर्धा अद्य न्यू चंडीगढ़स्य मुलानपुर स्थिते महाराजा यादवेन्द्र सिंह अन्ताराष्ट्रिय क्रिकेट क्रीडांगणे आरप्स्यते। अस्यां स्पर्धायां शुभमन गिलः भारतीय दलस्य नेतृत्वं विधास्यति। क्रीडेयं भारतीय समयानुसारं प्रातः 9:30 वादने आरप्स्यते। पुरुषाणां अंडर 18 इति आ अष्टादश एशिया कप हॉकी प्रतियोगितायाः उपान्त्य स्पर्धायां भारतेन पाकिस्तान दलं 5-3 अंक अंतरालेन पराजितम्। अपरतः महिलानां आ अष्टादश एशिया कप प्रतियोगितायाः उपान्त्य स्पर्धायां चीन देशेन भारतीय दलं पराजितम्। इति वार्ताः।
1: ଆପଣମାନେ କାର୍ଯ୍ୟକ୍ରମ ଶୁଣୁଛନ୍ତି ଆକାଶବାଣୀ ସମ୍ବଲପୁର କେନ୍ଦ୍ରରୁ। ଶୁଣନ୍ତୁ ଆଜି ପ୍ରସାରିତ ହେବାକୁ ଥିବା କେତେକ କାର୍ଯ୍ୟକ୍ରମ ସମ୍ପର୍କରେ ସୂଚନା। ଆଜି 7:10 ଶୁଣିବେ ସ୍ୱାସ୍ଥ୍ୟ ସୂଚନା, ଏଥିରେ ସର୍ଭିକାଲ କ୍ୟାନ୍ସର ଏବଂ ଏଚ୍ପିଭି ଭ୍ୟାକ୍ସିନ୍ର ଗୁରୁତ୍ୱ, ଏ ସମ୍ପର୍କରେ କହିବେ ଡାକ୍ତର ସଞ୍ଜୀବ କୁମାର ମିଶ୍ର। ସୃଜନିକା କାର୍ଯ୍ୟକ୍ରମ 7:35, ଏଥିରେ ଡକ୍ଟର ଅଭୟ ନାରାୟଣ ନାୟକଙ୍କ କବିତା ଏବଂ କବିଙ୍କ ସହ କଥାବାର୍ତ୍ତା ଶୁଣିବେ। 7:55 ମଞ୍ଜୁଶ୍ରୀ କୁଣ୍ଡୁ ଗାଇଥିବା ସୁଗମ ସଙ୍ଗୀତ ଶୁଣିବେ। ସମ୍ବଲପୁରୀ ଗୀତ ପ୍ରଚାର କରିବୁ। 8:30 କଣ୍ଠଶିଳ୍ପୀ ଗୋପାଳ କୃଷ୍ଣ ଦାସ, ଅଞ୍ଜଳି ପଟ୍ଟନାୟକ ଏବଂ ରବିଚନ୍ଦ୍ର ସାଗର। ଛନ୍ଦାରାଣୀ ସାହୁ ଗାଇଥିବା ସୁଗମ ସଙ୍ଗୀତ ଶୁଣିବେ 8:45। 9:00 ହିନ୍ଦୀ କଥାଚିତ୍ର ଗୀତର ଲାଇଭ୍ ଫୋନ୍ ଇନ୍ କାର୍ଯ୍ୟକ୍ରମ ହେଲୋ ଅନୁରୋଧ। ପୂର୍ବାହ୍ନ 10:05 ଶୁଣିବେ ବିଶେଷ କାର୍ଯ୍ୟକ୍ରମ 12 ବରଷ ଭରିଛି ହସ। 11:05 ସମ୍ବଲପୁରୀ ଗୀତର ବିଶେଷ କାର୍ଯ୍ୟକ୍ରମ ଭକ୍ତି ଲହର, କଣ୍ଠଶିଳ୍ପୀ ବିଥିକା ଚାଟାର୍ଜୀ, ରାଜକୁମାର ଜାଲ, ଚିତ୍ତରଞ୍ଜନ ବେହେରା, ଦାମୋଦର ପତି ଏବଂ ଦୟାନିଧି ବେହେରା। ହିନ୍ଦୀ କଥାଚିତ୍ର ଗୀତର ବିଶେଷ କାର୍ଯ୍ୟକ୍ରମ ଖୋଲା ଝରକା ପ୍ରଚାର କରିବୁ 11:30। 12:00 ଆପଣଙ୍କ ଚିଠି ପାଇଛୁ କାର୍ଯ୍ୟକ୍ରମ। 12:15 ହିନ୍ଦୀ କଥାଚିତ୍ର ଗୀତର ବିଶେଷ କାର୍ଯ୍ୟକ୍ରମ ବାତାୟନ। ଅନୁରୋଧରେ ସମ୍ବଲପୁରୀ ଗୀତର କାର୍ଯ୍ୟକ୍ରମ ଶୁଣିବେ 12:30। ଦିନ ଗୋଟାଏ 5 ମିନିଟ୍ରେ ସମ୍ବଲପୁରୀ ଗୀତ ଶୁଣିବେ କଣ୍ଠଶିଳ୍ପୀ ବିଭୂତିଭୂଷଣ ପଟ୍ଟନାୟକ ଏବଂ ପଦ୍ମିନୀ ବାଗ। ଦିନ ଗୋଟାଏ 20 ମିନିଟ୍ରେ ଘର ସଂସାରର ବିବିଧ କାର୍ଯ୍ୟକ୍ରମ, ଏଥିରେ ଶୁଣିବେ ବିଶେଷ କାର୍ଯ୍ୟକ୍ରମ 12 ବରଷ ଭରିଛି ହସ। ଅପରାହ୍ନ 2:45 ହିନ୍ଦୀ କଥାଚିତ୍ର ଗୀତ ଶୁଣିବେ। 3:00 କିଷାନ ସମ୍ପ୍ରଦାୟର ସାମାଜିକ ଏବଂ ସାଂସ୍କୃତିକ ଜୀବନଧାରା ଉପରେ ଆଧାରିତ କାର୍ଯ୍ୟକ୍ରମ ମାକା ପୁପୁ ଝକା ଝକା। ଅପରାହ୍ନ 4:02 ହିନ୍ଦୀ କଥାଚିତ୍ର ଗୀତର ଲାଇଭ୍ ଫୋନ୍ ଇନ୍ କାର୍ଯ୍ୟକ୍ରମର ପୁନଃ ପ୍ରସାରଣ, ପୁଣି ଥରେ ହେଲୋ ଅନୁରୋଧ। ସନ୍ଧ୍ୟା 5:02 ଲୋକଗୀତ କାର୍ଯ୍ୟକ୍ରମରେ ଭାଗବତ ମେଳା ଶୁଣିବେ, ପରିବେଷଣ କରିବେ ମହାଦେବ ମେହେର ଏବଂ ସାଥୀ। 5:30 ଯୁବବାଣୀର ସ୍ୱରଲିପି କାର୍ଯ୍ୟକ୍ରମ। 6:10 ସ୍ତୁତି ଚିନ୍ତାମଣିର 14ତମ ଭାଗ ଶୁଣିବେ। ତଥ୍ୟ ଏବଂ ପ୍ରଯୋଜନା ପ୍ରଦୀପ୍ତ ଶ୍ରୀଚନ୍ଦନ, ସଙ୍ଗୀତ ପ୍ରଭୁଦତ୍ତ ପ୍ରଧାନ। ପ୍ରାୟୋଜିତ କାର୍ଯ୍ୟକ୍ରମ ବନାନୀ ରିଲେ କରି ଶୁଣାଇବୁ ଆକାଶବାଣୀ କଟକ କେନ୍ଦ୍ରରୁ 7:30। 8:02 12 ବରଷ ଭରିଛି ହସ ଏବଂ ପରେ ପରେ ଶୁଣିବେ ସୁଗମ ସଙ୍ଗୀତ, କଣ୍ଠଶିଳ୍ପୀ ଶରତ ଚନ୍ଦ୍ର ପଣ୍ଡା, ଅଧିରଥ କୁମାର ଚକ୍ରବର୍ତ୍ତୀ। ଏହି ଥିଲା ଆଜି ପ୍ରସାରିତ ହେବାକୁ ଥିବା କେତେକ କାର୍ଯ୍ୟକ୍ରମ ସମ୍ପର୍କରେ ସୂଚନା। ଆକାଶବାଣୀ ସମ୍ବଲପୁର, ଆମର ପରବର୍ତ୍ତୀ କାର୍ଯ୍ୟକ୍ରମ ରିଲେ କରୁଛୁ ଆକାଶବାଣୀ କଟକ କେନ୍ଦ୍ରରୁ।

0: ମାଇତୀ। ବନ୍ୟା ହେଉ ବା ମହାବାତ୍ୟା, ସବୁ ପରିସ୍ଥିତିରେ
1: ଗାଁରୁ ସହର ଯାଏ ସବୁ ସ୍ଥାନରେ
0: ଆବାଳ ବୃଦ୍ଧ ବନିତା ସମସ୍ତଙ୍କ ପାଇଁ
1: ଜୁଆଙ୍ଗ ଓ ସାନ୍ତାଳଙ୍କ ଠାରୁ ବଣ୍ଡା ଏବଂ କୋୟାଙ୍କ ଯାଏ ସବୁରି ଭାଷାରେ
0: କେବଳ ଆକାଶବାଣୀ।

0: ନମସ୍କାର, ଆକାଶବାଣୀ କଟକ ଆଞ୍ଚଳିକ ସମ୍ବାଦ ପଢୁଛନ୍ତି ସତ୍ୟବ୍ରତ ବେହୁରା। ରାଜ୍ୟ ସରକାର ଉଷୁନା ଚାଉଳର ମିଲିଂ ଦର କ୍ୱିଣ୍ଟାଲ ପିଛା 20 ଟଙ୍କା ବୃଦ୍ଧି କରିଥିବା ବେଳେ ଅରୁଆ ଚାଉଳର ମିଲିଂ ଦର 10 ଟଙ୍କା ବୃଦ୍ଧି କରିଛନ୍ତି। ଚାଷୀମାନଙ୍କଠାରୁ ଧାନ ସଂଗ୍ରହ ସୁରୁଖୁରୁରେ କରିବା ଉଦ୍ଦେଶ୍ୟରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝି ଏହି ନିଷ୍ପତ୍ତି ନେଇଛନ୍ତି। ପୂର୍ବରୁ ଉଷୁନା ଚାଉଳର କ୍ୱିଣ୍ଟାଲ ପିଛା ମିଲିଂ ଦର 20 ଟଙ୍କା ଥିବାବେଳେ ଏବେ ଏହା 40 ଟଙ୍କାକୁ ବୃଦ୍ଧି ପାଇଛି। ଅରୁଆ ଚାଉଳ ମିଲିଂ ଦର 10 ଟଙ୍କାରୁ ବୃଦ୍ଧି ପାଇ 20 ଟଙ୍କା ହୋଇଛି। ପୁରୀଠାରେ ଚାଲିଥିବା ତିନିଦିନିଆ ବ୍ରିକ୍ସ ସମ୍ମିଳନୀର ଉଦ୍ଯାପନୀ ଦିବସରେ ଗତକାଲି ବ୍ରିକ୍ସ ରାଷ୍ଟ୍ରସମୂହର ପ୍ରତିନିଧିମାନେ ଓଡ଼ିଶା ରାଜ୍ୟ ଜଳ ଦକ୍ଷତା ଓ ଜୀବନରକ୍ଷା ଅନୁଷ୍ଠାନ ପରିଦର୍ଶନ କରିଛନ୍ତି। ପ୍ରତିନିଧିମାନେ ଜଳ ଉଦ୍ଧାର ପ୍ରସ୍ତୁତି ଓ ପ୍ରଦର୍ଶନୀ ଦେଖିବା ସହ ସ୍ୱେଚ୍ଛାସେବୀମାନଙ୍କ ଦକ୍ଷତା ପ୍ରଦର୍ଶନ କାର୍ଯ୍ୟକ୍ରମକୁ ପ୍ରଶଂସା କରିଥିଲେ। ରାଜ୍ୟରେ ଅତିରିକ୍ତ 6 ସ୍ନାତକୋତ୍ତର ଡାକ୍ତରୀ ଆସନ ନିମନ୍ତେ ସ୍ୱୀକୃତି ମିଳିଛି। ନୂଆଦିଲ୍ଲୀସ୍ଥିତ ନ୍ୟାସନାଲ୍ ବୋର୍ଡ ଅଫ୍ ଏକ୍ଜାମିନେସନ୍ସ ଇନ୍ ମେଡିକାଲ୍ ସାଇନ୍ସ ପକ୍ଷରୁ କୋରାପୁଟ ଶହୀଦ ଲକ୍ଷ୍ମଣ ନାୟକ ମେଡିକାଲ୍ କଲେଜ ଓ ହସ୍ପିଟାଲର ପ୍ରସୂତି ଓ ସ୍ତ୍ରୀରୋଗ ବିଭାଗରେ 4 ଆସନକୁ ସ୍ୱୀକୃତି ପ୍ରଦାନ କରାଯାଇଛି। ପୁରୀ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟର ଶିଶୁରୋଗ ବିଭାଗରେ 2 MBBS ଡିପ୍ଲୋମା ଆସନକୁ ମଧ୍ୟ ସ୍ୱୀକୃତି ମିଳିଥିବା ଜଣାପଡ଼ିଛି। ଏହାଦ୍ୱାରା କେବିକେ ଏବଂ ଉପକୂଳବର୍ତ୍ତୀ ଅଞ୍ଚଳରେ ସ୍ୱାସ୍ଥ୍ୟସେବାରେ ଉନ୍ନତି ଘଟିବ ବୋଲି କୁହାଯାଇଛି। ରାଜ୍ୟରେ ଗ୍ରୀଷ୍ମ ପ୍ରବାହକୁ ଦୃଷ୍ଟିରେ ରଖି ଶିକ୍ଷାନୁଷ୍ଠାନଗୁଡ଼ିକର ଖରା ଛୁଟି ଅବଧି ବୃଦ୍ଧି ନିଷ୍ପତ୍ତି ନିଆଯିବ ବୋଲି ବିଦ୍ୟାଳୟ ଓ ଗଣଶିକ୍ଷା ମନ୍ତ୍ରୀ ନିତ୍ୟାନନ୍ଦ ଗଣ୍ଡ କହିଛନ୍ତି। ଆସନ୍ତା 18 ଶିକ୍ଷାନୁଷ୍ଠାନଗୁଡ଼ିକ ଖୋଲାଯିବାକୁ ଥିବାବେଳେ ତାପମାତ୍ରା ସ୍ଥିତି ଆକଳନ କରାଯାଇ ଗ୍ରୀଷ୍ମ ଛୁଟି ଅବଧି ବୃଦ୍ଧି କରାଯିବ ବୋଲି ମନ୍ତ୍ରୀ କହିଛନ୍ତି। ଶ୍ରୀ ଗଣ୍ଡ କହିଛନ୍ତି, ଇତିମଧ୍ୟରେ 90% ଛାତ୍ରଛାତ୍ରୀଙ୍କୁ ପାଠ୍ୟପୁସ୍ତକ ଯୋଗାଇ ଦିଆଯାଇଥିବା ବେଳେ ଛୁଟି ଖୋଲିବା ପୂର୍ବରୁ ଏହି କାର୍ଯ୍ୟ ଶେଷ କରାଯିବ। ରାଜ୍ୟରେ ଚାଲିଥିବା ସ୍ୱତନ୍ତ୍ର ସଘନ ସଂଶୋଧନ କାର୍ଯ୍ୟକ୍ରମକୁ 7 ପୂରଣ ହୋଇଥିବା ବେଳେ 1,45,18,212 ଜଣଙ୍କୁ ପରିଗଣନା ଫର୍ମ ପ୍ରଦାନ ଓ ସଂଗ୍ରହ କରାଯାଇଥିବା ଜଣାପଡ଼ିଛି। ରାଜ୍ୟ ମୁଖ୍ୟ ନିର୍ବାଚନ ଅଧିକାରୀଙ୍କ କାର୍ଯ୍ୟାଳୟ ସୂତ୍ରରୁ ମିଳିଥିବା ସୂଚନା ଅନୁଯାୟୀ ମୋଟ 3,33,99,591 ଜଣ ଭୋଟରଙ୍କ ମଧ୍ୟରୁ 43.47% ମତଦାତା ଏହି ପ୍ରକ୍ରିୟାରେ ସାମିଲ ହୋଇସାରିଛନ୍ତି। 45,255 ଜଣ ବୁଥ୍ସ୍ତରୀୟ ଅଧିକାରୀ ପରିଗଣନା ଫର୍ମ ବଣ୍ଟନ ଓ ସଂଗ୍ରହ କାର୍ଯ୍ୟରେ ନିୟୋଜିତ ହୋଇଥିବା ବେଳେ ଆସନ୍ତା 28 ପୂର୍ବରୁ ପରିଗଣନା ଫର୍ମ ବଣ୍ଟନ ପାଇଁ ଉଦ୍ୟମ ଜାରି ରହିଛି। ବସ୍ ଭଡ଼ା ବୃଦ୍ଧି ସମେତ ଅନ୍ୟାନ୍ୟ ଦାବି ନେଇ ଆସନ୍ତା 10 ପ୍ରସ୍ତାବିତ ବସ୍ ଧର୍ମଘଟକୁ ସ୍ଥଗିତ ରଖାଯାଇଛି। ଗତକାଲି ରାଜ୍ୟ ପରିବହନ ସଚିବ ଅମିତାଭ ଠାକୁରଙ୍କ ସହ ଘରୋଇ ବସ୍ ମାଲିକ ସଂଘର ଆଲୋଚନା ପରେ ଆସନ୍ତା 30 ପର୍ଯ୍ୟନ୍ତ ବସ୍ ଧର୍ମଘଟ ନ କରିବା ଲାଗି ନିଷ୍ପତ୍ତି ହୋଇଛି। ସଂଘ ପକ୍ଷରୁ ବସ୍ ଭଡ଼ା ବୃଦ୍ଧି କ୍ଷେତ୍ରରେ ସ୍ୱୟଂକ୍ରିୟ ବ୍ୟବସ୍ଥା ଲାଗୁ କରିବା ଲାଗି ଦାବି କରାଯାଉଛି। ପୁରୀ ବେଳାଭୂମିରେ ଆୟୋଜିତ 24 ଜାତୀୟ ଲୋକମେଳା ଓ 17 ଜାତୀୟ କୃଷିମେଳା ଶେଷ ହୋଇଛି। ଉଦ୍ଯାପନୀ ସମାରୋହରେ ବାଚସ୍ପତି ସୁରମା ପାଢ଼ୀ ମୁଖ୍ୟ ଅତିଥି ଭାବେ ଯୋଗଦେଇ ଏହି ମେଳା ଭାରତର ଲୋକ ଜନଜାତି ଓ କୃଷି ପରମ୍ପରାର ଅଦ୍ୱିତୀୟ ସମାଗମ ବୋଲି କହିଥିଲେ। ଏହି ଅବସରରେ ବିଭିନ୍ନ ରାଜ୍ୟର କଳାକାରମାନେ ନୃତ୍ୟ ସଙ୍ଗୀତ ପରିବେଷଣ କରିଥିଲେ। ଭୁବନେଶ୍ୱର ପତ୍ର ସୂଚନା କାର୍ଯ୍ୟାଳୟ ପିଆଇବି ପକ୍ଷରୁ ଆୟୋଜିତ କର୍ମଶାଳାରେ ପ୍ରଭାବଶାଳୀ ଗଣଯୋଗାଯୋଗ ଏବଂ ବିକାଶମୂଳକ ପ୍ରଚାର ପ୍ରସାର ଉପରେ ଆଲୋଚନା ହୋଇଛି। ପିଆଇବି ଏବଂ କେନ୍ଦ୍ରୀୟ ସଞ୍ଚାର ବ୍ୟୁରୋର ଅତିରିକ୍ତ ମହାନିର୍ଦ୍ଦେଶକ ଅଖିଳ କୁମାର ମିଶ୍ରଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ କର୍ମଶାଳାରେ ମହିଳା ଓ ଶିଶୁ ବିକାଶ ବିଭାଗର ସଚିବ ଡକ୍ଟର ମୃଣାଳିନୀ ଦସୱାଲ ମୁଖ୍ୟ ଅତିଥି ଭାବେ ଯୋଗଦେଇ ପ୍ରମୁଖ ସରକାରୀ ଯୋଜନାଗୁଡ଼ିକର ପ୍ରଭାବ ଉପରେ ଆଲୋଚନା କରିଥିଲେ। ହିତାଧିକାରୀମାନଙ୍କୁ ପ୍ରାଥମିକତା ଦେବା ଲାଗି ସରକାରଙ୍କ ଆଭିମୁଖ୍ୟ ଓ ତୃଣମୂଳ ସ୍ତରରେ ସେବା ପ୍ରଦାନ ସୁଦୃଢ଼ କରିବା ପାଇଁ ପ୍ରଯୁକ୍ତିବିଦ୍ୟା ବ୍ୟବହାର ଗୁରୁତ୍ୱ ରହିଛି ବୋଲି ସେ କହିଥିଲେ। ଗଞ୍ଜାମ ଜିଲ୍ଲା ପ୍ରଶାସନ ପକ୍ଷରୁ ଆୟୋଜିତ ଛତ୍ରପୁର ମହୋତ୍ସବ ଉଦ୍ଯାପିତ ହୋଇଛି। ମୁଖ୍ୟ ଅତିଥି ଭାବେ ସାଂସଦ ଡକ୍ଟର ପ୍ରଦୀପ କୁମାର ପାଣିଗ୍ରାହୀ ଯୋଗଦେଇ ପଲ୍ଲୀଶ୍ରୀ ମେଳା, ଜିଲ୍ଲାସ୍ତରୀୟ ମତ୍ସ୍ୟ ଓ ପ୍ରାଣୀ ସମ୍ପଦ ମେଳା ବୁଲି ଦେଖିବା ସହ ଉତ୍ପାଦକ ଓ ସ୍ୱୟଂ ସହାୟକ ଗୋଷ୍ଠୀର ସଦସ୍ୟମାନଙ୍କ ସହ ଆଲୋଚନା କରିଥିଲେ। ସମ୍ବଲପୁର ପ୍ରଶାସନ ଏବଂ ଓର୍ମାସର ମିଳିତ ସହଯୋଗରେ ଗାଁ ଆମ୍ବ ପସରା ମହୋତ୍ସବ ସମ୍ବଲପୁରରେ ଆରମ୍ଭ ହୋଇଛି। ଚାଷୀମାନଙ୍କୁ ସେମାନଙ୍କ ଉତ୍ପାଦିତ ସାମଗ୍ରୀର ସଠିକ୍ ମୂଲ୍ୟ ପ୍ରଦାନ କରିବା ଏବଂ ଲୋକମାନଙ୍କୁ ସ୍ୱଚ୍ଛ ରସାୟନମୁକ୍ତ ଜୈବିକ ଆମ୍ବ ଯୋଗାଇବା ଉଦ୍ଦେଶ୍ୟରେ ଏହି ସମାରୋହ ଆୟୋଜନ କରାଯାଇଛି। ମାଲକାନଗିରି ସରକାରୀ ପଲିଟେକ୍ନିକ୍ର 97 ଜଣ ଛାତ୍ରଛାତ୍ରୀ ଟାଟା ଇଲେକ୍ଟ୍ରୋନିକ୍ସ ସମେତ ବିଭିନ୍ନ ପ୍ରତିଷ୍ଠିତ କମ୍ପାନୀରେ ନିଯୁକ୍ତି ପାଇ ମନୋନୀତ ହୋଇଛନ୍ତି। ରାଜ୍ୟ ବୈଷୟିକ ଶିକ୍ଷା ଓ ପ୍ରଶିକ୍ଷଣ ନିର୍ଦ୍ଦେଶାଳୟ ଏବଂ କଟକସ୍ଥିତ କେନ୍ଦ୍ରୀୟ ପ୍ଲେସ୍ମେଣ୍ଟ ସେଲ୍ ସହଯୋଗରେ ଏହି କ୍ୟାମ୍ପସ୍ ସିଲେକ୍ସନ୍ ଅନୁଷ୍ଠିତ ହୋଇଥିଲା। ଗଞ୍ଜାମ ଜିଲ୍ଲା ଛତ୍ରପୁରର ମା' ରାମାୟଣମାଙ୍କ 33 ବ୍ୟାପୀ ଦିବାର୍ଷିକ ଯାତ୍ରା ଉଦ୍ଯାପିତ ହୋଇଛି। ରୀତିନୀତି ଅନୁଯାୟୀ ପୂଜାର୍ଚ୍ଚନା ପରେ ଅସ୍ଥାୟୀ ମଣ୍ଡପରୁ ମା'ଙ୍କ ଘଟ ନିଜସ୍ୱ ମନ୍ଦିରରେ ବିଜେ କରିଛନ୍ତି। ରାଜ୍ୟର ଉପକୂଳ ଅଞ୍ଚଳରେ ଅସହ୍ୟ ଗୁଳୁଗୁଳି ଅନୁଭୂତ ହେଉଛି। ପାଣିପାଗ ବିଭାଗ ସୂଚନା ଅନୁଯାୟୀ ଦକ୍ଷିଣ ପଶ୍ଚିମ ମୌସୁମୀ ବାୟୁ ଆସିବା ପର୍ଯ୍ୟନ୍ତ ଗୁଳୁଗୁଳି ଲାଗି ରହିବ। ଗତକାଲି ବୌଦ୍ଧରେ ସର୍ବାଧିକ ତାପମାତ୍ରା 41.7 ଡିଗ୍ରୀ ସେଲସିୟସ୍ ରେକର୍ଡ କରାଯାଇଥିବା ବେଳେ 13 ସହରର ତାପମାତ୍ରା 40 ଡିଗ୍ରୀ ଉପରେ ରହିଥିଲା। ଆଞ୍ଚଳିକ ସମ୍ବାଦ ବର୍ତ୍ତମାନ ପାଇଁ ଏତିକି। ପରବର୍ତ୍ତୀ ଆଞ୍ଚଳିକ ସମ୍ବାଦ ଶୁଣିପାରିବେ ଅପରାହ୍ନ 2:32।
1: ଆକାଶବାଣୀ ସମ୍ବଲପୁର ସ୍ୱାସ୍ଥ୍ୟ ସୂଚନା ଶୁଣନ୍ତୁ। ଆଜି ଏଥିରେ ସର୍ଭିକାଲ କ୍ୟାନ୍ସର ଏବଂ HPV ଭ୍ୟାକ୍ସିନ୍ର ଗୁରୁତ୍ୱ ସମ୍ପର୍କରେ କହିଛନ୍ତି ଡକ୍ଟର ସଞ୍ଜୀବ କୁମାର ମିଶ୍ର।
2: ଆସନ୍ତୁ, ଆଜି ଆମେ ସର୍ଭାଇକାଲ କ୍ୟାନ୍ସର ଏବଂ HPV ଭ୍ୟାକ୍ସିନ୍ ବିଷୟରେ କିଛିଟା କଥା ଜାଣିବା। ସର୍ଭାଇକାଲ କ୍ୟାନ୍ସର ହେଲା ଆମର ଗର୍ଭାଶୟର ତଳଭାଗରେ ହେଉଥିବା ଗୋଟିଏ କ୍ୟାନ୍ସର ବା କର୍କଟ ରୋଗ। ଭାରତ ହେଲା ସର୍ଭାଇକାଲ କ୍ୟାନ୍ସରର କ୍ୟାପିଟାଲ। ବିଶ୍ୱରେ ହେଉଥିବା ଟୋଟାଲ ସର୍ଭାଇକାଲ କ୍ୟାନ୍ସର କେସେସ୍ରୁ 1/4 ରୋଗୀ ଭାରତର, ଏବଂ ଭାରତର ହେଉଥିବା ମହିଳାମାନଙ୍କ ଭିତରେ କ୍ୟାନ୍ସରର କଥା ଯଦି ଆମେ କହିବା ତାହେଲେ ସର୍ଭାଇକାଲ କ୍ୟାନ୍ସର ଦ୍ୱିତୀୟ ଲିଡିଂ କ୍ୟାନ୍ସର ଏବଂ ଦ୍ୱିତୀୟ ଲିଡିଂ କଜ୍ ଅଫ୍ କ୍ୟାନ୍ସର ଡେଥ୍। ତେଣୁ ଆମେ ସମସ୍ତେ ସର୍ଭାଇକାଲ କ୍ୟାନ୍ସର ବିଷୟରେ ସଚେତନ ହେବା କଥା। ତା ସାଙ୍ଗକୁ ସର୍ଭାଇକାଲ କ୍ୟାନ୍ସର ଲୋ ସୋସିଓ ଇକୋନୋମିକ କ୍ଲାସ୍ର ଗୋଟେ ରୋଗ, ଯାହାକି ଭାରତର ପାଖାପାଖି 50%ରୁ ଅଧିକ ପରିବାର ଲୋ ସୋସିଓ ଇକୋନୋମିକ କ୍ଲାସ୍ର। ଏହି ରୋଗ କ'ଣ ପାଇଁ ହେଇଥାଏ? ଏହି ରୋଗ ଗୋଟିଏ ଭାଇରସ ଯାହାକି ହ୍ୟୁମାନ୍ ପାପିଲୋମା ଭାଇରସ, ତା'ର ଇନଫେକ୍ସନ୍ ଫଳରେ ହେଇଥାଏ। ଇନଫେକ୍ସନ୍ ସାଧାରଣତଃ ସେକ୍ସୁଆଲି ଟ୍ରାନ୍ସମିଟେଡ୍ ଡିଜିଜ୍, HPV ଇନଫେକ୍ସନ୍ଟା ହେଲା ସେକ୍ସୁଆଲି ଟ୍ରାନ୍ସମିଟେଡ୍ ଡିଜିଜ୍, ଯେପରି ହ୍ୟୁମାନ୍ ଇମ୍ୟୁନୋଡେଫିସିଏନ୍ସି HIV, ହେପାଟାଇଟିସ୍ ବି ସେକ୍ସୁଆଲି ଟ୍ରାନ୍ସମିଟେଡ୍ ଡିଜିଜ୍, HPV ଇନଫେକ୍ସନ୍ଟା ବି ସେକ୍ସୁଆଲି ଟ୍ରାନ୍ସମିଟେଡ୍ ଡିଜିଜ୍। ଯେଉଁମାନେ ମଲ୍ଟିପୁଲ୍ ସେକ୍ସୁଆଲ ପାର୍ଟନର୍ସ ରଖିଥାନ୍ତି କିମ୍ବା ଯାହାଙ୍କର ପାର୍ଟନର୍ଙ୍କର ମଲ୍ଟିପୁଲ୍ ସେକ୍ସୁଆଲ ପାର୍ଟନର୍ ଥାଏ, ସେମାନଙ୍କ କ୍ଷେତ୍ରରେ HPV ଇନଫେକ୍ସନ୍ ଏବଂ ପରବର୍ତ୍ତୀ ପର୍ଯ୍ୟାୟରେ ସର୍ଭାଇକାଲ କ୍ୟାନ୍ସର ଅଧିକ ମାତ୍ରାରେ ଦେଖାଦେଇଥାଏ। ତେଣୁ ଏହି ରୋଗର ଲକ୍ଷଣ କ'ଣ? ଲକ୍ଷଣ ହେଲା ଏବ୍ନର୍ମାଲ୍ ମେନ୍ସଟ୍ରୁଆଲ୍ ବ୍ଲିଡ଼ିଂ ହେବା, ଋତୁସ୍ରାବ ନଥିଲା ସମୟରେ ମଧ୍ୟ ବ୍ଲିଡ଼ିଂ ହେବା, ଯେତେବେଳେ ସହବାସ କରୁଛନ୍ତି ସେ ସମୟରେ କଣ୍ଟାକ୍ଟ ବ୍ଲିଡ଼ିଂ ହେବା, ତା ସାଙ୍ଗକୁ ଫାଉଲ୍ ସ୍ମେଲିଂ ଡିସ୍ଚାର୍ଜ ହେବା, ଏସବୁ ସର୍ଭାଇକାଲ କ୍ୟାନ୍ସରର ଆରମ୍ଭର ଲକ୍ଷଣ ମାନେ। ପରବର୍ତ୍ତୀ ପର୍ଯ୍ୟାୟରେ ଅନ୍ୟ କ୍ୟାନ୍ସର ପରି ଏଥିରେ ଓଜନ କମିବା, ଭୋକ କମିବା ଏଭଳି ଲକ୍ଷଣ ଦେଖାଦେଇଥାଏ। ସର୍ଭାଇକାଲ କ୍ୟାନ୍ସରକୁ ଇଜିଲି ଡିଟେକ୍ଟ କରାଯାଇପାରେ ଏବଂ ସରକାର ସେଥିପାଇଁ କ୍ୟାନ୍ସର ସ୍କ୍ରିନିଂର ବ୍ୟବସ୍ଥା ମଧ୍ୟ ସବୁ ସରକାରୀ ହସ୍ପିଟାଲରେ ରଖିଛନ୍ତି। ପ୍ରତ୍ୟେକ ମହିଳା ଯାହାଙ୍କ ବୟସ 30 ବର୍ଷରୁ ଅଧିକ ସେମାନେ ହସ୍ପିଟାଲକୁ ଯାଇ ନିଜର ସର୍ଭାଇକାଲ କ୍ୟାନ୍ସରର ସ୍କ୍ରିନିଂ କରାଇପାରିବେ। ସେଥିରେ ଗୋଟେ ସ୍ମିୟର ନିଆଯାଏ, ପ୍ୟାପ୍ ସ୍ମିୟର, ଏବଂ ତାକୁ ଏକ୍ଜାମିନ୍ କଲେ ଆମେ ଜାଣିପାରୁ ଯେ ତାଙ୍କର ସର୍ଭାଇକାଲ କ୍ୟାନ୍ସରର ଚାନ୍ସେସ୍ ଅଛି ନା ନାହିଁ। ଆଜି ଆମର ଓଡ଼ିଶା ସରକାର ତଥା ଭାରତ ସରକାର ଝିଅମାନଙ୍କ ମଧ୍ୟରେ କ୍ୟାନ୍ସର ନହେବା ପାଇଁ HPVର ଭ୍ୟାକ୍ସିନ୍ର ବ୍ୟବସ୍ଥା କରିଛନ୍ତି, ଯାହାକି 14 ବର୍ଷ ଯାହାକୁ କମ୍ପ୍ଲିଟ୍ ହୋଇଛି ଏବଂ 15 ବର୍ଷ ରୁ 3 ମାସ ପର୍ଯ୍ୟନ୍ତ ସମୟ ପର୍ଯ୍ୟନ୍ତ ଯେତିକି ଝିଅ ଅଛନ୍ତି ସେମାନଙ୍କୁ ଭାରତ ତଥା ରାଜ୍ୟ ସରକାର ଫ୍ରି ଅଫ୍ କଷ୍ଟରେ ଏହି HPV ଭ୍ୟାକ୍ସିନ୍ ଦେଉଛନ୍ତି, ଯାହାର ବଜାରର ମୂଲ୍ୟ ପାଖାପାଖି 4,000 ଟଙ୍କା। ଯାହାକୁ 14 ବର୍ଷ କମ୍ପ୍ଲିଟ୍ ହୋଇଛି ଏବଂ 15 ବର୍ଷ 3 ମାସରୁ କମ୍ ବୟସର, ସେମାନଙ୍କୁ ସମସ୍ତଙ୍କୁ ଏହି HPV ଭ୍ୟାକ୍ସିନ୍ ନେବାରେ ସାହାଯ୍ୟ କରିବେ ଏବଂ ତାଙ୍କୁ ସର୍ଭାଇକାଲ କ୍ୟାନ୍ସରରୁ ବଞ୍ଚାଇ ପାରିବେ।
1: ସ୍ୱାସ୍ଥ୍ୟ ସୂଚନା ଶୁଣିଲେ। ଆଜି ଏଥିରେ ସର୍ଭାଇକାଲ କ୍ୟାନ୍ସର ଏବଂ HPV ଭ୍ୟାକ୍ସିନ୍ର ଗୁରୁତ୍ୱ ସମ୍ପର୍କରେ କହିଲେ ଡାକ୍ତର ସଞ୍ଜୀବ କୁମାର ମିଶ୍ର। ଆକାଶବାଣୀ ସମ୍ବଲପୁର ବର୍ତ୍ତମାନ ଓଡ଼ିଆରେ ସମ୍ବାଦ ଶୁଣନ୍ତୁ। ରିଲେ କରୁଛୁ ଆକାଶବାଣୀ କଟକ କେନ୍ଦ୍ରରୁ।
0: ଆକାଶବାଣୀ
3: ସମ୍ବାଦ ପଢୁଛନ୍ତି ଚନ୍ଦନ ଘୋଷ। ମୁଖ୍ୟ ସମ୍ବାଦ, ବିଶ୍ୱରେ ଦେଖାଦେଇଥିବା ଆର୍ଥିକ ସଙ୍କଟ ସତ୍ତ୍ୱେ ଦେଶର ଆର୍ଥିକ ଅଭିବୃଦ୍ଧି ହାର 7.7% ରହିବା ଏକ ସୁଦୃଢ଼ ଭାରତୀୟ ଅର୍ଥବ୍ୟବସ୍ଥାର ପ୍ରତିଫଳନ, କହିଲେ ପ୍ରଧାନମନ୍ତ୍ରୀ। ରୁଷର ପଞ୍ଚମ ପିଢ଼ି ଷ୍ଟିଲ୍ଥ ଲଢୁଆ ବିମାନ ସୁଖୋଇ SU-57 ଭାରତକୁ ଦେବା ଲାଗି ଆଗ୍ରହ ପ୍ରକାଶ କଲେ ରାଷ୍ଟ୍ରପତି ଭ୍ଲାଦିମିର ପୁଟିନ। ନୂଆଦିଲ୍ଲୀରେ ଆଜି ଅନୁଷ୍ଠିତ ହେବ ଭାରତ ନେପାଳ ବୈଦେଶିକ ମନ୍ତ୍ରୀସ୍ତରୀୟ ବୈଠକ। ଭାରତୀୟ ଶାନ୍ତିରକ୍ଷକ ମେଜର ଅଭିଳାଷା ବାରାକ୍କୁ 2025 ବର୍ଷ ଲାଗି ମିଳିଲା ମିଳିତ ଜାତିସଂଘର ମିଲିଟାରୀ ଜେଣ୍ଡର ଆଡଭୋକେଟ୍ ପୁରସ୍କାର। ଏବଂ ପ୍ରଥମ ଭାରତୀୟ ଭାବେ ନରୱେ ଚେସ୍ ଟାଇଟଲ୍ ହାସଲ କରି ଇତିହାସ ସୃଷ୍ଟି କଲେ ଗ୍ରାଣ୍ଡମାଷ୍ଟର ଆର୍ ପ୍ରଜ୍ଞାନନ୍ଦା। ବିଶ୍ୱସ୍ତରରେ ଦେଖାଦେଇଥିବା ଆର୍ଥିକ ସଙ୍କଟ ସତ୍ତ୍ୱେ 2025-26 ଆର୍ଥିକ ବର୍ଷ ଲାଗି ଦେଶର ଅଭିବୃଦ୍ଧି ହାର 7.7% ରହିବା ଏକ ସୁଦୃଢ଼ ଭାରତୀୟ ଅର୍ଥବ୍ୟବସ୍ଥାର ପ୍ରତିଫଳନ ବୋଲି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ମତବ୍ୟକ୍ତ କରିଛନ୍ତି। ଗତ ସନ୍ଧ୍ୟାରେ ଦାମନଠାରେ ପ୍ରାୟ 2,970 କୋଟି ଟଙ୍କା ବ୍ୟୟ ଅଟକଳର ବିଭିନ୍ନ ଉନ୍ନୟନମୂଳକ ପ୍ରକଳ୍ପର ଲୋକାର୍ପଣ କରିବା ଅବସରରେ ଆୟୋଜିତ ଏକ ଜନସମାବେଶକୁ ଉଦ୍ବୋଧନ ଦେଇ ସେ ଏହା କହିଛନ୍ତି। ଶ୍ରୀ ମୋଦି କହିଛନ୍ତି, ବିଶ୍ୱର ଦ୍ରୁତତମ ଅଭିବୃଦ୍ଧି ହାସଲ କରୁଥିବା ଅର୍ଥବ୍ୟବସ୍ଥା ମଧ୍ୟରେ ଭାରତ ସାମିଲ ହୋଇଛି। ବିଭିନ୍ନ କ୍ଷେତ୍ରରେ ସଂସ୍କାରମୂଳକ ପଦକ୍ଷେପ ସହିତ ଭିତ୍ତିଭୂମି ବିକାଶ ଏବଂ ଗରିବ ଜନସାଧାରଣଙ୍କ ଲାଗି ଜନକଲ୍ୟାଣକାରୀ ଯୋଜନାର ସଫଳ କାର୍ଯ୍ୟକାରିତା ଉପରେ ପ୍ରାଥମିକତା ଦେଇ ଦେଶ ଦ୍ରୁତଗତିରେ ଅଗ୍ରଗତି କରୁଛି ବୋଲି ପ୍ରଧାନମନ୍ତ୍ରୀ ଦେଶବାସୀଙ୍କୁ ଆଶ୍ୱାସନା ଦେଇଛନ୍ତି। ଶ୍ରୀ ମୋଦି କହିଛନ୍ତି, ଦାମନଠାରେ ଯେଉଁ ପ୍ରକଳ୍ପଗୁଡ଼ିକର ଶୁଭାରମ୍ଭ ହୋଇଛି ଏହାଦ୍ୱାରା ସଂଯୋଗୀକରଣ ସୁଗମ ହେବା ସହିତ ସ୍ୱାସ୍ଥ୍ୟ ଶିକ୍ଷା ସମେତ ବିଭିନ୍ନ ପ୍ରାଥମିକ କ୍ଷେତ୍ରରେ ଜନସାଧାରଣଙ୍କୁ ଏହାର ସୁଫଳ ମିଳିପାରିବ। ଏଥିସହିତ ଅଧିକ ନିଯୁକ୍ତି ସୁଯୋଗ ସୃଷ୍ଟି ହୋଇପାରିବା ସହ ଦାମନ ଏବଂ ସମଗ୍ର କେନ୍ଦ୍ରଶାସିତ ଅଞ୍ଚଳରେ ବିକାଶର ଏକ ନୂତନ ପରିଭାଷା ସୃଷ୍ଟି ହେବ ବୋଲି ପ୍ରଧାନମନ୍ତ୍ରୀ କହିଛନ୍ତି। ପୂର୍ବରୁ ଶ୍ରୀ ମୋଦି ଗତକାଲି ସୁରତ ଗସ୍ତ କରି ସେଠାରେ 18,000 କୋଟିରୁ ଉର୍ଦ୍ଧ୍ୱ ଟଙ୍କା ମୂଲ୍ୟର ବିଭିନ୍ନ ଭିତ୍ତିଭୂମି ପ୍ରକଳ୍ପର ଶୁଭାରମ୍ଭ କରିଥିଲେ। ରୁଷର ପଞ୍ଚମ ପିଢ଼ି ଷ୍ଟିଲ୍ଥ ଲଢୁଆ ବିମାନ ସୁଖୋଇ SU-57 ଭାରତକୁ ଦେବା ଲାଗି ରାଷ୍ଟ୍ରପତି ଭ୍ଲାଦିମିର ପୁଟିନ ଆଗ୍ରହ ପ୍ରକାଶ କରିଛନ୍ତି। ଏଥିସହିତ ଭାରତ ରୁଷ ମଧ୍ୟରେ ରହିଥିବା ଏକ ସଶକ୍ତ ରଣନୈତିକ ଭାଗିଦାରୀର ଅଂଶସ୍ୱରୂପ ଏହି ଲଢୁଆ ବିମାନର ଯୁଗ୍ମ ଉତ୍ପାଦନ ଭାରତରେ କରିବା ଲାଗି ଶ୍ରୀ ପୁଟିନ କହିଛନ୍ତି। ସେଣ୍ଟ ପିଟରବର୍ଗ ଅର୍ଥନୈତିକ ଫୋରମ ଅବସରରେ ବିଶ୍ୱସ୍ତରର ବିଭିନ୍ନ ସମ୍ବାଦ ସଂସ୍ଥାଗୁଡ଼ିକର ମୁଖ୍ୟମାନଙ୍କ ସହିତ ଭାବ ବିନିମୟ ସମୟରେ ସେ ଏହି ସୂଚନା ଦେଇଛନ୍ତି। ଶ୍ରୀ ପୁଟିନ କହିଛନ୍ତି, ନୂଆଦିଲ୍ଲୀକୁ SU-57 ଲଢୁଆ ବିମାନ କାର୍ଯ୍ୟକ୍ରମରେ ସାମିଲ କରିବା ଲାଗି ମସ୍କୋ ଆଗ୍ରହୀ। ଏତଦ୍ବ୍ୟତୀତ ସମନ୍ୱିତ ବାୟୁ ପ୍ରତିରକ୍ଷା ବ୍ୟବସ୍ଥା ଓ ଗୁରୁତର ପ୍ରତିରକ୍ଷା କ୍ଷେତ୍ରରେ ଭାରତକୁ ସହଯୋଗ କରିବା ଲାଗି ରୁଷ ଆଗ୍ରହୀ ବୋଲି ଶ୍ରୀ ପୁଟିନ କହିଛନ୍ତି। ଏହାଛଡ଼ା ସୂଚନା ଓ ପ୍ରଯୁକ୍ତିବିଦ୍ୟା କ୍ଷେତ୍ରରେ ଭାରତ ଏକ ଅଗ୍ରଣୀ ଭୂମିକା ନିର୍ବାହ କରିବା ସହିତ ବୈଶ୍ୱିକ ସଫ୍ଟୱେୟାର ବଜାରରେ ଏହାର ଉଲ୍ଲେଖନୀୟ ଭାଗିଦାରୀ ଲାଗି ରୁଷ ରାଷ୍ଟ୍ରପତି ପ୍ରଶଂସା କରିଛନ୍ତି। ଭାରତ ଏକ ସ୍ୱଦେଶୀ ଜ୍ଞାନକୌଶଳରେ ନିର୍ମିତ ପ୍ରତିରକ୍ଷା ବ୍ୟବସ୍ଥା ସୁଦର୍ଶନ ଚକ୍ରର ବିକାଶ କରୁଛି। ଏହି ବ୍ୟବସ୍ଥାରେ ରୁଷର S-400 କ୍ଷେପଣାସ୍ତ୍ର ଏକ ପ୍ରମୁଖ ଭୂମିକା ନିର୍ବାହ କରିବାର ଆଶା କରାଯାଉଛି। ଯୁକ୍ତରାଷ୍ଟ୍ର ଆମେରିକା ପକ୍ଷରୁ କଟକଣା ଜାରି କରାଯିବା ଚେତାବନୀ ସତ୍ତ୍ୱେ ପୂର୍ବରୁ ଭାରତ ରୁଷ ସହିତ 5ଟି S-400 ବାୟୁ ପ୍ରତିରକ୍ଷା କ୍ଷେପଣାସ୍ତ୍ର ବ୍ୟବସ୍ଥା ଆଣିବା ଲାଗି 5 ବିଲିୟନ୍ ଆମେରିକୀୟ ଡଲାରର ଚୁକ୍ତି କରିସାରିଛି। ସେଥିମଧ୍ୟରୁ 4ଟି ଭାରତକୁ ଆସିସାରିଥିବା ବେଳେ 5ମଟି ଆସିବାର ଅପେକ୍ଷାରେ ରହିଛି। ବୈଦେଶିକ ବ୍ୟାପାର ମନ୍ତ୍ରୀ ଡକ୍ଟର ଏସ୍ ଜୟଶଙ୍କର ଆଜି ନୂଆଦିଲ୍ଲୀଠାରେ ତାଙ୍କର ନେପାଳ ପ୍ରତିପକ୍ଷ ଶିଶିର ଖାନାଲଙ୍କ ସହିତ ଦ୍ୱିପକ୍ଷୀୟ ବୈଠକ କରିବେ। ଏ ସମ୍ପର୍କରେ ସୂଚନା ଦେଇ ନେପାଳର ବୈଦେଶିକ ବ୍ୟାପାର ମନ୍ତ୍ରଣାଳୟ କହିଛି, ଆପୋଷ ସ୍ୱାର୍ଥଜଡ଼ିତ ପ୍ରସଙ୍ଗ ସମେତ ବାଣିଜ୍ୟ, ପୁଞ୍ଜିନିବେଶ, ସଂଯୋଗୀକରଣ, ଶକ୍ତି ଏବଂ ଜନସମ୍ପର୍କ ଆଦି ପ୍ରମୁଖ କ୍ଷେତ୍ରରେ ସହଯୋଗକୁ ଅଧିକ ସଶକ୍ତ କରିବା ଲାଗି ବୈଠକରେ ଆଲୋଚନା କରାଯିବ। ନୂଆଦିଲ୍ଲୀଠାରେ ଗଣମାଧ୍ୟମକୁ ଏ ସମ୍ପର୍କରେ ସୂଚନା ଦେଇ ବୈଦେଶିକ ବ୍ୟାପାର ମନ୍ତ୍ରଣାଳୟର ମୁଖପାତ୍ର ରଣଧୀର ଜୟସ୍ୱାଲ କହିଛନ୍ତି, ଶ୍ରୀ ଖାନାଲଙ୍କର ଏହି ତିନିଦିନିଆ ଗସ୍ତ ଭାରତ ନେପାଳ ମଧ୍ୟରେ ରହିଥିବା ସ୍ୱତନ୍ତ୍ର ଭାଗିଦାରୀକୁ ଅଧିକ ସଶକ୍ତ କରିବାରେ ସହାୟକ ହେବ। ଦୁଇ ଦେଶ ମଧ୍ୟରେ ଥିବା ବହୁବିଧ ଭାଗିଦାରୀକୁ ଅଧିକ ସୁଦୃଢ଼ କରିବା ଲାଗି ଭାରତ ଆଗ୍ରହୀ। ବିକାଶ କ୍ଷେତ୍ରରେ ସହଯୋଗ ଏବଂ ବାଣିଜ୍ୟ ପୁଞ୍ଜିନିବେଶ ସମେତ ଜନସମ୍ପର୍କ ଭଳି ପ୍ରସଙ୍ଗଗୁଡ଼ିକ ଆଜିର ଆଲୋଚନାରେ ସ୍ଥାନ ପାଇବ ବୋଲି ସେ କହିଛନ୍ତି। ଇତିମଧ୍ୟରେ ଶ୍ରୀ ଖାନାଲ ଗତକାଲି ନୂଆଦିଲ୍ଲୀଠାରେ ଭାରତର ଜାତୀୟ ସୁରକ୍ଷା ପରାମର୍ଶଦାତା ଅଜିତ ଡୋଭାଲଙ୍କ ସହିତ ସାକ୍ଷାତ ଆଲୋଚନା କରିଛନ୍ତି। ଭାରତରେ ଅବସ୍ଥାପିତ ନେପାଳ ଦୂତାବାସ ପକ୍ଷରୁ ଦିଆଯାଇଥିବା ସୂଚନା ଅନୁଯାୟୀ ଭାରତ ନେପାଳ ଦ୍ୱିପକ୍ଷୀୟ ସମ୍ପର୍କକୁ ଅଧିକ ସଶକ୍ତ କରିବା ଉଦ୍ଦେଶ୍ୟରେ ଏହି ବୈଠକ ବେଶ୍ ଫଳପ୍ରଦ ହୋଇଛି। ଆପଣମାନେ ସମ୍ବାଦ ଶୁଣୁଛନ୍ତି ଆକାଶବାଣୀରୁ। ଭାରତୀୟ ଶାନ୍ତି ରକ୍ଷକ ମେଜର ଅଭିଳାଷା ବାରାକକୁ 2025 ବର୍ଷ ଲାଗି ମିଳିତ ଜାତିସଂଘର ମିଲିଟାରୀ ଜେଣ୍ଡର ଆଡଭୋକେଟ୍ ପୁରସ୍କାରରେ ସମ୍ମାନିତ କରାଯାଇଛି। ମିଳିତ ଜାତିସଂଘ ଶାନ୍ତି ସୁରକ୍ଷାକାରୀ ଆନ୍ତର୍ଜାତିକ ଦିବସ ଅବସରରେ ବାରାକକୁ ମିଳିତ ଜାତିସଂଘର ମହାସଚିବ ଆଣ୍ଟୋନିଓ ଗୁଟେରସ୍ ଏହି ପୁରସ୍କାର ପ୍ରଦାନ କରିଛନ୍ତି। ଭାରତୀୟ ବାଟାଲିୟନ୍ରେ କାର୍ଯ୍ୟରତ ମେଜର ବାରାକ ବର୍ତ୍ତମାନ ଲେବାନନରେ ମିଳିତ ଜାତିସଂଘ ଅନ୍ତରୀଣ ସୁରକ୍ଷା ବାହିନୀରେ ନିଜ କର୍ତ୍ତବ୍ୟ ସମ୍ପାଦନ କରୁଛନ୍ତି। ମେଜର ବାରାକ ଭାରତୀୟ ସେନାରେ ପ୍ରଥମ ମହିଳା କମ୍ବାଟ୍ ହେଲିକପ୍ଟର ପାଇଲଟ ରୂପେ କାର୍ଯ୍ୟ କରିସାରିଛନ୍ତି। କେନ୍ଦ୍ରୀୟ ମାଧ୍ୟମିକ ଶିକ୍ଷା ବୋର୍ଡ ସିବିଏସ୍ଇ ପକ୍ଷରୁ ମାର୍କ ଯାଞ୍ଚ କରିବା ଏବଂ ପୁନଃ ମୂଲ୍ୟାୟନ ସମ୍ପର୍କିତ ଆବେଦନ ଲାଗି ସମୟସୀମାକୁ ଆସନ୍ତାକାଲି ପର୍ଯ୍ୟନ୍ତ ବୃଦ୍ଧି କରାଯାଇଛି। ସାମାଜିକ ଗଣମାଧ୍ୟମ ପୋଷ୍ଟରେ ସୂଚନା ଦେଇ ସିବିଏସ୍ଇ କହିଛି, ଏଥିଲାଗି ସମ୍ପୃକ୍ତ ଛାତ୍ରଛାତ୍ରୀ ନିଜ ନିଜ ଆବେଦନ ରବିବାର ମଧ୍ୟରାତ୍ରୀ ପର୍ଯ୍ୟନ୍ତ ଦାଖଲ କରିପାରିବେ। ଆବେଦନ ପ୍ରକ୍ରିୟାକୁ ସମ୍ପୂର୍ଣ୍ଣ କରିବା ତଥା ଶିକ୍ଷାର୍ଥୀମାନଙ୍କର ସ୍ୱାର୍ଥକୁ ଦୃଷ୍ଟିରେ ରଖି ଏହି ଅତିରିକ୍ତ ସମୟ ପ୍ରଦାନ କରାଯାଇଛି ବୋଲି ସିବିଏସ୍ଇ କହିଛି। ପୂର୍ବରୁ ଏହି ପ୍ରକ୍ରିୟା ଲାଗି ଆଜି ଶେଷ ତାରିଖ ଧାର୍ଯ୍ୟ କରାଯାଇଥିଲା। ଭେନେଜୁଏଲାର କାର୍ଯ୍ୟକାରୀ ରାଷ୍ଟ୍ରପତି ଡେଲ୍ସି ରୋଡ୍ରିଗ୍ୱେଜ୍ ଗତକାଲି ମୁମ୍ବାଇଠାରେ ପହଞ୍ଚିଛନ୍ତି। ଛତ୍ରପତି ଶିବାଜୀ ମହାରାଜ ଆନ୍ତର୍ଜାତିକ ବିମାନ ବନ୍ଦରରେ ଭାରତରେ ଅବସ୍ଥାପିତ ଭେନେଜୁଏଲାର ରାଷ୍ଟ୍ରଦୂତ ପିକେ ଅଶୋକ ବାବୁ ରାଷ୍ଟ୍ରପତି ରୋଡ୍ରିଗ୍ୱେଜ୍ଙ୍କୁ ସ୍ୱାଗତ କରିଥିଲେ। ପରେ ଶ୍ରୀମତୀ ରୋଡ୍ରିଗ୍ୱେଜ୍ ଐତିହାସିକ ତାଜମହଲ ପ୍ୟାଲେସ୍ ହୋଟେଲ ପରିଦର୍ଶନ କରିଥିଲେ। ସେଠାରେ ତାଙ୍କୁ ପାରମ୍ପରିକ ଭାରତୀୟ ଶୈଳୀରେ ସ୍ୱାଗତ କରାଯାଇଥିଲା। ଏହି ଅବସରରେ ଭାରତର ଉତ୍କୃଷ୍ଟ ଐତିହ୍ୟର ପ୍ରତୀକ ଭାବେ ଏକ ସାଂସ୍କୃତିକ କାର୍ଯ୍ୟକ୍ରମର ଆୟୋଜନ କରାଯାଇଥିଲା। ନୂଆଦିଲ୍ଲୀର ତ୍ୟାଗରାଜ ଷ୍ଟାଡିୟମ୍ଠାରେ ଆଜି ବିକଶିତ ଭାରତ ପାଇଁ ଯୁବପିଢ଼ି ମାଇ ଭାରତ ୟୁଥ୍ କନ୍ଭେନ୍ସନ୍ ଅନୁଷ୍ଠିତ ହେବ। ଯୁବ ବ୍ୟାପାର ଓ କ୍ରୀଡ଼ା ମନ୍ତ୍ରଣାଳୟ ଅଧୀନସ୍ଥ ମେରା ୟୁବା ଭାରତ ପକ୍ଷରୁ ଏହି ସମ୍ମିଳନୀର ଆୟୋଜନ କରାଯାଉଛି। ଦେଶର ବିଭିନ୍ନ ପ୍ରାନ୍ତରୁ 6,000 ଅଧିକ ଯୁବ ପ୍ରତିନିଧି ଏଥିରେ ଯୋଗଦେବେ। ଦେଶବ୍ୟାପୀ ଜାରି ରହିଥିବା କ୍ଷେତ ବଚାଓ ଅଭିଯାନରେ ଗତକାଲି ସୁଦ୍ଧା 9,42,000 ଉର୍ଦ୍ଧ କୃଷକ ସାମିଲ ହୋଇଛନ୍ତି। କୃଷି ଓ କୃଷକ କଲ୍ୟାଣ ମନ୍ତ୍ରଣାଳୟ ପକ୍ଷରୁ ଏହି ସୂଚନା ଦିଆଯାଇଛି। ମନ୍ତ୍ରଣାଳୟ କହିଛି, କୃଷି କ୍ଷେତ୍ରରେ ସନ୍ତୁଳିତ ସାରର ବ୍ୟବହାର, ମୃତ୍ତିକା ଉର୍ବରତା ସଂରକ୍ଷଣ ଏବଂ ନିରନ୍ତର କୃଷିକାର୍ଯ୍ୟକୁ ପ୍ରୋତ୍ସାହନ ଦେବା ଉଦ୍ଦେଶ୍ୟରେ ମନ୍ତ୍ରଣାଳୟ ପକ୍ଷରୁ ଏହି ଅଭିଯାନ ଆରମ୍ଭ କରାଯାଇଛି। ଏପର୍ଯ୍ୟନ୍ତ ଏହି ଅଭିଯାନ ଅଧୀନରେ 17,800 ଉର୍ଦ୍ଧ୍ୱ ସଚେତନତା କାର୍ଯ୍ୟକ୍ରମ ଏବଂ ପ୍ରାୟ 3,700 ତାଲିମ ଶିବିର ମଧ୍ୟ ଆୟୋଜିତ ହୋଇଛି। ତାଲିମ ଶିବିରରେ ଚାଷୀମାନଙ୍କୁ ସନ୍ତୁଳିତ ସାରର ବ୍ୟବହାର, ମୃତ୍ତିକା ସ୍ୱାସ୍ଥ୍ୟ ପରିଚାଳନା ଏବଂ ଚାଷ କାର୍ଯ୍ୟରେ ଆଧୁନିକ ବୈଜ୍ଞାନିକ ପଦ୍ଧତିକୁ ଆପଣାଇବା ଉପରେ ପ୍ରଶିକ୍ଷଣ ଦିଆଯାଇଛି। ଏହି ତାଲିମ ଶିବିରଗୁଡ଼ିକରେ 1,57,000 ଉର୍ଦ୍ଧ୍ୱ କୃଷକ ଅଂଶଗ୍ରହଣ କରିଛନ୍ତି। ଏତଦ୍ବ୍ୟତୀତ 8,850 କ୍ଷେତ୍ର ପ୍ରଦର୍ଶନ ମାଧ୍ୟମରେ ଜୈବିକ ଏବଂ ବିକଳ୍ପ ପୁଷ୍ଟିର ବ୍ୟବହାର ଓ ସମନ୍ୱିତ ପୁଷ୍ଟି ପରିଚାଳନା ପଦ୍ଧତି ସମ୍ପର୍କରେ ଚାଷୀମାନଙ୍କୁ ସଚେତନ କରାଯାଇଛି ବୋଲି ମନ୍ତ୍ରଣାଳୟ କହିଛି। ଗ୍ରାଣ୍ଡମାଷ୍ଟର ଆର୍ ପ୍ରଜ୍ଞାନନ୍ଦା ପ୍ରଥମ ଭାରତୀୟ ଭାବେ ନରୱେ ଚେସ୍ ଟାଇଟଲ ହାସଲ କରି ଇତିହାସ ସୃଷ୍ଟି କରିଛନ୍ତି। ଅସ୍ଲୋଠାରେ ଅନୁଷ୍ଠିତ ଫାଇନାଲ ରାଉଣ୍ଡରେ ସେ ଜର୍ମାନର ଭିନ୍ସେଣ୍ଟ କିମେନ୍ଙ୍କୁ ପରାସ୍ତ କରି ଏହି ସଫଳତା ହାସଲ କରିଛନ୍ତି। ଚେନ୍ନାଇର ଏହି 20 ବର୍ଷ ବୟସ୍କ ଚେସ୍ ଖେଳାଳି ଦ୍ୱିତୀୟ ଥର ଲାଗି ନରୱେ ଚେସ୍ ଚାମ୍ପିୟନ

0: ଚାମ୍ପିୟନ୍ସିପ୍ରେ ଅଂଶଗ୍ରହଣ କରିଥିଲେ। ଦକ୍ଷିଣ ପଶ୍ଚିମ ମୌସୁମୀ କେରଳମ୍ରେ ଅଧିକ ଘନୀଭୂତ ହୋଇଥିବା ଦୃଷ୍ଟିରୁ ରାଜ୍ୟର ଉତ୍ତରାଞ୍ଚଳ ଜିଲ୍ଲାଗୁଡ଼ିକରେ ଆସନ୍ତା 9 ତାରିଖ ପର୍ଯ୍ୟନ୍ତ ପ୍ରବଳ ବର୍ଷା ହେବା ନେଇ ଭାରତୀୟ ପାଣିପାଗ ବିଭାଗ ପୂର୍ବାନୁମାନ କରିଛି। ଏଥିଲାଗି ମାଲାପୁରମ୍, କୋଜିକୋଡେ, ୱାୟନାଡ, କନ୍ନୁର ଓ କାସରଗଡ଼ ଜିଲ୍ଲା ଲାଗି ଆଜି ପାଇଁ ସତର୍କ ସୂଚନା ଜାରି କରାଯାଇଛି। ପ୍ରତିକୂଳ ପାଗ ଲାଗି କେତେକ ଜିଲ୍ଲାରେ ଶିକ୍ଷାନୁଷ୍ଠାନଗୁଡ଼ିକୁ ମଧ୍ୟ ଛୁଟି ଘୋଷଣା କରାଯାଇଛି। ଏହି ସମୟ ମଧ୍ୟରେ ସମୁଦ୍ର ଅଶାନ୍ତ ରହୁଥିବା ଦୃଷ୍ଟିରୁ ମତ୍ସ୍ୟଜୀବୀମାନେ କେରଳମ୍, ଲାକ୍ଷାଦ୍ୱୀପ ଓ କର୍ଣ୍ଣାଟକ ଉପକୂଳବର୍ତ୍ତୀ ସମୁଦ୍ର ମଧ୍ୟକୁ ନ ଯିବା ଲାଗି ପାଣିପାଗ ବିଭାଗ ପକ୍ଷରୁ ସତର୍କ କରାଯାଇଛି। ବିଶ୍ୱରେ ଦେଖାଦେଇଥିବା ଆର୍ଥିକ ସଂକଟ ସତ୍ତ୍ୱେ ଦେଶର ଆର୍ଥିକ ଅଭିବୃଦ୍ଧି ହାର 7.7% ରହିବା ଏକ ସୁଦୃଢ଼ ଭାରତୀୟ ଅର୍ଥବ୍ୟବସ୍ଥାର ପ୍ରତିଫଳନ କହିଲେ ପ୍ରଧାନମନ୍ତ୍ରୀ। ରୁଷର ପଞ୍ଚମ ପିଢ଼ି ଷ୍ଟିଲ୍ ଲଢୁଆ ବିମାନ ସୁଖୋଇ SU-57 ଭାରତକୁ ଦେବା ଲାଗି ଆଗ୍ରହ ପ୍ରକାଶ କଲେ ରାଷ୍ଟ୍ରପତି ଭ୍ଲାଦିମିର ପୁଟିନ ଏବଂ ପ୍ରଥମ ଭାରତୀୟ ଭାବେ ନରୱେ ଚେସ୍ ଟାଇଟଲ୍ ହାସଲ କରି ଇତିହାସ ସୃଷ୍ଟି କଲେ ଗ୍ରାଣ୍ଡମାଷ୍ଟର ଆର୍ ପ୍ରଜ୍ଞାନନ୍ଦା। ସମ୍ବାଦ ଶେଷ ହେଲା।
1: ଆପଣମାନେ କାର୍ଯ୍ୟକ୍ରମ ଶୁଣୁଛନ୍ତି ଆକାଶବାଣୀ ସମ୍ବଲପୁର କେନ୍ଦ୍ରରୁ। ଚାଷର ହାଲ
2: ଖରାଦିନର ଲାଗି କାଙ୍କିର ଚାଷ ଆମର ରାଇଜେ କାଙ୍କିର ଚାଷ ଯହକିରି ବର୍ଷାଦିନେ ଆର୍ ଖରାଦିନେ କରାଯାଏସି। କମ୍ ଥଣ୍ଡା ଥିବାର ଇଲାକାମାନଙ୍କୁ ସେଦିନେ ଗଲେ ଏଟା କରାଯାଇପାରବା। 18-24 ଡିଗ୍ରୀ ସେଲସିୟସ ତାତିନୁ ଅଧିକା ଅମଲ ହେସି ଆର୍ ତାତି ଜହ ହେଲେ ଫଲ କମ୍ ହେସି। କାଙ୍କିର ଚାଷ କରବାର ଲାଗି ଉର୍ବର, ନିଗ୍ରା, ଗହିର ଆର୍ ଦୋର୍ସାନୁ ବାଲି ଦୋର୍ସା ଆର୍ ଜେନ୍ ମାଇଟ୍ର ଅମ୍ଳତା 5.5-6.8 ଭିତରେ ଥିବା ସେ ମାଇଟ୍ଥି ଭଲ ଅମଲ ହେସି। ନୈତରାମାନଙ୍କୁ ଗଲେ ଏ ଚାଷଟା ଖରାଦିନେ କରାଯାଇପାରବା। କାଙ୍କିର ଚାଷ କରବାର ଲାଗି ଉନ୍ନତ କିସମମାନେ ହେଲା ପଏନ୍ସେଟ, ସୁପ୍ରିୟା, ଚୈତାଲି ଆର୍ ନିର୍ମାଲ୍ୟ। ସେନ୍ତା ତାର ଶଙ୍କର କିସମଟି ହେଲା ରାଣୀ ଆର୍ ତୃପ୍ତି। ଗୁଟେ ଏକର କାଙ୍କିର ଚାଷ କରବାର ଲାଗି 1-1.5 କେଜି ମଞ୍ଜି ଦରକାର ହେସି। 1 କେଜି ବୀଜାକି 2 ଗ୍ରାମ ଥିରାମ ଆର୍ 1 ଗ୍ରାମ କାର୍ବେନ୍ ଡାଇଜିନ୍ ବା ଭିଷ୍ଟିନ୍ ଦେଇକିରି ବିଶୋଧନ କରବାର କଥା। ମଞ୍ଜିକେ ଲଗାବାର ଆଗରୁ 6-12 ଘଣ୍ଟା ତକ ପାଏନ୍ଥି ବୁତରେଇକିରି ଲଗାଲେ ଗଜାଟା ଜଲ୍ଦି ଆଙ୍କରିସି। ଖରାଦିନେ କାଙ୍କିର ଚାଷ କରବାର ଲାଗି 2 ଫେବୃଆରୀ-3 ମାର୍ଚ୍ଚ ଭିତରେ ଇତାର ମଞ୍ଜି ଲଗାଯାଏସି ଆର୍ ବଜାରକେ ପହଲା ପଠାବାର ଲାଗି ପଲିଥିନ ମୁନାନ୍ଥି ଚାରା କରିକିରି ଗଲେ ଲଗାଯାଇ ପାର୍ବା। ଆମର ରାଇଜେ 1-1.5 ମିଟର ଦୂରିଆ ଥି ମନ୍ଦା କରିକିରି କାଙ୍କିରକେ ଲଗାଯାଏସି। ଖରାଦିନେ ନାଲି କରିକିରି ଲଗାଲେ ପାଏନ୍ର ବ୍ୟବହାରଟା ଠିକ୍ ହେସି। ଏଥିର୍ ଲାଗି ନାଲିମାନଙ୍କୁ 1-1.5 ମିଟର ଦୂରିଆ ଥି କରିକିରି ଗଛ ଗଛକେ 50-75 ସେଣ୍ଟିମିଟର ଦୂରିଆ ରଖିକିରି ଗଛମାନଙ୍କୁ ମାଟି ମାଡ଼ବାରକେ ଦିଆଯାଏସି ଆର୍ ମନ୍ଦା ପ୍ରଣାଳୀ ଥି 30-45 ସେଣ୍ଟିମିଟର ଲମ୍ବା ଚଉଡ଼ା ଆର୍ ଗହିର ଗାର୍ କୁଡ଼ିକିରି ଫି ଏକରକେ 6-8 ଟନ୍ କମ୍ପୋଷ୍ଟ ଆର୍ ମୂଲ ସାର ଦେଇକିରି ମଞ୍ଜି ଲଗାବାର 1-2 ଦିନ ଆଗରୁ ପାଏନ୍ ମଡ଼େଇକିରି ଫି ମନ୍ଦାକେ 4-5ଟା ବୁତରା ଯାଇଥିବାର ମଞ୍ଜି ଲଗାଯାଏସି। ଖତ ସାର ମଞ୍ଜି ଲଗାବାର ସମୟ ଥି ଫି ଏକରକେ 10 କେଜି ଯବକ୍ଷାରଜାନ, 12 କେଜି ଫସ୍ଫରସ ଆର୍ 30 କେଜି ପଟାସିୟମ ସାର ଦିଆଯାଏସି। ଫେର୍ ଘାଏ 10 କେଜି ଯବକ୍ଷାରଜାନ ଆର୍ ମଞ୍ଜି ବୁଣବାର 15-20 ଦିନ ଉତ୍ତର ଦିଆଯାଏସି। ମଞ୍ଜି ବୁଣବାର 30-35 ଆର୍ 45-50 ଦିନ ଥି 2 ଥର ମିଶ୍ରିତ ଅନୁସାର ଫି ଲିଟର ପାଇଁଥି 3 ଗ୍ରାମ ମିଶେଇକିରି ବ୍ୟବହାର କରବାର କଥା। ତାହେରୁ ତାର ପରର ଯତ୍ନ ମଞ୍ଜି ଲଗାବାର 10 ଦିନ ଭିତରେ ଖାଲି ଥିବାର ଜାଗାମାନଙ୍କୁ ଭରାଯିବାର କଥା ଆର୍ ଫି ମନ୍ଦାକେ 2ଟା ଗଛ ରଖିକିରି ଅଟକା ଥିବାର ଗଛମାନଙ୍କୁ ଘିଚି ନେବାର କଥା। 15-20 ଆର୍ 25-30 ଦିନ ଥି 2 ଥର କୁଡ଼ା ଖୋସା କରିକିରି ସବୁ ଅନାବନା ଗଛ ମାନଙ୍କୁ ଘିଚି ନେବାର କଥା। ତାହାରୁ ବର୍ଷା ଦିନେ ଗଛ ମୂଲକେ ମାଏଟ ଟେକାବାର କଥା। ଗଛ ଦ୍ୱିପତରିଆ ହେଇଥିବାର ସମୟ ଥି ଇସ୍ତେଫନ 0.1 ଗ୍ରାମ ଫି ଲିଟର ପାଇଁ ଥି ମିଶେଇକିରି ଛିଟିଲେ ମାଇଫୁଲ ଅଧିକା ହେସି ଆର୍ ଅମଲ ଗଲେ ବଢ଼ସି। ମାଟିର ବତର ଆର୍ ପାକ ଦେଖିକିରି 3-10 ଦିନ ଅନ୍ତର ଥି ପାଏନ୍ ମଡ଼ାବାର କଥା। ତାହାରୁ ଅମଲ ମଞ୍ଜି ଲଗାବାର 45-50 ଦିନ ଥି କାଙ୍କିରର ଅମଲ ମୂଲ ହେସି। ପରାଗ ସଙ୍ଗମର 5-7 ଦିନ ଭିତରେ କାଙ୍କିର ତୁଲା ଯାଇସି। ପୁରା ଶାଗୁଆ ରଙ୍ଗର କାଙ୍କିରର ବଜାର ଥି ଚାହିଦା ଅତକା ଥିସି ଆର୍ ଦର ବି ଅତକା ଆର୍ ବଗିଚାନୁ ଫି 2 ଦିନ ଅନ୍ତର ଥି କାଙ୍କିର ତୁଲୁନ୍। কাঁকিরকে হাতে নাই ছিড়েকি দা কি চকু বাটিয়া কাটুন আর বজারকে পঠাবার আগরু সফা পায়েন্থি ধুইকি পুকরা আর টেড়া মেড়া ফল মানুষ বাছি নেবার কথা আর কিসম আর ঋতু অনুযায়ী ফিয়ে করকে ৪০ নু ৫০ কুইন্টল ফল অমল হয়ে পারসি।
1: শুনিলে চাষর হাল। আকাশবাণী সম্বলপুর প্রাতঃ সূচনা।

ଅଂଶୁଘାତ ପ୍ରତି ସାବଧାନ ରୁହନ୍ତୁ, ଟାଣ ଖରାରେ ପଦାକୁ ବାହାରନ୍ତୁ ନାହିଁ, ଖରାରେ କଠିନ ପରିଶ୍ରମ କରନ୍ତୁ ନାହିଁ, ଜରୁରୀ କାମରେ ବାହାରକୁ ଯିବାକୁ ହେଲେ କଳା ଚଷମା, ଚପଲ, ମୁଣ୍ଡରେ ଓଦା ଗାମୁଛା ଏବଂ ଛତା ବ୍ୟବହାର କରନ୍ତୁ। ବାହାରକୁ ଯିବା ସମୟରେ ପାଣି ବୋତଲ ସାଙ୍ଗରେ ନିଅନ୍ତୁ, ହାଲୁକା ଏବଂ ଢିଲା ପୋଷାକ ପରିଧାନ କରନ୍ତୁ, ମାଦକ ଦ୍ରବ୍ୟ ସେବନ କରନ୍ତୁ ନାହିଁ। ଜଳଶୁଷ୍କତାରୁ ରକ୍ଷା ପାଇବା ପାଇଁ ଅଧିକ ପାଣି, ORS ଦ୍ରବଣ, ପଣା, ତୋରାଣି, ଘୋଳ ଦହି ଏବଂ ଆଖୁରସ ପିଅନ୍ତୁ, କାକୁଡ଼ି, ତରଭୁଜ ଆଦି ଖାଆନ୍ତୁ। ଅଂଶୁଘାତରେ ଆକ୍ରାନ୍ତ ବ୍ୟକ୍ତିଙ୍କୁ ଯଥାଶୀଘ୍ର ଡାକ୍ତରଖାନା ନେଇ ଚିକିତ୍ସା କରାନ୍ତୁ। ଗୃହପାଳିତ ପଶୁପକ୍ଷୀମାନଙ୍କୁ ଛାଇରେ ରଖନ୍ତୁ ଏବଂ ପ୍ରଚୁର ପରିମାଣରେ ପାଣି ପିଇବାକୁ ଦିଅନ୍ତୁ। ଭାରତୀୟ ପାଣିପାଗ ବିଭାଗ ଦ୍ୱାରା ଗ୍ରୀଷ୍ମ ପ୍ରବାହ ସମ୍ବନ୍ଧୀୟ ଦିଆଯାଉଥିବା ସତର୍କ ସୂଚନା ପ୍ରତି ସର୍ବଦା ଧ୍ୟାନ ଦିଅନ୍ତୁ।

ଗୃହପାଳିତ ପଶୁମାନଙ୍କୁ ବାହାରେ ନ ଛାଡ଼ି ଘର ଭିତରେ ରଖନ୍ତୁ। ବିଦ୍ୟୁତ୍ ଚାଳିତ ଉପକରଣ ଏବଂ ତାରଯୁକ୍ତ ଟେଲିଫୋନ୍ ଓ ମୋବାଇଲ୍ ଫୋନ୍ ବ୍ୟବହାର କରନ୍ତୁ ନାହିଁ। ଖୋଲା ଘର ବା ତମ୍ବୁ ତଳେ ଆଶ୍ରୟ ଏ ସମୟରେ ନିରାପଦ ନୁହେଁ। ଗଛ ତଳେ ବା ବୁଦା ନିକଟରେ ଆଶ୍ରୟ ନିଅନ୍ତୁ ନାହିଁ। ଘଡ଼ଘଡ଼ି ମାରୁଥିବା ସମୟରେ ଗୁଡ଼ି ଉଡ଼ାନ୍ତୁ ନାହିଁ। ହାତରେ ମାଛ ଧରା ବନିଶି, ଲୁହାବେଣ୍ଟ ଛତା ବା ଲୁହା ଛଡ଼ ଧରନ୍ତୁ ନାହିଁ। କୌଣସି ଧାତୁ ତିଆରି ଜିନିଷକୁ ଛୁଅନ୍ତୁ ନାହିଁ। ଲୁହା ଖମ୍ବ, ଲୁହା ଛଡ଼ ଏବଂ ଲୁଗା ଶୁଖାଇବା ତାରଠାରୁ ଦୂରରେ ରୁହନ୍ତୁ। ସାଇକେଲ ଚଲାନ୍ତୁ ନାହିଁ କିମ୍ବା ଖୋଲା ଗାଡ଼ିରେ ବୁଲନ୍ତୁ ନାହିଁ। ଗୃହପାଳିତ ପଶୁମାନଙ୍କୁ କୌଣସି ଧାତୁଯୁକ୍ତ ପଦାର୍ଥରେ ବାନ୍ଧି ରଖନ୍ତୁ ନାହିଁ। ଆକାଶବାଣୀ ସମ୍ବଲପୁର ପ୍ରଚାର କରୁଛୁ ସୃଜନିକା କାର୍ଯ୍ୟକ୍ରମ। ପ୍ରଯୋଜନା ଏବଂ ଉପସ୍ଥାପନା ସନ୍ତୋଷ ପିଙ୍ଗ।

0: ସୃଜନିକା କାର୍ଯ୍ୟକ୍ରମ ଶୁଣୁଥିବା ଶ୍ରୋତାମାନଙ୍କୁ ଆମର ନମସ୍କାର। ଶ୍ରୋତାବନ୍ଧୁ, ଆଜିର ସୃଜନିକା କାର୍ଯ୍ୟକ୍ରମରେ ଉପସ୍ଥିତ ଅଛନ୍ତି କବି, ଗବେଷକ ତଥା ପ୍ରଶାସକ ଡକ୍ଟର ଅଭୟ ନାରାୟଣ ନାୟକ। ତାଙ୍କର ଜନ୍ମ 1973 ସୁବର୍ଣ୍ଣପୁର ଜିଲ୍ଲା ଅନ୍ତର୍ଗତ ଉଲୁଣ୍ଡା ବ୍ଲକର ନାୟକପଡ଼ାରେ। ହାଇସ୍କୁଲ ଜୀବନରୁ ତାଙ୍କର ରୁଚି ରହିଥିଲା ଏହି ସାହିତ୍ୟ କ୍ଷେତ୍ରରେ ଏବଂ ଏଯାବତ୍ ତାଙ୍କର 2 କବିତା ସଂକଳନ ପ୍ରକାଶ ପାଇଛି। ସେଗୁଡ଼ିକ ହେଲା ଏକାନ୍ତ ଆର୍ତ୍ତି ଏବଂ ବିଭଙ୍ଗ ନିରବତା। ଏତଦ୍ ବ୍ୟତୀତ ଲିମ୍ଫାଟିକ୍ସ ଫାଇଲେରିସିସ୍ ଇନ୍ ରୁରାଲ କୋଷ୍ଟାଲ ଓଡ଼ିଶା ନାମକ ଏକ ଗବେଷଣାଧର୍ମୀ ପୁସ୍ତକ ଇଂରାଜୀରେ ମଧ୍ୟ ପ୍ରକାଶ ପାଇଛି। ତା ସହିତ ତାଙ୍କର ଲେଖାଗୁଡ଼ିକ ବିଭିନ୍ନ ପତ୍ରପତ୍ରିକା ସାହିତ୍ୟ ପୃଷ୍ଠାରେ ମଧ୍ୟ ପ୍ରକାଶ ପାଇ ଆସୁଛି। ତେବେ ଆମର ସୌଭାଗ୍ୟ, ସେ ଆଜି ଆମର ଏହି କାର୍ଯ୍ୟକ୍ରମରେ ଉପସ୍ଥିତ ଅଛନ୍ତି। ଆସନ୍ତୁ ତାଙ୍କ ସହିତ କିଛି ଆଳାପ କରିବା। ଡକ୍ଟର ନାୟକ ନମସ୍କାର।
1: ନମସ୍କାର।
0: ଆମେ ନିଶ୍ଚିତ ଭାବରେ ଆପଣଙ୍କୁ ଏହି କାର୍ଯ୍ୟକ୍ରମରେ ପାଇ ଖୁସି। ହେଲେ ଗୋଟିଏ କଥା କୁହନ୍ତୁ ଯେ ଏହି କବିତା ପ୍ରତି, କହିବାକୁ ଗଲେ ଏହି ଓଡ଼ିଆ ସାହିତ୍ୟ ପ୍ରତି ଆପଣଙ୍କର ରୁଚି କେମିତି ସୃଷ୍ଟି ହେଲା?
1: ଦେଖନ୍ତୁ, ସାହିତ୍ୟରେ ରୁଚି ତ ହାଇସ୍କୁଲ ସ୍ତରରୁ ଥିଲା।
0: ଆଜ୍ଞା।
1: ଏବଂ ସ୍କୁଲରେ ପଢ଼ିଲା ସମୟରେ ମୁଁ ପ୍ରାଚୀର ପତ୍ରରେ ଲେଖା ଲେଖୁଥିଲି। ମହାରାଜା ହାଇସ୍କୁଲ ସୋନପୁରର ମୋର ଛାତ୍ର ଥିଲି ଏବଂ 1986 ମୋତେ ସ୍କୁଲରେ ବେଷ୍ଟ ରାଇଟର ଭାବରେ ପୁରସ୍କୃତ କରାଯାଇଥିଲା। ଏବଂ ପରବର୍ତ୍ତୀ ଅବସ୍ଥାରେ ସୋନପୁର ମହାବିଦ୍ୟାଳୟରେ ମୁଁ 2 ବିଜ୍ଞାନ ପଢ଼ିଲା ସମୟରେ ମୁଁ କବିତା ପ୍ରତିଯୋଗିତାରେ ମହାବିଦ୍ୟାଳୟରେ ପ୍ରଥମ ସ୍ଥାନ ଅଧିକାର କରିଥିଲି।
0: ଆଜ୍ଞା।
1: କିନ୍ତୁ ପରବର୍ତ୍ତୀ ଅବସ୍ଥାରେ ମୋର ଲେଖା ରାଜେନ୍ଦ୍ର ମହାବିଦ୍ୟାଳୟ ବଲାଙ୍ଗୀରରେ ମଧ୍ୟ ପୁରସ୍କୃତ ହୋଇଥିଲା ଏବଂ ମୁଁ VSS ମେଡ଼ିକାଲ କଲେଜ ବୁର୍ଲାରେ ଜ୍ୟୋତିବିହାର ବିଶ୍ୱବିଦ୍ୟାଳୟରୁ ପୁରସ୍କୃତ ହୋଇଥିଲି।
0: କବିତା ଲେଖିବାର ପ୍ରେରଣା ଆପଣଙ୍କୁ କେମିତି ମିଳିଥିଲା?
1: ମୁଁ ସୋନପୁରର ଗୋଟେ ଗାଁରେ ଜନ୍ମ ଏବଂ ସୋନପୁର ହେଉଛି ଭୀମଭୋଇଙ୍କର ଗୋଟେ ସାଧନାସ୍ଥଳୀ, ଯେଉଁଟା ଆପଣଙ୍କର ରହିଛି ଖଲିଆପାଲ୍ଲୀ।
0: ଆଜ୍ଞା।
1: ତ 2 ଜିନିଷ ପ୍ରଭାବିତ କରିଛି ମୋତେ ଗାଁରୁ। ଗୋଟେ ମନ୍ଦିରରେ ଭାଗବତ ପାଠ ହେଉଥିଲା ଏବଂ ଭାଗବତ, ଏବଂ ଦ୍ୱିତୀୟରେ ଆପଣଙ୍କର ଗାଁ ପାଖରେ ମହିମା ଟୁଙ୍ଗି ଥିଲା ଏବଂ ଖଞ୍ଜଣି ଭଜନର ସ୍ୱର ଶୁଭୁଥିଲା ବିଭିନ୍ନ ବସ୍ତିରୁ। ତେଣୁ ଏଇ 2 ମୋତେ ପ୍ରଭାବିତ କରିଥିଲା। ଏଯାବତ୍ ମୁଁ କିଛି କରିନାହିଁ କହିଲେ ଚଳେ, ଯଦିଓ 92 ମୋତେ ଆକାଶବାଣୀରେ ପ୍ରଥମ କରି ଯୁବବାଣୀ କାର୍ଯ୍ୟକ୍ରମରେ କବିତା ପାଠ କରିବା ପାଇଁ ମୁଁ ଯେତେବେଳେ ଜଣେ ଛାତ୍ର ଥିଲି, ସ୍ନାତକ ଛାତ୍ର ଥିଲି ଉଦ୍ଭିଦ ବିଜ୍ଞାନର, ସେତେବେଳେ ମୋତେ ସୁଯୋଗ ମିଳିଥିଲା। ଏବଂ ପରବର୍ତ୍ତୀ ଅବସ୍ଥାରେ 1993 ଧରିତ୍ରୀ ପୃଷ୍ଠାରେ ମୋର ପ୍ରଥମ ଗଳ୍ପ ଉଦ୍ଭଟ ବିବର୍ତ୍ତନ ପ୍ରକାଶ ପାଇଥିଲା ଏବଂ 1994 ମୋର ପ୍ରଥମ କବିତା ବିଶ୍ୱ ବିଶେଷାଙ୍କ କଲିକତାରୁ ପ୍ରକାଶିତ ପ୍ରତିବେଶୀ ପତ୍ରିକାରେ ପ୍ରକାଶ ପାଇଥିଲା।
0: ଭବିଷ୍ୟତରେ ସାହିତ୍ୟର ପ୍ରଚାର ପ୍ରସାର ଦିଗରେ କ'ଣ କରିବା ପାଇଁ ଆପଣ ଚିନ୍ତା କରିଛନ୍ତି?
1: ଭବିଷ୍ୟତରେ କ'ଣ କାର୍ଯ୍ୟକ୍ରମ ରହିଛି, ଏ ତ ଆରମ୍ଭ ମାତ୍ର। ମୋର 2 ମାତ୍ର କବିତା ସଂକଳନ ପ୍ରକାଶ ପାଇଛି ଭୁବନେଶ୍ୱରରୁ ଏବଂ ଆଉ ଗୋଟିଏ ଗବେଷଣାଧର୍ମୀ ପୁସ୍ତକ ମୋର, ଯାହା କ୍ଷେତ୍ର ଅଧ୍ୟୟନରୁ ପର୍ଯ୍ୟବେସିତ, ପ୍ରକାଶ ପାଇଛି। ଏବଂ ଭବିଷ୍ୟତରେ ମୁଁ କବିତା ଏବଂ ନୃତାତ୍ତ୍ୱିକ ଗବେଷଣା, ଏ 2 ସମ୍ପର୍କରେ ଗବେଷଣାଧର୍ମୀ ପୁସ୍ତକ ଏବଂ ସୃଜନାତ୍ମକ ଆଲେଖ୍ୟ ପ୍ରସ୍ତୁତ କରିବା ପାଇଁ ମୁଁ ମୋର ସମୟ ବିନିଯୋଗ କରିବି ବୋଲି ଚିନ୍ତା କରିଛି।
0: ନିଶ୍ଚିତ ଭାବରେ ଯାହା ପ୍ରକାଶିତ ହେଲେ ପାଠକମାନଙ୍କ ପାଖକୁ ପହଞ୍ଚି ପାରିବ। ହେଲେ ବର୍ତ୍ତମାନ ଅପେକ୍ଷା କରିଛନ୍ତି ଆମର ଶ୍ରୋତା। ଶ୍ରୋତାମାନଙ୍କୁ କବିତା ଶୁଣିବା ପାଇଁ ଆପଣ କେଉଁ କବିତା ନେଇ ଆସିଛନ୍ତି ଶୁଣିବା? କବିତା ଆପଣଙ୍କର
1: ମୋର ପ୍ରଥମ କବିତାର ଶୀର୍ଷକ କାକଳୀ ମୁଖର ସକାଳ। ସବୁ ସକାଳର କାକଳୀ ଠାରୁ ସେ ଖୁବ୍ ଅଲଗା ଥିଲା, ନିଆରା ଥିଲା ସେ ସକାଳର କିରଣ, ମଲ୍ଲି ଫୁଲରେ ମହମହ ମହକୁଥିଲା ମହାନଦୀ ତଟ ସେ ଅଖ୍ୟାତ ଗାଁ, ପେନ୍ଥାଏ ଅରଖ ଫୁଲ ଗୋଛାଏ ପଦ୍ମ ଗୟସ ଓ ବେଳପତ୍ରରେ ପୂଜାର ଥାଳି ସଜାଡ଼ୁଥିଲା କାହାର ନା କାହାର ମା, ଘଣ୍ଟ ଧ୍ୱନିରେ କମ୍ପି ଉଠୁଥିଲା ଗାଁ ମୁଣ୍ଡ ତୋଟା, ତୋଟା ନିକଟସ୍ଥ ପୋଖରୀର କଇଁ ଫୁଲ ଥରି ଉଠୁଥିଲା ଧୀର ପବନରେ, ଅଙ୍ଗାର ପାଲଟି ବହିଯାଇଥିଲା ନଈର ସୁଅରେ ପିତୃପୁରୁଷଙ୍କ ଶେଷାଂଶ, ପୁଅ ଶ୍ରେୟାଂଶୁର ଡାକରେ ନିଦ ଭାଙ୍ଗୁଥିଲା ମୋର ଆଳସ୍ୟ, କିଛି ଗଢ଼ିବା ପାଇଁ କଲମ ହେଉ କି କୋଦାଳ ହାତ ବଢ଼େଇବା ବେଳେ ଦିଗନ୍ତରୁ ଉଇଁ ଆସୁଥିଲା ସୂର୍ଯ୍ୟ କିଆ କେତୋକି ନଈପଠାରୁ, ଫେରି ଆସୁଥିଲା ଧ୍ୱନି କୁମ୍ଭାଟୁଆ ଓ କୋଇଲିର, ସକାଳ ହେଲା ବେଳକୁ ଫେରି ଆସୁଥିଲେ ଦାଦନର ବାହାବନ୍ଧା ଶ୍ରମିକ ଭିଟାମାଟିର କୁଡ଼ିଆକୁ, ଫେରି ଆସୁଥିଲା ବିଧବାର ସୀମନ୍ତରେ ସଧବାପଣ କେନ୍ଦ୍ରାରେ ଗାଉଥିବା ଅଶ୍ରୁତ ସଙ୍ଗୀତ, ଅଲେଖ ଟୁଙ୍ଗୀର ଖଞ୍ଜଣିରେ ମୁଖର ହୋଇ ଉଠୁଥିଲା ସକାଳ, ସେ ଅମୃତ ବେଳାରେ ଦୃଶ୍ୟ ହେଉଥିଲେ ଅଭିନ୍ନ ପୃଥିବୀର ତେଜସ୍ୱୀଶ୍ୱର ଦୃଶ୍ୟ ହେଉଥିଲେ ଅଭିନ୍ନ ପୃଥିବୀର ତେଜସ୍ୱୀଶ୍ୱର।
0: ଧନ୍ୟବାଦ ଆପଣଙ୍କର ଏହି କବିତା ପାଇଁ। ନିଶ୍ଚିତ ଭାବରେ ଆମର ଶ୍ରୋତାମାନଙ୍କୁ ଭଲ ଲାଗିଥିବ। ହେଲେ ଗୋଟିଏ କଥା ଡକ୍ଟର ନାୟକ, ଯେ ଏଇଠି ଏହି କବିତାରେ ଆପଣ କେତୋଟି ଶବ୍ଦ ପ୍ରୟୋଗ କରିଛନ୍ତି କିମ୍ବା ବ୍ୟବହାର କରିଛନ୍ତି, ଯେମିତିକି ଗାଁ, ଅରଖ ଫୁଲ, କଇଁ ଫୁଲ, ଏଭଳି ଗୋଟିଏ ଗ୍ରାମୀଣ ପରିବେଶରେ ଯେଉଁ ଶବ୍ଦ ସବୁ ବ୍ୟବହାର ହୁଏ, ତ ଏସବୁ ଆପଣ କିଭଳି ଭାବରେ ଏଇଟାକୁ ଆପଣଙ୍କର କବିତାରେ ସ୍ଥାନିତ କଲେ?
1: ଏ ତ ଅନୁଭବର କଥା, ଏବଂ ଏହା ଜୀବନ ବଞ୍ଚିବାର ଯେଉଁ ପରିବେଶ ଈଶ୍ୱର ଦେଇଛନ୍ତି ସେ ଗୋଟେ ଗ୍ରାମୀଣ ପରିବେଶରେ ମୋତେ ବଢ଼େଇଛନ୍ତି, ଏବଂ ସେ ଗ୍ରାମୀଣ ପରିବେଶରେ ଏହିସବୁ ଚିତ୍ର ବା ପ୍ରତୀକ ବା ରୂପକଳ୍ପ ଏଇଟା ପ୍ରକଟିତ ହୋଇଛି। ଗାଁରେ ଆପଣ ବଢ଼ିଲେ ଆପଣ ମାଟି ରାସ୍ତାର କଡ଼ରେ ଅରଖ ଫୁଲ ଫୁଟିଥିବ, ଘଣ୍ଟ ଧ୍ୱନି ଶୁଭୁଥିବ, ସକାଳ ହେଲେ ଏବଂ ସନ୍ଧ୍ୟା ହେଲେ ମଙ୍ଗଳ ଆଳତୀର ଧ୍ୱନି ଶୁଭୁଥିବ, ଏବଂ କେତେବେଳେ ଆପଣଙ୍କର କେହି ଜଣେ ପ୍ରାର୍ଥନା କରୁଥିବ ତୁଳସୀ ଚଉଁରା ମୂଳେ, କେତେବେଳେ ପାଣି ଧୋଉଥିବେ ମା କି ମାଉସୀ କି ଭଉଣୀ। ତେଣୁ ଏ ପ୍ରକାର ପରିବେଶ ମୋତେ ଈଶ୍ୱର ଦତ୍ତ, ଏଇଟା ଏଇଟା କିଏ କେଉଁଠି ଜନ୍ମ ହେବ ତାହା ନିର୍ଦ୍ଧାରିତ ହୋଇନଥାଏ।
0: ନାଇଁ, ଏଇଠି ଏ ପ୍ରଶ୍ନ ପଚାରିବାର ଗୋଟିଏ ମାତ୍ର ଉଦ୍ଦେଶ୍ୟ ଯେ ଆପଣ ବର୍ତ୍ତମାନ ଗୋଟିଏ ପ୍ରଶାସନିକ ଦାୟିତ୍ୱରେ ଆପଣ ଅଛନ୍ତି, ଆଉ ଏଇ କବିତା ବର୍ତ୍ତମାନ ଆପଣ ଲେଖିଛନ୍ତି, ବର୍ତ୍ତମାନ ଆପଣଙ୍କର ଅନୁଭୂତି, ଆପଣଙ୍କର ବର୍ତ୍ତମାନର ଯେଉଁ ପରିବେଶ, ଗୋଟିଏ ସହରିଆ ଚାକଚକ୍ୟ ଗୋଟିଏ ପରିବେଶରେ ରହୁଛନ୍ତି, ତ ଏଇସବୁ ଗ୍ରାମୀଣ ଯେଉଁ ପରିବେଶର ଚିତ୍ର ଏଇଠି ଆପଣ ଯେଉଁ ଉପସ୍ଥାପନ କଲେ କବିତାରେ?
1: ଗୋଟେ ଚମତ୍କାର ପ୍ରଶ୍ନ, ଧନ୍ୟବାଦ। ଆପଣ ଯେତେ ଆଗକୁ ଯିବେ ପଛରୁ ଯେଉଁ ଶ୍ରୁତି ନେଇଯିବେ ତାକୁ ପାଥେୟ କରି ହିଁ ଆଗକୁ ଯିବେ। ମୁଁ ଗାଁରୁ ସହରକୁ ଯାଇଛି, ସହରରୁ ମହାନଗରୀକୁ ଯାଇଛି, ଏବଂ ମୁଁ ଯେଉଁ ପ୍ରଶାସନିକ ଦାୟିତ୍ୱରେ ରହିଛି ମୁଁ ତାକୁ ସେଇ ପଦବୀରେ ପହଞ୍ଚିବା ପର୍ଯ୍ୟନ୍ତ ବା ପହଞ୍ଚିବା ପରେ ମଧ୍ୟ ଗାଁ ସହିତ ଜଡ଼ିତ, ମୁଁ ଯେଉଁ ବିଭାଗରେ ଜଡ଼ିତ ଏବଂ ମୁଁ ଯାହା ଅଧ୍ୟୟନ କରିଛି ବିଶ୍ୱବିଦ୍ୟାଳୟରେ ସେଇଟା ଆମର କ୍ଷେତ୍ର ଅଧ୍ୟୟନ, ଏବଂ ଆପଣ ଲୋକଙ୍କର ସହିତ ମିଶିବା, ଲୋକଙ୍କଠୁ ତଥ୍ୟ ନେବା, ଲୋକଙ୍କଠୁ ବିଭିନ୍ନ ସମସ୍ୟା ସମ୍ପର୍କରେ ପଚାରିବା, ତାର ସମାଧାନ ଖୋଜିବା ଏବଂ ତାକୁ ଗୋଟେ ଗବେଷଣାର ରୂପ ଦେବା, ଏହା ମୋର ଦୈନନ୍ଦିନ ଜୀବନରେ ଘଟି ଚାଲିଛି। ଦ୍ୱିତୀୟ କଥା ହେଲା ଯେ ଗାଁରୁ ଆରମ୍ଭ ହୋଇଛି, ସହରକୁ ଯାଇଛି ଏବଂ ମହାନଗରୀରେ ପହଞ୍ଚିଛି, ତେଣୁ ଏ ଗାଁର ଶ୍ରୁତି ଯାହା ରହିଛି ସେଇଟା ଶ୍ରୁତି ତ ଆମେ ଶ୍ରୁତିଟାକୁ ତ ଫିଙ୍ଗି ଦେଇ ହେବ ନାହିଁ, ଅକ୍ଷୟ ମହାନ୍ତିଙ୍କ ଭାଷାରେ ଯେମିତି ଶ୍ରୁତିଟାକୁ ମୋଡ଼ି ମାଡ଼ି ମକ୍ଚି ଫିଙ୍ଗି ଦିଆଯାଏ ନାହିଁ, ତେଣୁକରି ବିଶିଷ୍ଟ ଗୀତିକାର ଏବଂ କଣ୍ଠଶିଳ୍ପୀ ଅକ୍ଷୟ ମହାନ୍ତିଙ୍କୁ ମୁଁ ଏଠି ସ୍ମରଣ କରୁଛି। ତେଣୁ ଶ୍ରୁତିକୁ ନେଇକି ହିଁ ଜୀବନ ବଞ୍ଚିବାକୁ ହୁଏ ଏବଂ ଶ୍ରୁତିରୁ ଜୀବନ ଆଗକୁ ଆଗକୁ ଯାଏ, ତେଣୁ ଗାଁ ରହିବ, ଗାଁ ରହିବା ସହିତ ଯେଉଁ ମହାର୍ଗ ଅବଦାନ ରହିଛି ମୋର ଜୀବନରେ ସେଇଟା ମୋର ଆଗାମୀ ଚଲାପଥରେ ହୁଏତ ସହାୟ ହେବ ଏବଂ ସେଇଟା ପ୍ରତିଫଳିତ ହେବ, ଏଇଟା ନିହାତି ସ୍ୱାଭାବିକ।
0: ନିଶ୍ଚିତ ଭାବରେ, ତ ଜଣେ ସୃଜନାତ୍ମକ ସାହିତ୍ୟ ଶିଳ୍ପୀ କିମ୍ବା କବି ଭାବରେ ଆପଣ ସେସବୁ ଅନୁଭୂତି ଏବଂ ଅଭିଜ୍ଞତାକୁ ସାଉଁଟି ଆଣିଛନ୍ତି ଆପଣଙ୍କର ଏହି କବିତାରେ। ହେଲେ ଆପଣ ତ ବିଭିନ୍ନ ପ୍ରକାରର ସବୁ ସମସ୍ୟାର ସମ୍ମୁଖୀନ ହେଉଛନ୍ତି କିମ୍ବା ଘଟଣାବଳୀର ସମ୍ମୁଖୀନ ହେଉଛନ୍ତି, ସେମିତି ଅନ୍ୟ ସ୍ୱାଦଧର୍ମୀ କବିତା ଆମର ଶ୍ରୋତାମାନଙ୍କୁ ଶୁଣାଇ ପାରିବେ?
1: ମୁଁ ଆପଣଙ୍କୁ ଗୋଟିଏ କବିତା ଶୁଣାଉଛି ଯାହା ବର୍ତ୍ତମାନ ଆମର ମହାନଗରୀରେ ପହଞ୍ଚିବାର ବା ଯେଉଁ ଦୌଡ଼ ଚାଲିଛି କର୍ମଚାରୀମାନଙ୍କ ଭିତରେ,
0: ଆଜ୍ଞା,
1: ସେଭଳିଆ ଗୋଟେ କବିତା ଆପଣଙ୍କୁ ଶୁଣାଉଛି। ଏଇଟା ଗୋଟେ ଭିନ୍ନ ସ୍ୱାଦର କବିତା। କବିତାର ଶୀର୍ଷକ ଖବର। ଏବେ ତୁମେ କେଉଁଠି? ଏ ଯେଉଁ ହେଲା ପଦୋନ୍ନତି, ଆସିଗଲ କି ମାୟାର ସହର ଭୁବନେଶ୍ୱର? ଆସିନ ତାହେଲେ ବଲାଙ୍ଗୀରରେ ଯେଉଁ ହେଲା ଛାତ୍ର ମୃତ୍ୟୁ ପରେ ଗୁଳିକାଣ୍ଡ, ସେତେବେଳେ ତୁମେ କେମିତି କଲ ଦସ୍ତଖତ ନିଜର? ଦାଦନ ଯାଇ ହାତ ହରାଇ ଫେରିଥିବା ରମେଶ ଭୋଇଙ୍କୁ ଦେଲ ନାହିଁ ସହାୟତା ଦୟାର, କି କଲ ନାହିଁ କିଛି ଏଯାଏଁ ପ୍ରତିକାର? ତୁମେ ଜୁନାଗଡ଼ରେ ଥିଲାବେଳେ କେମିତି କଲ ୨-୨-୫ରେ ସେ ଟାଉଟର କଣ୍ଟ୍ରାକ୍ଟରକୁ ଜୁହାର? ହେଲା ଯେ ତୁମେ ଧରମଗଡ଼ରେ ପାଇଥିଲାବେଳେ ପଦସ୍ଥ ଅଧିକାର, କେମିତି ସେ ତମ ଅଫିସ ବାରଣ୍ଡାରେ ବସୁଥିବା ବୁଢ଼ା ଭିକାରୀଟାକୁ ପୁଲିସ ଲଗାଇ କଲ ବାହାର, ତଥାପି ଆସିପାରିଲ ନାହିଁ ମାୟାର ସହର? ବୀରମହାରାଜପୁରରେ ଥିବାବେଳେ ଚକା ବରଗଛ ତଳେ ଥିବା ଦୋକାନ ସବୁକୁ ଉଚ୍ଛେଦ କରି ହୋଇଥିଲ ପରା ପଦୋନ୍ନତିରେ ସବାର, ଏବେ ପୁଣି କି ଅସୁବିଧା ଯେ? ଓ ନିୟମଗିରି, ଗନ୍ଧମାର୍ଦ୍ଦନ, ଏଥିରେ ରଖିଲେଣି ନଜର? ମନା ନାହିଁ, ଖବର କର, ରେଙ୍ଗୁଟି ଖଣି ଲିଜ୍ରେ କାହାର ବା ଅଛି ଅଧିକାର? ଟୋକାଟୋକାଳିଆ ରାଜାରାଣୀଙ୍କ କାନକୁହାଙ୍କୁ ରିଙ୍ଗ କର ବାରମ୍ବାର, ସିଧା ଶୀର୍ଷ ପଦସ୍ଥ ହୋଇ ଆସିବ ଭୁବନେଶ୍ୱର, ତାପରେ ମାଲକାନଗିରି କି ନବରଙ୍ଗପୁର, ରଖ ନଜର, ଦଉନ କାହିଁକି ଆମକୁ ଟିକିଏ ବି ଖବର?
0: ଧନ୍ୟବାଦ ଆପଣଙ୍କର ଏହି କବିତା ପାଇଁ ମଧ୍ୟ। ହେଲେ ଡକ୍ଟର ନାୟକ, ଏଇଠି ଆପଣଙ୍କୁ ଆଉ ଗୋଟିଏ ପ୍ରଶ୍ନ, ଯେ ଏଇ ଯେଉଁ କବିତା ଆପଣ ଲେଖୁଛନ୍ତି ତାର ଆଦୃତି କିଭଳି ଅଛି, ପାଠକମାନେ କିଭଳି ଭାବରେ ଏହାକୁ ଗ୍ରହଣ କରୁଛନ୍ତି, ଆପଣଙ୍କର ବ୍ୟକ୍ତିଗତ ଅନୁଭୂତି କ'ଣ ଏ ସମ୍ପର୍କରେ?
1: ଓଡ଼ିଆ ସାହିତ୍ୟରେ ଗୋଟେ ସମୟ ଥିଲା ଯେତେବେଳେ କି ଦୁର୍ବୋଧ୍ୟ କବିତାକୁ ଗୋଟେ ବୌଦ୍ଧିକ କବିତା ରୂପ ଦିଆଯାଉଥିଲା, ଏବଂ ବୋଧ୍ୟ କବିତା ଭାବରେ ଚିତ୍ରଣ କରି ବହୁ ପ୍ରତିଷ୍ଠିତ ଲେଖକ ବା କବି ନିଜର ଅସ୍ମିତା ସୃଷ୍ଟି କରିଯାଇଛନ୍ତି ଓଡ଼ିଆ ସାହିତ୍ୟରେ, ତାକୁ ତ ଅସ୍ୱୀକାର କରିହେବ ନାହିଁ।
0: ଆଜ୍ଞା,
1: କିନ୍ତୁ ବର୍ତ୍ତମାନ ଯେଉଁ କବିତା ଲେଖାଯାଉଛି, ବର୍ତ୍ତମାନର କବିତା ଆପଣଙ୍କର ସାମାଜିକ ପ୍ରତିବଦ୍ଧତା ରହିଛି କବିତାରେ, ଏବଂ ବିଶେଷ କରି ଯୁବପିଢ଼ିର ଲେଖକମାନେ ବର୍ତ୍ତମାନ ଯେଉଁ ଜନସମାଜରେ ବା ଲୋକଙ୍କ ଭିତରେ ଯେଉଁ ସାମାଜିକ ସମସ୍ୟା ରହିଛି, ଲୋକଙ୍କ ଭିତରେ ଯେଉଁ ବିଭିନ୍ନ ରାଜନୈତିକ ତଥା ଅର୍ଥନୈତିକ ସମସ୍ୟା ରହିଛି, ତାକୁ ମଧ୍ୟ କବିତା ରୂପ ଦେବାକୁ ଚାହୁଁଛନ୍ତି।
0: ଆଜ୍ଞା,
1: ଗୋଟେ ସମୟ ଥିଲା ଆପଣଙ୍କର, ଯେମିତି ମୁଁ କହିବାକୁ ଚାହିଁବି, ଜନଜାତି ସମ୍ପର୍କରେ କବିତା ଲେଖିବାକୁ ଗଲାବେଳେ ଆପଣଙ୍କର ଜନଜାତିମାନଙ୍କର ନୃତ୍ୟ ସଙ୍ଗୀତ, ତାଙ୍କର ଫୁଲ, ତାଙ୍କର ପତ୍ର, ଏହାକୁ ନେଇକି କବିତା ଲେଖାଯାଉଥିଲା। କିନ୍ତୁ ବର୍ତ୍ତମାନ ଜନଜାତିମାନଙ୍କର କ'ଣ ସମସ୍ୟା ରହିଛି, ଜନଜାତିମାନଙ୍କର ବଞ୍ଚିବାରେ କ'ଣ ପ୍ରତିବନ୍ଧକ ରହିଛି, କ'ଣ ସେମାନେ ସମାଜଠାରୁ କିଭଳି ଭାବରେ ପ୍ରତ୍ୟାଖ୍ୟାନ ହେଉଛନ୍ତି, ତାକୁ ନେଇକି କବିତା ଲେଖାଯାଉଛି। ତେଣୁ ଗୋଟେ ଆପଣଙ୍କର କବିତା ଭିତରେ କେବଳ ଗୋଟେ ନାନ୍ଦନିକ କଳା ବା ଆର୍ଟ ଫର୍ ଦ ସେକ୍ ଆର୍ଟ, ଯାହାକୁ କହନ୍ତି ଆପଣଙ୍କର କଳା ପାଇଁ କଳା, ସୌନ୍ଦର୍ଯ୍ୟ ପାଇଁ ସୌନ୍ଦର୍ଯ୍ୟ, ଏହାକୁ ସୌନ୍ଦର୍ଯ୍ୟ ଏବଂ କଳାତ୍ମକ ଦୃଷ୍ଟିରୁ ଲେଖାଯାଉ ନାହିଁ, କଳା ରହିବା ସହିତ ଲୋକଙ୍କର ପ୍ରତି ଯାହା ଜନମାନସରେ ରହିଛି ଏବଂ ଯାହା ଲୋକଙ୍କର ସମସ୍ୟା ରହିଛି, ତାକୁ କବିତାରେ ପ୍ରତିଫଳିତ କରିବା ପାଇଁ ଯଥାସମ୍ଭବ କବିମାନେ ବର୍ତ୍ତମାନ ତରୁଣ ପିଢ଼ିର କବିମାନେ ଚେଷ୍ଟିତ ଅଛନ୍ତି, ଯାହାକି ଏକ ସ୍ୱାଗତଯୋଗ୍ୟ ଏବଂ ପାଠକମାନଙ୍କ ପାଇଁ ଏହା ଏକ ଗୁରୁତ୍ୱପୂର୍ଣ୍ଣ ଏବଂ ଗ୍ରହଣୀୟ ମଧ୍ୟ।
0: ନିଶ୍ଚିତ ଭାବରେ, ହେଲେ ଶୁଣିବା ଆଉ ଗୋଟିଏ ଆପଣଙ୍କର କବିତା।
1: କବିତାର ଶୀର୍ଷକ ଅନୁଗ୍ରହ। ଦୁଃଖ ଏତିକି ଯାହାର ଦୁଃଖକୁ ନେଇ ସୃଜନ, ସେ ସୃଜନର ବହୁଦୂର ଦିଗନ୍ତରେ। ସୁଖ ଏତିକି ଯିଏ ପଢ଼ୁଛି ତାର ଦୁଃଖର କାହାଣୀ ସବୁ ସମ୍ଭୋଗ ଓ ସୁଖରେ। ସେ ପଢ଼ୁଥିବା ଅଶ୍ରୁଳ କାହାଣୀର ଦୀର୍ଘଶ୍ୱାସ ଓ ବେଦନାର ନିରବତାର ଶବ୍ଦ ବଜ୍ରରେ ହଜିଯାଉ କିଛି ଗେଣ୍ଡୁମାଳ, ପୁଷ୍ପଗୁଚ୍ଛ, ମୁକୁଟ, ତାମ୍ର ଫଳକ, ଉପାୟନ। ଉଜୁଡ଼ିଯାଉ ସମ୍ବର୍ଦ୍ଧନାର ବନ୍ଧାଢ଼୍ୟ ତୋରଣ, ରିକ୍ତ ପାଲଟିଯାଉ ପ୍ରାପ୍ତିର ପାରିତୋଷିକ, ଗାଁଠୁ ସହର ଯାଏଁ ବ୍ୟାପିଯାଉ ଏ ପ୍ରତାରଣାର ଛବିଳ ପ୍ରତିଛବି, ତଥାପି କେଉଁଠି ନେ କେଉଁଠି ସୃଜନ ଶିଳ୍ପୀଟିଏ ଆଙ୍କି ଦେଉ ଚିତ୍ରଟିଏ ଲୁହର ସେଇ ଦୀର୍ଘଶ୍ୱାସର, ବଗବଗାନୁ ଫୁଟି ଆସିବ ଗୋଲାପ, ମଲ୍ଲୀ କି ରଜନୀଗନ୍ଧା, ନହେଲେ ବି ଘାସ ଫୁଲ ଓ ଗଙ୍ଗଶିଉଳି। ଭରିଯିବ ସୁନାରୀ ଗଛର ଡାଳ ସ୍ୱର୍ଣ୍ଣାଭ ରଙ୍ଗରେ, ଭରିଯିବ ସୁନାରୀ ଗଛର ଡାଳ ସ୍ୱର୍ଣ୍ଣାଭ ରଙ୍ଗରେ, ପ୍ରିୟ ଆତ୍ମଜ ପ୍ରିୟ ଦେଶଜ, ଏତିକି ତ ପ୍ରାର୍ଥନା ଅନୁଗ୍ରହ ପ୍ରାପ୍ତିର, ଏତିକି ତ ପ୍ରାର୍ଥନା ଅନୁଗ୍ରହ ପ୍ରାପ୍ତିର, ବେଦନାର ଦୁଃଖର ସିକ୍ତକ୍ଷତର, ତମେ ରଖିବ ନା ମୋର ଏ ଅଶ୍ରୁଳ ବିନମ୍ର ନମସ୍କାର, ତମେ ରଖିବ ନା ମୋର ଏ ଅଶ୍ରୁଳ ବିନମ୍ର ନମସ୍କାର।
0: ଧନ୍ୟବାଦ ଆପଣଙ୍କର ଏହି କବିତା ପାଇଁ, ଉପସ୍ଥିତି ପାଇଁ ନମସ୍କାର।
1: ନମସ୍କାର
0: ଶ୍ରୋତାବନ୍ଧୁ, ଏ ଥିଲେ କବି, ଗବେଷକ ତଥା ପ୍ରଶାସକ ଡକ୍ଟର ଅଭୟ ନାରାୟଣ ନାୟକ। ତାଙ୍କର କବିତା ଏବଂ ତାଙ୍କ ସହିତ କଥାବାର୍ତ୍ତା ତ ଶୁଣିଲେ, ହେଲେ ଏଇଥରର ଏହି ସୃଜନିକାର ଏହି ସଂସ୍କରଣକୁ ଏଇଠି ରଖିବା। ନମସ୍କାର।
2: ସୃଜନିକା କାର୍ଯ୍ୟକ୍ରମ ଶୁଣୁଥିଲେ। କାର୍ଯ୍ୟକ୍ରମ ପ୍ରଯୋଜନା ଏବଂ ଉପସ୍ଥାପନା କରିଥିଲେ ସନ୍ତୋଷ ପିଙ୍ଗ।

ଆପଣମାନେ କାର୍ଯ୍ୟକ୍ରମ ଶୁଣୁଛନ୍ତି ଆକାଶବାଣୀ ସମ୍ବଲପୁର କେନ୍ଦ୍ରରୁ। ସୁଗମ ସଙ୍ଗୀତ ଶୁଣନ୍ତୁ। କଣ୍ଠଶିଳ୍ପୀ ମଞ୍ଜୁଶ୍ରୀ କୁଣ୍ଡୁ, ଗୀତ ରଚନା କରିଛନ୍ତି ମହେଶ୍ୱର ପଣ୍ଡା।

0: becomes first Indian to win Norway chess title. And with that, we end the morning news. Have a nice day.
1: ଏତେବେଳେ ଯାଏ କାର୍ଯ୍ୟକ୍ରମ ରିଲେ କରି ଶୁଣାଇଲୁ ଆକାଶବାଣୀ ଦିଲ୍ଲୀ କେନ୍ଦ୍ରରୁ ଆକାଶବାଣୀ ସମ୍ବଲପୁର। ବର୍ତ୍ତମାନ କେତୋଟି ସମ୍ବଲପୁରୀ ଗୀତ ଶୁଣନ୍ତୁ। ପ୍ରଥମ ଗୀତ କଣ୍ଠଶିଳ୍ପୀ ଗୋପାଳକୃଷ୍ଣ ଦାସ, ଗୀତ ରଚନା କରିଛନ୍ତି ଶଙ୍କର୍ଷଣ ମିଶ୍ର।

ସମ୍ବଲପୁରୀ ଗୀତ ଶୁଣିଲେ। କଣ୍ଠଶିଳ୍ପୀ ଥିଲେ ଗୋପାଳ କୃଷ୍ଣ ଦାସ, ଅଞ୍ଜଳି ପଟ୍ଟନାୟକ ଏବଂ ରବିଚନ୍ଦ୍ର ସାଗର। ଗୀତ ରଚନା କରିଥିଲେ ଶଙ୍କର୍ଷଣ ମିଶ୍ର ଏବଂ ନରସିଂହ ପ୍ରସାଦ ଗୁରୁ। ଆପଣମାନେ କାର୍ଯ୍ୟକ୍ରମ ଶୁଣୁଛନ୍ତି ଆକାଶବାଣୀ ସମ୍ବଲପୁର କେନ୍ଦ୍ରରୁ। ଶ୍ରୋତାମାନଙ୍କୁ ଏଇଠି ଜଣାଇ ଦେଉଛୁ, ଆଜି ସକାଳ 9ଟାରେ ପ୍ରଚାର କରିବୁ ହିନ୍ଦୀ କଥାଚିତ୍ର ଗୀତର ଲାଇଭ୍ ଫୋନ୍ ଇନ୍ କାର୍ଯ୍ୟକ୍ରମ ହ୍ୟାଲୋ ଅନୁରୋଧ। ଆପଣମାନେ ଆପଣଙ୍କ ପସନ୍ଦର ଗୀତ ଏହି କାର୍ଯ୍ୟକ୍ରମରେ ଶୁଣିବା ପାଇଁ ଆମ ପାଖକୁ ଟେଲିଫୋନ୍ କରିବେ। ଆମ କେନ୍ଦ୍ରର ଟେଲିଫୋନ୍ ନମ୍ବର ହେଲା 06632411240 ଏବଂ 06632411231। ଟେଲିଫୋନ୍ ନମ୍ବର ଆଉ ଥରେ ମନେ ରଖନ୍ତୁ, ହିନ୍ଦୀ କଥାଚିତ୍ର ଗୀତର ଲାଇଭ୍ ଫୋନ୍ ଇନ୍ କାର୍ଯ୍ୟକ୍ରମରେ ଆପଣଙ୍କ ପସନ୍ଦର ଗୀତ ଶୁଣିବା ପାଇଁ ଆମ କେନ୍ଦ୍ରର ଟେଲିଫୋନ୍ ନମ୍ବର ହେଲା 06632411240 ଏବଂ 06632411231। ଆକାଶବାଣୀ ସମ୍ବଲପୁର, ବର୍ତ୍ତମାନ ସୁଗମ ସଙ୍ଗୀତ ଶୁଣନ୍ତୁ। କଣ୍ଠଶିଳ୍ପୀ ଛନ୍ଦାରାଣୀ ସାହୁ। ଶିଳ୍ପୀଙ୍କ କଣ୍ଠରେ କାର୍ଯ୍ୟକ୍ରମର ପ୍ରଥମ ଗୀତ ରଚନା କରିଛନ୍ତି ବିଷ୍ଣୁପ୍ରସାଦ ପଟ୍ଟନାୟକ।

ସୁଗମ ସଙ୍ଗୀତ ଶୁଣିଲେ କଣ୍ଠଶିଳ୍ପୀ ଥିଲେ ଛନ୍ଦାରାଣୀ ସାହୁ। ଆକାଶବାଣୀ ସମ୍ବଲପୁର ପ୍ରଚାର କରୁଛୁ ହିନ୍ଦୀ କଥାଚିତ୍ର ଗୀତର ଲାଇଭ୍ ଫୋନ୍ ଇନ୍ କାର୍ଯ୍ୟକ୍ରମ ହେଲୋ ଅନୁରୋଧ।

0: ହ୍ୟାଲୋ,
1: ହ୍ୟାଲୋ
0: ନମସ୍କାର ଆଜ୍ଞା, କିଏ କହୁଛନ୍? ପରିଚୟ ଦେବେ।
1: ଆଜ୍ଞା, ମୁଇଁ ମୁରଲୀ ମିର କହୁଥିଲି, କାମପୋଷ ବରଗଡ଼ ଜିଲ୍ଲା ବରଗଡ଼ରୁ।
0: ମୁରଲୀ ଭାଇ, ପହିଲା କେନ୍ ଗୀତ ଶୁଣବା କହିଦଉନ୍।
1: ଆଜି ଧର୍ମୀ କଥା ଚିତ୍ର ଗୀତରେ ଦେଇଦେବେ, ଆମ ହାମ ପଞ୍ଜାରୁ କି ବାଦ ମତେ ପୁଛୁଛି ସେ ଗୀତଟା କେନ ଅଛେ।
0: ଏ ଗୀତକେ ଆଜ କେନ୍ତା ପସନ୍ଦ କରଲେ?
1: ଆଜ୍ଞା, ବହୁତ ପୁରୁଣା ଗୀତ ମାନେ ଭଲ ଲାଗ୍ସି ଆଜ୍ଞା,
0: ହଁ ହଁ
1: ଆଉ ଧର୍ମୀଟା ତାନେ ବହୁତ ଫିଲ୍ମଟେ ଆମର ଲେଖେ, ଆମର ଯେ ମାନସରେ ତାନେ ଫିଲ୍ମଟା ଥିଲା।
0: ଏଟା ଦେଖିଛନ୍? ଏ ଫିଲ୍ମଟା କି ଦେଖିଛନ୍?
1: ବହୁତ ତାମାନେ ଦୀର୍ଘ ଧରି ଲଗା ଦେଖୁଥିଲୁ
0: ଆଚ୍ଛା,
1: ଆଜ୍ଞା।
0: ଭଲ ଲାଗ୍ସି ନାଇଁ?
1: ହଁ ଆଜ୍ଞା,
0: ଆଉ କାମ ଧାମ କେନ୍ତା ଚାଲିଛେ କହୁନ୍।
1: କାମ ଧାମ ଗଲେ ଠିକ ଚାଲିଛି ଆଜ୍ଞା, ଏଟା ତ ଯେନ୍ ଖରା କରୁଛେ ଦୁଇ ପରେ କବା କରି ନେବା, ବର୍ଷା ଟିକେ ଟିକେ ହେଇଦଉଛେ ବୋଲେ ଟିକେ ଗୁଲଗୁଲି ହେଇଯାଉଛେ ଟିକେ।
0: ଓହୋ, ଖରା ଆମକେ ପୁରା ପରେଶାନ କରିଦେଲା ନ ବୋଲୁନ୍ ନାଇଁ?
1: ହଁ ହଁ ଆଜ୍ଞା,
0: ଏଥିଲାଗି ତ ଆମେ ନିଜେ ଦାୟୀ ମୁରଲୀ ଭାଇ, କାଁ କର୍ମା।
1: ହଁ
0: ଯେନ୍
1: ଆଜ୍ଞା, କାମ
0: ହିସାବେ ଯେନ୍ ବତରେ ଆମେ ଜଙ୍ଗଲଟାକେ କାଟତେଲ ଗଲା କାଟତେଲ ଗଲା, ଯେନ୍ ଆଉ ଖରା ନାଇଁ ବଢ଼ବା ତ କେନ୍ତା ହବା? ଇହାଦେ ଆମର ମାନଙ୍କର ସମସ୍ତଙ୍କର କାମ ହେଲା କେନ୍ତା କିରି ଫେର୍ ଗଛ ଯୋଗେଇକିରି ଜଙ୍ଗଲ ଟିକେ ବନେଇ ପାରତା, କାହିଁକିରି ଏଦେ ଆଗକେ ଗୁଟେ ଫେର ଏଲନିନୋର ପ୍ରଭାବ ଅଛେ ବୋଲି କହୁଛନ୍। ହଁ, ତ ବାୟୁମଣ୍ଡଳ ପୁରା ତତି ଯିବା କେତେନି କେତେ, ଇଆଡ଼େ ତାଲୁଫଟା ଖରା। ହଉ ଠିକ ଅଛେ ମୁରଲୀ ଭାଇ, ଆପଣଙ୍କର ପସନ୍ଦର ଗୀତଟାକେ ଶୁଣିନୁ।
1: ହଁ, ନାଁ ଟିକେ କର୍ମା ଆଜ୍ଞା,
0: କହୁନ୍।
1: ଆମର ଯଶୋବନ୍ତ ପାଇ, ଉପେନ୍ଦ୍ର ସୁନା, ଦେଇରାମ ଦୀପ, ହରେଶ ବରୁଆ, ରବୀନ୍ଦ୍ରନାଥ ମେହେର, ଶଙ୍କର ମେହେର, ଦେବରାଜ ମେହେର, ଲିଙ୍ଗରାଜ ମେହେର, ସତ୍ୟଭାମା ମେହେର, ଗୋବିନ୍ଦ ମେହେର, ଆମର ଚିତ୍ରସେନ ସବ, ମନୋଜ ପଟେଲ, ନିତ୍ୟାନନ୍ଦ ମେହେର, ନରୋତ୍ତମ ମେହେର, ଆଉ ଅଛା ଆମର ସ୍ୱର୍ଣ୍ଣପ୍ରଭା କର ଆଜ୍ଞା,
0: ଆମର ସବୁ ଆକାଶବାଣୀର ସବୁ ତକ ସଭି ଆମର ନିୟମିତ ଶ୍ରୋତାନ ସମସ୍ତଙ୍କର ସାଙ୍ଗରେ ମିଶିକିରି। ହଁ ହଁ, ମୁଇଁ ବି ଆପଣମାନଙ୍କର ସାଙ୍ଗରେ ସାମିଲ ଅଛେ, ଆମେ ଆକାଶବାଣୀ ପରିବାର ଆପଣମାନଙ୍କର ସାଙ୍ଗରେ ସାମିଲ ଅଛୁ, ଆଉ ସମସ୍ତେ ମିଶିକିରି ଗୀତଟାକେ ଶୁଣି ନଉନ୍।
1: ଜୁହାର ଆଜ୍ଞା,
0: ଜୁହାର ଆଜ୍ଞା, ଜୁହାର।

0: ହ୍ୟାଲୋ।
1: ହ୍ୟାଲୋ,
0: ହଁ, ଆକାଶବାଣୀ ସମ୍ବଲପୁର, ହ୍ୟାଲୋ ଅନୁରୋଧ କାର୍ଯ୍ୟକ୍ରମ, କିଏ କହୁଛନ୍ତି? ଟିକେ ପରିଚୟ ଦେବେ।
1: ହଁ ସାର୍, ସାର୍ ନମସ୍କାର ସାର୍।
0: ନମସ୍କାର ଭାଇ।
1: ହଁ ସାର୍, ମୁଁ ଶଶିଭୂଷଣ କୁମାର କହୁଥିଲି, ରୋହନମାଳ ଗ୍ରାମର ପାଟନାଗର ବ୍ଲକ ବଲାଙ୍ଗୀର ଡିଷ୍ଟ୍ରିକ୍ଟରୁ।
0: ଶଶିଭୂଷଣ ଭାଇ, କେନ୍ ଗୀତ ଶୁଣିବେ ପହିଲା କହୁନ୍।
1: ସାର୍ ଇଏ ହିନ୍ଦୀ କଥା ଗୀତରେ ଗୀତରେ ଦେବେ, ରାବଣ ରାଜର ଓସନାମ ଓସନାମ ମେରେ ଜାନମ।
0: ରାବଣ ରାଜର ଏ ଫିଲ୍ମ ଦେଖିଛନ୍?
1: ସାର୍ ନି ଦେଖବାର ସାର୍,
0: କଥା ଚିତ୍ର କେ ନାଇଁ ଦେଖି ଆପଣ ହଲ୍ ଥିକି
1: ନାଇଁ
0: କେନ୍ସି
1: ଗୀତଟା ଭଲ ଲାଗ୍ସି ବୋଲି
0: ଟିକେ?
1: ଗୀତଟା ଭଲ
0: ଆଚ୍ଛା ଆଚ୍ଛା, ଆପଣ ଟିକେ ସଙ୍ଗୀତ ପ୍ରିୟ ଆନବାଗି ଲାଗୁଛି।
1: ସାର୍ ହଁ, ମୁଁ ଗୀତ ପ୍ରାୟ ଶୁଣୁଛି ଆଜ୍ଞା।
0: ଗାଇସନ୍ ଭାଲ?
1: ନାଇଁ ସାର୍।
0: ଆଚ୍ଛା, ଘରେ କିଏ କିଏ ସବୁ ଅଛନ୍?
1: ବାପା ମା, ଭାଇ, ଭାଉଜ, ପୁତୁରା ପୁତୁରୀ ଅଛନ୍ତି ସାର୍।
0: ଆପଣଙ୍କର କାମ ଧାମ?
1: ସାର୍ ମୁଁ ରାଇସ୍ ମିଲ୍ରେ ମ୍ୟାନେଜର ଭାବରେ କାମ କରୁଛି ଏଇଟା।
0: ବଢ଼ିଆ, ଆମର ଚାଷୀମାନଙ୍କୁ ସାହାଯ୍ୟ କରୁଥିବେ ସବୁବେଳେ?
1: ଆଜ୍ଞା ହଁ ସାର୍।
0: ହଁ ହଁ
1: ଏଇଟା ତମ ଖରିଫ ଧାନ ମାନେ ପଳେଇ ଆସିଲା ନ ଆଜ୍ଞା?
0: ହଁ,
1: ସରି, ରବିର ରବି ଆମର
0: ସବୁବେଳେ ନିଘା ରଖିଥିବେ ଆପଣ ଯେନ୍ କାମଟାକେ କରୁଛନ୍, ସେ କାମରେ ଯେନ୍ତା ଯାହାର ଲାଗି କରୁଛନ୍ ସେମାନେ ଉପକୃତ ହେଇପାରବେ ବୋଲେ ସେଟା ଆମର ମାନେ ଯେନ୍ ଦେଶ ସେବାଟେ ହେଇପାରବା। ଆମେ ଯଦି ବି ବନ୍ଧୁକ ଧରିକିରି ସୀମାରେ ଜଗି ନାଇଁ ପାରବା, ଆମେ ଯେନ୍ କାମଟା କରୁଛୁଁ ଯଦି ସେ କାମ ଦ୍ୱାରା ଯାହାର ଲାଗି କରୁଛୁ ସେମାନେ ଯଦି ଉପକୃତ ହେଇପାରିଲେ ସେଟା ହଉଛେ ସବୁନୁ ବଡ଼ ଦେଶ ସେବା। ବହୁତ ବଢ଼ିଆ ଶଶିଭୂଷଣ ଭାଇ, ଆପଣଙ୍କ ସାଙ୍ଗରେ କଥା ଲାଗିକିରି ବଢ଼ିଆ ଲାଗ୍ଲା। ଆଉ ହଁ, ଟିକେ କାଲି ରାତି କମ୍ ହେଇଛେ ହେଇଛେ କେନ୍ କେନ୍ ଏରିଆ ଥି?
1: ଆମର ଏବେ ଟିକେ ଟିକେ କାଲି ହେଲା ଆଜ୍ଞା, କାଲି ଭୁବନେଶ୍ୱର ଆଡ଼େ ମୁଁ ଯାଇଥିଲି କାଲି, ଆଜି ସକାଳେ ଉତରିଛେ, ବାକି ସିଆଡ଼େ ବି ନାଇଁ ବର୍ଷା ଆଜ୍ଞା।
0: ଓହୋ, ହଁ, କେନାଡ଼େ ହଉଛେ କେନାଡ଼େ ନାଇଁ, ଆଉ ପାଗ ତ ଥଣ୍ଡା ନାଇଁ ପଡ଼ବାର ଯେମିତି ବର୍ଷା ହେଲେ ବି।
1: ଆଜ୍ଞା
0: ଆଜ୍ଞା ଆଜ୍ଞା, ଠିକ୍ ଅଛେ। ଶଶିଭୂଷଣ ଭାଇ, ଆପଣଙ୍କର ଗୀତଟାକେ ଶୁଣି ନିଅନ୍ତୁ।
1: ହଁ ସାର୍, ନମସ୍କାର।
0: ନମସ୍କାର।

0: ହ୍ୟାଲୋ।
1: ହ୍ୟାଲୋ,
0: ହଁ, ଆକାଶବାଣୀ ସମ୍ବଲପୁର, ହ୍ୟାଲୋ ଅନୁରୋଧ କାର୍ଯ୍ୟକ୍ରମ, କିଏ କହୁଛନ୍? ପରିଚୟ ଦେବେ।
1: ଜୁହାର ଆଜ୍ଞା।
0: ଜୁହାର ଆଜ୍ଞା।
1: ଲୋକଲା ଗାଁ କୁମାରୀନୁ ପ୍ରଶାନ୍ତ ଖମାରୀ କହୁଛି ଆଜ୍ଞା।
0: ପ୍ରଶାନ୍ତ ଭାଇ, କେନ୍ ଗୀତ ଶୁଣମା ପହିଲେ କହିଦଉନ୍।
1: ଏ ମିଷ୍ଟର ନଟବର ଲାଲ ଦେବେ, ପରଦେଶିଆ ଇଏ ସଧ୍ୟା ପିଆ ଗୀତ ଦେବେ।
0: ଆଚ୍ଛା, ଆଉ ଭଲ ଅଛନ୍?
1: ହଁ ଆଜ୍ଞା, ଭଲ ଅଛନ୍।
0: କାମ ଧାମ କେନ୍ତା ଚାଲିଛେ?

0: କେନ୍ତା?
1: ଏଇଟା ଏଇ ସମଲମା ସେ ପଡ଼ିଯାଇଛି କି ନାଇଁ?
0: ଓହୋ, ହେତିର୍ ଲାଗି ନାଇଁ କେଁ? ହଁ ହଁ, ଆଉ ଘରେ ସମସ୍ତେ ଭଲ ଅଛନ୍?
1: ଭଲ ଅଛନ୍ ଆଜ୍ଞା।
0: ହଉ ହଉ, ଖରା କେନ୍ତା ହଉଛେ ଆପଣଙ୍କର ଏରିଆ ଥି?
1: ଖରା ତ ବହୁତ ହଉଛେ, ଗୁଲୁଗୁଲି ବହୁତ ହଉଛେ। କାଲି ତ ବର୍ଷା, ମେଘ ଉଠାଲା, ବର୍ଷା ନାଇଁ ହେଲା।
0: ହଁ ହଁ
1: ଏଥିରେ ଟିକେ ଭଲ ଲାଗିଥିତା।
0: ହଁ, ଏଇ ଟାଇମ୍ର ବର୍ଷାଟା ଯେ ମାନେ ତ ସବୁଆଡ଼େ ହେବା ବୋଲି କିଛି ଗ୍ୟାରେଣ୍ଟି ନାଇଁ ଥାଏ, କେନ ହେବା ତ କେନ ନାଇଁ ହୁଏ।
1: ବର୍ଷା ନାଇଁ ହେଲା ଯେ ବି ଭଲ ହେ, ଲୋକମାନଙ୍କର ଧାନ କାମ ମାନେ ଚାଲିଛେ।
0: ହଁ, ଧାନ ଶୁଖେଇଥିବେ ଇହାଦେ ସବୁ
1: ଶୁଖେଇଥିବେ,
0: ଭଟା
1: ବର୍ଷା
0: ଥି।
1: ନାଇଁ ହେବା ଟିକେ ଭଲ ହେ। ଗୁଲଗୁଲି ପଚେ ହଉ ଆର୍ ଧାନ ଖରାପ ନାଇଁ ହଉ।
0: ହଁ, ଧାନଟା ଖରାପ ହେଇଗଲେ ଫେର୍ ଏତିକି ମେହନତରେ ଚାଷୀ ପୁରା ମୁଣ୍ଡରେ ହାତ ଦେଇଦେବା କି ନାଇଁ? ଆଜ୍ଞା ଆଜ୍ଞା, ସବୁଆଡ଼େ ସୁବିଧା ଦେଖ୍ବାକେ ପଡ଼୍ବା ଫେର୍। ଆଜ୍ଞା ହଉ, ଠିକ୍ ଅଛେ। ପ୍ରଶାନ୍ତ ଭାଇ, ଆପଣଙ୍କର ପସନ୍ଦର ଗୀତଟାକେ ଶୁଣି ନଉ। ହଉ, କରୁନ୍।
1: ଆମର ଅଛନ୍ ମହିଳା କଟର ରବୀନ୍ଦ୍ର ଆଜ୍ଞା,
0: ହଁ
1: ଆଉ ରୋହିଣୀ ମେହେର,
0: ଆଜ୍ଞା
1: କଟାପାଲିର ସ୍ୱର୍ଣ୍ଣ ପ୍ରଭାକର,
0: ହଁ ହଁ,
1: ଆଉ ଆମର ରେମୁଣ୍ଡାର ଲିଙ୍ଗରାଜ ମେହେର ଆଜ୍ଞା,
0: ଆଜ୍ଞା
1: ସୁଷମା ମେହେର,
0: ଆଜ୍ଞା,
1: ଆଉ ଫୁଟାର ଉପେନ୍ଦ୍ର ସୁନା ଆଜ୍ଞା,
0: ଆଜ୍ଞା,
1: ଆଉ କନ୍ଦାଗାଡ଼ର ଆମର ସୁଦାମ ସାହୁ,
0: ଆଜ୍ଞା,
1: ଆଉ ଆମର ପହଣ୍ଡିର ସୁବୋଧ ସାହୁ ଆଉ ଚୈତନ୍ୟ ପଟେଲ, ଆଉ କରମସାନି ସାହୁ ଆଜ୍ଞା,
0: ଆଜ୍ଞା,
1: ତାପରେ ଆମର କୁମାରୀର ପଟେଲ ପାନ ଦୋକାନର ଯୁଗଲ ପଟେଲ, ଜିତେନ୍ଦ୍ର ପଟେଲ, ଗୋବିନ୍ଦ ପଟେଲ,
0: ଆଜ୍ଞା,
1: ଆଉ ଆମର ପୁଷ୍ପାଞ୍ଜଳି ଖମାରୀ, ବିଲାସ ଖମାରୀ, ଆଉ ଅଭିଜିତ ଖମାରୀ,
0: ଆଜ୍ଞା,
1: ଆଉ ଜୟଗୋପାଲ ବେହେରା, ଆଉ ହଁ ତାକୁ, ଆଉ ପ୍ରମିଳା ସେଠ, ଆଉ ରାମଚନ୍ଦ୍ର ସେଠ,
0: ଆଜ୍ଞା। ଆମର ଯେତିକି ସବୁ ଶ୍ରୋତାମାନେ ଅଛନ୍, ସମସ୍ତେ ଅପେକ୍ଷା କରିକିରି ଅଛନ୍, ତାଙ୍କର ନାଁ କୁହାହେଲା କି ନାହିଁ? ଆମର ପ୍ରଶାନ୍ତ ଭାଇ ସେମାନଙ୍କର ନାଁ ଧରିଲେ କି ନାହିଁ ସେମାନେ ବି ଶୁଣୁଥିବେ। ଇହାଦେ ଆପଣ ନାଁ ଧରିଦେଲେ ନ, ସେମାନେ ବି ଖୁସି ହେବେ, ଆଉ ଆପଣ ଯେନ୍ ଡେଡିକେଟ୍ କଲେ ଗୀତଟା, ସେମାନେ ଇହାଦେ ଶୁଣୁନ୍, ସେମାନେ ଆହୁରି ଖୁସି ହେବେ। ଜୁହାର ଆଜ୍ଞା, ଜୁହାର।

0: ହ୍ୟାଲୋ,
1: ଆଜ୍ଞା ନମସ୍କାର।
0: ନମସ୍କାର ଆଜ୍ଞା, କିଏ କହୁଛନ୍? ପରିଚୟ ଦେବେ।
1: ଜିଲ୍ଲା କଳାହାଣ୍ଡି ପୋଷ୍ଟ ମୁଡ଼ିଂ ଗାଁ ପାକେଲପଡ଼ା ନା କ୍ଷମା ସାଗର ସାହୁ।
0: କ୍ଷମାସାଗର ଭାଇ, କେନ୍ ଗୀତ ଶୁଣମା ପହିଲା କହୁନ।
1: ଆଜି ତେରେ ନାମର ଗୀତ ଗୋଟେ ଦେଇଦେବେ ଆଜ୍ଞା, ଯେକୌଣସି ଗୀତ ବଜେଇ ଦେଲେ ବି ଚଳବା।
0: ତେରେ ନାମ?
1: ହଁ ଆଜ୍ଞା।
0: ଆଉ କେନ୍ତା ଅଛନ୍ ଆପଣ?
1: ମୁଇଁ ପୁରା ଭଗବାନଙ୍କ ଦୟାରୁ ଭଲ ଅଛେ ଆଜ୍ଞା। ବର୍ତ୍ତମାନ ମୁଇଁ ଆମର ଟକରଲା ବଜାରରେ, କଳାହାଣ୍ଡି ଟକରଲା ବଜାରରେ ମୁଇଁ ବର୍ତ୍ତମାନ କପଡ଼ା ଦୋକାନ ଏଠାରେ କପଡ଼ା ବିକୁଛେ ଆଉ ଫୋନଟା ଲଗେଇଛେ ଆଉ।
0: କପଡ଼ା ଦୋକାନ କେବେ ନୁ ଦେଲେନ
1: ଆଜ୍ଞା? ହେଇଗଲା 16 ବର୍ଷ।
0: ହଁ,
1: 16 ବର୍ଷ ହେଇଗଲା। ମୁଇଁ ବାହା କରି ସାରିଲି ଆଉ ଗୋଟେ ପୁଅ ଅଛେ ଆଉ।
0: ଆଚ୍ଛା ଆଚ୍ଛା, କପଡ଼ା ମାନେ ସବୁ କେନୁ ମଗାସନ୍?
1: ଆଜ୍ଞା,
0: କପଡ଼ା କେନୁ ଯାଇକିରି ଆଣସନ୍?
1: ଆମର କଳାହାଣ୍ଡି କେସିଙ୍ଗାରୁ ଆଜ୍ଞା, ହୋଲସେଲ୍ ଦୋକାନ ଦୁଇଟା ଅଛେ, ସେନୁ ମୁଇଁ କିଣିକରି ଆଣୁଛେ, ବଜାର ବଜାରରେ ବିକ୍ରୁଛେ, ବିକ୍ରି କରୁଛେ ଗାଡ଼ିରେ ଆଉ।
0: ଓହୋ, ବୋଇଲେ ବନେ ଦି ପଇସା ରୋଜଗାର ହେଇପାରୁଛେ ବୋଲୁ ନାଇଁ କେଁ?
1: ହଁ ହଁ
0: ହଉ, ଆଉ ନାତି ନାତେନ୍ ଦେଖିଲେ ନ?
1: ଦେଖିଲି ନା ଆଉ ଗାଁ ଗୁଡ଼ି ଗୀତ ଫିତ ମୋର ନାତି ନାତେନ୍ ବି ସବୁ ଚଲେଇଛେ, ସେମାନେ ବି ମୋର ବୋଲି ଗୋଟେ କଳାକାର ଆଉ।
0: ହଁ ହଁ ହଁ, ସେମାନେ ଗୀତ ଶିଖୁଛନ୍?
1: ହଁ ଗୀତ ଶିଖୁଛେ ଆଜ୍ଞା, ମୁଇଁ ତ ସଚେତନ ଗୀତ ମାନେ ଲେଖୁଛେ ଗାଉଛେ, ଏନ୍ତା ପ୍ରୋଗ୍ରାମ ମଧ୍ୟ ଲୋକଙ୍କୁ ବୁଝାବାର ଲାଗି ବି ମୁଇଁ ଯାଉଛେ ଆରୁ।
0: ଭବାନୀପାଟଣାନୁ ଘରଟା କେତେ ଦୂର ଯେ?
1: 55 କିଲୋମିଟର ଆଜ୍ଞା।
0: ଓହୋ, ବନେ ଦୂର ହେଇଯାଉଛେ, ନହେଲେ ଭବାନୀପାଟଣା ପାଖେ ଥିଲେ ସେନ ସହର ଥି ଭଲ ଗୀତିକାର ସଙ୍ଗୀତକାର ଥିବେ, ତାଙ୍କର ପାଖେ ଛାଡ଼ିଥିଲେ ଆଉ ଭଲ କରିଥିତେ।
1: ହଁ ଭଲ ହେତା ଆଜ୍ଞା, ମୁଇଁ ବି ଯାହା ବି ହଉ ଏନ୍ତା ରେଡ଼ିଓ କେ ଆକାଶବାଣୀ ମୁଇଁ ତ ସମ୍ବଲପୁର 186 ଶୁଣି ଆସୁଛେ ଆଜ୍ଞା।
0: ଆଜ୍ଞା ଆଜ୍ଞା ଆଜ୍ଞା, ଯାହା ହଉ ଖୁସି ଲାଗିଲା, ଆମେ ଆମର ବହୁତ ପୁରୁଣା ଶ୍ରୋତାମାନଙ୍କୁ ଏବେ ବି ରଖିଛୁ ଆମର ପାଖେ, ଶୁଣୁଛନ୍ ଆମର କାର୍ଯ୍ୟକ୍ରମ ମାନେ।
1: ହଁ ସବୁ ଶୁଣୁଛୁ ଆମେ ଆଉ, ଯେତେ ଚିଠି ପତ୍ର ମାନେ ବି ଦିଆ ହଉଥିଲା ଆଗ ତ ଆମର ମାୟାଧର ମହାନ୍ତି, ସିରେଶ ପୂଜାରୀ, ବଦ୍ରିନାରାୟଣ ମିଶ୍ର ଏମାନେ ସବୁ ଥିଲେ କାର୍ଯ୍ୟ।
0: ଆଜ୍ଞା ଆଜ୍ଞା ଆଜ୍ଞା, ସେମାନେ ତ ସବୁ ଆକାଶବାଣୀର ଜଣେ ଜଣେ ବହୁତ ବଡ଼ ବଡ଼ ପ୍ରଯୋଜକ ପ୍ରଡ୍ୟୁସର ଆନ୍।
1: ହଁ ଆଜ୍ଞା
0: ଆଜ୍ଞା, ବହୁତ ବଢ଼ିଆ ବଢ଼ିଆ କାର୍ଯ୍ୟକ୍ରମ ମାନେ ସେମାନେ ବନେଇକିରି ଦେଇଛନ୍ ବି ଆକାଶବାଣୀକେ।
1: ହଁ ଆଜ୍ଞା, ସେ ଟାଇମ୍ରୁ ଏକା ମୁଇଁ ଶୁଣି ଆସୁଛେ, ରେଡ଼ିଓଟା ମୋର ପାଖେ ନାଇଁ ଥାଇ, ଆଗ ଲୋକ ରେଡ଼ିଓ ବି ଶୁଣି ଯାଉଥିଲି ଆଜ୍ଞା, ମୁଇଁ ବାହା ନେଇ ହେଲା ଟାଇମ୍ରୁ।
0: ହଁ ହଁ ହଁ,
1: ବର୍ତ୍ତମାନ ଯେତେବେଳେ ମୁଇଁ ବାହା ହେଲି 1993ରେ, ସେ ବର୍ଷ ସମ୍ବଲପୁର ଟିକେ କମ୍ ପ୍ରାୟ ଶୁଣୁଛେ, ମୋର ଆକାଶବାଣୀ ସବୁବେଳେ ଚାଲିଛେ।
0: ଆଜ୍ଞା ଆଜ୍ଞା, ଆଉ ଆପଣଙ୍କର ନାତି ନାତେନ୍କେ ଯେତେବେଳେ ବିବାହ କରିବେ କି ତାଙ୍କର ଜନ୍ମଦିନ ହେବା, ତାଙ୍କୁ ବି ରେଡ଼ିଓ ଗୋଟେ ଗୋଟେ ଉପହାର ଦେବେ।
1: ହଁ ଆଜ୍ଞା, କଲା ଟାଇମ୍ରେ ଯଦି ଥିବ, ମୋତେ ଯଦି ଭଗବାନ ରଖିଥିବେ ବୋଲେ ନିଶ୍ଚୟ ରେଡ଼ିଓ କେ ବି ଦେବାକେ, ଟିଭି ମାନେ ଛାଡ଼ିଲେ ବି ରେଡ଼ିଓ କେ ଦିଆ ପଡ଼ବା।
0: ଆଜ୍ଞା ଆଜ୍ଞା, ଯାହା ହଉ ଖୁସି ଲାଗିଲା ଆଜ୍ଞା, କ୍ଷମାସାଗର ଭାଇ।
1: ଟିକେ ଡେଡିକେଟ୍ କରିବି ଗୀତଟା ଟିକେ ଆଜ୍ଞା।
0: ଆଚ୍ଛା କରୁନ।
1: ଗୀତ ସେମ ସବର, ମନୋଜ ପୁଟେଲ, ମୁନା ପଣ୍ଡା, ସୀମାନ ସବର, ସୁବଲ ସାହୁ, ଲୋକନାଥ ସାହୁ, ଲୋକନାଥ ପ୍ରଧାନ,
0: ଆଜ୍ଞା
1: ପରମସାନି ସାହୁ, ଆଉ ନାଗ ପାତ୍ର,
0: ହଁ ହଁ,
1: ଆଉ ରାଧାକାନ୍ତ ଭୋଇ,
0: ଆଜ୍ଞା
1: ତାପରେ
0: ସମସ୍ତ
1: ଯେତେ ଶ୍ରୋତା ମାନେ ଛାଡ଼ି ହେଇଯାଇଛେ ସେଟା ଡେଡିକେଟ୍ ସବକେ କରୁଛେ ଆଉ।
0: ଆଜ୍ଞା ଆଜ୍ଞା, ସବୁ ଶ୍ରୋତା ଭାଇ ବହିନ ମାନେ ମିଶିକିରି ଆପଣଙ୍କର ପସନ୍ଦର ଗୀତଟାକେ ଶୁଣିନୁ।
1: ଠିକ ଅଛି ଆଜ୍ଞା, ରହୁଛେ, ନମସ୍କାର।
0: ନମସ୍କାର ଆଜ୍ଞା।

0: ହ୍ୟାଲୋ।
1: ହ୍ୟାଲୋ,
0: ହଁ, ଆକାଶବାଣୀ ସମ୍ବଲପୁର, ହ୍ୟାଲୋ ଅନୁରୋଧ କାର୍ଯ୍ୟକ୍ରମ, କିଏ କହୁଛନ୍, ପରିଚୟ ଦେବେ?
1: ସାହୁ ଆଜ୍ଞା ନମସ୍କାର,
0: ନମସ୍କାର ଆଜ୍ଞା।
1: ମୁଇଁ ସୁବଲ କୁମାର ସାହୁ କହୁଥିଲି, ଗ୍ରାମ ପୋଷ୍ଟ ପହଣ୍ଡି ଭାୟା ବିଜେପୁର ଜିଲ୍ଲା ବରଗଡ଼ରୁ। ଆଜ୍ଞା
0: ଆଚ୍ଛା, ସୁବଲ ଭାଇ କେନ୍ ଗୀତ ଶୁଣିବା ପହିଲା କହୁନ।
1: ଆଜ୍ଞା, ଆଜି ଆମର ଗାଁରେ ଗୋଟେ ଆଜ୍ଞା ଟେ ଅଛନ୍ କୁଞ୍ଜ ବିହାରୀ ସଙ୍ଗୀ, ଆଜ୍ଞା ତାଙ୍କନ ଆପଣ ଟିକେ କଥା ଲାଗୁନ ଆଜ୍ଞା, ଆଜି ପ୍ରଥମ କରି ତାଙ୍କ ସାଙ୍ଗେ କଥା ଲାଗିବେ ତ?
0: ଯାହା ହଉ, କୁଞ୍ଜ ବିହାରୀ ଆଜ୍ଞାଙ୍କୁ ସ୍ୱାଗତ କରୁଛୁ ଆକାଶବାଣୀ ସମ୍ବଲପୁର କେନ୍ଦ୍ରକେ। ଆଉ
1: ଆଜ୍ଞା,
0: ଆପଣଙ୍କୁ ଧନ୍ୟବାଦ ଦଉଛୁ ଯେ ଆମେ ଆମର କାର୍ଯ୍ୟକ୍ରମ ମାନେ ଶୁଣିବା ଲାଗି ଆପଣ ଶ୍ରୋତାମାନଙ୍କୁ ଉତ୍ସାହିତ କରୁଛନ୍, ସେଥିଲାଗି ସୁବଲ ଭାଇ ବହୁତ ବହୁତ ଧନ୍ୟବାଦ।
1: ହଉ ଆଜ୍ଞା,
0: ଆଜ୍ଞା
1: ହଉ ଆଜ୍ଞା, ନମସ୍କାର ଆଜ୍ଞା, ନମସ୍କାର।
0: ନମସ୍କାର,
1: ମୁଁ କୁଞ୍ଜ ବିହାରୀ ଶୁଣି କହୁଥିଲି ଆଜ୍ଞା।
0: ହଁ କୁଞ୍ଜ ବିହାରୀ ଆଜ୍ଞା, ସ୍ୱାଗତ କରୁଛୁ ଆକାଶବାଣୀ ସମ୍ବଲପୁର କେନ୍ଦ୍ରକେ।
1: ହଁ ଆଜ୍ଞା, ମୁଁ ଏଇଟା ଟିକେ ସୁବଲ ବାବୁ ଆସିକିରି ମୋତେ ଇଏ କଲେ ଟିକେ ଯେ,
0: ଆଜ୍ଞା
1: ହେଥିଲେ ଆପଣ ନ ଟିକେ ମୋର କଥାବାର୍ତ୍ତା ଟିକେ ହେଲି ଆଜ୍ଞା। ମୁଇଁ କେମିଷ୍ଟ୍ରି ଆସିଷ୍ଟାଣ୍ଟ ହେଇକି ଥିଲି ଆଜ୍ଞା, ମୁଇଁ
0: କେନ୍ କଲେଜ ନ?
1: ପଞ୍ଚାୟତ କଲେଜ
0: ବରଗଡ଼।
1: ଆଜ୍ଞା ହଁ,
0: ଓହୋ, ଆଉ ଏଇଟା
1: ଦୀର୍ଘ ହଁ 10 ସାଲ ରିଟାୟାରମେଣ୍ଟ କଲି ଆଜ୍ଞା, ବର୍ଷେ 2 ବରଷ କଲା, ଏବେ 2 ବରଷ ବଢେଇଦେଲା, ପାଠେଇ କରିଦେଲା, 18 ବର୍ଷ ଡିଗ୍ରୀ ହେଇଗଲା।
0: ଆଚ୍ଛା ଆଚ୍ଛା, ବୋଇଲେ 10 ସାଲ ନୁ ଆପଣ ଅବସର ନେଲେ ନ?
1: ହଁ ଆଜ୍ଞା, ଆରୁ ରେଡ଼ିଓ ରୁ ମୋର କାମ ତ ଅଛି, ଆପଣ ମାନଙ୍କ କଥା ସବୁ ଶୁଣୁଛି ଆଜ୍ଞା ମୁଇଁ।
0: ଆଉ ଇହାଦେ ଯେନ୍ ରିଟାୟାରମେଣ୍ଟ ଲାଇଫ ଲାଇଫଟା ଆପଣଙ୍କର ଅବସରକାଳୀନ ଜୀବନଟା କେନ୍ତା ଚାଲିଛି?
1: ହଁ ଆଜ୍ଞା ଚାଲିଛି ଇହାଦେ।
0: ହଁ ହଁ, ଆମର କାର୍ଯ୍ୟକ୍ରମ ମାନେ ଶୁଣୁଛନ୍?
1: ଭଗବାନଙ୍କ ନାମ ଧରିକି ରହୁଛୁ, ଆର କାଁ କର୍ମା ଆଉ।
0: କୁଞ୍ଜ ବିହାରୀ ଆଜ୍ଞା, ଆମର କାର୍ଯ୍ୟକ୍ରମ ମାନେ ଶୁଣୁଛନ୍?
1: ହଁ ଆଜ୍ଞା, ପୁରା ବିଧିମତ।
0: ଯାହା ହଉ, ଖୁସି ଲାଗ୍ଲା ଆପଣଙ୍କର ସାଙ୍ଗରେ କଥା ଲାଗିକିରି। ଆଜ୍ଞା ଆଜ୍ଞା, ବହୁତ ଖୁସି ଲାଗ୍ଲା, ଏନ୍ତା ଆମର କାର୍ଯ୍ୟକ୍ରମ ମାନେ ଶୁଣୁଥାଉନ୍ ଆଉ ନୂଆ ନୂଆ ଶ୍ରୋତା ମାନେ ଯୋଡ଼ି ହଉଥାଉନ୍। ଏଥିଲାଗି ସୁବଲ ବାବୁ, ଆମର ଯେନ୍ ଆମର ଶ୍ରୋତା ମାନେ ଅଛନ୍, ପ୍ରାୟ ଶ୍ରୋତା ଆମର ଯେତିକି ନିୟମିତ ଶ୍ରୋତା ମାନେ ଅଛନ୍, ସେମାନେ ବି ଚେଷ୍ଟା ଚଲେଇଛନ୍ ଆମର ଶ୍ରୋତା ସଂଖ୍ୟା କେନ୍ତା ଆହୁରି ବଢି ପାରବେ ବୋଲି। ଆଜ୍ଞା ଆଜ୍ଞା, ସବୁ ଶ୍ରୋତା ମାନଙ୍କୁ ବହୁତ ବହୁତ ଧନ୍ୟବାଦ, ଆପଣଙ୍କୁ ବି ଧନ୍ୟବାଦ। ଆଉ ପସନ୍ଦର ଗୀତଟାକେ ଶୁଣି ନଉନ୍ ଆଜି। ହଁ ଆଜ୍ଞା,
1: ବୋଲେ ଚଲତି ଚଲତିର ଯେନ୍ ଆଜ୍ଞା କହିଛନ୍ ସେ ଗୀତଟା ଦେବେ?
0: ନିଶ୍ଚୟ ଆଜ୍ଞା, ନିଶ୍ଚୟ।
1: ଆର ଫାର୍ଷ୍ଟ ଟାଇମ୍ ଆଜ୍ଞା ଆଜି କଥା ଲାଗିଲେ ବହୁତ ଖୁସି ହେଉଛି।
0: ବହୁତ ବହୁତ ଆଜ୍ଞାଙ୍କୁ ଆମର ଆଡ଼ୁ ଅନେକ ଅନେକ ଧନ୍ୟବାଦ, ଏନ୍ତା ଆମେ ଅନୁରୋଧ କରୁଛୁ କୁଞ୍ଜ ବିହାରୀ ଆଜ୍ଞାଙ୍କୁ, ସେ ଆମର କାର୍ଯ୍ୟକ୍ରମ ଶୁଣୁଥାଉନ୍, ତାଙ୍କର ମତାମତ ବି ପଠଉଥାଉନ୍। ଆଜ୍ଞା କରୁନ୍,
1: ଆଜିର ଗୀତଟା ସ୍ପେଶିଆଲ ଡେଡିକେଟ୍ ଆମ ସରଙ୍ଗୀ ଆଜ୍ଞାଙ୍କୁ।
0: ଆଜ୍ଞା ଆଜ୍ଞା,
1: ଶ୍ରୋତାଙ୍କ ନାଁ ଟିକେ ନେମା, ହରେଶ କୁମାର ପୁରୁହା, ଯଶନ୍ତ ପାଇକ, କରଣସ୍ୱାଣୀ ସାହୁ, ଚୈତନ୍ୟ ପଟେଲ,
0: ଆଜ୍ଞା
1: ଉମେଶ ସାହୁ, ଲୋକନାଥ ସାହୁ, ଲୋକନାଥ ପ୍ରଧାନ, ରାଧାକାନ୍ତ ଭୋଇ, ଭକ୍ତଚରଣ ଭୋଇ, ଭୂପେନ୍ଦ୍ର ସୁନା, ପଞ୍ଚାନନ୍ଦ ପୁଞ୍ଜିଆର, ସେବାରାମ ମେହର, ମୁରଲୀ ମେହର, ରବୀନ୍ଦ୍ରନାଥ ମେହର, ଲିଙ୍ଗରାଜ ମେହର, ସତ୍ୟଭା ମେହର, ରୋହିଣୀ ମେହର, ରବୀନ୍ଦ୍ରନାଥ ମେହର, ଜଗପାଲ ବେହେରା, ପ୍ରଶାନ୍ତ କୁମାରୀ, ଲକ୍ଷ୍ମୀନାରାୟଣ ବାଘ,
0: ଆଜ୍ଞା ଆଜ୍ଞା
1: ଆଜ୍ଞା, ଆଉ ଯେତିକି ବି
0: ସବୁ ଶ୍ରୋତା ଆମର ଆକାଶବାଣୀର ଯେତିକି ଶ୍ରୋତା ଅଛନ୍, ଯେ ମୋର ନାଁଟା ନାଇଁ କହିଲେ ଯେ
1: ଆଜ୍ଞା ଆପଣ ସବୁ ଆଜ୍ଞା
0: ଆଜ୍ଞା
1: ଇ ସଡ଼ଙ୍ଗିଆ ଡେରିକେଟ୍ କଲା ହେଲେ ଆପଣଙ୍କୁ ଆଗେ ଭୁଲି ଯେ ଆପଣଙ୍କୁ ପୁରା ପୁରି ସ୍ପେଶିଆଲ ଡେରିକେଟ୍।
0: ଆଜ୍ଞା ଆଜ୍ଞା, ଖାଲି ମୋର ଲାଗି ନାହିଁ, ଆକାଶବାଣୀ ପରିବାରର ଯେତିକି ଆମର କର୍ମକର୍ତ୍ତା ଅଛନ୍ ସମସ୍ତଙ୍କ ଲାଗି। ଆଜ୍ଞା ଆଜ୍ଞା, ଠିକ୍ ଅଛେ ଆଜ୍ଞା,
1: ଆଜି
0: ଆପଣଙ୍କର ଗୀତଟାକେ ଶୁଣି ନଉନ୍।
1: ଠିକ୍ ଅଛେ ଆଜ୍ଞା, ରହୁଛୁ, ନମସ୍କାର।
0: ନମସ୍କାର ଆଜ୍ଞା, ନମସ୍କାର।

0: हेलो हेलो, हाँ आकाशवाणी संबलपुर। हेलो, अनुरोध कार्यक्रम किए कहुचन, परिचय देवे। नमस्कार आज्ञा। अच्छा, केन गीत सुनबे पहिला कहुन। काम काणा करूछन? बे धान अमल पूरा सरी जाइछे, सुखाले ना धान? आ अब लोड चले रो, केन गीत सुनबे?
1: ଗୋଟେ ଅଛେ ଗୀତଟେ ଅଲକା ୟାଜ୍ଞି ଯାଇଛନ୍ ମେରା ଦିଲ ତେରା ଦିବାନା ଗୋଟେ ଗୀତଟେ ଅଛେ।
0: ଆଚ୍ଛା ଠିକ୍ ଅଛେ, ଆପଣଙ୍କର ପସନ୍ଦର ଗୀତଟାକେ ଶୁଣି ନଉ।
1: ଆଜ୍ଞା ଦୈତେ ଟିକେ କର୍ମା।
0: ହଁ କରୁନ୍।
1: ରବୀନ୍ଦ୍ରନାଥ ମେହେର,
0: ଆଜ୍ଞା
1: ମୁରଲୀ ମେହେର, ଗୋବିନ୍ଦ ମେହେର, ଯଶୋବନ୍ତ ପାଏକ, କରମସାନୀ ସାହୁ, ସୁବଲ କୁମାର ସାହୁ, ଚୈତନ୍ୟ ପଟେଲ, ମନୋଜ ପଟେଲ, ନାଗୁ ପାତ୍ର, ଦୀକ୍ଷା ଗୋପାଳ, ରାଜେନ୍ଦ୍ର ଭୋଇ, ରାଧାକାନ୍ତ ଭୋଇ, ତାପରେ ଆମର ହେଲେ ଆକାଶବାଣୀ ସମ୍ବଲପୁର ର ଶୁଣୁଥିବା ସବୁ ଶ୍ରୋତା ମାନଙ୍କୁ।
0: ଆଜ୍ଞା ଆଜ୍ଞା ଠିକ୍ ଅଛେ, ଆପଣଙ୍କର ପସନ୍ଦର ଗୀତଟାକେ ଶୁଣି ନଉନ୍।

0: हेलो
1: ଆଜ୍ଞା
0: जुहार भाई, आकाशवाणी संबलपुर। हेलो अनुरोध कार्यक्रम, किए कहन आप परिचय देवे टिके। मनोज भाई, पहला केन गीत सुनवा कह दू। अच्छा, ये फिल्म टाके आपन देखी छन? अच्छा अच्छा आओ, काम धाम केनता चली छे? काणा काणा जोगी छन एथरो आज्ञा?
1: ଆଜ୍ଞା ଭେଣ୍ଡି ଜଗେଇଛୁ, ଭେଣ୍ଡି କଲରା କାକୁଡ଼ି ଜଗେଇଥିଲୁ ଆଜ୍ଞା, ସରିଗଲାନ। ଆଉ ବେଲର ଜଗେଇଛୁ ଆଜ୍ଞା।
0: କେତେ ଲେଖା ବାହାରସି ଡେଲି?
1: ହଁ, ଗୋଟେ ବେଗ ଲେଖା ବାହାରିଛି ଆଜ୍ଞା ସବୁ।
0: ଓହୋ, ବୋଲେ ଏଟା ବିକ୍ରି କେନ୍ତା କରସନ୍? ଫେରେ କେଜି 2 କେଜି କେ କେନ୍ କେ ନେସନ୍ କି ଏକା ସାଙ୍ଗେ ତୁଲିକିରି ନେସନ୍?
1: ନାଇଁ ମାନେ ବେଗରେ ଭରି କରି ନେସୁ ଆଜ୍ଞା, ଏନେ ମାନେ ପନିପରିବା ତୁଳି କରି ଦେସୁ। ଆଉ
0: ଆଉ ଧାନ ଚାଷ ଆପଣଙ୍କର ଏରିଆରେ ନାଇଁ ହେବାର ନାଇଁ କେଁ?
1: ଧାନ ଚାଷ ସେଠି ଯେ ଆଜ୍ଞା, ମାନେ ପନିପରିବା ଚାଷ ଟିକେ ଅଧିକ ଲାଭ ହଉଛି ଆଜ୍ଞା।
0: ହଁ ହଁ ନାଇଁ, ଆପଣଙ୍କର ଏରିଆଟା ଜଳସେଚିତ ଏରିଆ କି ଇରିଗେଟେଡ
1: ନାଇଁ,
0: ଏରିଆ, ପାଣି ମାଡ଼ୁଛେ?
1: କେନାଲ ପାଣି ନାଇଁ ଲାଗବାର ଆଜ୍ଞା, କେନାଲ ବନିଛେ ଆଜ୍ଞା, ଆମର ଏରିଆ କେ ନାଇଁ ଲାଗବାର ଆଜ୍ଞା।
0: ଓହୋ, ଶୁଖା ଏରିଆ ଟିକେ ରହୁଛେ, ବର୍ଷା ଉପରେ ନିର୍ଭର କରୁଛନ୍ ନାଇଁ?
1: ହଁ ଆଜ୍ଞା।
0: ଏଇ ଯେନ୍ ପନିପରିବା ଚାଷ କରୁଛନ୍, ପାଣି କେନୁ ଦେସନ୍? କୁଆନୁ କି ନଳକୁଆ କରୁଛନ୍?
1: ଡିପ୍ ବୋରୱେଲ କରିଛ ଆଜ୍ଞା?
0: ହଁ ହଁ, ଏଇଟା ସରକାର ନୁ ସାହାଯ୍ୟ ନେଇଥିବେ?
1: ଆଜ୍ଞା।
0: ହଁ ହଁ, ଯା ହଉ, ବଢ଼ିଆ। ଆପଣ ଏକଲା ଡିପ୍ ବୋରୱେଲ କରିଛନ୍ କି ଗାଁରେ ଆଉ ଅଲଗା ଲୋକମାନେ ବି କରିଛନ୍?
1: ହଁ, ଆମେ 6 ଜଣ ମିଶିକରି କରିଛୁ ଆଜ୍ଞା, ବେଲେ 4 ଜଣ କଥା ସକ୍ସେସ ନାଇଁ ହେଲା ଆଜ୍ଞା,
0: ଓହୋ,
1: ଆଉ 2 ଜଣ କଥା ଚାଲିଛି ଆଜ୍ଞା।
0: ଯା ହଉ, ଆପଣ ଭାଗ୍ୟବାନ ଆନ୍। ଠିକ୍ ଅଛେ, ଆପଣଙ୍କର ପସନ୍ଦର ଗୀତଟାକେ ଶୁଣି ନଉ।
1: ଆଜ୍ଞା, ଡେଡିକେଟ ଟିକେ କମା ଆଜ୍ଞା,
0: କରୁନ୍।
1: ଚିତ୍ରସେନ ସବର, ସେମାଞ୍ଚଲ ସବର, କ୍ଷମା ସାଗର ସାହୁ, ରାହୁ ପାତ୍ର, ନିରାକାର ରଣା,
0: ଆଜ୍ଞା,
1: ତାପରେ ସୁବଲ ସାହୁ, ଚୈତନ୍ୟ ପଟେଲ, ଆଉ କରମଚାନି ସାହୁ,
0: ଆଜ୍ଞା ଆଜ୍ଞା
1: ଆଉ ଯେତେ ଶୁଣୁଥିବା ସମସ୍ତ ଶ୍ରୋତାଙ୍କେ ଆଜ୍ଞା, ଆଉ ଆପଣଙ୍କେ
0: ଆଜ୍ଞା ଧନ୍ୟବାଦ। ଆପଣଙ୍କର ପସନ୍ଦର ଗୀତଟାକେ ସମସ୍ତେ ମିଶିକିରି ଶୁଣି ନଉ।
1: ଧନ୍ୟବାଦ ଆଜ୍ଞା, ନମସ୍କାର
0: ନମସ୍କାର।

ଶୁଣୁଥିଲେ ହିନ୍ଦୀ କଥାଚିତ୍ର ଗୀତର ଲାଇଭ୍ ଫୋନ୍ ଇନ୍ କାର୍ଯ୍ୟକ୍ରମ ହେଲୋ ଅନୁରୋଧ। ଉପସ୍ଥାପନା ସତ୍ୟନାରାୟଣ ସାହୁ, ବୈଷୟିକ ସହାୟତା ସତ୍ୟରଞ୍ଜନ ପଣ୍ଡା ଏବଂ କାନନ ନାଗ।

ଇହାଦେ ଶୁଣନ୍ ଧର୍ମର ହେବ ଜୟ କଥାଚିତ୍ରର ଗୀତ ଗାଇଛନ୍ ଇରା ମହାନ୍ତି ଆର୍ କୁମାର ବାପି। ଗୀତିକାର ବସନ୍ତରାଜ ସାମଲ, ସଙ୍ଗୀତ ଦେଇଛନ୍ ମଳୟ ମିଶ୍ର।

ଶୁଣିଲେ ଓଡ଼ିଆ ସିନେମାର ଗୀତର କାର୍ଯ୍ୟକ୍ରମ ଆପଣମାନେ କାର୍ଯ୍ୟକ୍ରମ ଶୁଣୁଛନ୍ ଆକାଶବାଣୀ ସମ୍ବଲପୁର କେନ୍ଦ୍ରନୁ ମିଡିୟମ୍ ୱେଭ୍ ଥି 317.5 meter ଆଉ 945 kHz ତାର୍ ସାଙ୍ଗେ ଏଫ୍ଏମ୍ ମହାନଦୀ 101 MHz ମାଧ୍ୟମ ଥି ଏ କାର୍ଯ୍ୟକ୍ରମ ନ୍ୟୁଜ୍ ଅନ୍ ଏଆଇଆର୍ ମୋବାଇଲ୍ ଆପ୍ ଥି ବି ଶୁଣିପାରିବେ। ମୁଲ୍ କରୁଛୁ ହିନ୍ଦୀ ସିନେମାର ଗୀତ ଗୋଟେ ସିନେମାର କାର୍ଯ୍ୟକ୍ରମ ଥି ଆଜ ଶୁଣୁନ୍ ଯବାନୀ ଦିୱାନୀ ସିନେମାର କେତେଟା ଗୀତ ଗୀତମାନଙ୍କୁ ଲେଖିଛନ୍ ସବିର ଅହମ୍ମଦ ଆଉ ସଙ୍ଗୀତ ଥି ସଜେଇଛନ୍ ସାଜିଦ୍ ୱାଜିଦ୍। କାର୍ଯ୍ୟକ୍ରମ ମୂଲକର୍ମା ଏଇ ଗୀତ ନୁ ଗାଇଛନ୍ ସୋନୁ ନିଗମ ହମଜା ଆଉ ସୌମ୍ୟା ରାଓ।

ଆପଣମାନେ ଶୁଣିଛନ୍ ଗୋଟେ ହିନ୍ଦୀ ସିନେମାର କାର୍ଯ୍ୟକ୍ରମ ଥି ଯବାନୀ ଦିୱାନୀ ସିନେମାର କେତେଟା ଗୀତ ଗୀତମାନଙ୍କୁ ଲେଖିଛନ୍ ସବିର ଅହମ୍ମଦ ଆଉ ସଙ୍ଗୀତ ଥି ସଜେଇଛନ୍ ସାଜିଦ୍ ୱାଜିଦ୍ ଏତକର ଏଇ ଗୀତ ଲାଗି କଣ୍ଠ ଦେଇଛନ୍ କେକେ ଆଉ ସୁଜାନ୍।

ଗୋଟେ ହିନ୍ଦୀ ସିନେମାର କାର୍ଯ୍ୟକ୍ରମ ଥି ଆପଣମାନେ ଶୁଣିଛନ୍। ସିନେମା ଯବାନୀ ଦିୱାନୀର କେତେଟା ଗୀତ ଗୀତମାନଙ୍କୁ ଲେଖିଛନ୍ ସବିର ଅହମ୍ମଦ, ଆଉ ସଙ୍ଗୀତ ଥି ସଜେଇଛନ୍ ସାଜିଦ ୱାଜିଦ। ଆକେ ଶୁଣୁନ୍ ଏଇ ଗୀତଟା, ଗାଇଛନ୍ ରାହୁଲ ସକ୍ସେନା, ସାରଦା ଫର୍ଦି ଆଉ ଅରିଫ ଶେଖ।

0: ଆମ ରାଜ୍ୟରେ ଏବେ ସ୍ୱତନ୍ତ୍ର ସଘନ ସଂଶୋଧନ ଏସ୍ଆଇଆର୍ କାର୍ଯ୍ୟକ୍ରମ ଆରମ୍ଭ ହୋଇଯାଇଛି। ଏଥିପାଇଁ 30 ମେ 2026 28 ଜୁନ୍ 2026 ପର୍ଯ୍ୟନ୍ତ ବୁଥ୍ସ୍ତରୀୟ ଅଧିକାରୀମାନେ ପ୍ରତ୍ୟେକ ଘରକୁ ଘର ଯାଇ ପ୍ରତି ନିର୍ବାଚକଙ୍କୁ 2 ପରିଗଣନା ଫର୍ମ ଦେବେ। ଫର୍ମଗୁଡ଼ିକୁ voters.eci.gov.in ୱେବ୍ସାଇଟ୍ରୁ ମଧ୍ୟ ଡାଉନ୍ଲୋଡ୍ କରିପାରିବେ। ଫର୍ମ 2 ପୂରଣ କରିବା ପରେ ଏହାକୁ ବିଏଲ୍ଓଙ୍କ ନିକଟରେ ଦାଖଲ କରନ୍ତୁ ଏବଂ ତାଙ୍କଠାରୁ ପ୍ରାପ୍ତି ସ୍ୱୀକାର ଗ୍ରହଣ କରନ୍ତୁ। अधिक सूचना पाई वोटर हेल्पलाइन नंबर 1950 को कॉल करंतु किंबा वोटर सर्विस पोर्टल किंबा ईसीआई नेट आप रे बुके कॉल विथ बीएलओ सुविधा रो उपयोग करंतु। मुख्य निर्वाचन अधिकारी ओडिसांग द्वारा जनहित रे जारी।
1: यहाँ चेन राजकुमार जालगाई थिबार इगित्ता सुनुन पूर्णचंद्र पाणिग्राही को लेखानु।

ଆମ ରାଜ୍ୟରେ ଏବେ ସ୍ୱତନ୍ତ୍ର ସଘନ ସଂଶୋଧନ ଏସ୍ଆଇଆର୍ କାର୍ଯ୍ୟକ୍ରମ ଆରମ୍ଭ ହୋଇଯାଇଛି। ଏଥିପାଇଁ 30 ମେ 2026ରୁ 28 ଜୁନ୍ 2026 ପର୍ଯ୍ୟନ୍ତ ବୁଥ୍ସ୍ତରୀୟ ଅଧିକାରୀମାନେ ପ୍ରତ୍ୟେକ ଘରକୁ ଘର ଯାଇ ପ୍ରତି ନିର୍ବାଚକଙ୍କୁ 2 ପରିଗଣନା ଫର୍ମ ଦେବେ। ଫର୍ମଗୁଡ଼ିକୁ voters.eci.gov.in ୱେବ୍ସାଇଟ୍ରୁ ମଧ୍ୟ ଡାଉନ୍ଲୋଡ୍ କରିପାରିବେ। ଫର୍ମ 2 ପୂରଣ କରିବା ପରେ ଏହାକୁ ବିଏଲ୍ଓଙ୍କ ନିକଟରେ ଦାଖଲ କରନ୍ତୁ ଏବଂ ତାଙ୍କଠାରୁ ପ୍ରାପ୍ତି ସ୍ୱୀକାର ଗ୍ରହଣ କରନ୍ତୁ। अधिक सूचना पाई वोटर हेल्पलाइन नंबर 1950 को कॉल करंतु किंबा वोटर सर्विस

ସଙ୍ଗୀତ ଆମର ଜୀବନ ଉପରେ କେତନିଟେ ପ୍ରଭାବ ପକାସି। ସଙ୍ଗୀତ ଯେ ଖାଲି ଆମର ଜୀବନଥି ମନୋରଞ୍ଜନ ଲାଗି ନୁହେଁ, ସେ କି ଦୁଃଖ ଭୁଲାବାର ଲାଗି ନୁହେଁ, ଆମର ସୌକ ମେଟାବାର ଲାଗି, ତାର ସାଙ୍ଗେ ଆମର ଜୀବନକେ ରଙ୍ଗୀନ ବନାବାର ଲାଗି ବି ଗୋଟେ ମାଧ୍ୟମ ଏ। ତ ଆସୁନ୍ ଇସୁରେ ଆମେ ବି ହଜିଯିମା ଆଉ ସୁନ୍ମା ସିନ୍ମା ଦିଲୱାଲେର ଏ ଗୀତଟା। ଦ୍ୱୈତକଣ୍ଠତେ ଗାଇଛନ୍ କୁମାର ସାନୁ ଆଉ ଅଲକା ୟାଗ୍ନିକ। ଗୀତ ଲେଖିଛନ୍ ସମୀର ଆଉ ଗୀତକେ ସଙ୍ଗୀତ ସଜେଇଛନ୍ ନଦୀମ ଶ୍ରବଣ।

ଜଞ୍ଜାଲ ଭିତରେ ଘାଣ୍ଟିସାନି ହେଉଥିବାର ମନୁଷ ସବୁବେଳେ ଚାହେଁ ସେ ଟିକେ ଶାନ୍ତି ପାଇବାର୍କେ, କାମ କବାରର ବୋଝନୁ ନିଜକେ ମୁକ୍ତି ପାଇବାର୍କେ, ଆଉ ଟିକେ ସମୟ ବାହାର କରିକିରି ନିଜର ମନକେ ପାଇଲାମି ତାର କାମ କରବାର୍କେ। ମାନସିକ ଶାନ୍ତି ଲାଗି ଆଉ କାମ କବାରର ବୋଝନୁ ମୁକ୍ତି ପାଇବାର ଲାଗି ଗୋଟେ ବଢ଼େଇଟେ ଉତ୍ସ ହେଉଛେ ସଙ୍ଗୀତ। ସୁନ୍ଦର ସୁନ୍ଦର ଗୀତମାନେ ଶୁଣିଲେ ଆମର ମନକେ ଆଉ ମସ୍ତିଷ୍କକେ ଆରାମ ଦେସି। ସଙ୍ଗୀତ ଏନ୍ତା ଗୋଟେ ମାଧ୍ୟମ ଏ ଯେନ୍ଟା ଆମର ମନର କଥା ଆମର ଭାବନା ସବୁକେ ପ୍ରକାଶ କରସି। ଆମର ସୁଖ ଦୁଃଖ ରାଗ ରିଶ୍ମୀ ଖୁସି ଭଲ ପାଇବାରଟା ସବୁ ସଙ୍ଗୀତ ମାଧ୍ୟମଟି ସହଜେ ପ୍ରକାଶ କରାଯାଇପାରବା। ଖାଲି ସେତକି ନୁହେଁ, ସେ ଆମର ସଂସ୍କୃତି ଆଉ ପରମ୍ପରାକେ ବଞ୍ଚାଇ ରଖବାର ବି ଗୋଟେ ମାଧ୍ୟମ ଏ ସଙ୍ଗୀତ। ଏହା ଛେନ୍ ଶୁଣୁନ୍ ଏ ଗୀତଟା, ଗାଇଛନ୍ ଉଦିତ ନାରାୟଣ ଆଉ ଅଲକା ୟାଗ୍ନିକ, ଗୀତ ଲେଖିଛନ୍ ସମୀର ଆଉ ସଙ୍ଗୀତ ସଜେଇଛନ୍ ସଞ୍ଜୀବ ଦର୍ଶନ। ସିନେମା ମନ।

0: ଶ୍ରୋତବନ୍ଧୁ, ଏ ସପ୍ତାହର ଆପଣଙ୍କ ଚିଠି ପାଇଛୁ କାର୍ଯ୍ୟକ୍ରମରେ ଆପଣମାନେ ପଠାଇଥିବା ଚିଠି ସବୁକୁ ନେଇ ଆଜି କାର୍ଯ୍ୟକ୍ରମରେ ଉପସ୍ଥିତ ଅଛନ୍ତି ସୁଶ୍ରୀ ପାଣିଗ୍ରାହୀ,
1: ନମସ୍କାର।
0: ତେବେ ଦେଖିଲେ କୋଉ କୋଉ ଶ୍ରୋତବନ୍ଧୁମାନେ ଚିଠି ପଠାଇଛନ୍ତି ଏବଂ କ'ଣ ଲେଖିଛନ୍ତି?
1: ଏ ଚିଠିଟିକୁ ଲେଖିଛନ୍ତି ସେବାରାମ ମେହେର, ବିଜେପୁର ବରଗଡ଼ରୁ। ସେ ଲେଖିଛନ୍ତି, ସର୍ବପ୍ରଥମେ ମୋର ନମସ୍କାର ଗ୍ରହଣ କରିବେ। 30/5/2026 ଶନିବାର ଦିନ ସାପ୍ତାହିକ ସାହିତ୍ୟ ପତ୍ରିକା ସୃଜନିକାରେ ପ୍ରଚାର କରିଥିଲେ କବି ଗାଳ୍ପିକ ପ୍ରାବନ୍ଧିକ ମୁକ୍ତକଣ୍ଠ ପ୍ରଧାନ ସହିତ ସାକ୍ଷାତକାର ଏବଂ ଗଳ୍ପ। ଏଥିରୁ ତାଙ୍କ ଜୀବନୀ ବିଷୟରେ ଅନେକ କିଛି ଜାଣିହେଲା। ତାଙ୍କୁ ଅଶେଷ ଧନ୍ୟବାଦ ଜଣାଇଦେବେ ବୋଲି କହିଛନ୍ତି। ଆଉ ଲେଖିଛନ୍ତି, 1/6/2026 ସୋମବାର ଦିନ ଲୋକଗୀତ କାର୍ଯ୍ୟକ୍ରମରେ ପ୍ରଚାର କରିଥିଲେ ପାଲା ପୁରାଣ ବିଷୟବସ୍ତୁ ଉପରେ ଆଧାରିତ ହୋଇଥିବାରୁ ବହୁତ

0: ମନଛୁଆଁ ଏବଂ ଶିକ୍ଷଣୀୟ ହୋଇଥିଲା, ତେଣୁ ପରିବେଷଣ କରିଥିବା ଗୋକୁଳାନନ୍ଦ ସାହୁ ଏବଂ ସାଥୀଙ୍କୁ ସେ ଅଶେଷ ଧନ୍ୟବାଦ ଜଣାଇଛନ୍ତି। 31/5/2026 ରବିବାର କୃଷି ସଂସାର କାର୍ଯ୍ୟକ୍ରମରେ ପ୍ରଚାର ପ୍ରସାର ସଙ୍ଗୀତ ରୂପକ ମା ମାଏଟ୍ ଏହି ସଙ୍ଗୀତ ରୂପକଟି ବେଶ୍ ମନଛୁଆଁ ଏବଂ ଶିକ୍ଷଣୀୟ ହୋଇଥିଲା ବୋଲି ସିଏ କଳାକାରମାନଙ୍କୁ ଧନ୍ୟବାଦ ଜଣାଇବାକୁ କହିଛନ୍ତି। ତାଙ୍କର ଏକ ଅଭିଯୋଗ ମଧ୍ୟ ରହିଛି, ସିଏ ଲେଖିଛନ୍ତି, ଗତ ସପ୍ତାହରେ ଯେଉଁ ଚିଠି ପାଠ କରାଯାଇଥିଲା ଏବଂ ତା ଆଗଥର ଯେଉଁ ଚିଠି ସବୁ ପାଠ କରାଯାଇଥିଲା ସେଥିରେ ସାମିଲ ହୋଇଥିବା ଚିଠିଗୁଡ଼ିକ ପୁନରାବୃତ୍ତି ହୋଇଛି ବୋଲି ସିଏ ଲେଖିଛନ୍ତି ଏବଂ ଏପରି ଭୁଲ ଭବିଷ୍ୟତରେ ଯେପରି ନ ହେଉ ସେଥିପାଇଁ ଚେଷ୍ଟା କରିବେ ବୋଲି ସେ ଅନୁରୋଧ କରିଛନ୍ତି।
1: ପ୍ରଥମେ ତ ଆମେ ଧନ୍ୟବାଦ ଜଣାଇବୁ ଶ୍ରୋତା ବନ୍ଧୁ ଆପଣଙ୍କୁ, ଯେ ଆପଣ ପୁଙ୍ଖାନୁପୁଙ୍ଖ ଭାବରେ କାର୍ଯ୍ୟକ୍ରମ ସବୁ ଶୁଣୁଛନ୍ତି। ଆପଣଙ୍କର ଚିଠିରୁ ଯାହା ଆମେ ଜାଣିପାରୁଛୁ, ଯେଉଁ କଥା ଆପଣ ଲେଖିଛନ୍ତି ଯେ ଗତ ସପ୍ତାହର ଆପଣଙ୍କ ଚିଠି ପାଇଛୁ କାର୍ଯ୍ୟକ୍ରମରେ, ତା ପୂର୍ବ ସପ୍ତାହର ଚିଠି ସାମିଲ ହୋଇଯାଇଥିଲା ବୋଲି, ଯଦି କୌଣସି କାରଣବଶତଃ ହୋଇଯାଇଥିବ ତାହେଲେ ନିଶ୍ଚିତ ଭାବରେ ସେଥିପାଇଁ ଆମେ ଦୁଃଖିତ। ଭବିଷ୍ୟତରେ କିଭଳି ଭାବରେ ସେଇଆ ନ ହେବ ସେଥିପ୍ରତି ଆମେ ନିଶ୍ଚିତ ଭାବରେ ଯତ୍ନବାନ ହେବୁ। ଧନ୍ୟବାଦ ଆପଣଙ୍କର ଏହି ଚିଠି ପାଇଁ ଏବଂ ପୂର୍ବବର୍ତ୍ତୀ ଚିଠିରେ ଯାହା ଆପଣ ଲେଖିଛନ୍ତି ଯେ ସୃଜନିକା ଲୋକଗୀତ କାର୍ଯ୍ୟକ୍ରମ ଏବଂ କୃଷି ସଂସାର କାର୍ଯ୍ୟକ୍ରମ ସବୁ ଭଲ ହୋଇଛି ଏବଂ ସମ୍ପୃକ୍ତ ବ୍ୟକ୍ତିବିଶେଷ ତଥା କଳାକାରମାନଙ୍କୁ ଯାହା ଆପଣ ଧନ୍ୟବାଦ ଜଣାଇଛନ୍ତି, ଏଠି କାର୍ଯ୍ୟକ୍ରମ ଜରିଆରେ ସମ୍ପୃକ୍ତ ବ୍ୟକ୍ତିବିଶେଷଙ୍କୁ ଆମେ ଜଣାଇଦେଉଛୁ। ଆଶା କରିବୁ ଭବିଷ୍ୟତରେ ମଧ୍ୟ ଆପଣ ଏଭଳି କାର୍ଯ୍ୟକ୍ରମ ଶୁଣିବେ ଏବଂ ଚିଠି ଦେବେ। ଆପଣମାନଙ୍କର ଏଭଳି ଗୋଟିଏ ଗୋଟିଏ ଚିଠି ହିଁ ଆମକୁ ଆହୁରି ସଜାଗ କରିବ ଏବଂ ଯତ୍ନଶୀଳ ହେବାକୁ ବାଟ ଦେଖାଇବ, ସୁନ୍ଦର ସୁନ୍ଦର କାର୍ଯ୍ୟକ୍ରମ ପ୍ରସ୍ତୁତ କରି ପ୍ରଚାର କରିବା ପାଇଁ ଆହୁରି ଉତ୍ସାହିତ କରିବ। ତ ଆଶା କରିବୁ ଭବିଷ୍ୟତରେ ମଧ୍ୟ ଆପଣମାନେ ଚିଠି ଲେଖିବେ। ଧନ୍ୟବାଦ ଆପଣଙ୍କର ଏହି ଦୁଇଟି ଚିଠି ପାଇଁ। ଦେଖିଲେ ପରବର୍ତ୍ତୀ ଚିଠି,
0: ପରବର୍ତ୍ତୀ ଚିଠିଟିକୁ ଲେଖିଛନ୍ତି ରାଧାକାନ୍ତ ଭୋଇ, ଲୋକନାଥ ସାହୁ ଏବଂ କରମସାନୀ ସାହୁ, ବିଜେପୁର ଜିଲ୍ଲା ବରଗଡ଼ରୁ। ସେ ଲେଖିଛନ୍ତି, ଆପଣଙ୍କ ଚିଠି ପାଇଛୁ କାର୍ଯ୍ୟକ୍ରମର ଉପସ୍ଥାପକ ଏବଂ ଉପସ୍ଥାପିକା କାର୍ଯ୍ୟକ୍ରମରେ ଚିଠି ସାମିଲ କରିଥିବାରୁ ଧନ୍ୟବାଦ। 31 ମଇରେ ରବିବାର କୃଷି ସଂସାର କାର୍ଯ୍ୟକ୍ରମରେ ପ୍ରସାରିତ ହୋଇଥିବା ସଙ୍ଗୀତ ରୂପକ ମା ମାଏଟ୍ ଶୁଣି ଭଲ ଲାଗିଲା। ସମସ୍ତ କଳାକାରମାନଙ୍କୁ ଅଶେଷ ଅଶେଷ ଧନ୍ୟବାଦ ଜଣାଇବେ। ଲୋକନାଥ ସାହୁ, କରମସାନୀ ସାହୁ ଏବଂ ରାଧାକାନ୍ତ ଭୋଇ ଭାଲୁ ବାହାଲ ବିଜେପୁର ବରଗଡ଼ରୁ ଚିଠିଟିକୁ ଲେଖିଛନ୍ତି। ସେ ଆଉ ମଧ୍ୟ ଲେଖିଛନ୍ତି, 23 ମଇ ଶନିବାର ଦିନ ଚିଠିପତ୍ର କାର୍ଯ୍ୟକ୍ରମରେ ସଙ୍ଗୀତା ସାହୁ ଏବଂ ସନ୍ତୋଷ ପିଙ୍କ ସାମିଲ କରିଥିବା ଚିଠିଗୁଡ଼ିକ ପୁଣି 30 ମଇ ଶନିବାରରେ ସତ୍ୟରଞ୍ଜନ ସାହୁ ଏବଂ ସୌଭାଗ୍ୟରଥ କାହିଁକି ସାମିଲ କଲେ, ଏଥିପ୍ରତି ଦୃଷ୍ଟି ରଖିବେ ବୋଲି ସେ ଅନୁରୋଧ କରିଛନ୍ତି।
1: ନିଶ୍ଚିତ ଭାବରେ ଶ୍ରୋତାବନ୍ଧୁ, ପୂର୍ବବର୍ତ୍ତୀ ଶ୍ରୋତା ଏହି କଥା ମଧ୍ୟ ସେ ଅଭିଯୋଗ କରିଛନ୍ତି। ତ ଏ ପ୍ରକାର ପୁନରାବୃତ୍ତି ଯେଭଳି ନ ଘଟେ ସେଥିପ୍ରତି ନିଶ୍ଚିତ ଭାବରେ ଆମେ ଯତ୍ନବାନ ହେବୁ। ଆଉ ଯାହା ଆପଣ ପୂର୍ବ ଚିଠିରେ ଲେଖିଛନ୍ତି ଯେ କାର୍ଯ୍ୟକ୍ରମ ଭଲ ଲାଗିଛି ଏବଂ ସମ୍ପୃକ୍ତ କଳାକାରମାନଙ୍କୁ ଧନ୍ୟବାଦ ଯାହା ଜଣାଇଛନ୍ତି, ଏଠି ସମ୍ପୃକ୍ତ କଳାକାରମାନଙ୍କୁ ଆମେ ଜଣାଇ ଦେଉଛୁ ଏବଂ ଆପଣଙ୍କୁ ମଧ୍ୟ ଆମେ ବିଶେଷ କରି ଧନ୍ୟବାଦ ଜଣାଉଛୁ ଏଥିପାଇଁ ଯେ ଏ ପ୍ରକାରର କାର୍ଯ୍ୟକ୍ରମ ଶୁଣିକି ଆମମାନଙ୍କୁ ଆପଣମାନେ ଆହୁରି ସଚେତନ କରିଦେଉଛନ୍ତି। ସେଥିପାଇଁ
0: ସେ ଆଉ ଏକ ଅନୁରୋଧ ମଧ୍ୟ ରଖିଛନ୍ତି। ସେ ଲେଖିଛନ୍ତି, ସମ୍ବଲପୁରୀ ନାଟକ ସ୍ୱର୍ଗର ଟିଙ୍ଗାଲୁ ରଜା ଆଗରୁ ପ୍ରଚାର ହୋଇଥିଲା, ଯଦି ଏବେ ଗଚ୍ଛିତ ଅଛି ତେବେ ଆଉ ଥରେ ପ୍ରଚାର କରିବାକୁ ଅନୁରୋଧ।
1: ଯଦି ସେହି ନାଟକ ଆପଣ ଆକାଶବାଣୀ ସମ୍ବଲପୁରରେ ଶୁଣିଛନ୍ତି ପ୍ରସାରିତ ହୋଇଛି ତାହେଲେ ନିଶ୍ଚିତ ଭାବରେ ସେହି ନାଟକ ଥିବା କଥା, ଆଉ ଯଦି ଥିବ ଏବଂ ପ୍ରସାରିତ ହୋଇଥିଲା ତାହେଲେ ଆମେ ଠିକ୍ ସମୟ ସୁବିଧା ଦେଖିକି ସ୍ଥାନିତ କରିବାର ଚେଷ୍ଟା କରିବୁ। ଧନ୍ୟବାଦ ଆପଣଙ୍କର ଏ ଚିଠି ପାଇଁ।
0: ପରବର୍ତ୍ତୀ ଚିଠିଟିକୁ ଲେଖିଛନ୍ତି ମନୋଜ କୁମାର ପଟେଲ, ଗ୍ରାମ ଡୁମାଲ, ପୋଷ୍ଟ ଉଦିତ ନାରାୟଣପୁର, ଜିଲ୍ଲା କଳାହାଣ୍ଡିରୁ। ସେ ଲେଖିଛନ୍ତି, ଏହା ମୋର ଆକାଶବାଣୀ ସମ୍ବଲପୁରକୁ ପ୍ରଥମ ଚିଠି, ଦୟାକରି ସାମିଲ କରିବେ। ଗତ 28 ତାରିଖ ଗୁରୁବାର ଦିନ ଅପରାହ୍ନ 5ଟାରେ ପ୍ରସାରିତ ଲୋକଗୀତ କାର୍ଯ୍ୟକ୍ରମରେ ପାଲା ପରିବେଷଣ ବହୁତ ଭଲ ଲାଗିଲା ଏବଂ ତା ପରଦିନ ଅର୍ଥାତ୍ ଶୁକ୍ରବାର ଦିନ 5ଟାରେ ଲୋକଗୀତ କାର୍ଯ୍ୟକ୍ରମରେ ସଂକୀର୍ତ୍ତନ ଖୁବ୍ ଭଲ ଲାଗିଥିଲା, ତେଣୁ ଏ ଦୁଇଟି କାର୍ଯ୍ୟକ୍ରମରେ ପରିବେଷଣ କରିଥିବା କଳାକାରମାନଙ୍କୁ ମୋର ଧନ୍ୟବାଦ ଜଣାଇଦେବେ। ଶନିବାର ଦିନ ସକାଳ 9ଟାରେ ପ୍ରସାରିତ ହୋଇଥିବା ହେଲୋ ଅନୁରୋଧ ମଧ୍ୟ ସରସ ସୁନ୍ଦର ହୋଇଥିଲା, ତେଣୁ ମାନସ ରଞ୍ଜନ ମିଶ୍ରଙ୍କୁ ମୋର ଧନ୍ୟବାଦ ଜଣାଇଦେବେ। ମୋର ଗୋଟିଏ ଅନୁରୋଧ ଯେ ଯୁବବାଣୀ କାର୍ଯ୍ୟକ୍ରମରେ ଶୁକ୍ରବାର ଦିନ ଯେଉଁ ଫୋନ୍ ଇନ୍ ପ୍ରସାରିତ କରାଯାଉଛି ତାହା କୌଣସି ଏକ ବିଷୟବସ୍ତୁକୁ ନେଇ କାର୍ଯ୍ୟକ୍ରମ କରନ୍ତୁ, କିମ୍ବା ମନଛୁଆଁ ଗୀତ ଏବଂ ମନଖୋଲା କଥାକୁ ନେଇ ଲାଇଭ୍ ଫୋନ୍ ଇନ୍ କଲେ ଭଲ ହୁଅନ୍ତା। ଆଶା କରୁଛି ମୋର ପ୍ରସ୍ତାବକୁ ମଞ୍ଜୁର କରିବେ।
1: ଧନ୍ୟବାଦ ଶ୍ରୋତା ବନ୍ଧୁ ଆପଣଙ୍କର ଏ ଚିଠି ପାଇଁ। ପ୍ରଥମେ ତ ଆମେ ଆପଣଙ୍କୁ ସ୍ୱାଗତ କରିବୁ, ଏହା ଆପଣ ଯାହା ଲେଖିଛନ୍ତି ଯେ ପ୍ରଥମ ଚିଠି ବୋଲିକରି, ଆଶା କରିବୁ ଭବିଷ୍ୟତରେ ମଧ୍ୟ ଆପଣ ଆହୁରି ଚିଠି ଲେଖିବେ କାର୍ଯ୍ୟକ୍ରମ ଶୁଣିକି। ଯେଉଁ କଥା ଆପଣ ଲେଖିଛନ୍ତି ଯେ ଯୁବବାଣୀ କାର୍ଯ୍ୟକ୍ରମରେ କୌଣସି ଏକ ବିଷୟବସ୍ତୁ ରଖି ଫୋନ୍ ଇନ୍ କାର୍ଯ୍ୟକ୍ରମ କରନ୍ତୁ ବୋଲି, ଶ୍ରୋତା ବନ୍ଧୁ ଏହି କାର୍ଯ୍ୟକ୍ରମରେ ଆପଣମାନଙ୍କର କଥାବାର୍ତ୍ତା ଏବଂ ଆପଣମାନଙ୍କର ପସନ୍ଦର ଗୀତ ମନୋରଞ୍ଜନ ପାଇଁ ସେହି କଥାଟାକୁ ଚିନ୍ତା କରିକି ସେହି କାର୍ଯ୍ୟକ୍ରମ ରଖାହୋଇଛି। ଯଦି ଆମେ ବିଷୟବସ୍ତୁକୁ ପଳେଇଯିବା ତାହେଲେ ସେହି ବିଷୟବସ୍ତୁ ଉପରେ ଆଲୋଚନା ହୋଇକି କାର୍ଯ୍ୟକ୍ରମଟି ବହୁତ ଆଗକୁ ପଳେଇଯିବ ଏବଂ ଏଇ ଯେଉଁ ଗୀତ ଶୁଣିବାର ଗୀତ ନିଜ ମନପସନ୍ଦର ଗୀତ ସହିତ କଥାବାର୍ତ୍ତା ହେବାର

0: ଯେଉଁ ସୁବିଧା ଆପଣମାନଙ୍କ ପାଇଁ ଯେଉଁ ରଖାହେଇଛି ସେଇଟା ହୁଏତ ଦିଗହରା ହୋଇଯିବ, ତେବେ ଆପଣମାନେ ଆପଣଙ୍କ ମନ ଭିତରେ ଯାହା ଆସୁଛି ଆମର ଉପସ୍ଥାପକମାନଙ୍କ ସହିତ ଆପଣ କଥା ହୋଇପାରିବେ, କେଉଁ ପ୍ରକାରର ଗୀତ ଶୁଣିବା ପାଇଁ ଚାହୁଁଛନ୍ତି ତାକୁ କହିପାରିବେ, ଏବଂ ଯେଉଁ ବିଷୟବସ୍ତୁ କଥା ମଧ୍ୟ ଆପଣ ଯାହା ଲେଖିଛନ୍ତି ଆପଣଙ୍କ କଥାରେ ଆପଣ ସେହି ବିଷୟ ଉପରେ ମଧ୍ୟ କିଛି ଯଦି କହିବାର ଥିବ ଆପଣଙ୍କର କଥୋପକଥନ ମାଧ୍ୟମରେ ମଧ୍ୟ ତାହା ପ୍ରକାଶ କରିପାରିବେ। ତେବେ ଏହା ଗୋଟିଏ ଫ୍ରି ଫର୍ମାଟ୍ର କାର୍ଯ୍ୟକ୍ରମ, ଆପଣମାନେ ଯାହା ଚାହୁଁଛନ୍ତି ତାହା ସେହି କାର୍ଯ୍ୟକ୍ରମରେ ହୋଇପାରିବ। ତଥାପି ଆପଣଙ୍କୁ ଏହି ଚିଠି ପାଇଁ ଧନ୍ୟବାଦ, ଏବଂ କଳାକାରମାନଙ୍କୁ ଯାହା ଆପଣ ଧନ୍ୟବାଦ ଜଣାଇଛନ୍ତି ଲୋକଗୀତ କାର୍ଯ୍ୟକ୍ରମ ଯାହା ଆପଣ ଶୁଣିଲେ ତାହା ମଧ୍ୟ ଏହି କାର୍ଯ୍ୟକ୍ରମ ଜରିଆରେ ସମ୍ପୃକ୍ତ କଳାକାରମାନଙ୍କୁ ଆମେ ଜଣାଇ ଦେଉଛୁ। ଧନ୍ୟବାଦ ପୁଣି ଥରେ ଆପଣଙ୍କୁ ଏହି ଚିଠି ପାଇଁ।
1: ପରବର୍ତ୍ତୀ ଚିଠିଟିକୁ ଲେଖିଛନ୍ତି ଲକ୍ଷ୍ମୀ ନାରାୟଣ ବାଗ, ଗ୍ରାମ ସିଣ୍ଡୋଲ ଉପରପଡ଼ା, ପୋଷ୍ଟ ଚାରଭଟା, ଭାୟା ତର୍ଭା ଜିଲ୍ଲା ସୁବର୍ଣ୍ଣପୁରରୁ। ସେ ଆମର ବିଭିନ୍ନ କାର୍ଯ୍ୟକ୍ରମ ସମ୍ପର୍କରେ ଲେଖିଛନ୍ତି। ସେ ଲେଖିଛନ୍ତି, ପ୍ରଥମେ ସମସ୍ତଙ୍କୁ ନମସ୍କାର ଜଣାଇଛନ୍ତି ଏବଂ ଲେଖିଛନ୍ତି 30/5/2026 ଶନିବାର ସକାଳ 7:10 ସ୍ୱାସ୍ଥ୍ୟ ସୂଚନା କାର୍ଯ୍ୟକ୍ରମରେ ପ୍ରଚାରିତ ଡାକ୍ତର ସୁଧାଂଶୁ ଶେଖର ପଣ୍ଡାଙ୍କ ଆଲୋଚନା ୟୁରିନ୍ ଇନ୍ଫେକ୍ସନ କାରଣ ଓ ପ୍ରତିକାର ଗତ 1/6/2026 ସୋମବାର ସକାଳ 7:10 ସ୍ୱାସ୍ଥ୍ୟ ସୂଚନା କାର୍ଯ୍ୟକ୍ରମରେ ପ୍ରଚାରିତ ଡାକ୍ତର ବିଭୁଦତ୍ତ ପ୍ରମୋଦ କୁମାର ମିଶ୍ରଙ୍କର ଆଲୋଚନା ଶରୀରରେ ରୋଗ ପ୍ରତିରୋଧକ ଶକ୍ତି ବଢ଼ାଇବେ କିପରି। ଏହି ଦିନ ଅପରାହ୍ନ 5:02 ଲୋକଗୀତ କାର୍ଯ୍ୟକ୍ରମରେ ପ୍ରଚାରିତ ପାଲା 2/6/2026 ମଙ୍ଗଳବାର ସକାଳ 7:10 ସ୍ୱାସ୍ଥ୍ୟ ସୂଚନା କାର୍ଯ୍ୟକ୍ରମରେ ପ୍ରଚାରିତ ଡାକ୍ତର ସ୍ମିତା କୁମାରୀ ପଣ୍ଡାଙ୍କ ଆଲୋଚନା ପାଦ କିମ୍ବା ଗୋଇଠି ଫୁଲିବାର କାରଣ ଏବଂ ପ୍ରତିକାର ଓ ଏହି ଦିନ ସକାଳ 7:35 ପ୍ରଚାରିତ ସମ୍ବଳବାଣୀ ଗତ 3/6/2026 ବୁଧବାର ସକାଳ 7:10 ସ୍ୱାସ୍ଥ୍ୟ ସୂଚନା କାର୍ଯ୍ୟକ୍ରମରେ ପ୍ରଚାରିତ ଡାକ୍ତର ବିଭୁଦତ୍ତ ପ୍ରମୋଦ କୁମାର ମିଶ୍ରଙ୍କ ଆଲୋଚନା ଗ୍ୟାସ୍ ସମସ୍ୟାରୁ ମୁକ୍ତି ମିଳିବ କିପରି। ଏହି ସମସ୍ତ କାର୍ଯ୍ୟକ୍ରମଗୁଡ଼ିକ ଭଲ ଲାଗିଲା ଏବଂ ଖୁବ୍ ମନଛୁଆଁ ତଥା ହୃଦୟସ୍ପର୍ଶୀ ହେବା ସହିତ ଶିକ୍ଷଣୀୟ ମଧ୍ୟ ହୋଇପାରିଥିଲା। ତେଣୁ ଏହି କାର୍ଯ୍ୟକ୍ରମଗୁଡ଼ିକ ସମସ୍ତଙ୍କୁ ମୋର ଆନ୍ତରିକ ଶୁଭେଚ୍ଛା ଜଣାଇଦେବେ ବୋଲି ସେ ଅନୁରୋଧ କରିଛନ୍ତି।
0: ନିଶ୍ଚିତ ଭାବରେ ଶ୍ରୋତା ବନ୍ଧୁ, ସ୍ୱାସ୍ଥ୍ୟ ସୂଚନା କାର୍ଯ୍ୟକ୍ରମ ଏବଂ ସମ୍ବଲବାଣୀ କାର୍ଯ୍ୟକ୍ରମ ସମ୍ପର୍କରେ ଆପଣ ଉଲ୍ଲେଖ କରିଛନ୍ତି। କାର୍ଯ୍ୟକ୍ରମ ଶୁଣିକି ଆପଣ କିଛି ସୂଚନା ପାଇପାରିଛନ୍ତି, ତାହା ଆମେ ଆଶା କରିବୁ ଜୀବନରେ ତାକୁ ଉପଯୋଗ କରିବେ। ତେବେ ଆକାଶବାଣୀ ସବୁବେଳେ ଶିକ୍ଷା, ସୂଚନା ଏବଂ ମନୋରଞ୍ଜନର କାର୍ଯ୍ୟକ୍ରମ ପ୍ରସ୍ତୁତ କରି ପ୍ରଚାର କରିଥାଏ। ତ ଯେଉଁ କଥାଟି ଆପଣ ଲେଖିଛନ୍ତି ଯେ ସମ୍ପୃକ୍ତ ବ୍ୟକ୍ତିବିଶେଷଙ୍କୁ ଧନ୍ୟବାଦ ଜଣାଇ ଦେବା ପାଇଁ ଏଇଠି କାର୍ଯ୍ୟକ୍ରମ ଜରିଆରେ ଆମେ ଜଣାଇ ଦେଉଛୁ, ଏବଂ ଆପଣଙ୍କୁ ମଧ୍ୟ ଆମେ ଅନୁରୋଧ କରିବୁ ଯେ ସ୍ୱାସ୍ଥ୍ୟ ସମ୍ପର୍କିତ କାର୍ଯ୍ୟକ୍ରମ ସହିତ ଆହୁରି ଆମର ଅନେକ ନୂଆ ନୂଆ କାର୍ଯ୍ୟକ୍ରମ ସବୁ ରହିଛି। ମନୋରଞ୍ଜନର କାର୍ଯ୍ୟକ୍ରମ ରହିଛି, ସଙ୍ଗୀତର କାର୍ଯ୍ୟକ୍ରମ ରହିଛି, ତାକୁ ମଧ୍ୟ ଆପଣ ଶୁଣିବେ ଏବଂ ପୁଣି ଚିଠି ଦେବେ ବୋଲି ଆମେ ଆଶା କରୁଛୁ। ଧନ୍ୟବାଦ ଆପଣଙ୍କର ଏହି ଚିଠି ପାଇଁ।
1: ଏହା ଆମ କାର୍ଯ୍ୟକ୍ରମର ଶେଷ ଚିଠି। ଲେଖିଛନ୍ତି ଦ୍ୱିତୀୟ ଚନ୍ଦ୍ର ସେଠ, ପୂର୍ବତନ ସଂସ୍କୃତ ଶିକ୍ଷକ, ଲଇଡ଼ା ବାଳିକା ଉଚ୍ଚ ବିଦ୍ୟାଳୟ, ଗ୍ରାମ ଲରିଆପାଲି, ପୋଷ୍ଟ ମାଲିଡିହି, ଝାରସୁଗୁଡ଼ା। ସେ ଲେଖିଛନ୍ତି, ମହାଶୟ, ବିଗତ ଶୁକ୍ରବାର 8/5/2026 ସନ୍ଧ୍ୟା 5:02 ଲୋକସଙ୍ଗୀତ କାର୍ଯ୍ୟକ୍ରମ କୃଷ୍ଣଚନ୍ଦ୍ର ବାରିକ ଏବଂ ସାଥୀଙ୍କର ପରିବେଷିତ ସଂକୀର୍ତ୍ତନ ପ୍ରସାରିତ ହୋଇଥିଲା। ଶ୍ରୀ ବାରିକ ଶ୍ରୀକୃଷ୍ଣଙ୍କର ଗୁଣ କୀର୍ତ୍ତନ କରିବା ସହିତ ହୃଦୟଗ୍ରାହୀ କରିଥିବାରୁ ଧନ୍ୟବାଦ ଜଣାଇଛନ୍ତି। ଉକ୍ତ ଦିନ ଲାଇଫ୍ ଓନ୍ ଇନ୍ ଯୁବବାଣୀ ପରିବର୍ତ୍ତେ ସ୍ୱରଲିପି କାର୍ଯ୍ୟକ୍ରମରେ ପୁଷ୍ପାଞ୍ଜଳି ଦାସଙ୍କର ଉପସ୍ଥାପନା ମନଛୁଆଁ ହୋଇପାରିଥିଲା ଏବଂ ହିନ୍ଦୀ କଥାଚିତ୍ର ଗୀତଗୁଡ଼ିକ ପ୍ରସାରିତ ହୋଇଥିଲା। ସେଗୁଡ଼ିକ ଶୁଣିବା ପାଇଁ ବିଶେଷ ଆନନ୍ଦିତ ହୋଇଛନ୍ତି ସେ। ସେଗୁଡ଼ିକ ଶୁଣି ଶନିବାର 9/5/2026 ଅପରାହ୍ନ 1:20 ଉପସ୍ଥାପିକାଙ୍କର ଘରସଂସାର କାର୍ଯ୍ୟକ୍ରମରେ ବିଶ୍ୱକବି ରବୀନ୍ଦ୍ରନାଥ ଠାକୁରଙ୍କ ବିଷୟରେ ଜାଣିବା ସହିତ ବିଦେଶାଗତ ପକ୍ଷୀ ସମ୍ବନ୍ଧରେ ଜାଣିବାକୁ ମିଳିଥିଲା। ମା ଶବ୍ଦର ବିଶେଷତ୍ୱକୁ ନେଇ ଓଡ଼ିଆ କଥାଚିତ୍ର ଗୀତଗୁଡ଼ିକ ଖୁବ୍ ମନଛୁଆଁ ହୋଇଥିଲା। ସେଥିପାଇଁ ସେ ଉପସ୍ଥାପିକାଙ୍କୁ ଏବଂ କାର୍ଯ୍ୟକ୍ରମ ପ୍ରଚାର କରିଥିବାରୁ ଧନ୍ୟବାଦ ଜଣାଇଛନ୍ତି। ସୋମବାର ଅପରାହ୍ନ 1:20 ଘରସଂସାର କାର୍ଯ୍ୟକ୍ରମ ତାଙ୍କୁ ଖୁବ୍ ଭଲ ଲାଗିଥିଲା ଏବଂ ମଙ୍ଗଳବାର ସନ୍ଧ୍ୟା 5:02 ହୋଇଥିବା ଆଲୋଚନା ଖୁବ୍ ହୃଦୟସ୍ପର୍ଶୀ ଏବଂ ଶିକ୍ଷଣୀୟ ହୋଇଥିଲା ବୋଲି ସେ ଲେଖିଛନ୍ତି।
0: ପ୍ରଥମେ ତ ଆମେ ଧନ୍ୟବାଦ ଦେବୁ ଶ୍ରୋତା ବନ୍ଧୁ ଯେ ଆପଣ କାର୍ଯ୍ୟକ୍ରମ ସବୁ ଶୁଣୁଛନ୍ତି ଏବଂ ଚିଠି ଦେଉଛନ୍ତି। ହେଲେ ଗୋଟିଏ ଅନୁରୋଧ କରିବୁ, ଯେତେବେଳେ ଆପଣ ଚିଠି ଲେଖୁଛନ୍ତି ସ୍ପଷ୍ଟ ଭାବରେ ସୁନ୍ଦର ଭାବରେ ଯଦି ଲେଖିବେ ତାହେଲେ ଆମକୁ ସୁବିଧା ହେବ ଯେ ଆପଣ ପ୍ରକୃତିରେ କ'ଣ ଲେଖିଛନ୍ତି ଏବଂ କ'ଣ କହିବା ପାଇଁ ଚାହୁଁଛନ୍ତି, ଆଉ ତାହା ଆମେ ପଢ଼ିକି ଜାଣିକି ଯାହା ଆପଣ ଚାହୁଁଛନ୍ତି ସେ ଉପରେ ଆମେ ଉତ୍ତର ଦେଇପାରିବୁ। ତ ପରବର୍ତ୍ତୀ ସମୟରେ ଯେତେବେଳେ ଚିଠି ଲେଖିବେ ଟିକେ ଯତ୍ନବାନ ହେବେ, ଏହା ଆମ ତରଫରୁ ଅନୁରୋଧ। ତଥାପି ଆପଣଙ୍କୁ ଆମେ ଧନ୍ୟବାଦ ଜଣାଉଛୁ ଯେ ଆପଣ କାର୍ଯ୍ୟକ୍ରମ ଶୁଣୁଛନ୍ତି ଏବଂ ଚିଠି ଦେଉଛନ୍ତି। ତ ଚିଠିରେ ଯାହା ଆପଣ ଉଲ୍ଲେଖ କରିଛନ୍ତି

ପ୍ରଚାର କଲୁ ଆପଣଙ୍କ ଚିଠି ପାଇଛୁ କାର୍ଯ୍ୟକ୍ରମ। କାର୍ଯ୍ୟକ୍ରମ ଉପସ୍ଥାପନା ଦାୟିତ୍ୱରେ ଥିଲେ ସନ୍ତୋଷ ପିଂ ଏବଂ ସୁଶ୍ରୀ ପାଣିଗ୍ରାହୀ। ଏହି କାର୍ଯ୍ୟକ୍ରମର ପୁନଃ ପ୍ରସାରଣ ଶୁଣିପାରିବେ ଆଜି ରାତି 8:15 ରେ।

ଆପଣମାନେ କାର୍ଯ୍ୟକ୍ରମ ଶୁଣୁଛନ୍ତି ଆକାଶବାଣୀ ସମ୍ବଲପୁର କେନ୍ଦ୍ରରୁ। କାର୍ଯ୍ୟକ୍ରମ ପ୍ରସାରିତ ହେଉଛି ମିଡିୟମ ୱେଭ୍ରେ 317.5 meter ତଥା 945 କିଲୋହର୍ଜ ଯୋଗେ ଏବଂ ଏଫ୍ଏମ୍ ମହାନଦୀ 101 MHz ମାଧ୍ୟମରେ। ଆହୁରି ମଧ୍ୟ ଆମ କାର୍ଯ୍ୟକ୍ରମ ନ୍ୟୁଜ୍ ଅନ୍ ଏଆଇଆର୍ ମୋବାଇଲ୍ ଆପ୍ରେ ଉପଲବ୍ଧ। ବର୍ତ୍ତମାନ ଆରମ୍ଭ କରୁଛୁ ହିନ୍ଦୀ କଥାଚିତ୍ର ଗୀତର କାର୍ଯ୍ୟକ୍ରମ ବାତାୟନ।

0: ଆମ ରାଜ୍ୟରେ ଏବେ ସ୍ୱତନ୍ତ୍ର ସଘନ ସଂଶୋଧନ ଏସ୍ଆଇଆର୍ କାର୍ଯ୍ୟକ୍ରମ ଆରମ୍ଭ ହୋଇଯାଇଛି। ଏଥିପାଇଁ 30 ମେ 2026ରୁ 28 ଜୁନ୍ 2026 ପର୍ଯ୍ୟନ୍ତ ବୁଥ୍ସ୍ତରୀୟ ଅଧିକାରୀମାନେ ପ୍ରତ୍ୟେକ ଘରକୁ ଘର ଯାଇ ପ୍ରତି ନିର୍ବାଚକଙ୍କୁ 2 ପରିଗଣନା ଫର୍ମ ଦେବେ। ଫର୍ମଗୁଡ଼ିକୁ voters.eci.gov.in ୱେବ୍ସାଇଟ୍ରୁ ମଧ୍ୟ ଡାଉନ୍ଲୋଡ୍ କରିପାରିବେ। ଫର୍ମ 2 ପୂରଣ କରିବା ପରେ ଏହାକୁ ବିଏଲ୍ଓଙ୍କ ନିକଟରେ ଦାଖଲ କରନ୍ତୁ ଏବଂ ତାଙ୍କଠାରୁ ପ୍ରାପ୍ତି ସ୍ୱୀକାର ଗ୍ରହଣ କରନ୍ତୁ। ଅଧିକ ସୂଚନା ପାଇଁ ଭୋଟର ହେଲ୍ପଲାଇନ୍ ନମ୍ବର 1950 କଲ୍ କରନ୍ତୁ କିମ୍ବା ଭୋଟର ସର୍ଭିସ ପୋର୍ଟାଲ କିମ୍ବା ଇସିଆଇ ନେଟ୍ ଆପ୍ରେ ବୁକ୍ ଏ କଲ୍ ୱିଥ୍ ବିଏଲ୍ଓ ସୁବିଧାର ଉପଯୋଗ କରନ୍ତୁ। ମୁଖ୍ୟ ନିର୍ବାଚନ ଅଧିକାରୀ ଓଡ଼ିଶାଙ୍କ ଦ୍ୱାରା ଜନହିତରେ ଜାରି।
1: ପ୍ରଧାନମନ୍ତ୍ରୀ ସୂର୍ଯ୍ୟଘର ମାଗଣା ବିଜୁଳି ଯୋଜନା ବିଦ୍ୟୁତ୍ ବିଲ୍ ହ୍ରାସ କରିବା ସହିତ ପରିବେଶକୁ ମଧ୍ୟ ସୁରକ୍ଷିତ କରିପାରିବେ। ଏହା ସହିତ ଉଭୟ କେନ୍ଦ୍ର ଓ ରାଜ୍ୟ ସରକାରଙ୍କ ତରଫରୁ 1,38,000 ଟଙ୍କା ପର୍ଯ୍ୟନ୍ତ ସବ୍ସିଡି ପାଇବେ। ଆଜି ହିଁ ପିଏମ୍ ସୂର୍ଯ୍ୟଘର ଯୋଜନା ପାଇଁ ଆବେଦନ କରନ୍ତୁ। ନିଜ ଛାତରେ ସୌର ପ୍ୟାନେଲ ଲଗାନ୍ତୁ।
2: ସଙ୍ଗୀତ ଜଗତରେ ଅନେକ ବର୍ଷର ଅଭିଜ୍ଞତା ରହିଛି କବିତାଙ୍କର। ତାଙ୍କର ଅତୁଳନୀୟ ଅବଦାନ ପାଇଁ ସେ ଅନେକ ସମ୍ମାନରେ ସମ୍ମାନିତ ହୋଇଛନ୍ତି। 1995 ରୁ 1997 ମଧ୍ୟରେ ଲଗାତାର ଭାବରେ ଫିଲ୍ମଫେୟାର ଶ୍ରେଷ୍ଠ ମହିଳା ପ୍ଲେବ୍ୟାକ୍ ଗାୟିକା ଭାବରେ ପୁରସ୍କାର ଲାଭ କରିଥିଲେ। 2005 ମସିହାରେ ଭାରତ ସରକାରଙ୍କ ଦ୍ୱାରା ପଦ୍ମଶ୍ରୀ ପୁରସ୍କାରରେ ମଧ୍ୟ ସମ୍ମାନିତ ହୋଇଛନ୍ତି ସେ। 1980 ଦଶକରେ ମାଙ୍ଗ ଭରୋ ସଜନା କଥାଚିତ୍ରରୁ ସେ ନିଜର କ୍ୟାରିୟର ଆରମ୍ଭ କରିଥିଲେ, କିନ୍ତୁ ପ୍ୟାର ଝୁକ୍ତା ନେହିଁ ଏବଂ ମିଷ୍ଟର ଇଣ୍ଡିଆ କଥାଚିତ୍ରରେ ଗୀତ ଗାଇ ସେ ଖୁବ୍ ପରିଚିତ ହୋଇପାରିଥିଲେ। ତାହେଲେ ଆସନ୍ତୁ ମିଷ୍ଟର ଇଣ୍ଡିଆ କଥାଚିତ୍ରର ଏହି ଗୀତଟି ଶୁଣିବା। ଜାଭେଦ ଅଖତାରଙ୍କ ଗୀତ ରଚନାରୁ ସଙ୍ଗୀତ ଦେଇଛନ୍ତି ଲକ୍ଷ୍ମୀକାନ୍ତ ପ୍ୟାରିଲାଲ, କଣ୍ଠଶିଳ୍ପୀ କବିତା କ୍ରିଷ୍ଣମୂର୍ତ୍ତି ଏବଂ ସାଥୀ।

ଆମ ରାଜ୍ୟରେ ଏବେ ସ୍ୱତନ୍ତ୍ର ସଘନ ସଂଶୋଧନ ଏସ୍ଆଇଆର୍ କାର୍ଯ୍ୟକ୍ରମ ଆରମ୍ଭ ହୋଇଯାଇଛି। ଏଥିପାଇଁ 30 ମେ 2026ରୁ 28 ଜୁନ୍ 2026 ପର୍ଯ୍ୟନ୍ତ ବୁଥ୍ସ୍ତରୀୟ ଅଧିକାରୀମାନେ ପ୍ରତ୍ୟେକ ଘରକୁ ଘର ଯାଇ ପ୍ରତି ନିର୍ବାଚକଙ୍କୁ 2 ପରିଗଣନା ଫର୍ମ ଦେବେ। ଫର୍ମଗୁଡ଼ିକୁ voters.eci.gov.in ୱେବ୍ସାଇଟ୍ରୁ ମଧ୍ୟ ଡାଉନ୍ଲୋଡ୍ କରିପାରିବେ। ଫର୍ମ 2 ପୂରଣ କରିବା ପରେ ଏହାକୁ ବିଏଲ୍ଓଙ୍କ ନିକଟରେ ଦାଖଲ କରନ୍ତୁ ଏବଂ ତାଙ୍କଠାରୁ ପ୍ରାପ୍ତି ସ୍ୱୀକାର ଗ୍ରହଣ କରନ୍ତୁ। ଅଧିକ ସୂଚନା ପାଇଁ ଭୋଟର ହେଲ୍ପଲାଇନ୍ ନମ୍ବର 1950 କଲ୍ କରନ୍ତୁ କିମ୍ବା ଭୋଟର ସର୍ଭିସ ପୋର୍ଟାଲ କିମ୍ବା ଇସିଆଇ ନେଟ୍ ଆପ୍ରେ ବୁକ୍ ଏ କଲ୍ ୱିଥ୍ ବିଏଲ୍ଓ ସୁବିଧାର ଉପଯୋଗ କରନ୍ତୁ। ମୁଖ୍ୟ ନିର୍ବାଚନ ଅଧିକାରୀ ଓଡ଼ିଶାଙ୍କ ଦ୍ୱାରା ଜନହିତରେ ଜାରି।

ଦେବଦାସ କଥାଚିତ୍ରର ଡୋଲାରେ ଡୋଲାରେ ଗୀତ ଶୁଣିଲେ, ଯେଉଁଥିପାଇଁ ସିନେ ଆୱାର୍ଡ ମିଳିଥିଲା କବିତା କୃଷ୍ଣମୂର୍ତ୍ତିଙ୍କୁ। ଏହି ଗୀତଟିକୁ ରଚନା କରିଥିଲେ ନୁସରତ ବଦର, ସଙ୍ଗୀତ ଦେଇଥିଲେ ଇସ୍ମାଇଲ ଦରବାର ଏବଂ କଣ୍ଠ ଦେଇଥିଲେ କବିତା କୃଷ୍ଣମୂର୍ତ୍ତି, ଶ୍ରେୟା ଘୋଷାଲ ଏବଂ କେକେ। ଏଇଠି ଶେଷ ହେଲା ହିନ୍ଦୀ କଥାଚିତ୍ର ଗୀତର କାର୍ଯ୍ୟକ୍ରମ ବାତାୟନ ଆକାଶବାଣୀ ସମ୍ବଲପୁର। ବର୍ତ୍ତମାନ ପ୍ରଚାର କରୁଛୁ ଅନୁରୋଧରେ ସମ୍ବଲପୁରୀ ଗୀତର କାର୍ଯ୍ୟକ୍ରମ। ପହଣ୍ଡି ତ୍ରିବେଣୀ ଛକ ବିଜେପୁର ଜିଲ୍ଲା ବରଗଡ଼ରୁ ଆପଣମାନେ ହେଲେ ଚୈତନ୍ୟ, କରମସାନୀ, ପଞ୍ଚାନନ, ନାଗୁ, ସସ୍ମିତା, ଚୁମ୍କି, ସୌଦାମିନୀ, ଗୀତା, ସ୍ୱର୍ଣ୍ଣପ୍ରଭା ଏବଂ ମନୋଜ। ଆପଣମାନଙ୍କର ଅନୁରୋଧ କ୍ରମେ କାର୍ଯ୍ୟକ୍ରମର ପ୍ରଥମ ଗୀତଟି ଶୁଣନ୍ତୁ। ଗାଇଛନ୍ତି ତପସ୍ୱିନୀ ପଟେଲ, ଗୀତ ରଚନା ଧରଣୀ।

କାର୍ଯ୍ୟକ୍ରମର ପରବର୍ତ୍ତୀ କଣ୍ଠଶିଳ୍ପୀ ନବୀନ କୁମାର କୁଅଁର। ଗୀତ ରଚନା କରିଛନ୍ତି ପ୍ରେମରାଜ ପ୍ରଧାନ। ଅନୁରୋଧକାରୀ ଶ୍ରୋତା ହେଲେ ଲକ୍ଷ୍ମୀନାରାୟଣ, ସରେନ୍ଦ୍ରୀ, ପୂଜା, ରୋଜା, ଓମ୍ ପ୍ରକାଶ, ପ୍ରତ୍ୟୁଷ ଆଉ କ୍ରିସ୍। ସିଣ୍ଡଲ ଉପରପଡ଼ା ଚାରଭଟା ତରଭା ଜିଲ୍ଲା ସୁବର୍ଣ୍ଣପୁରରୁ। ତେବେ ଶ୍ରୋତାବନ୍ଧୁ, ଶୁଣି ନିଅନ୍ତୁ ଆପଣଙ୍କ ପସନ୍ଦର ଏହି ଗୀତଟି।

ଆଗେ ସବୁ କଥା ସିନେରେ କଥା ରହିଛି ସେନେ ପାଗେ ରାଗେ ସବୁ କଥା ସିନେ ପାଗେ ରାଗେ ସବୁ କଥା ସିନେରେ କଥା ରହିଛି।

ଆପଣମାନେ ଶୁଣୁଛନ୍ତି ଅନୁରୋଧରେ ସମ୍ବଲପୁରୀ ଗୀତର କାର୍ଯ୍ୟକ୍ରମ। କାର୍ଯ୍ୟକ୍ରମର ପରବର୍ତ୍ତୀ ଗୀତଟି ଶୁଣନ୍ତୁ ଗିରିଶ ଚନ୍ଦ୍ର ସାହୁଙ୍କ କଣ୍ଠରେ ଅରକ୍ଷିତ ଧରୁଆଙ୍କ ରଚନାରୁ। ଗୀତଟିକୁ ଶୁଣିବା ପାଇଁ ପସନ୍ଦ କରିଛନ୍ତି ଆପଣମାନେ ଦିନେଶ, ଜିବେ, ସୌଭାଗ୍ୟ, ସୋହମ, ସ୍ୱରୂପ, ଶାଶ୍ୱତ, ହତେଶ୍ୱର ଏବଂ ରୂପେଲି, ସିଂହଲପାଲି ଜିଲ୍ଲା ଝାରସୁଗୁଡ଼ାରୁ।

ଏଥର ଏଇ ଗୀତଟି ଶୁଣନ୍ତୁ। କଣ୍ଠଶିଳ୍ପୀ କମଳ କୁମାରୀ ବେହେରା, ଗୀତ ରଚନା ପଞ୍ଚାନନ ମିଶ୍ର। ପସନ୍ଦ ହେଲା ଆପଣଙ୍କର। ଜୟ ଅର୍ଗାଲ, ସର୍ଗିପାଲି ଜିଲ୍ଲା ସୁନ୍ଦରଗଡ଼ରୁ।

ଆପଣମାନେ ଶୁଣୁଛନ୍ତି ଅନୁରୋଧରେ ସମ୍ବଲପୁରୀ ଗୀତର କାର୍ଯ୍ୟକ୍ରମ। କାର୍ଯ୍ୟକ୍ରମର ପରବର୍ତ୍ତୀ ଗୀତଟି ଶୁଣନ୍ତୁ। ଉପେନ୍ଦ୍ର ମିଶ୍ରଙ୍କ ରଚନାରୁ କଣ୍ଠ ଦେଇଛନ୍ତି ଖତାଳ ସାହୁ। ଅନୁରୋଧକାରୀ ଶ୍ରୋତାମାନେ ହେଲେ ପଞ୍ଚାନନ ପଞ୍ଚବିହାର, ବିପିନ, ବାସୁକୀ, ଉପେନ୍ଦ୍ର, ଅଶୋକ ଭଗବାନ ଏବଂ ବବ୍ଲୁ ବେହେରା, ଲୁଇସିଙ୍ଗା, ବ୍ଲକ ଭେଡ଼େନ, ଜିଲ୍ଲା ବରଗଡ଼ରୁ। ଶ୍ରୋତାବନ୍ଧୁ ଶୁଣିନିଅନ୍ତୁ ଆପଣଙ୍କ ପସନ୍ଦର ଏହି ଗୀତଟି।

0: ପ୍ରଧାନମନ୍ତ୍ରୀ ସୂର୍ଯ୍ୟ ଘର ମାଗଣା ବିଜୁଳି ଯୋଜନା। ଏହି ଯୋଜନାର ଲକ୍ଷ୍ୟ ବିଦ୍ୟୁତ୍ ବିଲ୍ ସହିତ ବାୟୁମଣ୍ଡଳରୁ ଅଙ୍ଗାରକାମ୍ଳକୁ ହ୍ରାସ କରିବା, ସୋଲାର ସ୍ଥାପନ କରିବା, ଅକ୍ଷୟ ଶକ୍ତି କ୍ଷେତ୍ରରେ ବିପ୍ଳବ ଆଣିବା। ସବୁଜ ଶକ୍ତି ଉତ୍ପାଦନକୁ ପ୍ରାଥମିକତା ଦେଉଛନ୍ତି ସରକାର। ଆଜି ହିଁ ପିଏମ୍ ସୂର୍ଯ୍ୟଘର ଯୋଜନା ପାଇଁ ଆବେଦନ କରନ୍ତୁ, ନିଜ ଛାତରେ ସୌର ପ୍ୟାନେଲ ଲଗାନ୍ତୁ ଏବଂ 1,38,000 ଟଙ୍କା ପର୍ଯ୍ୟନ୍ତ ସବ୍ସିଡି ପାଆନ୍ତୁ।
1: ଆପଣମାନେ ଶୁଣୁଛନ୍ତି ସମ୍ବଲପୁରୀ ଗୀତର କାର୍ଯ୍ୟକ୍ରମ। କଣ୍ଠଶିଳ୍ପୀ ବିଭୂତିଭୂଷଣ ପଟ୍ଟନାୟକ ଏବଂ ପଦ୍ମିନୀ ବାଗ ଗୀତଗୁଡ଼ିକୁ ରଚନା କରିଛନ୍ତି ନିତ୍ୟାନନ୍ଦ ସାହୁ। କାର୍ଯ୍ୟକ୍ରମର ପରବର୍ତ୍ତୀ ଗୀତଟି ଶୁଣନ୍ତୁ, ଶିଳ୍ପୀ ପଦ୍ମିନୀ ବାଗ।

ଶୁଣୁଥିଲେ ସମ୍ବଲପୁରୀ ଗୀତ। କଣ୍ଠଶିଳ୍ପୀ ଥିଲେ ବିଭୂତିଭୂଷଣ ପଟ୍ଟନାୟକ ଏବଂ ପଦ୍ମିନୀ ବାଗ। ଗୀତଗୁଡ଼ିକୁ ରଚନା କରିଥିଲେ ନିତ୍ୟାନନ୍ଦ ସାହୁ। ଶ୍ରୋତାମାନଙ୍କ ଏଠି ପୁଣି ଥରେ ମନେ ପକାଇ ଦେଉଛୁ ଯେ ଆଜି ଅପରାହ୍ନ 3ଟାରେ ଆପଣମାନେ ଶୁଣିପାରିବେ କିଷାନ ସମ୍ପ୍ରଦାୟର ସାମାଜିକ ତଥା ସାଂସ୍କୃତିକ ଜୀବନଧାରା ଉପରେ ଆଧାରିତ କିଷାନ ଭାଷାର ବିଶେଷ କାର୍ଯ୍ୟକ୍ରମ ମାକା ପୋପୋ ଝକାଝକା। ଅପରାହ୍ନ 4:02ରେ ହିନ୍ଦୀ କଥାଚିତ୍ର ଗୀତର ଲାଇଭ୍ ଫୋନ୍ ଇନ୍ କାର୍ଯ୍ୟକ୍ରମ ହେଲୋ ଅନୁରୋଧର ପୁନଃ ପ୍ରସାରଣ। ପୁଣି ଥରେ ହେଲୋ ଅନୁରୋଧ। ସନ୍ଧ୍ୟା 5:02ରେ ଶୁଣିବେ ଲୋକଗୀତର କାର୍ଯ୍ୟକ୍ରମରେ ଭାଗବତ ମେଳା ପରିବେଷଣ କରିବେ ମହାଦେବ ମେହେର ଏବଂ ସାଥୀ। ସନ୍ଧ୍ୟା 5:30 ଯୁବବାଣୀର ସ୍ୱରଲିପି କାର୍ଯ୍ୟକ୍ରମ। ସନ୍ଧ୍ୟା 6:10 ସ୍ତୁତି ଚିନ୍ତାମଣି। ତଥ୍ୟ ଏବଂ ପ୍ରଯୋଜନା ପ୍ରଦୀପ୍ତ ଶ୍ରୀଚନ୍ଦନ। ସଙ୍ଗୀତ ପ୍ରଭୁଦତ୍ତ ପ୍ରଧାନ। ଏହାର 14ତମ ଭାଗ ଶୁଣିପାରିବେ। ରାତି 7:30 ପ୍ରାୟୋଜିତ କାର୍ଯ୍ୟକ୍ରମ ବନାନୀ ରିଲେ କରିବ ଆକାଶବାଣୀ କଟକ କେନ୍ଦ୍ରରୁ। ରାତି 8:15 ଶୁଣିବେ ଆପଣଙ୍କ ଚିଠି ପାଇଛୁ କାର୍ଯ୍ୟକ୍ରମର ପୁନଃ ପ୍ରସାରଣ। ରାତି 8:30 ଶାସ୍ତ୍ରୀୟ ସଙ୍ଗୀତରେ କଣ୍ଠ ସଙ୍ଗୀତ ପରିବେଷଣ କରିବେ ଉସ୍ତାଦ ଗୁଲାମ ମୁସ୍ତଫା ଖାଁ। ଏଇଥିଲା ଆଜିର କାର୍ଯ୍ୟକ୍ରମ ସୂଚନାରୁ କିଛି। ଆକାଶବାଣୀ ସମ୍ବଲପୁର ବର୍ତ୍ତମାନ ପ୍ରଚାର କରୁଛୁ ଆଜିର ଘର ସଂସାର କାର୍ଯ୍ୟକ୍ରମ।

ଶ୍ରୋତା ଭଉଣୀ, ବିଶ୍ୱ ନିୟନ୍ତାଙ୍କର ସୃଷ୍ଟିର ଏକ ସୁନ୍ଦର ଏବଂ ଅମୂଲ୍ୟ ବରଦାନ ହେଉଛି କନ୍ୟା ସନ୍ତାନ ବା ଝିଅ। ସେମାନେ ହେଉଛନ୍ତି ଘର ପରିବାରର ସୁନ୍ଦର ଫୁଲଟିଏ ପରି। ଘରର ଆଲୋକ, ମା ବାପାଙ୍କର ହୃଦୟର ସ୍ପନ୍ଦନ। ଝିଅଟିଏ ସମାଜରେ ଅନେକ ପରିଚୟ ସୃଷ୍ଟି କରେ। ମା, ଭଉଣୀ, ସ୍ତ୍ରୀ, ସାଙ୍ଗ, ବୋହୁ, ନାତୁଣୀ, ଜେଜେମା, ମାଉସୀ, ପିଉସୀ, ଖୁଡ଼ି, ମାଇଁ, ଏମିତି ଅନେକ ବନ୍ଧନରେ ବାନ୍ଧି ହୋଇଯାଏ। ଗୋଟିଏ ପରିବାରକୁ ମମତାର ବନ୍ଧନରେ ବାନ୍ଧି ରଖେ, ସହନଶୀଳତାର ବାର୍ତ୍ତା ଦିଏ, ପ୍ରେମ ଏବଂ ଏକାଗ୍ରତା ମନରେ ଭରିଦିଏ। କେବଳ ଘର ସମ୍ଭାଳେ ତା ନୁହେଁ, ଆଜିର ଝିଅ ବିଭିନ୍ନ କାର୍ଯ୍ୟକ୍ଷେତ୍ରରେ ମଧ୍ୟ ନିଜର ପାରଦର୍ଶିତା ପ୍ରଦର୍ଶନ କରିସାରିଲାଣି। କୁହାଯାଏ, ଝିଅ ହେଲେ ପାଠୋଇ, ଦେଶ ଯିବ ଆଗେଇ। ଯେଉଁ ଦେଶର ଝିଅମାନେ ଯେତେ ଶିକ୍ଷିତ ଏବଂ ସ୍ୱାବଲମ୍ବୀ, ସେହି ଦେଶ ସେତିକି ପ୍ରଗତି ପଥରେ ଆଗେଇ ଚାଲେ। ଜଣେ ଶିକ୍ଷିତ ଝିଅ ଏବଂ ମା ହିଁ ଏକ ସୁସ୍ଥ, ସୁସଂସ୍କାର ସମ୍ପନ୍ନ ତଥା ପ୍ରଗତିଶୀଳ ପିଢ଼ି ଗଠନ କରିପାରେ। ସେଥିପାଇଁ ତ ଝିଅମାନଙ୍କୁ ଶିକ୍ଷା ଏବଂ ସୁରକ୍ଷା ପ୍ରଦାନ କରିବା ଉଚିତ ଏବଂ ଏହି ଉଦ୍ଦେଶ୍ୟ ନେଇ ସରକାରଙ୍କର ବେଟି ବଚାଓ ବେଟି ପଢ଼ାଓ ଅଭିଯାନ। ଗୋଟିଏ ଝିଅ ଶିକ୍ଷିତ ହେଲେ ଗୋଟିଏ ପରିବାର ଶିକ୍ଷିତ ହେବ, ଗୋଟିଏ ପରିବାର ଶିକ୍ଷିତ ହେଲେ ଗୋଟିଏ ସମାଜ ଶିକ୍ଷିତ ହେବ।

ଶିକ୍ଷିତ ସମାଜ ହିଁ ଦେଶର ଉନ୍ନତିର ଚାବିକାଠି। ଏହି ମର୍ମକୁ ହୃଦୟଙ୍ଗମ କରି ବେଟି ବଚାଓ ବେଟି ପଢ଼ାଓ ଅଭିଯାନର ସଫଳ ରୂପାୟନ ପାଇଁ ହାତ ବଢ଼ାଇବା, ଏହାକୁ ସାକାର କରିବା ପାଇଁ ଶପଥ ନେବା।

0: ଏନ୍ଡିଏ ସରକାରଙ୍କ 12 ବର୍ଷ ପୂର୍ତ୍ତି ଅବସରରେ ଆକାଶବାଣୀ ସମ୍ବଲପୁର ପ୍ରସ୍ତୁତ କରିଛି ବିଶେଷ କାର୍ଯ୍ୟକ୍ରମ 12 ବରଷ ଭରିଛି ହସ। ଉପସ୍ଥାପନା ଅଭିଷେକ ଶର୍ମା, ସମ୍ପାଦନା ସୌଭାଗ୍ୟ କୁମାର ରଥ। ଦେଶରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ନେତୃତ୍ୱରେ ସବ୍କା ସାଥ୍ ସବ୍କା ବିକାଶ ସବ୍କା ବିଶ୍ୱାସ ଅର୍ ସବ୍କା ପ୍ରୟାସ ଏହି ସିଦ୍ଧାନ୍ତ ଉପରେ ଆଧାରିତ କାର୍ଯ୍ୟପନ୍ଥା ଯୋଗୁଁ ବିଗତ 12 ବର୍ଷ ମଧ୍ୟରେ ଗୁରୁତ୍ୱପୂର୍ଣ୍ଣ ପରିବର୍ତ୍ତନ ଆସିଛି। ଏହି ବର୍ଷଗୁଡ଼ିକରେ ପ୍ରଧାନମନ୍ତ୍ରୀ ଗରିବ, କୃଷକ, ମହିଳା ଏବଂ ଯୁବବର୍ଗମାନଙ୍କ କଲ୍ୟାଣ ଏବଂ ସଶକ୍ତିକରଣ ପାଇଁ ଅନେକ ମହତ୍ତ୍ୱପୂର୍ଣ୍ଣ ପଦକ୍ଷେପ ନେଇଛନ୍ତି। ଆକାଶବାଣୀ ସମ୍ବଲପୁର ବିଗତ 12 ବର୍ଷ ମଧ୍ୟରେ ପ୍ରମୁଖ କ୍ଷେତ୍ରରେ ଦେଶର ବିକାଶ ପାଇଁ ସରକାରଙ୍କ ପ୍ରୟାସ ଉପରେ ଆଧାରିତ ବିଶେଷ କାର୍ଯ୍ୟକ୍ରମ ଶୃଙ୍ଖଳା ପ୍ରସାର କରୁଛି। ଆଜି ମହିଳା ସଶକ୍ତିକରଣ ଦିଗରେ ହୋଇଥିବା ସରକାରଙ୍କ ପ୍ରୟାସ ଉପରେ ଚର୍ଚ୍ଚା କରିବା। ବିଗତ 12 ବର୍ଷ ମଧ୍ୟରେ ସରକାରଙ୍କ ଅବିରତ ପ୍ରୟାସ ଯୋଗୁଁ ମହିଳା ସଶକ୍ତିକରଣ କ୍ଷେତ୍ରରେ ବିଶେଷ ପରିବର୍ତ୍ତନ ଦେଖାଦେଇଛି। 2015 ଆରମ୍ଭ କରାଯାଇଥିବା ପ୍ରଧାନମନ୍ତ୍ରୀ ମୁଦ୍ରା ଯୋଜନା ଅନ୍ତର୍ଗତ ଲକ୍ଷାଧିକ ମହିଳାମାନଙ୍କୁ ବିନା ଗ୍ୟାରେଣ୍ଟିରେ ଋଣ ପ୍ରଦାନ କରାଯାଉଛି, ଯାହାଦ୍ୱାରା ସେମାନେ ନିଜ ନିଜ ବ୍ୟବସାୟ ଆରମ୍ଭ କରିବା ତଥା ନିଜ ବ୍ୟବସାୟକୁ ସମୃଦ୍ଧ କରିବା ପାଇଁ ସମର୍ଥ ହୋଇପାରୁଛନ୍ତି। ଏହି ଯୋଜନା ଅନ୍ତର୍ଗତ ଲାଭକାରୀମାନଙ୍କୁ ଏହି ବର୍ଷ ମାର୍ଚ୍ଚ ପର୍ଯ୍ୟନ୍ତ 40 ଲକ୍ଷ କୋଟିରୁ ଅଧିକ ଋଣ ବଣ୍ଟନ କରାଯାଇଛି, ଯେଉଁଥିରେ ପ୍ରାୟ 17 ଲକ୍ଷ କୋଟି ଟଙ୍କା ମହିଳାମାନଙ୍କୁ ଦିଆଗଲା। ତାମିଲନାଡୁର ତିରୁପୁରର ବାଣୀଶ୍ରୀ କହିଲେ ଯେ ଏହି ଯୋଜନା ତାଙ୍କୁ ଉଦ୍ୟମୀ ହେବାକୁ ପ୍ରେରଣା ଦେଲା।
1: ଏହି ଯୋଜନାର ସାହାଯ୍ୟରେ ମୁଁ ନିଜ ବ୍ୟୁଟିକ୍ ସପ୍ ଆରମ୍ଭ କରିସାରିଛି ଏବଂ ଏହା ମୁଁ ଗର୍ବର ସହିତ କହିପାରିବି ଯେ ମୋ ସପ୍ ବହୁତ ଭଲ ଚାଲିଛି ଏବଂ ଏଥିସହିତ ମୁଁ ବର୍ତ୍ତମାନ ମୋ ପ୍ରତିଷ୍ଠାନର 3ରୁ 4ଟି ଶାଖା ସଫଳତାର ସହ ଆରମ୍ଭ କରିସାରିଛି ଏବଂ ତାହାର ସଞ୍ଚାଳନ ମଧ୍ୟ କରୁଛି।
0: ସେହିପରି ପ୍ରଧାନମନ୍ତ୍ରୀ ଜନଧନ ଯୋଜନା, ସୁକନ୍ୟା ସମୃଦ୍ଧି ଯୋଜନା ଏବଂ ଉମେନିଆ ଏଭଳି ପ୍ରମୁଖ ଯୋଜନା ମହିଳାମାନଙ୍କ ସଞ୍ଚୟ, ବ୍ୟାଙ୍କିଂ ଏବଂ ଉଦ୍ୟମ ସହିତ ଯୋଡ଼ି ହେବାର କ୍ଷମତାକୁ ସୁଦୃଢ଼ କରିଛି। ଜନଧନ ଯୋଜନା ଅନ୍ତର୍ଗତ ଆଜି ପର୍ଯ୍ୟନ୍ତ 58 କୋଟିରୁ ଅଧିକ ଖାତା ଖୋଲା ସରିଛି, ଯେଉଁଥିରେ 33 କୋଟି ଖାତା ମହିଳାମାନଙ୍କ ନାଁରେ ଅଛି। ହିମାଚଳ ପ୍ରଦେଶର ସିମ୍ଲାର ସରୋଜବାଲା କହିଛନ୍ତି ଯେ ଜନଧନ ଖାତା ଖୋଲିଲା ପରେ ସରକାରଙ୍କ ଯୋଜନାର ସମ୍ପୂର୍ଣ୍ଣ ଲାଭ ସିଧାସଳଖ ତାଙ୍କ ଖାତାରେ ପହଞ୍ଚି ପାରୁଛି।
2: ଜିରୋ ବାଲାନ୍ସ ଖାତା ଅତି ସହଜରେ ଖୋଲି ହୁଏ ଏବଂ ଏଥିରେ କୌଣସି ଟଙ୍କା ଜମା କରିବାକୁ ପଡ଼ିନଥାଏ। କରୋନା ସମୟରେ ଯେତେବେଳେ ଲୋକମାନେ ଆର୍ଥିକ ସମସ୍ୟାରେ ଜଡ଼ିତ ଥିଲେ, ସେ ସମୟରେ ମୋଦି ସରକାର ସମସ୍ତଙ୍କ ଖାତାରେ 1500 ଟଙ୍କା ଦେଲେ। ମୋଦିଙ୍କ 12 ବର୍ଷର କାର୍ଯ୍ୟକାଳ ଅତ୍ୟନ୍ତ ଭଲ, କାରଣ ସେ ନାଗରିକମାନଙ୍କୁ ଅନେକ ସୁବିଧା ପ୍ରଦାନ କରିଛନ୍ତି ଏବଂ ଆମକୁ 2 ଲକ୍ଷ ବୀମା ଯୋଜନା ମଧ୍ୟ ମିଳିଛି।
0: ସେହିପରି ମୋଦି ସରକାରଙ୍କ ଏକ ମହତ୍ତ୍ୱପୂର୍ଣ୍ଣ ଯୋଜନା ଲକ୍ଷପତି ଦିଦି, ଯାହାର ଉଦ୍ଦେଶ୍ୟ ମହିଳାମାନଙ୍କୁ ବାର୍ଷିକ 1 ଲକ୍ଷ ଟଙ୍କାର ସ୍ଥାୟୀ ଆୟ ପ୍ରାପ୍ତ କରିବା ପାଇଁ ସକ୍ଷମ କରିବା। ଏହି ଯୋଜନା ବର୍ତ୍ତମାନ 6 ଲକ୍ଷ ଗ୍ରାମ ପର୍ଯ୍ୟନ୍ତ ପହଞ୍ଚିପାରିଛି। ସରକାର ସମୁଦାୟ ଦେଶରେ 6 କୋଟି ଲକ୍ଷପତି ଦିଦି ନିର୍ମାଣର ଲକ୍ଷ୍ୟ ଧାର୍ଯ୍ୟ କରିଛନ୍ତି। ସେହିପରି ବେଟି ପଢ଼ାଓ ବେଟି ବଚାଓ ଯୋଜନା ଯୋଗୁଁ ଜାତୀୟ ଲିଙ୍ଗ ଅନୁପାତ 2014-15 918ରୁ ବୃଦ୍ଧି ପାଇ 2024-25 929 ହୋଇପାରିଛି। ସରକାରଙ୍କ ନିୟମିତ ନୀତି ଏବଂ ଯୋଜନା ଯୋଗୁଁ ମହିଳାମାନେ ଆଜି ଆତ୍ମନିର୍ଭର ହେବା ସହିତ ଦେଶର ସମୁନ୍ନୟ ଅର୍ଥବ୍ୟବସ୍ଥାର ନିର୍ମାଣ ଦିଗରେ ମହତ୍ତ୍ୱପୂର୍ଣ୍ଣ ଭୂମିକାର ନିର୍ବାହ କରୁଛନ୍ତି। ଏନ୍ଡିଏ ସରକାରଙ୍କ 12 ବର୍ଷ ପୂର୍ତ୍ତି ଅବସରରେ ଆକାଶବାଣୀ ସମ୍ବଲପୁର ଦ୍ୱାରା ପ୍ରସ୍ତୁତ ବିଶେଷ କାର୍ଯ୍ୟକ୍ରମ

0: ରାସ୍ତାରେ ଚାଲୁ ଚାଲୁ ହଠାତ୍ କେହି ପରିଚିତ ବ୍ୟକ୍ତି ଦେଖା ହେଲେ ମୁହଁରୁ ଆପେ ଆପେ ହସଟିଏ ବାହାରିଯାଏ। ଆପଣଙ୍କର ଗୋଟିଏ ସୁନ୍ଦର ହସ ଅନେକ ଲୋକଙ୍କର ଜୀବନ ବଦଳାଇ ଦେଇପାରେ। ହସ ହେଉଛି ସବୁଠାରୁ ସୁନ୍ଦର ଅଳଙ୍କାର, ଯାହାକୁ ପିନ୍ଧିବା ପାଇଁ କୌଣସି ଟଙ୍କା ପଇସା ଲାଗେ ନାହିଁ। ଦୁଃଖରେ ଥରେ ହସିଦେଲେ ସମସ୍ୟା ଅଧା କମିଯାଏ, ଆଉ ଖୁସିରେ ହସିଦେଲେ ଜୀବନ ଆହୁରି ସୁନ୍ଦର ହୋଇଯାଏ।
1: Just whistle, sing the man!

ହସ ମଣିଷର ଏକ ସୁନ୍ଦର ଅଭିବ୍ୟକ୍ତି। ହସର ଭାଷା ସମସ୍ତେ ବୁଝିପାରନ୍ତି। ଏହା ଏକ ମାନବିକତାର ପ୍ରତୀକ ଅଟେ। ସାର୍ବଜନୀନ ଭାଷା କହିଲେ ଅତ୍ୟୁକ୍ତି ହେବ ନାହିଁ। ଗୋଟିଏ ସାଧାରଣ ହସ ମନରେ ଅନେକ ସକାରାତ୍ମକ ପରିବର୍ତ୍ତନ ଆଣିଥାଏ। ଯେତେବେଳେ ଆମେ କାହାକୁ ଦେଖି ହସିଥାଉ, ସେତେବେଳେ ଆମ ଭିତରେ ଥିବା ସମସ୍ତ ନକାରାତ୍ମକ ଚିନ୍ତାଧାରା ଦୂର ହୋଇଯାଏ। ଏହା ଅନ୍ୟମାନଙ୍କ ସହିତ ସମ୍ପର୍କକୁ ମଧୁର କରିବାରେ ଏକ ବଡ଼ ଭୂମିକା ଗ୍ରହଣ କରିଥାଏ।

0: ହସ ଆମର ସ୍ୱାସ୍ଥ୍ୟ ଉପରେ ଏକ ସକାରାତ୍ମକ ପ୍ରଭାବ ପକାଏ। ବୈଜ୍ଞାନିକ ଦୃଷ୍ଟିକୋଣରୁ ହସିବା ସ୍ୱାସ୍ଥ୍ୟ ପାଇଁ ଅତ୍ୟନ୍ତ ଲାଭଦାୟକ। ଯେତେବେଳେ ଆମେ ହସୁ ସେତେବେଳେ ଆମ ଶରୀରରେ ଏଣ୍ଡରଫିନ୍ ନାମକ ହରମୋନ୍ କ୍ଷରିତ ହୋଇଥାଏ, ଯାହାକୁ ଖୁସିର ହରମୋନ୍ କୁହାଯାଏ। ଏହି ହରମୋନ୍ ମଣିଷର ଚାପକୁ କମାଇବାରେ ଏବଂ ରକ୍ତଚାପକୁ ନିୟନ୍ତ୍ରଣ କରିବାରେ ସାହାଯ୍ୟ କରେ।
1: ଅଳପ ହସରେ ଅନେକ ଆଶାର କ'ଣ

ହସ ଆମର ସାମାଜିକ ଜୀବନକୁ ମଧ୍ୟ ଅନେକ ମାତ୍ରାରେ ପ୍ରଭାବିତ କରେ। ଗୋଟିଏ ଛୋଟ ହସ ଅନେକ ସମୟରେ ବଡ଼ ବଡ଼ ବିପଦ ବିବାଦ ତଥା ମନୋମାଳିନ୍ୟକୁ ଦୂର କରିପାରେ। ଯଦି ଆମେ ଦିନଟିର କାର୍ଯ୍ୟବ୍ୟସ୍ତତା ପରେ କାହାକୁ ଏକ ମିଠା ହସ ଦେଇ ଅଭିବାଦନ ଜଣାଉ, ତେବେ ତାହା ତାଙ୍କ ମନରେ ଏକ ସ୍ନେହର ବାତାବରଣ ସୃଷ୍ଟି କରେ। ଏହା ବନ୍ଧୁତ୍ୱ ସହାନୁଭୂତି ଏବଂ ପରସ୍ପର ପ୍ରତି ବିଶ୍ୱାସ ବଢ଼ାଇଥାଏ। ହସ ସ୍ୱାସ୍ଥ୍ୟ ପାଇଁ ଖୁବ୍ ଲାଭଦାୟକ ହେବା ସହ ସମ୍ପର୍କକୁ ମଜବୁତ କରେ, ମାନସିକ ଶାନ୍ତି ପ୍ରଦାନ କରେ ଏବଂ ଆତ୍ମବିଶ୍ୱାସ ବଢ଼ାଏ। ଏହା ଜୀବନରେ

ସବୁଠାରୁ ବଡ଼ ମହୌଷଧି ଅଟେ। ତା ଛଡ଼ା ଗୋଟିଏ ସୁନ୍ଦର ହସ ଆମ ସୌନ୍ଦର୍ଯ୍ୟକୁ ଆହୁରି ବୃଦ୍ଧି କରିଦିଏ, ଚେହେରାରେ ସତେଜତ ଆଣିଦିଏ। ହସ ହେଉଛି ଈଶ୍ୱରଙ୍କ ଦ୍ୱାରା ମଣିଷକୁ ଦିଆଯାଇଥିବା ଏକ ଅମୂଲ୍ୟ ଉପହାର। ମୂଲ୍ୟ କିଛି ନଥାଇ ମଧ୍ୟ ଖୁବ୍ ମୂଲ୍ୟବାନ। ଗୋଟିଏ ସୁନ୍ଦର ହସ ହିଁ ସମାଜରେ ସ୍ନେହ, ଶାନ୍ତି ଏବଂ ସଦ୍ଭାବନା ବଜାୟ ରଖିଥାଏ। ଏଣୁ ଆମେ ସର୍ବଦା ହସିବା ଉଚିତ ଏବଂ ଅନ୍ୟମାନଙ୍କ ମୁହଁରେ ମଧ୍ୟ ହସ ଫୁଟାଇବା ପାଇଁ ଚେଷ୍ଟା କରିବା ଉଚିତ। ଏଇ ସୁନ୍ଦର ବାର୍ତ୍ତା ସହ ଆଜିର କାର୍ଯ୍ୟକ୍ରମରୁ ବିଦାୟ ନେଉଛୁ। ନମସ୍କାର।

0: ପ୍ରଚାର କଲୁ ଆଜିର ଘର ସଂସାର କାର୍ଯ୍ୟକ୍ରମ। ଆପଣମାନେ କାର୍ଯ୍ୟକ୍ରମ ଶୁଣୁଛନ୍ତି ଆକାଶବାଣୀ ସମ୍ବଲପୁର କେନ୍ଦ୍ରରୁ। ବର୍ତ୍ତମାନ ସମୟ ଦିନ 1:50 ହେବାକୁ ଯାଉଛି। ଓଡ଼ିଆରେ ସମ୍ବାଦ ଶୁଣନ୍ତୁ, ରିଲେ କରୁଛୁ ଆକାଶବାଣୀ କଟକ କେନ୍ଦ୍ରରୁ। ପରେ ପରେ କାର୍ଯ୍ୟକ୍ରମ ରିଲେ କରିବୁ ଆକାଶବାଣୀ ଦିଲ୍ଲୀରୁ। ଏବଂ ଦିନ 2:32 ଶୁଣିପାରିବେ ଆଞ୍ଚଳିକ ସମ୍ବାଦ ଆକାଶବାଣୀ କଟକ କେନ୍ଦ୍ରରୁ। ତେବେ ପ୍ରଥମେ ଶୁଣନ୍ତୁ ଓଡ଼ିଆରେ ସମ୍ବାଦ, ରିଲେ କରୁଛୁ ଆକାଶବାଣୀ କଟକ କେନ୍ଦ୍ରରୁ।
1: ସମ୍ବାଦ ପଢୁଛନ୍ତି ମଳୟ ରଞ୍ଜନ ମିଶ୍ର। ମୁଖ୍ୟ ସମ୍ବାଦ, ସରକାରୀ ସିକ୍ୟୁରିଟିଜ୍ ମାଧ୍ୟମରେ ଏଫ୍ପିଆଇ ନିବେଶ ନିୟନ୍ତ୍ରଣ ନିୟମକୁ ସରଳ କଲା ଆର୍ବିଆଇ। ନେପାଳ ପ୍ରତିପକ୍ଷଙ୍କ ସହ ଆଜି ସନ୍ଧ୍ୟାରେ ନୂଆଦିଲ୍ଲୀରେ ଦ୍ୱିପାକ୍ଷିକ ଆଲୋଚନା ବୈଠକରେ ଯୋଗଦେବେ ବୈଦେଶିକ ବ୍ୟାପାର ମନ୍ତ୍ରୀ। ପଞ୍ଜାବରେ ଆଜି ଏକ ସଡ଼କ ଦୁର୍ଘଟଣାରେ ଗୋଟିଏ ପରିବାରର 9 ଜଣଙ୍କର ମୃତ୍ୟୁ। ଇରାନ୍ ସମ୍ପତ୍ତି ଓ ହର୍ମୁଜ୍ ପ୍ରଣାଳୀକୁ ମୁକ୍ତ କରାଗଲେ ଆମେରିକା ସହ ଶାନ୍ତି ଆଲୋଚନା ଅଗ୍ରଗତି କରିବ ବୋଲି କହିଲା ଇରାନ୍। ଏବଂ ସାଫ୍ ମହିଳା ଫୁଟବଲ ଚାମ୍ପିୟନ୍ସିପ୍ ପ୍ରତିଯୋଗିତାର ଟାଇଟଲ୍ ହାସଲ ପାଇଁ ଆଜି ଭାରତ ଓ ବାଂଲାଦେଶ ମଧ୍ୟରେ ହେବ ମ୍ୟାଚ୍। ସରକାରୀ ସିକ୍ୟୁରିଟିଜ୍ ମାଧ୍ୟମରେ ବିଦେଶୀ ପୋର୍ଟଫୋଲିଓ ନିବେଶକ ଏଫ୍ପିଆଇ ଦ୍ୱାରା ନିବେଶ ନିୟନ୍ତ୍ରଣ ନିୟମକୁ ଭାରତୀୟ ରିଜର୍ଭ ବ୍ୟାଙ୍କ ସରଳ କରିଛି। ସଂଶୋଧିତ ଢାଞ୍ଚା ଅନୁଯାୟୀ ନିବେଶ କ୍ଷେତ୍ର ଅଧିକ ସୁଗମ ହେବା ସହ କେତେକ ବିନିଯୋଗ ପ୍ରତିବନ୍ଧକକୁ ମଧ୍ୟ ପ୍ରତ୍ୟାହାର କରାଯାଇଛି। ବର୍ତ୍ତମାନ କାର୍ଯ୍ୟକ୍ଷମ ଥିବା ସାଧାରଣ ଏବଂ ଦୀର୍ଘକାଳୀନ ବିନିଯୋଗ ବର୍ଗକୁ କେନ୍ଦ୍ର ଓ ରାଜ୍ୟ ସିକ୍ୟୁରିଟିଜ୍ ପାଇଁ ଏକ ସୀମାବଦ୍ଧ ସମ୍ମିଶ୍ରଣ ବ୍ୟବସ୍ଥା କାର୍ଯ୍ୟକାରୀ ହୋଇଛି। ନିବେଶ କ୍ଷେତ୍ର ଅଧିକ ସହଜ ତଥା ସୁଗମ ହେବା ସହିତ ନିବେଶକଙ୍କ ପାଇଁ ଅନୁପାଳନ ଆବଶ୍ୟକତା ମଧ୍ୟ ଏହାଦ୍ୱାରା ସୀମିତ ହେବ। ସଂଶୋଧିତ ନିୟମ ଲାଗୁ ହୋଇଛି। ବୈଦେଶିକ ବ୍ୟାପାର ମନ୍ତ୍ରୀ ଡକ୍ଟର ଏସ୍ ଜୟଶଙ୍କର ଆଜି ସନ୍ଧ୍ୟାରେ ନୂଆଦିଲ୍ଲୀଠାରେ ତାଙ୍କର ନେପାଳ ପ୍ରତିପକ୍ଷ ଶିଶିର ଖାନାଲଙ୍କ ସହ ଦ୍ୱିପକ୍ଷୀୟ ବୈଠକ କରିବେ। ଏ ସମ୍ପର୍କରେ ସୂଚନା ଦେଇ ନେପାଳର ବୈଦେଶିକ ବ୍ୟାପାର ମନ୍ତ୍ରଣାଳୟ କହିଛି, ଆପୋଷ ସ୍ୱାର୍ଥଜଡ଼ିତ ପ୍ରସଙ୍ଗ ସମେତ ବାଣିଜ୍ୟ, ପୁଞ୍ଜିନିବେଶ, ସଂଯୋଗୀକରଣ, ଶକ୍ତି ଏବଂ ଜନସମ୍ପର୍କ ଆଦି ପ୍ରମୁଖ କ୍ଷେତ୍ରରେ ସହଯୋଗକୁ ଅଧିକ ସଶକ୍ତ କରିବା ଲାଗି ବୈଠକରେ ଆଲୋଚନା କରାଯିବ। ନୂଆଦିଲ୍ଲୀଠାରେ ଗଣମାଧ୍ୟମକୁ ଏ ସମ୍ପର୍କରେ ସୂଚନା ଦେଇ ବୈଦେଶିକ ବ୍ୟାପାର ମନ୍ତ୍ରଣାଳୟ ମୁଖପାତ୍ର ରଣଧୀର ଜୟସ୍ୱାଲ କହିଛନ୍ତି, ଶ୍ରୀ ଖାନାଲଙ୍କର ଏହି ତିନିଦିନିଆ ଗସ୍ତ ଭାରତ ନେପାଳ ମଧ୍ୟରେ ରହିଥିବା ସ୍ୱତନ୍ତ୍ର ଭାଗିଦାରୀକୁ ଅଧିକ ସଶକ୍ତ କରିବାରେ ସହାୟକ ହେବ। ଦୁଇ ଦେଶ ମଧ୍ୟରେ ଥିବା ବହୁବିଧ ଭାଗିଦାରୀକୁ ଅଧିକ ସୁଦୃଢ଼ କରିବା ଲାଗି ଭାରତ ଆଗ୍ରହୀ। ବିକାଶ କ୍ଷେତ୍ରରେ ସହଯୋଗ ଏବଂ ବାଣିଜ୍ୟ ଓ ପୁଞ୍ଜିନିବେଶ ସମେତ ଜନସମ୍ପର୍କ ଭଳି ପ୍ରସଙ୍ଗଗୁଡ଼ିକ ଆଜିର ଆଲୋଚନାରେ ସ୍ଥାନ ପାଇବ ବୋଲି ସେ କହିଛନ୍ତି। ଇତିମଧ୍ୟରେ ଶ୍ରୀ ଖାନାଲ ଗତକାଲି ନୂଆଦିଲ୍ଲୀଠାରେ ଭାରତର ଜାତୀୟ ସୁରକ୍ଷା ପରାମର୍ଶଦାତା ଅଜିତ ଡୋଭାଲଙ୍କ ସହିତ ସାକ୍ଷାତ ଆଲୋଚନା କରିଛନ୍ତି। ଭାରତରେ ଅବସ୍ଥାପିତ ନେପାଳ ଦୂତାବାସ ପକ୍ଷରୁ ଦିଆଯାଇଥିବା ସୂଚନା ଅନୁଯାୟୀ ଭାରତ ନେପାଳ ଦ୍ୱିପକ୍ଷୀୟ ସମ୍ପର୍କକୁ ଅଧିକ ସଶକ୍ତ କରିବା ଉଦ୍ଦେଶ୍ୟରେ ଏହି ବୈଠକ ବେଶ୍ ଫଳପ୍ରଦ ହୋଇଛି। କେନ୍ଦ୍ରୀୟ ମାଧ୍ୟମିକ ଶିକ୍ଷା ବୋର୍ଡ ସିବିଏସ୍ଇ ପକ୍ଷରୁ ମାର୍କ ଯାଞ୍ଚ କରିବା ଏବଂ ପୁନଃ ମୂଲ୍ୟାୟନ

7% GDP ଅଭିବୃଦ୍ଧି ଉପରେ ଆଲୋକପାତ କରି ଶ୍ରୀ ସିଂ କହିଛନ୍ତି ଏହି ସଫଳତା ଗତ 12 ବର୍ଷ ମଧ୍ୟରେ ପ୍ରତିଷ୍ଠା କରାଯାଇଥିବା ଭାରତୀୟ ଅର୍ଥନୀତିର ସ୍ଥିରତା ଏବଂ ଅନ୍ତର୍ନିହିତ ଶକ୍ତିକୁ ପ୍ରତିଫଳିତ କରୁଛି। ସାମାଜିକ ଗଣମାଧ୍ୟମ ପୋଷ୍ଟରେ ମନ୍ତ୍ରୀ ଶ୍ରୀ ସିଂ କହିଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ନେତୃତ୍ୱରେ ଭାରତ ଆର୍ଥିକ ଅଭିବୃଦ୍ଧିକୁ ନିରନ୍ତରତା ଆତ୍ମବିଶ୍ୱାସ ସ୍ଥିରତା ନିର୍ଭରଯୋଗ୍ୟତା ସହିତ ସମନ୍ୱିତ କରିପାରିଛି। ରାଷ୍ଟ୍ର ନିର୍ମାଣ ନବସୃଜନ ଭିତ୍ତିଭୂମି ଏବଂ ଉଦ୍ୟୋଗ କ୍ଷେତ୍ର ପ୍ରତି ପ୍ରଧାନମନ୍ତ୍ରୀଙ୍କ ଅଙ୍ଗୀକାରବଦ୍ଧତା ବିଶ୍ୱସ୍ତରୀୟ ଆହ୍ୱାନ ସତ୍ତ୍ୱେ ଦେଶକୁ ଆଗକୁ ନେବାରେ ସହାୟତା ପ୍ରଦାନ କରିଛି ବୋଲି ଶ୍ରୀ ସିଂ କହିଛନ୍ତି। ବିଶ୍ୱସ୍ତରରେ ଭାରତ ଏବେ ଏକ ଆତ୍ମବିଶ୍ୱାସୀ ସ୍ଥିର ଏବଂ ସମ୍ମାନଜନକ ଅର୍ଥନୈତିକ ଶକ୍ତିରେ ପରିଣତ ହୋଇପାରିଛି। ଏହି ଅଭିବୃଦ୍ଧି ନୂତନ ସୁଯୋଗ ସୃଷ୍ଟି କରିବା ସହିତ 140 କୋଟି ଭାରତୀୟଙ୍କ ଆକାଂକ୍ଷାକୁ ସଶକ୍ତ କରିପାରିଛି। ପଞ୍ଜାବରେ ଆଜି ଏକ ସଡ଼କ ଦୁର୍ଘଟଣାରେ 9 ଜଣଙ୍କର ମୃତ୍ୟୁ ହୋଇଛି, ଅନ୍ୟ 22 ଜଣ ଆହତ ହୋଇଛନ୍ତି। ଫିରୋଜପୁର ଫାଜଲିକା ସଡ଼କ ପଥରେ ଏକ ଯାତ୍ରୀବାହୀ ଗାଡ଼ି ଏବଂ ଟ୍ରକ୍ ମଧ୍ୟରେ ଧକ୍କା ହେବାରୁ ଏହି ଦୁର୍ଘଟଣା ଘଟିଛି। 9 ଜଣ ଯାକ ମୃତକ ଗୋଟିଏ ପରିବାରର ସଦସ୍ୟ ବୋଲି ଜଣାପଡ଼ିଛି। ବ୍ୟାସ ନଦୀରେ ଜଣେ ସମ୍ପର୍କୀୟଙ୍କ ଚିତାଭସ୍ମ ବିସର୍ଜନ କରିବାକୁ ସେମାନେ ଗସ୍ତ କରିଥିଲେ। ଆହତଙ୍କୁ ଫିରୋଜପୁର ସିଭିଲ୍ ହସ୍କିଟାଲ ଏବଂ ଫରିଦକୋଟ ମେଡିକାଲ କଲେଜରେ ଚିକିତ୍ସା କରାଯାଉଛି। ଇସ୍ରାଏଲ ସମ୍ପର୍କରେ ସ୍ୱାଧୀନ ଭାବେ ନିଷ୍ପତ୍ତି ଗ୍ରହଣ କରିବା, ହର୍ମୁଜ୍ ପ୍ରଣାଳୀକୁ ଅବରୋଧମୁକ୍ତ କରିବା ଏବଂ ଜବତ ସମ୍ପତ୍ତିକୁ ମୁକ୍ତ କରିବାକୁ ଇରାନ ଆମେରିକାକୁ ଆହ୍ୱାନ ଦେଇଛି। ଏକ ଟେଲିଭିଜନ ସାକ୍ଷାତକାରରେ ଇରାନର ସର୍ବୋଚ୍ଚ ନେତା ମୋଜତାବା ଖାମେନେଇଙ୍କ ସାମରିକ ପରାମର୍ଶଦାତା ମୋହସେନ ରେଜାଇ ଏହା କହିଛନ୍ତି। ସେ କହିଛନ୍ତି ଆମେରିକା ଓ ଇରାନ ମଧ୍ୟରେ ଆଲୋଚନା ଏବେ ଏକ ଅଚଳାବସ୍ଥାରେ ରହିଛି। ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କୁ ଏହି ଅବସ୍ଥାକୁ ଭଙ୍ଗ କରିବାକୁ ପଡ଼ିବ। ଇରାନ ସମ୍ପତ୍ତି ଏବଂ ହର୍ମୁଜ୍ ପ୍ରଣାଳୀକୁ ମୁକ୍ତ କରାଗଲେ ହିଁ ଦୁଇପକ୍ଷ ମଧ୍ୟରେ ଚୁକ୍ତି ଅଗ୍ରଗତି କରିବ ବୋଲି ଶ୍ରୀ ରେଜାଇ କହିଛନ୍ତି। ରାଷ୍ଟ୍ରପତି ଟ୍ରମ୍ପ ଏବଂ ଖାମେନେଇଙ୍କ ମଧ୍ୟରେ ସମ୍ଭାବ୍ୟ ବୈଠକ ସମ୍ଭାବନାକୁ ସେ ପ୍ରତ୍ୟାଖ୍ୟାନ କରିବା ସହିତ କହିଛନ୍ତି ଉଭୟ ପକ୍ଷ ମଧ୍ୟରେ ଏବେ ଆଲୋଚନା ପ୍ରାଥମିକ ଅବସ୍ଥାରେ ରହିଛି। ଆଲୋଚନାକୁ ଗତିଶୀଳ କରିବାକୁ ହେଲେ ଶ୍ରୀ ଟ୍ରମ୍ପଙ୍କୁ ଅଚଳାବସ୍ଥା ଦୂର କରିବାକୁ ପଡ଼ିବ ବୋଲି ଶ୍ରୀ ରେଜାଇ କହିଛନ୍ତି। ଅନ୍ୟପକ୍ଷରେ ଗତ ଗୁରୁବାର ଗଣମାଧ୍ୟମକୁ ସମ୍ବୋଧନ କରି ଶ୍ରୀ ଟ୍ରମ୍ପ କହିଥିଲେ ଯଦି ଉଭୟ ପକ୍ଷଙ୍କ ମଧ୍ୟରେ ଚୁକ୍ତି ସମ୍ଭବ ହୁଏ ତେବେ ସେ ଇରାନର ସର୍ବୋଚ୍ଚ ନେତା ମୋଜତାବା ଖାମେନେଇଙ୍କ ସହ ସାକ୍ଷାତ କରିବାକୁ ପ୍ରସ୍ତୁତ ଅଛନ୍ତି। ଭାରତ ଆମେରିକା ସାମରିକ ଅଧିକାରୀଙ୍କ ମଧ୍ୟରେ 29ତମ ଆଲୋଚନା ବୈଠକ ଅନୁଷ୍ଠିତ ହୋଇଯାଇଛି। ହାୱାଇଠାରେ ଅନୁଷ୍ଠିତ ଏହି ଆଲୋଚନାରେ ଆର୍ମି ଚିଫ୍ ଅଫ୍ ଷ୍ଟାଫ୍ ଷ୍ଟ୍ରାଟେଜି ଲେଫ୍ଟନାଣ୍ଟ ଜେନେରାଲ ରାଜୀବ ଘାଇ ଏବଂ ଆମେରିକା ସେନାର ଡେପୁଟି କମାଣ୍ଡିଂ ଜେନେରାଲ ଲେଫ୍ଟନାଣ୍ଟ ଜେନେରାଲ ଜୋଏଲ ଭୋଏଲ ଅଂଶଗ୍ରହଣ କରିଥିଲେ। ଦ୍ୱିପାକ୍ଷିକ ପ୍ରତିରକ୍ଷା ସହଯୋଗକୁ ଅଧିକ ମଜବୁତ କରିବା, ପାରସ୍କରିକ କାର୍ଯ୍ୟଦକ୍ଷତା ବୃଦ୍ଧି, ବୃତ୍ତିଗତ ଆଦାନ ପ୍ରଦାନକୁ ସୁଦୃଢ଼ କରିବା, ସୁରକ୍ଷା ଆଧାରିତ ପାରସ୍କରିକ ସ୍ୱାର୍ଥ ସମ୍ଭଳିତ ପ୍ରସଙ୍ଗରେ ସହଭାଗିତା ବୃଦ୍ଧି ଉପରେ ମତ ବିନିମୟ ହୋଇଛି। ଉଭୟ ପକ୍ଷ ରଣନୈତିକ ଭାଗିଦାରିତାକୁ ଅଧିକ ମଜବୁତ କରିବା ନେଇ ଅଙ୍ଗୀକାରବଦ୍ଧତା ପ୍ରକାଶ କରିଛନ୍ତି। ଗତ 12 ବର୍ଷ ମଧ୍ୟରେ ଦେଶର ସୌରଶକ୍ତି କ୍ଷେତ୍ର 2.8 ଗିଗାୱାଟ୍ରୁ ବୃଦ୍ଧି ପାଇ 155 ଗିଗାୱାଟ୍ରେ ପହଞ୍ଚିଛି ବୋଲି ସଂସ୍କୃତି ଓ ପର୍ଯ୍ୟଟନ ମନ୍ତ୍ରୀ ଗଜେନ୍ଦ୍ର ସିଂ ଶେଖାବତ କହିଛନ୍ତି। ସାମାଜିକ ଗଣମାଧ୍ୟମ ପୋଷ୍ଟରେ ଶ୍ରୀ ଶେଖାବତ କହିଛନ୍ତି 40 ଲକ୍ଷରୁ ଅଧିକ ଘର ସୌରଶକ୍ତି ଦ୍ୱାରା ଆଲୋକିତ ହୋଇଛି। କୃଷି କ୍ଷେତ୍ରରେ ସୌରଶକ୍ତି ଉପଯୋଗ ଦ୍ୱିଗୁଣିତ ହେବା ସହ ପରିବେଶ ସଂରକ୍ଷଣ କ୍ଷେତ୍ରରେ ଗୁରୁତ୍ୱପୂର୍ଣ୍ଣ ଭୂମିକା ନିର୍ବାହ କରିଛି। ଶ୍ରୀ ଶେଖାବତ କହିଛନ୍ତି ପ୍ରତ୍ୟେକ ଛାତକୁ ସୌରଚାଳିତ ଏବଂ ପ୍ରତ୍ୟେକ ଘରକୁ ଏକ ଶକ୍ତିକେନ୍ଦ୍ର ଭାବେ ପରିବର୍ତ୍ତନ କରିବା ସଂକଳ୍ପ ନେଇ ଭାରତ 500 ଗିଗାୱାଟ୍ ଅକ୍ଷୟ ଶକ୍ତି କ୍ଷମତା ଲକ୍ଷ୍ୟ ହାସଲ ଦିଗରେ ଅଗ୍ରସର ହେଉଛି। ସାଫ୍ ମହିଳା ଫୁଟବଲ ଚାମ୍ପିୟନ୍ସିପ୍ ପ୍ରତିଯୋଗିତାର ଟାଇଟଲ ହାସଲ ପାଇଁ ଆଜି ଭାରତ ଏବଂ ବାଂଲାଦେଶ ମଧ୍ୟରେ ମୁକାବିଲା ହେବ। ଗୋଆର ମାରଗାଓଠାରେ ଖେଳାଯିବାକୁ ଥିବା ଫାଇନାଲ ମ୍ୟାଚ୍ ସନ୍ଧ୍ୟା 6:30 ଆରମ୍ଭ ହେବ। ସେମିଫାଇନାଲ ପର୍ଯ୍ୟାୟରେ ଭୁଟାନକୁ 1-0 ପରାସ୍ତ କରି ଭାରତ ଫାଇନାଲରେ ପହଞ୍ଚିଛି। ଭାରତ ପୂର୍ବରୁ 5 ଥର ଏହି ଟାଇଟଲ ହାସଲ କରିସାରିଛି। ନ୍ୟୁ ଚଣ୍ଡିଗଡ଼ର ମୁଲାନପୁରଠାରେ ଭାରତ ଆଫଗାନିସ୍ତାନ ମଧ୍ୟରେ ଟେଷ୍ଟ ମ୍ୟାଚ୍ ଜାରି ରହିଛି। ଟସ୍ ଜିତି ଭାରତ ପ୍ରଥମେ ବ୍ୟାଟିଂ କରୁଛି। ସମ୍ବାଦ ପ୍ରସ୍ତୁତ ହେବା ବେଳକୁ ଭାରତ 42 ଓଭରରେ 2 ୱିକେଟ୍ ବିନିମୟରେ 180 ରନ୍ ସଂଗ୍ରହ କରିଥିଲା। ଭାରତ ପକ୍ଷରୁ ଅଲରାଉଣ୍ଡର ମାନବ ସୁତାର ଏହି ମ୍ୟାଚ୍ ସହ ତାଙ୍କର ଟେଷ୍ଟ ଜୀବନ ଆରମ୍ଭ କରିଛନ୍ତି। 18 ବର୍ଷର କମ୍ ହକି ପୁରୁଷ ବର୍ଗ ଏସିଆ କପ୍ 2026 ପ୍ରତିଯୋଗିତାର ଫାଇନାଲ ମ୍ୟାଚ୍ ଆଜି ଭାରତ ଓ ଜାପାନ ମଧ୍ୟରେ ଖେଳାଯିବ। ଜାପାନର କାକାମିଗାହାରାଠାରେ ଭାରତୀୟ ସମୟ ଅପରାହ୍ନ 3:30 ଏହି ମ୍ୟାଚ୍ ଆରମ୍ଭ ହେବ। ସେମିଫାଇନାଲ ପର୍ଯ୍ୟାୟରେ ଭାରତ ପାକିସ୍ତାନକୁ 5-3 ଗୋଲ୍ରେ ପରାସ୍ତ କରିଥିଲା। ଜାପାନ ସେମିଫାଇନାଲରେ ମାଲେସିଆକୁ 8-1 ପରାସ୍ତ କରି ଫାଇନାଲରେ ପହଞ୍ଚିଛି।

0: ଆମ ପରମ୍ପରା, ଆମ କଳା ସଂସ୍କୃତି ଆକାଶବାଣୀ ହିଁ ରଖିଛି ସାଇତି।
1: ବନ୍ୟା ହେଉ ବା ମହାବାତ୍ୟା, ସବୁ ପରିସ୍ଥିତିରେ
2: ଗାଁରୁ ସହର ଯାଏ ସବୁ ସ୍ଥାନରେ
1: ଆବାଳ ବୃଦ୍ଧ ବନିତା ସମସ୍ତଙ୍କ ପାଇଁ,
2: ଜୁଆଙ୍ଗ ଓ ସାନ୍ତାଳଙ୍କ ଠାରୁ ବଣ୍ଡା ଏବଂ କୋୟାଙ୍କ ଯାଏ ସବୁରି ଭାଷାରେ
1: କେବଳ ଆକାଶବାଣୀ।
3: ଆକାଶବାଣୀ କଟକ ସମୟ ବର୍ତ୍ତମାନ ଷ୍ଟୁଡିଓ ଘଡ଼ିରେ ଦିନ 2:32। ପରବର୍ତ୍ତୀ କାର୍ଯ୍ୟକ୍ରମ ଆଞ୍ଚଳିକ ସମ୍ବାଦ।

0: ନମସ୍କାର। ଆକାଶବାଣୀ କଟକ ଆଞ୍ଚଳିକ ସମ୍ବାଦ ପଢୁଛନ୍ତି ଆଦିତ୍ୟ ନାରାୟଣ ଦାସ। ମୁଖ୍ୟ ସମ୍ବାଦ, ରାଜ୍ୟରେ କ୍ରୀଡ଼ାର ଭବିଷ୍ୟତ ସମନ୍ୱୟ ଓ ସହଭାଗିତାରେ ଉନ୍ନତ ହୋଇପାରିବ କହିଲେ ରାଜ୍ୟପାଳ। ଭୁବନେଶ୍ୱରଠାରେ ଦୁଇଦିନିଆ ଚିନ୍ତନ ଶିବିରକୁ କଲେ ଉଦ୍ଘାଟନ। ବ୍ରିକ୍ସ ବିପର୍ଯ୍ୟୟ ବିପଦ ହ୍ରାସ କାର୍ଯ୍ୟଗୋଷ୍ଠୀର ଦ୍ୱିତୀୟ ବୈଶ୍ୱିକ ବୈଠକର ସଫଳତା ସମ୍ପର୍କିତ ସାମ୍ବାଦିକ ସମ୍ମିଳନୀ ଅନୁଷ୍ଠିତ। ରାଜ୍ୟର ବିଭିନ୍ନ ସ୍ଥାନର ଓଡ଼ିଆ ନାମ ସଂଶୋଧନ ଉପରେ ପଦକ୍ଷେପ ଗ୍ରହଣ କରୁଛନ୍ତି ସରକାର। ଏବଂ କାଳବୈଶାଖୀ ପ୍ରଭାବରେ ରାଜ୍ୟର ବିଭିନ୍ନ ସ୍ଥାନରେ ବଜ୍ରପାତ ସହ ବର୍ଷା ନେଇ ପାଣିପାଗ କେନ୍ଦ୍ରର ସତର୍କ ସୂଚନା। ବିସ୍ତୃତ ସମ୍ବାଦ, ରାଜ୍ୟରେ କ୍ରୀଡ଼ାର ଭବିଷ୍ୟତ ସମନ୍ୱୟ ଓ ସହଭାଗିତାରେ ଉନ୍ନତ ହୋଇପାରିବ ବୋଲି ରାଜ୍ୟପାଳ ଡକ୍ଟର ହରିବାବୁ କମ୍ଭମ୍ ପାଟି କହିଛନ୍ତି। ଭୁବନେଶ୍ୱରଠାରେ କ୍ରୀଡ଼ା ଓ ଯୁବସେବା ବିଭାଗ ପକ୍ଷରୁ ଆୟୋଜିତ ଦୁଇଦିନିଆ ଚିନ୍ତନ ଶିବିର 2026କୁ ଉଦ୍ଘାଟନ କରି ରାଜ୍ୟପାଳ କହିଛନ୍ତି, କ୍ରୀଡ଼ା କ୍ଷେତ୍ରରେ ଓଡ଼ିଶାର ସଫଳତା ଦେଶ ଓ ବିଦେଶରେ ପ୍ରଶଂସା ସାଉଁଟୁଛି। ବିଶ୍ୱସ୍ତରୀୟ ଭିତ୍ତିଭୂମି ନିର୍ମାଣ, ତୃଣମୂଳ ସ୍ତରରେ ପ୍ରତିଭାର ଅନ୍ୱେଷଣ ଓ ଜାତୀୟ ଅନ୍ତର୍ଜାତୀୟ ସ୍ତରୀୟ କ୍ରୀଡ଼ା ମହାକୁମ୍ଭ ଆୟୋଜନ କରି ରାଜ୍ୟ ଏକ ଅଗ୍ରଣୀ କ୍ରୀଡ଼ା ଗନ୍ତବ୍ୟସ୍ଥଳ ଭାବେ ନିଜକୁ ପରିଚିତ କରିପାରିଛି। ଚିରାଚରିତ ପ୍ରଥାରୁ ବାହାରି ଅଭିଜ୍ଞତାର ଶିକ୍ଷା ଗ୍ରହଣ କଲେ ନବସୃଜନର ଉଦ୍ଭାବନ ଓ କ୍ରୀଡ଼ା କ୍ଷେତ୍ରରେ ବୈପ୍ଳବିକ ପରିବର୍ତ୍ତନ ସମ୍ଭବପର ହେବ। ଏହି ଚିନ୍ତନ ଶିବିର ତୃଣମୂଳ ସ୍ତରର କ୍ରୀଡ଼ା ପ୍ରତିଭାଙ୍କୁ ଚିହ୍ନଟ, ଆଧୁନିକ ପ୍ରଶିକ୍ଷଣ ପ୍ରଦାନ ଓ ଯୁବପିଢ଼ିଙ୍କୁ ରାଷ୍ଟ୍ର ଗଠନ କାର୍ଯ୍ୟରେ ସାମିଲ କରିବା ପାଇଁ ଦୀର୍ଘକାଳୀନ କାର୍ଯ୍ୟଖସଡ଼ା ପ୍ରସ୍ତୁତରେ ସହାୟକ ହେବ ବୋଲି ରାଜ୍ୟପାଳ ଆଶାବ୍ୟକ୍ତ କରିଛନ୍ତି। କାର୍ଯ୍ୟକ୍ରମରେ କ୍ରୀଡ଼ା ଓ ଯୁବ ବ୍ୟାପାର ମନ୍ତ୍ରୀ ସୂର୍ଯ୍ୟବଂଶୀ ସୁରଜ ଯୋଗଦେଇ କହିଛନ୍ତି, ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଦୂରଦୃଷ୍ଟି ସମ୍ପନ୍ନ ନେତୃତ୍ୱରେ ଓଡ଼ିଶାକୁ ଦେଶର କ୍ରୀଡ଼ା କ୍ଷେତ୍ର ଭାବେ ଗଢ଼ି ତୋଳିବା ପାଇଁ ସରକାର ପ୍ରତିଶ୍ରତିବଦ୍ଧ। ଦେଶ ଏକ ବୈଶ୍ୱିକ କ୍ରୀଡ଼ା ମହାଶକ୍ତି ଦିଗରେ ଅଗ୍ରସର ହେଉଛି। ଏହି ଲକ୍ଷ୍ୟ ସଠିକ୍ ହେଲେ ଖେଳ ସଂସ୍କୃତିର ପ୍ରସାରରେ ଏହା ସହଯୋଗ ହୋଇପାରିବ। ଓଡ଼ିଶାର ବାସ୍ତବ ପ୍ରତିଭା ଗ୍ରାମାଞ୍ଚଳରେ ରହିଥାନ୍ତି। ପଡ଼ିଆରୁ ପୋଡିୟମ ପର୍ଯ୍ୟନ୍ତ ଦୂରତା ହ୍ରାସ ପାଇଁ ସରକାର ବିଭିନ୍ନ ପଦକ୍ଷେପ ଗ୍ରହଣ କରୁଛନ୍ତି ବୋଲି ଶ୍ରୀ ସୁରଜ କହିଛନ୍ତି।
1: ଏକ ଇକୋ ସିଷ୍ଟମ ମେ କେସେ ସ୍ପୋର୍ଟସ କେ ଲିଏ ଏକ ବିଚାର ହୋ, ସ୍ପୋର୍ଟସ କେ ଲିଏ ମନ୍ଥନ ହୋ, ଚିନ୍ତନ ହୋ। ୟେ ଚିନ୍ତନ ଶିବିର ମେ ହମ୍ ୟେ ଆନେ ବାଲେ ଦୋ ଦିନ ମେ ୟେ କରନେ ଜା ରହେ ହେଁ। 2036 का जो ओलंपिक होगा उसको मेजबानी करने का भी अवसर हमें प्राप्त होगा। हमें रोड मैप प्रस्तुत कर रहे हैं आने वाले समय में हम कैसे स्पोर्ट्स इकोसिस्टम को विश्व पटल पर एक बहुत बड़ा दृष्टि दे सकते हैं। उड़ीसा भी इस राष्ट्रीय दृष्टि में एक प्रमुख योगदानकर्ता होने पर बहुत गर्व करता है।
0: ଶିବିରରେ ସରକାର ତଥା ବିଭାଗର କାର୍ଯ୍ୟପନ୍ଥା ସମ୍ବନ୍ଧୀୟ ମାନସମନ୍ଥନ ଉପରେ ବିଭିନ୍ନ କାର୍ଯ୍ୟକ୍ରମ ଅନୁଷ୍ଠିତ ହେଉଛି। ଭୁବନେଶ୍ୱର ଲୋକସେବା ଭବନଠାରେ ଜାତୀୟ ବିପର୍ଯ୍ୟୟ ପରିଚାଳନା କର୍ତ୍ତୃପକ୍ଷ ଏନ୍ଡିଏମ୍ଏ ଏବଂ ଓଡ଼ିଶା ରାଜ୍ୟ ବିପର୍ଯ୍ୟୟ ପରିଚାଳନା କର୍ତ୍ତୃପକ୍ଷ ଓଏସ୍ଡିଏମ୍ର ମିଳିତ ସାମ୍ବାଦିକ ସମ୍ମିଳନୀ ଅନୁଷ୍ଠିତ ହୋଇଯାଇଛି। ପୁରୀରେ ସଦ୍ୟ ସମାପ୍ତ ହୋଇଥିବା ବ୍ରିକ୍ସ ବିପର୍ଯ୍ୟୟ ବିପଦ ହ୍ରାସ କାର୍ଯ୍ୟଗୋଷ୍ଠୀର ଦ୍ୱିତୀୟ ବୈଷୟିକ ବୈଠକର ସଫଳତା ସମ୍ପର୍କରେ ରାଜସ୍ୱ ମନ୍ତ୍ରୀ ସୁରେଶ ପୂଜାରୀଙ୍କ ସହିତ ଜାତୀୟ ବିପର୍ଯ୍ୟୟ ପରିଚାଳନା କର୍ତ୍ତୃପକ୍ଷର ବିଭାଗୀୟ ମୁଖ୍ୟ କୃଷ୍ଣ ସ୍ୱରୂପ ବତ୍ସ ଗଣମାଧ୍ୟମକୁ ସମ୍ବୋଧିତ କରିଛନ୍ତି। ଏନ୍ଡିଏମ୍ଏର ବିଭାଗୀୟ ମୁଖ୍ୟ ଶ୍ରୀ ବତ୍ସ କହିଛନ୍ତି, ବିଭିନ୍ନ ପ୍ରାକୃତିକ ବିପର୍ଯ୍ୟୟର ମୁକାବିଲା କରି ଓଡ଼ିଶା ଶୂନ୍ୟ ଜୀବନହାନୀ ଲକ୍ଷ୍ୟ ହାସଲ କରିଛି। ବ୍ରିକ୍ସ ବୈଠକରେ ଜଳବାୟୁ ପରିବର୍ତ୍ତନର ମୁକାବିଲା, ଉନ୍ନତମାନର ଜ୍ଞାନକୌଶଳର ବ୍ୟବହାର ଏବଂ ତୃଣମୂଳ ସ୍ତରରେ ଦକ୍ଷତା ବୃଦ୍ଧି ଉପରେ ଗୁରୁତ୍ୱାରୋପ କରାଯାଇଛି। ଏହି କାର୍ଯ୍ୟକ୍ରମ ରାଜ୍ୟର ସମୃଦ୍ଧି, ସାଂସ୍କୃତିକ ଐତିହ୍ୟ ଓ ପର୍ଯ୍ୟଟନ ସମ୍ଭାବନାକୁ ଲୋକଲୋଚନକୁ ଆଣିଛି। ଚଳିତ ବର୍ଷ ଓଡ଼ିଶା ଓ ସମଗ୍ର ଦେଶରେ ଏଲ୍ ନିନୋର ପ୍ରଭାବ କମ୍ ରହିବ ବୋଲି ଶ୍ରୀ ବତ୍ସ କହିଛନ୍ତି।
2: ଏଲ୍ନିନିଓ କା ହେ ଓ ପ୍ରଭାବ ଇସ୍ ସାଲ ଦେଖନେ କୋ ମିଲ୍ ସକତା ହେ। ଏଲ୍ନିନିଓ କା ଜୋ ପ୍ରଭାବ ଆତା ହେ ତୋ ଉସମେ ଏକ ଔର ଦୂସରୀ ଚିଜ ହୋତି ହେ ଇଣ୍ଡିଆନ ଓସନ ଡାଇପୋଲ IOD। ତୋ IOD ଜୋ ହୋତା ହେ ଓ ଏଲ୍ନିନିଓ କେ ପ୍ରଭାବ କୋ କମ୍ କରତା ହେ। इसलिए पूरी तरह से यह नहीं कहा जा सकता है कि एल नीनो का निश्चित प्रभाव पड़ेगा। वो प्रभाव पड़ सकता है और उसके प्रभाव में कमी भी आ सकती है।
0: ब्रिक्स सम्मेलन रे मुख्यतः 6 विषयवस्तु उपरे आलोचना करा जायतिबा नै स्वतंत्र रिलीफ कमिशनर राजेश प्रभाकर पाटिल कहिछंती, ओडिसा गत 10 वर्ष मध्यरे विभिन्न प्राकृतिक विपर्ययर सफल मुकाबला करी विश्वरे प्रशंसा साउंतिछि। विपर्यय संपर्कित पूर्वानुमानक आहुरी सठिक करिबा उपरे बैठकरे प्राधान्य प्रदान करा जायतिला बोली श्री पाटिल कहिछंती। आपण माने आंचलिक संवाद सुनछंती आकाशवाणी रो कटक केन्द्ररो। राज्यर विभिन्न जिल्ला उपखंड ब्लॉक ओ तहसील रो मूल ओडिया नाम संशोधन उपरे सरकार पदक्षेप ग्रहण करछंती। राजस्व विपर्यय परिचालन विभाग अधीन रे गठित विशेषज्ञ कमिटी रो द्वितीय बैठक रे 50 रो अधिक स्थान रो नाम को सेगुडीकर मूल ओडिया उच्चारण एवं ऐतिहासिक परिचय अनुजाई परिवर्तन करने को सुपारिश करा जायछि। कमिटी रो सुपारिश अनुजाई कलाहांडी जिल्लार जुनागड़ा कंधमाल एवं सुंदरगढ़ जिल्लार बणाईगड़ा भावे नामकरण करने को प्रस्ताव रही। सही परी निमापड़ा उमरकोट बौद्धगड़ा राउरकेला

ତାଳଚେର ଏବଂ ସ୍ୱରାପ୍ରଭୃତି ନାମକୁ ମଧ୍ୟ କମିଟି ସଂଶୋଧନ କରିଛି। ଗଞ୍ଜାମ ଜିଲ୍ଲାର ଗୁରୁତ୍ୱପୂର୍ଣ୍ଣ ସହର ଓ ବ୍ଲକର ନାମକୁ ମଧ୍ୟ ସଂଶୋଧନ କରିବାକୁ କମିଟି ପକ୍ଷରୁ ସହମତି ପ୍ରକାଶ ପାଇଛି। ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝି ଆଜି ସମ୍ବଲପୁର ଜିଲ୍ଲାକୁ ଦିନିକିଆ ଗସ୍ତରେ ଯାଇ ଏକ କାର୍ଯ୍ୟକ୍ରମରେ ଯୋଗ ଦେଇଛନ୍ତି। ମୁଖ୍ୟମନ୍ତ୍ରୀଙ୍କ ସହିତ ରାଜସ୍ୱ ମନ୍ତ୍ରୀ ସୁରେଶ ପୂଜାରୀ, ପଞ୍ଚାୟତିରାଜ ମନ୍ତ୍ରୀ ରବି ନାରାୟଣ ନାୟକ, ରାଜ୍ୟ ବିଜେପି ସଭାପତି ମନମୋହନ ସାମଲ ପ୍ରମୁଖ ଉପସ୍ଥିତ ଅଛନ୍ତି। କଳାହାଣ୍ଡି ଜିଲ୍ଲା ଭବାନୀପାଟଣାଠାରେ ଆକାଶବାଣୀର ନବବର୍ଷ ପୂର୍ତ୍ତି ପାଳିତ ହୋଇଯାଇଛି। ଏହି ଅବସରରେ ଏକ ପଦଯାତ୍ରାର ଆୟୋଜନ କରାଯାଇଥିଲା। କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ସିଆର୍ପିଏଫ୍ କମାଣ୍ଡାଣ୍ଟ ଯୋଗଦେଇ କହିଛନ୍ତି, ସୂଚନା ଓ ପ୍ରସାରଣ କ୍ଷେତ୍ରରେ ଆକାଶବାଣୀର ଏକ ସ୍ୱତନ୍ତ୍ର ପରିଚୟ ରହିଛି। ସ୍ୱାସ୍ଥ୍ୟ ସଚେତନତା ସହିତ ଦୂରଦୂରାନ୍ତରେ ବସବାସ କରୁଥିବା ଜନସାଧାରଣଙ୍କୁ ନିରନ୍ତର ସେବା ଯୋଗାଇ ଦେବାରେ ଆକାଶବାଣୀର ଭୂମିକା ଗୁରୁତ୍ୱପୂର୍ଣ୍ଣ। ଡିଜିଟାଲ୍ ଯୁଗରେ ଆକାଶବାଣୀ ଆଜି ମଧ୍ୟ ଦେଶର ସବୁଠାରୁ ଲୋକପ୍ରିୟ ଗଣମାଧ୍ୟମର ଭୂମିକା ନିର୍ବାହ କରୁଛି ବୋଲି ଉପସ୍ଥିତ ଅତିଥିମାନେ ମତବ୍ୟକ୍ତ କରିଥିଲେ। କଟକ ଜିଲ୍ଲାପାଳଙ୍କ ସଦ୍ଭାବନା ସଭାଗୃହରେ ଡେଙ୍ଗୁ, ମ୍ୟାଲେରିଆ, ଫାଇଲେରିଆ ଓ ପୋଲିଓ ନିରାକରଣ ସଚେତନତା ସମ୍ପର୍କିତ ପ୍ରସ୍ତୁତି ବୈଠକ ଅନୁଷ୍ଠିତ ହୋଇଯାଇଛି। ଜିଲ୍ଲାପାଳ ଦତ୍ତାତ୍ରେୟ ଭାଉସାହେବ ସିନ୍ଦେ କାର୍ଯ୍ୟକ୍ରମରେ ଯୋଗଦେଇ ପାଣି ଜମୁଥିବା ସ୍ଥାନଗୁଡ଼ିକୁ ଶୁଖିଲା ରଖିବା ତଥା ଡ୍ରାଏ ଡେ ପାଳନ ଉପରେ ଗୁରୁତ୍ୱାରୋପ କରିଥିଲେ। ଏହା ସହିତ ବିଦ୍ୟାଳୟ, ଅଙ୍ଗନବାଡ଼ି କେନ୍ଦ୍ରଗୁଡ଼ିକର ପରିସରକୁ ପରିଷ୍କାର ପରିଚ୍ଛନ୍ନ ରଖିବାକୁ ଶ୍ରୀ ସିନ୍ଦେ ଅଧିକାରୀମାନଙ୍କୁ ନିର୍ଦ୍ଦେଶ ଦେଇଥିଲେ। ଗାଁ କଲ୍ୟାଣ ସମିତି ଓ ପଞ୍ଚାୟତ ସଦସ୍ୟଙ୍କୁ ନେଇ ସଚେତନତା ସଭା ଆୟୋଜନ କରିବା ଉପରେ ବୈଠକରେ ମତ ପ୍ରକାଶ ପାଇଥିଲା। ନବରଙ୍ଗପୁର ଜିଲ୍ଲା ପରିଷଦ ସମ୍ମିଳନୀ କକ୍ଷରେ ରାଜ୍ୟ ସରକାରଙ୍କର ଦୁଇବର୍ଷ ପୂର୍ତ୍ତି ଉପଲକ୍ଷେ ବିକାଶମୂଳକ ଉପଲବ୍ଧି ଓ ଜନଭାଗିଦାରୀ କାର୍ଯ୍ୟକ୍ରମ ଉପରେ ଏକ ପ୍ରସ୍ତୁତି ବୈଠକ ଅନୁଷ୍ଠିତ ହୋଇଯାଇଛି। ଆସନ୍ତା 12 ତାରିଖରୁ ଜିଲ୍ଲାରେ ବିକାଶର ଧାରା ଓଡ଼ିଶା ସାରା ଶୀର୍ଷକ ଅଧୀନରେ ବିଭିନ୍ନ କାର୍ଯ୍ୟକ୍ରମ ଆୟୋଜନ ହେବ। ଏହି ଅବସରରେ ଆୟୁଷ୍ମାନ ବୟବନ୍ଦନା, ମୁଖ୍ୟମନ୍ତ୍ରୀ କନ୍ୟା ବିବାହ, ମୁଖ୍ୟମନ୍ତ୍ରୀ ଅନ୍ନପୂର୍ଣ୍ଣା ଯୋଜନା, ସୁଭଦ୍ରା ଶକ୍ତି ସମାବେଶ ଓ ବିଭିନ୍ନ ଯୋଜନାର ହିତାଧିକାରୀ ସହାୟତା ରାଶି ପ୍ରଦାନ କରାଯିବ। ସରକାରୀ ଯୋଜନାର ଲାଭ, ହିତାଧିକାରୀଙ୍କ ଯୋଗ୍ୟତା ଏବଂ ଆବେଦନ ପ୍ରକ୍ରିୟା ସମ୍ପର୍କରେ ପୁସ୍ତକ ଏବଂ ସୂଚନା ସାମଗ୍ରୀ ଲୋକମାନଙ୍କ ମଧ୍ୟରେ ବଣ୍ଟନ ମଧ୍ୟ କରାଯିବ ବୋଲି ଜଣାପଡ଼ିଛି। କଟକସ୍ଥିତ ଜବାହରଲାଲ ନେହେରୁ ଇଣ୍ଡୋର ଷ୍ଟାଡିୟମଠାରେ ମୁଖ୍ୟମନ୍ତ୍ରୀ ଟ୍ରଫି 2.0କୁ ସାଂସଦ ଭର୍ତ୍ତୃହରି ମହତାବ ଉଦ୍ଘାଟନ କରିଛନ୍ତି। ଏହି ଅବସରରେ ଜୋନ୍ସ୍ତରୀୟ କବାଡ଼ି ପ୍ରତିଯୋଗିତା 2026ର ପ୍ରଥମ ସଂସ୍କରଣ ଆଜି ଆରମ୍ଭ ହୋଇଛି। କାଳବୈଶାଖୀ ପ୍ରଭାବରେ ରାଜ୍ୟର ବିଭିନ୍ନ ସ୍ଥାନରେ ବଜ୍ରପାତ ସହ ବର୍ଷା ସମ୍ଭାବନା ରହିଛି। ଆସନ୍ତା 24 ଘଣ୍ଟା ମଧ୍ୟରେ ଝଡ଼ବର୍ଷା ନେଇ 23 ଜିଲ୍ଲାକୁ ଭୁବନେଶ୍ୱରସ୍ଥିତ ଆଞ୍ଚଳିକ ପାଣିପାଗ କେନ୍ଦ୍ର ପକ୍ଷରୁ ସତର୍କ ସୂଚନା ଜାରି କରାଯାଇଛି। ଅନ୍ୟପକ୍ଷରେ ରାଜ୍ୟର ଉପକୂଳ ଅଞ୍ଚଳରେ ଅସହ୍ୟ ଗୁଳୁଗୁଳି ଅନୁଭୂତ ହେଉଛି। ପାଣିପାଗ ବିଭାଗର ସୂଚନା ଅନୁଯାୟୀ ଦକ୍ଷିଣ ପଶ୍ଚିମ ମୌସୁମୀ ବାୟୁ ଆସିବା ପର୍ଯ୍ୟନ୍ତ ଗୁଳୁଗୁଳି ଲାଗି ରହିବ। ଆଞ୍ଚଳିକ ସମ୍ବାଦ ଶେଷ ହେବା ପୂର୍ବରୁ ମୁଖ୍ୟ ସମ୍ବାଦ ପୁଣିଥରେ। ରାଜ୍ୟରେ କ୍ରୀଡ଼ାର ଭବିଷ୍ୟତ ସମନ୍ୱୟ ଓ ସହଭାଗିତାରେ ଉନ୍ନତ ହୋଇପାରିବ କହିଲେ ରାଜ୍ୟପାଳ। ଭୁବନେଶ୍ୱରଠାରେ ଦୁଇଦିନିଆ ଚିନ୍ତନ ଶିବିରକୁ କଲେ ଉଦ୍ଘାଟନ। ବ୍ରିକ୍ସ ବିପର୍ଯ୍ୟୟ ବିପଦ ହ୍ରାସ କାର୍ଯ୍ୟଗୋଷ୍ଠୀର ଦ୍ୱିତୀୟ ବୈଷୟିକ ବୈଠକର ସଫଳତା ସମ୍ପର୍କିତ ସାମ୍ବାଦିକ ସମ୍ମିଳନୀ ଅନୁଷ୍ଠିତ। ରାଜ୍ୟର ବିଭିନ୍ନ ସ୍ଥାନର ଓଡ଼ିଆ ନାମ ସଂଶୋଧନ ଉପରେ ପଦକ୍ଷେପ ଗ୍ରହଣ କରୁଛନ୍ତି ସରକାର ଏବଂ କାଳବୈଶାଖୀ ପ୍ରଭାବରେ ରାଜ୍ୟର ବିଭିନ୍ନ ସ୍ଥାନରେ ବଜ୍ରପାତ ସହ ବର୍ଷା ନେଇ ପାଣିପାଗ କେନ୍ଦ୍ରର ସତର୍କ ସୂଚନା। ଆଞ୍ଚଳିକ ସମ୍ବାଦର ପ୍ରସାରଣ ବର୍ତ୍ତମାନ ପାଇଁ ଏତିକିରେ ଶେଷ ହେଲା। ଆପଣମାନେ ଆମର ପରବର୍ତ୍ତୀ ଆଞ୍ଚଳିକ ସମ୍ବାଦ ଶୁଣିପାରିବେ ସନ୍ଧ୍ୟା 6:45।

0: ଆମ ପରମ୍ପରା, ଆମ କଳା ସଂସ୍କୃତି ଆକାଶବାଣୀ ହିଁ ରଖିଛି ସାଇତି।
1: ବନ୍ୟା ହେଉ ବା ମହାବାତ୍ୟା, ସବୁ ପରିସ୍ଥିତିରେ
2: ଗାଁରୁ ସହର ଯାଏ ସବୁ ସ୍ଥାନରେ
1: ଆବାଳ ବୃଦ୍ଧ ବନିତା ସମସ୍ତଙ୍କ ପାଇଁ,
2: ଜୁଆଙ୍ଗ ଓ ସାନ୍ତାଳଙ୍କ ଠାରୁ ବଣ୍ଡା ଏବଂ କୋୟାଙ୍କ ଯାଏ ସବୁରି ଭାଷାରେ
1: କେବଳ ଆକାଶବାଣୀ।

ଆକାଶବାଣୀ ସମ୍ବଲପୁର ବର୍ତ୍ତମାନ ପ୍ରଚାର କରୁଛୁ ହିନ୍ଦୀ କଥାଚିତ୍ରର ଗୀତ। ଆଜି ଏଥିରେ ଅରିଜିତ ସିଂ ଗାଇଥିବା କେତୋଟି ହିନ୍ଦୀ କଥାଚିତ୍ରର ଗୀତ ଶୁଣନ୍ତୁ। କାର୍ଯ୍ୟକ୍ରମର ପ୍ରଥମ ଗୀତଟି କଥାଚିତ୍ର 1920 ଏଭିଲ୍ ରିଟର୍ଣ୍ଣସ୍। ଗୀତ ରଚନା ଜୁନେଦ୍ ୱାସି, ସଙ୍ଗୀତ ଚିରନ୍ତନ ଭଟ୍ଟ।

0: ଶୁଣ ଶୁଣ ଶୁଣ, ଗାଁ ହେଉ ଅବା ସହର, ଓଡ଼ିଶାବାସୀଙ୍କ ପାଇଁ ଖୁସିର ଖବର।
1: କଣ କହୁନୁ,
0: ଛାତରେ ସୋଲାର ପ୍ୟାନେଲ ଲାଗିବ, 1,38,000 ପର୍ଯ୍ୟନ୍ତ ସବସିଡି ବି ମିଳିବ।
1: ଆଉ ଇଲେକ୍ଟ୍ରି ବିଲ୍,
0: ବିଦ୍ୟୁତ ବିଲ୍ ସଞ୍ଚୟର ନୂଆ ସମ୍ଭାବନା ଆଣିଛି ପିଏମ୍ ସୂର୍ଯ୍ୟଘର ମାଗଣା ବିଜୁଳି ଯୋଜନା।
2: କାର୍ଯ୍ୟକ୍ରମର ପରବର୍ତ୍ତୀ ଗୀତ କଥାଚିତ୍ର ଛିଛୋରେ। ଗୀତ ରଚନା କରିଛନ୍ତି ଅମିତାଭ ଭଟ୍ଟାଚାର୍ଯ୍ୟ, ସଙ୍ଗୀତ ପ୍ରୀତମ।

କାର୍ଯ୍ୟକ୍ରମ ଶେଷରେ ଏହି ଗୀତଟି ଶୁଣନ୍ତୁ। କଥାଚିତ୍ରା ଜିନିୟସ୍, ଗୀତିକାର କୁମାର, ସଙ୍ଗୀତକାର ହିମେଶ ରେଶମିଆ।

ପ୍ରଚାର କଲୁ ହିନ୍ଦୀ କଥାଚିତ୍ରର ଗୀତ। ଆଜି ଏଥିରେ ଅରିଜିତ ସିଂଙ୍କ କଣ୍ଠରେ କେତୋଟି ହିନ୍ଦୀ କଥାଚିତ୍ରର ଗୀତ ଶୁଣିଲେ। ଆପଣମାନେ କାର୍ଯ୍ୟକ୍ରମ ଶୁଣୁଛନ୍ତି ଆକାଶବାଣୀ ସମ୍ବଲପୁର କେନ୍ଦ୍ରରୁ। ବର୍ତ୍ତମାନ ଶୁଣନ୍ତୁ କିଷାନ ସମ୍ପ୍ରଦାୟର ସାମାଜିକ ତଥା ସାଂସ୍କୃତିକ ଜୀବନଧାରା ଉପରେ ଆଧାରିତ କିଷାନ ଭାଷାର ବିଶେଷ କାର୍ଯ୍ୟକ୍ରମ ମାକା ପୁପୁ ଝକାଝକା। କାର୍ଯ୍ୟକ୍ରମ ଉପସ୍ଥାପନା ଏବଂ ପ୍ରଯୋଜନା ସନ୍ତୋଷ ପିଙ୍କ।

0: ନାମେ ଯେତିକି ଇଚ୍ଛା ଯେ ଏକା ନେଇକିରି ସୁନ୍ଦର କିରି ନାମେ ସମାଜନୁ ନାମ ରଥ ଏକା ନେଇକିରି ଖୁସି ବାସିନୁ ରଥ କାମାଣି ଧାମାଣି କାମିକିରି ଏକା ନେଇକିରି ନାମେ ଜିଆବ ନାଗଲି ହତ ଇ କଥା ନାମ ଯେତେ ଚିନ୍ତା କାମଦାତ ଆରୁ ଆଦଗେ ହିସାବନୁ ନାଲକୁ ପୁତା ବି କାମଦାତ ଆରୁ ନାମେ ଜିଆବଧ ଏକା ନେଇକିରି ସରଳ ମାନ ଏକା ନେଇକିରି ଠିକ୍ ହିସାବନୁ ଯେତିକି ସାଙ୍ଗେ ସମ୍ପର୍କ ଇଅତ ଆରୁ ସମାଜନୁ ଯେନ୍ତା ଚାଲରା ଖାତିର ହନେ ଚାଲରଥ ଇବନ ଭାବଦାତ ଆରୁ ନାମେ ଜିଆବ ନାଗଲି ହଦାତ ହେଲେ ଆରୁ ଗୋଟେ କଥା ଯେ ସମାଜନୁ ଯେତେବେଳେ ରାଲ ଦାତ ସାମାଜିକ ରୀତିନୀତିନୁ ଏକାବଦ ଘଟର ଆ ହିସାବନୁ ନାମେ କା ଲାଗି ଖାତିରି ଆରୁ ହନେ ଏର ଥାଲି ତା ଜିଆନୁ ଦୁଃଖ ଭିବାରି ଆରୁ ସୁଖର ସମିଆ ଭିବାରି ଯେତେବେଳେ ନାମ ଖୁସି ବାସିନୁ ରଥ ଆଲଖତ ଯେତିକି ସାଙ୍ଗେ ମିଶ୍ରତ ହେଲେ ଦୁଃଖ ଘା ଘାଇବାରି ଆନୁ ନାମ ଦୁଃଖିତ ମନ୍ଦା ତାର ଏକାନିକିରି ଆ ଦୁଃଖନ୍ତି ଉର୍ଖତାରୁ ଖୁସିକେ ପାବୁନୁ କତାଦାନ ଫି ନାମ ଚିନ୍ତା ନାନ୍ଦାତ ହେଲେ ଆରୁ ଗୋଟେ କଥା ଯେ ନାମେ ମେଦୁ ଅଣ୍ଟା ଆତିଲି ହେଲେ ରୋଗ ବେମାର ହି ମାଲ ବାର ବୋଲିକିରି ତେଙ୍ଗା ପଲ୍ଦାତ ଏନ୍ଦିକି ଇଦାଧି ନାମେ ଜିଆଗେ ଅଣ୍ଟା ଅଂଶ ଦୁ ହେଲେ ଆକୁନ୍ ଯେନ୍ ପ୍ରକାର ଇ ନାମେ ସ୍ୱାସ୍ଥ୍ୟ ସମସ୍ୟା ମାନାଲି ଆଦ୍ଗେ ଲାଗାନ୍ ଯେନ୍ ପ୍ରକାର ସୁବିଧା ଗୁଟି ବାର୍ଚା ଦିନ ଆଦାନ ଯଦି ଆହତ ଆରୁ ଆଘଲିନ୍ ଯଦି ନାମ ସଚେତନ ମାନତ ହେଲେ ଇ ଦୁଃଖ ବେମାର ବୋଧ ଯେତ୍କି ମାନ୍ନା କଥା କା ତାଙ୍କ ଦ୍ୱାରା ଯେତ୍କି ନାମ ଅସୁବିଧାନୁ ଖାତିର ଦାତ ଆଦାନ ନାମ ଏଡ଼ାବା ଅଙ୍ଗତ ରୁକା ଅଙ୍ଗତ ହେଲେ ଇନ୍ନଟା ବେମାରୀ ଆତିଲି ଯେନ୍ ବେମାରୀ ବନ୍ ନାମ ଘାଇ ଖାଏ ଲାଜରଦାତ କା ଇନ୍ଦ୍ରବନ ଆରୁ ତେଙ୍ଗନ ବାଦାତ ଆରୁ ମାଲ ତେଙ୍ଗଦାତ ଯେନ୍ଥିର୍ ଲାଗି ଆଦାତ ଘାଇ ଘାଏ ବାଢ଼ିକି ଆରୁ ପରିଶେଷନୁ ଜିଆ ବି ହୋଇକି ତା କଥା ମାଞ୍ଜା ଯେ ଆକୁନ୍ତା ଆଧୁନିକ ସମାଜନୁ ନାମ ଯଦି ହନେ ଆଗ୍ଲିନ୍ତା ଲେଖା ମାନସିକତା ଇଅତ ଆରୁ ନାମ ଜୀବନଯାପନ କାମ ଥିଲେ ଅସୁବିଧା ନାମା ହିଁ ମାନ ତେଙ୍ଗନା କଥା ମାଞ୍ଜା ଯେ ଯାହା ବି ସୁବିଧା ଅସୁବିଧା ମାନ କା ରୋଗ ବେମାର ମାନ ଯଦି ନାମ ଫୁଟିଅ ତାରୁ ମା ତେଙ୍ଗତ ହେଲେ ଆ ଡାକ୍ତର ଆଜ୍ଞା ଘର ହଉ କା ନାଇଁ ଚିକିତ୍ସା କାମଲାର ବିଶେଷଜ୍ଞ ଆଜ୍ଞା ଘର ମାନ୍ନାର ଏକାନିକିରି ଆହର ଯେ ନିମେ ଏନ୍ଦିର ଅସୁବିଧା ଥିଲି ଆରୁ ଏକାନିକିରି ନିମାନ ଚିକିତ୍ସା ନାନର ଯେ ଭଲ ମାନର ଆ କଥା ବି ନିର୍ଭର ନାନଲି ଆ ଯେନ୍ ପେସେଣ୍ଟ ଆତନାର କାନେ ରୋଗୀ ଆତନାର ଆସ୍ ଗେ ତେଙ୍ଗନାମିଆ ହଁ ଇଦା ବି ଗୋଟେ ସତ କଥା ଯେ ଆକୁନ୍ ରୋଗୀ ପଲ୍ୟାସ ତେଙ୍ଗିଆ ହେଲେ ଭିନ୍ ଭିନ୍ ଯନ୍ତ୍ରପାତି ଆତିଲି ଆଧୁନିକ ଯେନ୍ ଚିକିତ୍ସା ପଦ୍ଧତି ଆତିଲି ଆ ମାଧ୍ୟମ ଥିବି ଆର୍ ଆହାନାର ହେଲେ କଥା ମଞ୍ଜା ନାମ ଆକାରତ ଜିନିଷ ବନ୍ଦ ଯଦି ନାମ ଫୁଟିଆ ତାର ମା ତେଙ୍ଗ ଥାଲେ ଅସୁବିଧା ନାମା ହିଁ ମାନ ଆର୍ ହନ୍ୟ ଅଣ୍ଡା ରୋଗ ବେମାର ଭିତରେ କୁଷ୍ଠ ରୋଗ ବାଲନାର ବଡ଼ ରୋଗ ବୁଲିକିରି ତେଙ୍ଗାଲ କାତ ଆଗ୍ଲି ଯେନ୍ ରୋଗ ବେମାର ମାନଙ୍କୁ ନାମେ ଇ ଆଙ୍ଠି ଗୁଠି ହେଡ଼ୁନ୍ତା କାହା ଖାନ୍ତା ଗୁଠି ଖାଦି ମାନିକି ଆରୁ ଧୀରେ ଧୀରେ ଆଦାତ ଛିଡ଼ରି କି ବାଗି ଘା ଘା ଏଥିରି ହନେ ତେଙ୍ଗ ଥିଲେ ସମାଜନୁ ଭି ଆଲା ସେ ରାଗି ଲାଗାନ୍ ଅକାଇ ଲାଗି ଲାଗାନ୍ ଭି ଅଣ୍ଟା ଅପସରା ଲେୟାର ତା ଇ କଥା ପହିଲେ ରାଚା ଆରୁ ଆକୁନ୍ ଭି ଥୋଡ଼େ ବହୁତ ଆତିରି ଦିନ କିନ୍ତୁ କଥା ମାଞ୍ଜା ଯେ ଆକୁନ୍ ଯେନ୍ ପ୍ରକାର ପରିସ୍ଥିତି ମାଞ୍ଜା ଦିନ ଲାଜରନା ମାନ୍ଲା ଦିନ ଯେତେ ଯଦି ତେଙ୍ଗ ଥିଲେ ଇନ୍ନେ ବଢ଼େ ବଢ଼େ ରୋଗ ବେମାର ଗୁଠିନ୍ ଭି ନାମ ଦୂର କାମା ଆଙ୍ଗତ ହେଲେ ଯାହା ନିଜର ମେଦୁନ ମାଞ୍ଜିକି ଚିଆଦାନ ତେଙ୍ଗନା କଥା ଦୁ ତା ଜହକିରି ଆନ୍ ମାନ ତେଙ୍ଗଦାନ ଆକୁନ୍ ତା ଇ ଯେନ୍ କୁଷ୍ଠ ରୋଗ ଆତିଲି କା ଯେନ୍ ଲେପ୍ରୋସି ବାଲନାର ଆ ରୋଗ ବୋଧ ଏକାନିକିରି ମାଲ ମାନ ଆଦାନ ମାଞ୍ଜା ହେଲେ ଏକାନେ ମାନି ଯଦି ବି ମାଞ୍ଜା କରା ହେଲେ ନାମେ ଏନ୍ଦିର କର୍ତ୍ତବ୍ୟ ଇ ପ୍ରକାର ଜାମା ଜିନିଷ ବନ୍ ଆଲୋଚନା କାମାଗି ଲାଗାନ୍ ଇନ୍ନା ଇ କାର୍ଯ୍ୟକ୍ରମନୁ ଆତନାର ଡାକ୍ତର ରଞ୍ଜନ କୁଜୁର ଆଜ୍ଞା ଘର ଇ ରଞ୍ଜନ କୁଜୁର ଆଜ୍ଞା ଘର ଇ ଯେନ୍ ନାମେ ବୁର୍ଲାସାନ୍ ଯେନ୍ ବୀର ସୁରେନ୍ଦ୍ର ସାଏ ଆୟୁର୍ବିଜ୍ଞାନ ଏବଂ ଗବେଷଣା ପ୍ରତିଷ୍ଠାନ ଯେନ୍ ଆଥିଲି ଆସ୍ଥା ବରିଷ୍ଠ ଆବାସିକ ଡାକ୍ତର ହିସାବନୁ ନାଲ୍କୁ ନାନାଲାର୍ ହେଲେ ବାରା ତାମେସ୍ତି ଇ କୁଷ୍ଠରୋଗ ଯେନ୍ ଆଥିଲି କୁଷ୍ଠ ବେମାର ଆ ବେମାର ବୋଧ ଏକାନିକିରି ମାନି କା ଇବଦ ଏକାନିକିରି ମାଲ ମାନ ଆଦିଗି ଲାଗାନ୍ ଏନ୍ଦିର କାମା ଖାତର କା ଯଦି ମାଞ୍ଜା କେରା ହେଲେ ନାମେ ଏନ୍ଦିର କର୍ତ୍ତବ୍ୟ ଆତିଲି ନାମ ଏକାନିକିରି ଇ ବେମାରତି ମୁକ୍ତି ହାକ୍ଷତ ଏକାନିକିରି ଭଲ ମାନ ଇ ଯେତେ ଜାମା କଥା ବନ୍ ଡାକ୍ତରୀ ଲାଇନ୍କେ କଥା ବନ୍ ତାମେସ୍ତି ମେହନତ ଆରୁ ବୁଝରତ ତା ତମେ ସାଙ୍ଗେ ଦ୍ୱିପଦୀ ଯେନ୍ କାଛ ନେଖରତ କୁଜୁର ଆଜ୍ଞା ଜୁହାର
1: ଜୁହାର ଜାମାରି ବଢ଼ିଆ ଲାଗାଲି ଇସନ୍ ବାର୍ସକାନ୍ ଆରୁ ସବସେ ପହେଲେ ନିମାନ ଧନ୍ୟବାଦ ଚାଲଦାନ୍ ଯେ ଆଙ୍ଗାନଟା ବଢ଼ିଆ ସୁଯୋଗ ଚିଆ କେରା କିଛି ଇ କୁଷ୍ଠରୋଗ ବିଷୟନୁ ତେଙ୍ଗା ଘେ ଲାଗିନ୍ ଆଙ୍ଘା ବିଷୟନୁ ଏନ୍ କାଟେ ତେଙ୍ଗା ଚାଲଦାନ୍ ନା ଆମେ ମାଞ୍ଜା ରଞ୍ଜନ କୁଜୁର ଆରୁ ବୁଆସିକି ନା ଆମେ ମାଞ୍ଜା ବିର୍ସା କୁଜୁର ପାଦାଦ ମାଞ୍ଜା ଲାଛିମପୁଷ ଯେନ୍ଟାକି ଆକୁ ଲକ୍ଷ୍ମୀପୁଷ ବାଲନାର କୁତରା ବ୍ଲକ ଅଣ୍ଡରନୁ ଆରୁ ଆଙ୍ଘା ସ୍କୁଲିଂ ମାଞ୍ଜକିଚା ଦାଲକି ହାଇସ୍କୁଲନୁ ପାର୍ସକାନ୍ ଏନ୍ ଆନ୍ତି ହୁସ୍ତି ପାସ୍ ଆଉଟ୍ ମାଞ୍ଜକାନ୍ ଆରୁ ଭୁବନେଶ୍ୱର କେରକାନ୍ ବିଜେବି କଲେଜନୁ ପାର୍ସକାନ୍ ପ୍ଲସ୍ ଟୁ ଆନ୍ତି ପ୍ଲସ୍ ଥ୍ରୀ ବି ଆଡ଼ମିସନ୍ କାମ କାନ୍ ଡାଲମିଆ କଲେଜନୁ ଆନ୍ତି ଫେର୍ କୋଚିଂ ଅଚକାନ ଆନ୍ତି ମେଡ଼ିକାଲ ହାକାନ ମେଡ଼ିକାଲ ବନ୍ ଆମେ ବୁର୍ଲା ମେଡ଼ିକାଲ ନୁ MBBS ବଦ ମଞ୍ଜୁରାତ ଆନ୍ତି ଜବ୍ ଜନ୍ କାମଚକାନ ଆନ୍ତି ଇନ୍ ସର୍ଭିସ ନୁ PG କାମଚକାନ SCB କଟକ ନୁ ହଉଛି କମ୍ପ୍ଲିଟ ମଞ୍ଜାତ ଆରୁ ଆକୁ ନେନ୍ ବୁର୍ଲା ମେଡ଼ିକାଲ ନୁ ଆବାସିକ ବରିଷ୍ଠ ଡାକ୍ତର ହିସାବ ନୁ ରାଧାନ ଆରୁ
0: ହଁ ନିଶ୍ଚିତ ଭାବେ ଆମେ ଖୁସି ଯେ ଯେହେତୁ ନିମ୍ ଇ ଡାକ୍ତରୀ ଲାଇନ୍ ନୁ ଆତଲାର ଆଉ ଅନ୍ୟ ଏରଥାରେ ନାମେ ସମ୍ପ୍ରଦାୟ ନୁ ଗୁଠି ଇ ଡାକ୍ତରୀ ଲାଇନ୍ ନୁ ବହୁତ କମ୍ ଆଲାର ଆତଲାର ଆରୁ ଯଦି ବି ରାଜକୁନ୍ ଭି ନାମେ ଇ କୁହନ୍ତି ଫସିକିରି ତେଙ୍ଗା ଆଗେ ଲାଗାନ୍ ଭି ଟିକେ ମୁସ୍କିଲ ମାନିକି ଏନ୍ଦ୍ରିକି ଇ ଭାଷା ଭି ନାମେ ଧୀରେ ଧୀରେ ନୁଡ଼ରା କାଲି ତା ନିମ୍ ଇ ଭାଷା ଭି ଲାହାଲଦାର ଆରୁ ଇ ଡାକ୍ତରୀ ଲାଇନ୍ ନୁ ଭି ଏତଲାର ନାମେ ଲାଗାନ୍ ବଢ଼େଇଟି କଥା ନାମେ ସମ୍ପ୍ରଦାୟ ଗି ଲାଗାନ୍ ଆରୁ ଏମ୍ ଲାଗାନ୍ ଭିତରେ ବଢ଼େଇଟି ସୁଯୋଗ ନାମେ ସମ୍ପ୍ରଦାୟର ନେ ଗୁଠି ମେନାଲାର ଭାଇ ଭଉଣୀ ଗୁଠିଆର ଆର୍ଗି ଲାଗାନ୍ ଭିତରେ ବଢ଼େଇଟି କଥା ଯେ ଇନା ବାର୍ଚକାର ହେଲେ କଥା ମାନଯା ଯେ ଇ ଯେନ୍ କୁଷ୍ଠରୋଗ ନାମ ଯେନ୍ ବାଲ ଦାତ କୁଷ୍ଠରୋଗ ବାନା ଜିନିଷ ବୋଧ ନାମେ ହିସାବ ନୁ ଅଣ୍ଟା ବଢ଼େଇଟି ଜିନିଷ ଆରୁ ଇଦାଦ ମାନଯା ହେଲେ ନାମେ ସାମାଜିକ ହିସାବ ନୁ ଭି ଅଣ୍ଟା ଠିକ୍ ମାନ ଲାଗି ଯେ ଇ ପ୍ରକାର ରୋଗ ବେମାରୀ ଅଣ୍ଟା ଅର୍ତୁ ସେ ମାନଯା ବୋଲିକିରି ନାମ ଭାବଦାତ ଆରୁ ଆପସାର ଦାତ ତା ଇ କୁଷ୍ଠରୋଗ ବୋଧ ଏନ୍ଦେତୁ ଇ ବାବଦ ଟିକେ ଟିକେ ଧାରଣା ଟିକେ ଚିଅର
1: ନିହାତି ନିହାତି ପହେଲେ ତା ଯେନ୍ ତେଙ୍ଗାଲଗାର ନାମା ପାଚ ପାଚକେ ଆଲାର ଯେ ଇ ରୋଗ ବୋଧ ବହୁତ ମାନେ ବଡ଼େ ବେମାର ବୋଲିକିରି କିନ୍ତୁ ହନେ କିଛି ମାରିଲା ଇଦି ନାଘିଲି ତା ବାଲଗାର ଯେ ନେଖଣ୍ଡଟା ସାପ ଲାଗିଛି କିମ୍ବା ଭାଖା ଲାଗିଛି କି ନେଦଣ୍ଡଟା ନାସିଆଜ କାନାର ଆଦଘି ଲାଗେନ୍ ମାନାଲି ବୋଲିକିରି ବାଲଗାର କିନ୍ତୁ ଆଧୁନିକ ଯେନ୍ ଚିକିତ୍ସା ବିଜ୍ଞାନ ବାର୍ଚ୍ଚା ଇ ହତାରା ଯେ ଇ ଦଣ୍ଡା ମାନେ ନାମା ହାୱା ଘେଇ ଚାଲତେ ଅଣ୍ଟା ଅଡ଼ାନ୍ତି ଆର ଅଣ୍ଟାକେ କାଇଦ ଆରୁ ଅଣ୍ଟା ଜୀବାଣୁରେ ଆଦଘି ନାମେ ମାନଯା ମାଇକ୍ରୋବ୍ୟାକ୍ଟ୍ରମ୍ ଲେପ୍ରି ଆଦଘି ଚାଲତେ ଏକା ମାନେ ଇଦଘି କିଛି ମାନେ ଅଭିଶାପ ମାନଲା ନେଖା ଲାଗି କା ଭାଖା କା ନେଖା ନାସିକାନାର ହନି କିଛି ମାନଲା ଦିନ ଆରୁ ଇଦ ବାଡ଼କା ଟିକେ ବେମାର ମାରିଲି ଇଦ ଇନ୍ନାନ୍ତା ଯୋଗନୁ ଇଦ ପୁରାପୁରି ମାନେ ଆପଣ ଏୟରକୁନ୍ ତାଙ୍କ ପୁରାପୁରି ଇଲାଜରେ ମାନେ ଚିକିତ୍ସା ଯୋଗ୍ୟରେ ଅନ୍ୟ କିଛି ଏଲଚନାକେ କିଛି କଥା ମାଲା ଦିନ
0: ହେଲେ ଇଦନ ଏରା ଖାତିରି ଯେ ଯଦି ରୋଗ ମାଞ୍ଜାକେଟା ହେଲେ ଏସରକୁନ୍ ଚୁକୁନ୍ କା ତାଙ୍କେ ସଂସ୍ପର୍ଶନୁ ବାର୍ଚକୁନ୍ ମାନି ବୁଲିକିରି ଅଣ୍ଟା ଯେନ୍ ଧାରଣା ଆତିଲି ଇବ ଦେଖା ନେଦୁ
1: ଆଗଲି ହନେ ବାଲଗାର କିନ୍ତୁ ଯେତେବେଳେ ତାଙ୍କ ଜୀବାଣୁ ବନ୍ ଆଖାର ଡାକ୍ତର ଜାମାର ବୈଜ୍ଞାନିକ ଜାମାର ଆଙ୍ଗେ ଆଖାର ଯେ ଆକ୍ଚୁଆଲି ନାମ ଯେନ୍ ଅଣ୍ଟା ଆଲାସ କି ମେଦୁନୁ ଯଦି ଇ ବେମାର ର ଆଗଲି ଯେ ସେଇ ଦିନ କୋଡ଼ୋ ବେମାର ବୋଲିକିରି ଭି ବାଲଗା ହେଲା ଆସିକି ବେମାର ଯଦି ର ଅଣ୍ଟା ଯଦି ଇଂଖ୍ୟାସ ଚାରି ଦୀର୍ଘା ଯେନ୍ ର ଆଲାର ଆପଡ଼ାର ଘି ଆ ଇଂଖନା ଘି ବଦନୁ ଆ ହାୱାନ୍ତି ଆପଡ଼ାର ନିଶ୍ୱାସ ପ୍ରଶ୍ୱାସ ହର ଆ ଜୀବାଣୁ ବଦ ଆର ଅଣ୍ଟା ଆଲାସ କିନୁ କଦ ଆନ୍ତି ତାଙ୍କା ଶରୀର ନୁ ଆ ବଦ ମାନେ
0: ଫେଲାରକ
1: ଆନ୍ତି ଯାଇକିରି ମାନ
0: ଆଚ୍ଛା ଆଚ୍ଛା
1: ଆର ହନେ ଏସରକୁନ୍ ଚୁକୁନ୍ ହାନି କାମ ଚୁକୁନ୍ ଚୁକୁନ୍ ତାଙ୍କା କେନ ଅକୁନ୍ ତାଙ୍କା କେନ ଅଣ୍ଡୁକୁନ୍ ହନେ କିଛି ମାଲା ଦିନ
0: ମାଲା ଦିନ ମାଲା ଦିନ
1: କିନ୍ତୁ ଆଲାର ବାଲନାରେ ହୁଦିନ
0: ହଁ
1: କା ବାଲନାରେ ଯା ମାଲା ଏନେ ଅକୁନ୍ ଚୁକୁନ୍ ହୁଦଗି ଲାଗେ ନାଗଲିନ୍ ଦେର କାମ ଅଲଗାର ବାଲାଲଗାର ବୋଲିକିରି ଆଲା ସିନ୍ କାହିଁ ଜଙ୍ଗଲ କାହିଁ ଆଦିନ ଅଣ୍ଟା ବାସନ୍ତ କାମ ଚାଲଗାର ଅଲଗା କାମ କରି ଉଇଆଲଗାର ମାନେ ବହୁତ ମାନ ଅଲଗା
0: ସାମାଜିକ ହିସାବ ନୁ
1: ସାମାଜିକ ହିସାବ ନୁ ଆସିନ ପୁରା ଅଲଗା କାମ ଚର ଆରୁ ଧନେ କାମ ଅଲଗାର କିନ୍ତୁ ଯେହେତୁ ମାନଲା ଦିନ
0: ହଁ ହଁ ଯେହେତୁ ତମେ ଏହି ପ୍ରକାର ଅଣ୍ଟା ସଚେତନତା ମାନଲା
1: ମାନଲା ରୋଧ
0: ହଁ ହୁ ବାକେନ ହେଲେ ଇ ଧାରା ନେକାନ ଯଦି ଇ କୁଷ୍ଠରୋଗ ମଞ୍ଜାକେରା ହେଲେ ପ୍ରକୃତିରେ ପହିଲା ପହିଲା ନାମ ଏକାନେ ହଜି ସେ ପ୍ରକୃତି କୁଷ୍ଠରୋଗ ଅଣ୍ଟା ମାନାଲି ବୋଲିକିରି
1: ବଢ଼ିଆ କ୍ୱେଶ୍ଚନ ବୋଧ ସବସେ ପହିଲେ ତା ଇ ଯେନ୍ ବେମାର ବୋଧ ରେ ଇ ମାନେ ଅଣ୍ଟା ନାମା ଶରୀର ନୁ ଅଣ୍ଟା ଇନ୍ଦ୍ରିନ୍ ବେମାର ମାନ ଯା ହେଲେ ଆଦିନ ପହଲା ତମ ଇସ୍କେ ପ୍ରତିରୋଧ କାମ ନାମା ଯେନ୍ ଇମ୍ୟୁନିଟିରେ ବା ରୋଗ ପ୍ରତିରୋଧକ ଶକ୍ତିରେ ଆବଡ଼ା ଆଗଲି ତାମାନ ଏରୋଧ ଆନ୍ତି ବାଦ ନୁ ଯଦି ତାଙ୍କା ରୋଗ ପ୍ରତିରୋଧ ଶକ୍ତି ବ ଯଦି କମରା କେରା ଆନ୍ତି ମାନ ହୁଦଘି ଲାଗେ ଟାଇମ୍ ବ ତାଙ୍କେ ବହୁତ ଅଣ୍ଟା ଇନ୍ନ ମନେକର ଜୀବାଣୁ ତାଙ୍କା ଓଲା କର୍ଚ୍ଚା ହେଲେ ପାଖାପାଖି 4-5 ବର୍ଷ କି ବାଦ ନୁ ଆସ୍ତାରେ
0: ଆଚ୍ଛା ହେତକି ଭି ସମୟ ହୋଇ
1: ହଁ ହତକ ସମୟ ହଦା ହୁଦିହେ ଲାଗେନ ପହଲା ପହଲା ବାଲତାରେ ତ ପହଲା ଯେତେବେଳେ ଷ୍ଟାର୍ଟ ମାନ ନାମା ଯେନ୍ ଶରୀର ନୁ ଯେନ୍ ହାନି ଛଉ ଲେଖା ଦାନା ଲେଖା ଦାଗ ମାନକ ଜାମାତରା
0: ଆଚ୍ଛା
1: ହେଲା ମେନଲି ନାମେ ମେଦୁତରା ଆରୁ କାକ୍ଷିତରା ଆରୁ ନାମ ହେ ହେବଦାନୁ ଫୁଲା ଫୁଲା କିରି ଆର୍ ପୁରା ହାଲକା କଲର୍ ଘି ଲାଲ ଲାଲ ମାନଙ୍କ ଆର୍ ନୁ ଆକ୍ଚୁଆଲି ହୁଦିନ ହିଁ ଆଲାର ଅବହେଳା କାମନାର ଚିନ୍ ଆପଣାର କର ଦୋକାନ ତି ଅଣ୍ଟା ଇନ୍ଦର କ୍ରିମ ଅନ୍ଦର ବାରର ଆଦିନ ଖାସର ଅର୍ଚ କିନ୍ତୁ ଯଦି ଡାକ୍ତର ସିନ୍ ଏଦର ନେ ମାନେ କ୍ଲିନିକାଲି ଆସ ଯଦି ଅଣ୍ଟା ଧାରସ ଡାକ୍ତର ଚିକିତ୍ସା ଯେ କାକା ଆସି ଆହସ ଯେ ଆକ୍ଚୁଆଲି ଇ ବଦ କୁଷ୍ଠରୋଗ କା ମାଲି
0: ଆଚ୍ଛା
1: ହୁଦି ହେଲା କେନ୍ ଯେହେତୁ ତାଙ୍କେ ଚାର ପାଞ୍ଚ ବରଷ କି ବାଦ ନୁ ତା ଏଦ ତାଙ୍କା ହାନି ବଦ ଲକ୍ଷଣ ଗୁଠି ବଦ ଆଦଗି ଲାଗି ନା ଆଲାର ବହୁତ ଆଦିନ ପୁରା ନେଗଲେକ୍ଟ କାମ ନାର ଛି
0: ହଁ ହେତକି ଗୁରୁତ୍ୱ ମାଲଛି
1: ଗୁରୁତ୍ୱ ମାଚି ନା
0: ହଁ ଜେନ୍ଥି ଲାଗି ଘା ଘା
1: ବାଡ୍ରି କି
0: ହେଲେ ଧରା ଯେ ଅର୍ତୁ ଯଦି ଏରିଆ ଯେ ତାଙ୍କି ମେଦୁନୁ ହନେ ଟିକେ ଦାଗ ଦାଗ ଧର ବାଗିର ମଞ୍ଜା ଆରୁ ଟିକେ ଡାଉଟ ନାଞ୍ଜା ଯେ ଏନ୍ଦିର ଅଣ୍ଟାକେ ଲାଗା ନିନ୍ନେ ମାନାଲି ବୁଲିକିରି ଆରୁ ଡାକ୍ତର ଏରିଆସ ଆରୁ ଚିହ୍ନଟ ମାଞ୍ଜା ଯେ ହଁ ଇତାତ କୁଷ୍ଠ ଲୋକକେ ଲକ୍ଷଣ ଦଉ ଆରୁ କୁଷ୍ଠ ରୋଗ ମାନ୍ନା ବାଗିର ଲାଗାଲି ତା ହନେ ସମୟାନୁ ଯଦି ତାନ ଚିକିତ୍ସା କାମ ସେଇଟା ଭଲ ମାନା ଅଙ୍ଗ କାଏ
1: ବିଲକୁଲ ବିଲକୁଲ କୁନ ନାମ ହେ ଯେନ୍ ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ ରେ ବା WHO ବାନ୍ନା ଆବଡ଼ାର ଘଣ୍ଟା ବହୁମୁଖୀ ଔଷଧଣ୍ଟରେ MDT ବାନ୍ନାର ମଲ୍ଟି ଡ୍ରଗ୍ ଥେରାପି ଆଦିନ ମକୁନ ପୁରା 100% ତାଙ୍କେ ଚିକିତ୍ସା ରହି ହୁଦିନ କିଛି ଇନ୍ଦେରି ମାମନି ବାକି ଆରଣ୍ଟା କଥା ରହି ଯେ ନାମ ତେଙ୍ଗଦା ଯେ ଆକୁନ୍ କା ମନ୍ଦିର ସୁନ୍ କେରକୁନ୍ କା ରେଲୱେ ଷ୍ଟେସନ ସନ୍ କେରକୁନ୍ କା ବସ୍ ଷ୍ଟାଣ୍ଡ ସନ୍ କେରକୁନ୍ ଆପଣା ଆଲାର ବହୁତ ଗୁଡ଼େ ଏଥନାର ଏକାଶକି ହେଖା ମାଲା ଦିନ ଏକାଶକି ହେଡ୍ରୁ ଖିଣ୍ଡିଆର ତା ଆପଣାର ମେଡିସିନ ମକୁନ ହିଁ ମାନ୍ଦାର ମକୁନ ହିଁ ଆପଣ ରାଇଧି ରାଇଧି ଇନ୍ଦେର ଘେକା ଅହନ ଯଦି 5-6 ବର୍ଷ ଘି ବାଦ ନୁ ଆସ ଯଦି ତାଙ୍କ ଚିକିତ୍ସା ମା କାମ ଚାଷ ହେଲେ ଆଦ ମାନେ ବିକଳାଙ୍ଗ ଅବସ୍ଥାନୁ ବଙ୍ଗଚ
0: ଆଚ୍ଛା
1: କିନ୍ତୁ ମେଡିସିନ ମହ ସବୁ ସମୟ ନୁ ଜୀବାଣୁ ବୋଧ ତାଙ୍କ ଶରୀର ଅପଙ୍ଗକ କିନ୍ତୁ ବିକଳାଙ୍ଗ ବୋଧ ଆରୁ ପିରାବାରା ପଡ଼ିଲି ବୁଝେ ଲାଗେ ଯେତକ ଜଲ୍ଦି ତାମ ଆହତ ଆତକ ଜଲ୍ଦି ଷ୍ଟାର୍ଟ କାମ ଯଦି ମେଡିସିନ ବନ ହେଲେ ବିକଳାଙ୍ଗନ୍ତି ହିଁ ନାମ
0: ଠିକ ସମୟାନୁ ମାନେ ଆହନାବ ଜରୁରୀ ଦିଅର
1: ଚିକିତ୍ସା ଜରୁରୀ ହଁ ହୋଦିଏ ଲାଗେ ଆଲାର ନୁନାର ଚିନାର ହୋଦିନ କାଉଣ୍ଟର ନେ ଇନ୍ଦର ବସ ଆଙ୍ଘା ଇନ୍ ମାନ କିଛି ହାନ୍ୟ ମାନ କିଛି ମାନ୍ଦାର ଇନ୍ଦର ମହାଲ ଦାଏ ହୋଦିଏ ଲାଗେ ମାଡ ନୁଡ ନା ବହୁତ ଜରୁରୀ
0: ଜରୁରୀ
1: ଇନ୍ଦର ମାନେ ବିକଳାଙ୍ଗନ୍ତି ଯଦି ବାଛନାରେ ହେଲେ ଯେତେ ଜଲ୍ଦି ମାନ ଆତକ ଜଲ୍ଦି ନାମ ମେଡିସିନ ଆସିକେ ଚିଆଙ୍ଗ
0: ଚିଆଙ୍ଗତ ହେଲେ ଆରୁଣ୍ଡା କଥା ଯେ ଯେନ୍ତାକିରି ଆଲାର ଆହର ଆଉ ଇ ପ୍ରକାର ବେମାରୀ ସ୍ଥିତି ବାଚରର ଆଦିକେ ଲାଗାନ ସରକାରୀ ସ୍ତରରୁ ବି ଭିନ୍ ଭିନ୍ କାର୍ଯ୍ୟକ୍ରମ କା ଯୋଜନା ଗୋଟିଏ ଆଥିଲି କା ସଚେତନତା ଗେ ଲାଗାନ କାର୍ଯ୍ୟକ୍ରମ ଗୋଟିଏ ହୁଆନାର ତାହେଲେ ସରକାର କି ତରଫ ତୁ ଏକାନ ଏକାନ ଏକରି
1: ବିଲକୁଲ
0: ଲାଗାନ ଆଥିଲି ସୁବିଧା ଗୋଟିଏ
1: ହେତକି ଲାଗାନ ଜାନୁଆରୀ 30 ତାରିଖ ନାମେ ଅଣ୍ଟା ଦିବସ ପାଳନ କାମା କାଲି ଯେ କୁଷ୍ଠରୋଗ ଦିବସ ବୋଲିକିରି ଜାନୁଆରୀ 30 ବଧ ଆକ୍ଚୁଆଲି ମହାତ୍ମା ଗାନ୍ଧୀ କି ତିରୋଧାନ ଦିବସ ବଧ ମହାତ୍ମା ଗାନ୍ଧୀ ସଣ୍ଟା ଇନ୍ନେ ଆଲରାଚା ସା କୁଷ୍ଠରୋଗୀ ଜାମାରିନ ତାମ୍ହା ଆଶ୍ରମ କେ ଅନ୍ଦରିକିରି ଆପଣା ସେବା କାମାଲଗାର ତାମ୍ହା ଖାଦି ଗୁଠି ନଣନା ସାଫା କାମନା ଆନୁ ମଲମ ଲଗାବନା ଇ ନାଲଖୁ ଗୁଠି କାମାଲଗାର ତା ଆଦିନ ମନେ କାମିକିରି ଆସିକି ସେବା ମନୋବୃତ୍ତିବନ ମନେ କାମିକିରି ନାମ ଆସିନ କୁଷ୍ଠ ଦିବସ 30 ଜାନୁଆରୀ 30 ପ୍ରତିବର୍ଷ ପାଳନ କାମନାର ଆରୁ ହୁ ମାନେ 30 ତାରିଖ February 13 ତକ 2 ସପ୍ତାହ ପାଡ଼ାପାଟିନୁ ଆଶା ଅଙ୍ଗନବାଡ଼ି ANM ଯେତକ ରାନାର ଆପଣାର ବିଭିନ୍ନ ପ୍ରକାର ସଚେତନ ମାନେ ରାଲି ମାଞ୍ଜା କାକାସନ ଘଣ୍ଟା ମିଟିଂ ମାଞ୍ଜା ସ୍କୁଲ କଲେଜ ଗୁଠିନୁ ବିଭିନ୍ନ ପ୍ରକାର କୁଇଜ କାମନା ଇବଡ଼ା ଗୁଠିନୁ ଜାମାର କାମାଲନାର ରୋଗ ବିଷୟନୁ ଜାମାର ଆଲାରିନ ସଚେତନ
0: କୁଷ୍ଠ ରୋଗୀ ଗୁଠିଆର କେ ଲାଗାନ ବି ହନେ ବିଶେଷ କିଛି ସୁବିଧା ଆତିଲି କା
1: ବିଲକୁଲ
0: ମେଡିସିନ ଚିକିତ୍ସା
1: ଅଲରେଡି ମାନେ ମାଞ୍ଜା କିଛି ଆରୁ ଡାକ୍ତର ଜମାର ଆସିନ୍ ଏରି କିରି ତେଙ୍ଗାଲନାର ଯେ ମାନଲା ଆକ୍ଚୁଆଲି ଇସ୍କି କୁଷ୍ଠ ରୋଗୀ ଆଲାସ ଆସିକି ଲାଗେନ୍ ମେଡିସିନ ରେ ଆପଣ ମେଡିସିନ ବଟ ପୁରା 12 ମାସ ଅଣ୍ଟା ପ୍ରକାର ଘି ଆର ଅଣ୍ଟା ପ୍ରକାର ଘି 6 ମାସ ମହାନାର ମୁଣ୍ଟା ପ୍ରକାର ମେଡିସିନ ଚାଲନାର ଅଣ୍ଟା ନେନୁ ଷ୍ଟ୍ରିପ୍ ନୁ ଆପଣ ଅଣ୍ଟା ଆସିକି ମାନେ କମ୍ କାଟେ ଏକାଶିକିରି ଆସିକି 6 ମାସ ଚାଲନାର ଆର ଆସିକି ବାଗ୍ୟରେ ଆପଣ ବର୍ଷିକିଆ ଚାଲନାର ଫ୍ରି ନୁ ଚାଲନା
0: ଆଚ୍ଛା
1: ଆନ୍ତି ମନେ କାମା ନେଖା ହେଡ୍ରୁ ହାନି ମାଞ୍ଜା କିରି କିଛି ଆସେ ଏକା ପଲାଲ ଦାସ ଆଜିକି ଲାଗେନ୍ ଆପଣାର କି ଚପଲ ଚାଲନାର चप्पल आत्मसास आंति खादी ने खाए रही आप खादी साफा कमर आसके तावलिया चलनार आरो बाल्टी चलनार मग चलनार साबुन चलनार आर अंटा चाचा चिनार माने खादी बन काटे साफा कम सर आनु मलम चलनार आ लगाबर इ जमा नाम है जन गोष्ठी स्वास्थ्य केंद्र गुठे रही
0: अच्छा
1: आपड़ानु आप राइत आपड़ार आलार आसान প্রতি সোমবারকে সোমবার কানার এন্দ্রিন যদি কিছু অসুবিধা মনে যায় মনে করো ওটা কি মলম মুঞ্জরা কেরা তা সোমবার লা কস আর সোমবার লা হস আর কস
0: আচ্ছা ইদান নিজর চাহানু যেন হসপিটাল আতে লিগা গোষ্ঠী স্বাস্থ্য কেন্দ্র যেন বালদার নিম কুসান কে কেরকুন আর
1: ফ্রি
0: নু চানার হলে আবার কি হনে রেজিস্ট্রেশন হনে লাগি কা নেদিন কেরকুন হনে আর কি চিনার কানে প্রসিজার বদ কানে
1: নাই প্রসিজার বদ মানজা যে অন্টা আলাস যদি আকার কেরার যে ইসকে কুষ্ঠ রোগী রে আসি কি অন্টা কার্ড রে কার্ড নো রেজিস্ট্রেশন কমল না নিখুষ্ট পোর্টাল গন্টা রে অল ইন্ডিয়া আর নো আসি কি এন্ট্রি মানালি আনতি আসি কি জামা ফ্রি অফ কস্ট নো জামা সুবিধা
0: জানার তা ইদা তা সরকারি ধারতি যেন প্রকার সচেতনতা ভি কামা খাতরালি তারপরে পুরে নেকে মঞ্জা করি কিছু তাহে যেন মাদার মুটকা ভি চিয়ালনার গুটি মলম ভি নিমিত কার হনে চিয়ালনার হলে ইদা তা সরকারি ধারতি চিয়ালনার সরকার ধারতি কিন্তু নামে যেন সমাজ নু নামে পরিবার নু যদি নেকে কুষ্ঠ রোগী অন্টাতনার কারণ আমি পাড়া পাটকি নু অতনার নামে সামাজিক হিসাব নু কিংবা পারিবারিক হিসাব নু তাঙ্গা নেকা নেকরি তাঙ্গে সঙ্গে বিহেভ কামনা কথা কা তাঙ্গা নেকা নেকরি ইনা কথা কারণ আমি সমাজ কেন্দ্রের কর্তব্য অতলি কুষ্ঠ রোগ নিরাকরণ গে লাগান
1: বাড়িয়া এই দনটা বহুত জরুরি বিষয় বদ এই দনটা যে অন্টা নামা পাড়া পাটি নৌকা নিজের পরিবার নু নে দনটা কুষ্ঠ রোগী মাঞ্জার কেরার হলে নাম নামা আলার কাটে ছি ছি কামনার আসিন কাটে বাসন্ত কালা কামনার এক চাটিয়া কামনার চেনার এক ঘরিয়া কামনার চেনার আগ কথা বদ মা মান্না কথা আর অন্টা জিনিস সবুঠু মানে বাড়কা জিনিস যে আকুন নাম আকা যে নামা ছিঙ্কনা নু আর জীবাণু বোধ কালে অন্টা আলাসি আর অন্টা হালাসি মানে গে অন্টা পরিবার নু যদি মানজা হলে গভর্নমেন্ট ইন্দের কাম কিছু আকুন যে পরিবার নু যেতক বি সদস্য রানার জামার গে প্রিভেন্টিভ মেডিসিন চালনার
0: আচ্ছা
1: জামার মহর অন্টা ডোজ মাসে মানে ছোটে হাত দুন্তি বাড়কা তো আর নামা কর্তব্য মাঞ্জা আবড়ারিং কাটে বানিকরি যেহেতু অন্টা আলাস গে কুষ্ঠরোগ মাঞ্জাস করাস আস মানসিক স্তর নু বহুত হি দুর্বল মান্নার কানা আদগি লাগে জামারিন অনুরোধ আর বিনতি রাই আঙ্ঘায় যে আবড়ারিন সপোর্ট কামা আবড়ারিন তেঙ্গা যে ইন্দেরি মা মানে মোরাল সপোর্ট চা মেন্টাল সপোর্ট চা আর মেডিসিন বন কন্টিনিউ পুরা কমপ্লিট কামনা তক মহনা রে
0: নিশ্চিত ভাবে
1: মাল্লা হলে অহন যদি বিকলাঙ্গ মাঞ্জা কেরা হলে আদ আর কিরা বালা পড়লি বুদ্ধি লাগে আসিন সপোর্ট কামা আর নামা ঈদ কর্তব্য জামা মিশিগিরি আলারিন সপোর্ট কামনা আ কুখষ্ট রোগেসিন সপোর্ট কামনা দরকার
0: দরকার দু হলে আর একটা কথা ইসান তেঙ্গর যে যেন মাদার মুটকা হুয়া নার নেকে যদি মাঞ্জা কের কিছি হলে আজকে ওটা স্পেসিফিক ওটা পিরিয়ড রাই ওটা কোর্স রাই হন্যে কা যেতকি দিন তাক র ভল মান্না তো খনে মহা বেঁধনার এদের ইদকে চিকিৎসা বোধ
1: মানলাম লাগে তাঙ্কা ওটা কোর্স রে এখন যে সে তেঙ্কা নেঙ্কা দুই প্রকার কুষ্ঠ রোগী অ্যাকচুয়ালি মানে ডাক্তার জামার আদিন এয়ারনার দুই প্রকার অন্টাস কি যদি কম ছৌর কিংবা একিনস কি অন্টা নস বদ কাটে ফুলরা কির কি নাস গুঠি হলে আবডার গে ছ মাসিয়া চালনার আর ছৌ বদ দাগ যদি পাঁচটান্তি অধিকার রে আর অন্টা নসটি অধিকা বদ যদি ফুলরকির নাস বদ হলে আবডার গে বর্ষিকিয়া প্যাকেজ রে
0: আচ্ছা
1: আজ বর্ষে কে মহস ই মহস যেনতা হলে বি আ ভিতরে যদি টেস্ট কামর আবডার টেস্ট কি কামনার আজ যদি নেগেটিভ উরখা হলে ঠিক রে অসুবিধা কিছু যদি ফের পজিটিভ মঞ্জা হলে আদিন ফের আর কিছু মহিনা এক্সটেনশন কামনা
0: আদা ই যেন আমি ডাক্তার আজ্ঞা ঘর যার পরামর্শ চিওর আইকালা টেস্ট
1: আবডার এরর আর তেঙ্গর আর হিসাব নো
0: হলে আরুনটা কথা ইসান যে ই যেন মন্দারবন মহর যদি অনুল তামে যদি ভুল মাঞ্জা কেরা কা মদরির চার কায় কাতরা পাহি বুঙ্কানার কায় কাতরা কেরকানার যে মহাপল্লিয়ার হলে হুস্তি এদের তাহে অসুবিধা মানিত কা তাঙ্গে নান্নুলা মকুন হি চালরি কাজে

0: କମ୍ପ୍ଲିଟ୍ କାମ ଖାତର ମୁଞ୍ଜା ଖାତର ଯଦି ଆଧା ନୁଇଯାଇଛାର ହେଲେ ଆଦ ଆରୋହନ ହିଁ ବାରଦାରୁ ଫେର ଆରୋହନ ମାନା ବହୁତ ଚାନ୍ସରେ ହୋଦଗି ଲାଗେନ୍ ଯେହେତୁ ମାନ୍ଦାର ମହାଲ ଦାସ ମାନେ ଆଦିନ ପୁରା ମୁଞ୍ଜସି ମୁଞ୍ଜସ ଅନ୍ୟ କାମ ଖାତର
1: ନିଶ୍ଚିତ ଭାବେ ହେଲେ ଆରମ୍ଭଟା କଥା ଯେ ଯେହେତୁ ନିମ୍ ଇନେ ବିଭାଗ ନୁ ଆତଲାର ଯେ ରୋଗ ବେମାର ମାନନା ଆଗଲିନ୍ତି ଏକାନିକିରି ରୋଗ ବେମାର ମା ମାନ ଆଗି ଲାଗନ ସଚେତନତା କାମନା କଥା
0: ଆମା ଡିପାର୍ଟମେଣ୍ଟ ବଟ ଆକ୍ଚୁଆଲି ହୁ
1: ତ ଇ କଥା ଯଦି ନାମ ଆଲୋଚନା କାମ ଥାଲେ ଭିନ୍ ଭିନ୍ ରୋଗ ବେମାରୀ ଉଠି ଆସିଲି ଆର ନାମ ତ ଇନ୍ନା ସ୍ପେଶିଆଲି ଇ କୁଷ୍ଠ ବେମାରୀ ଗେ ଲାଗନ ଆଲୋଚନା ନାନା ହେଲେ ପ୍ରକୃତିରେ ଇ କୁଷ୍ଠ ବେମାରୀ ଏମିତି ବାଚରା ଗେ ଲାଗନ ଏକାନିକିରି ତାଙ୍କେ ଜୀବନଶୈଳୀ ବନ ଆଖିଲି ହସ୍ ଏକାନିକିରି ତାଙ୍କେ ଜୀବନଯାପନ କାମସ୍ ତାକି ଇ ପ୍ରକାର ବେମାରୀ ଯେନ୍ ମାନନା ଗେ ସମ୍ଭାବନା ରାଜକୁନ୍ ହିଁ ଅର୍ଥାତ୍ ମା ମାନ ଆର ସୁସ୍ଥ ରସ ତାଙ୍କେ ଜୀବନଶୈଳୀ ବୋଧ ଏକାନି ମାନନା କଥା ମାନେ ଯେତେ ରେ
0: ଯେହେତୁ ଇ ବେମାରୀ ଘି ମାନେ ଅଣ୍ଡା ଯେହେତୁ 5 ବର୍ଷ 6 ବର୍ଷ ପୁରା ନାମା ଶରୀର ନୁ ରାଇକେ ତା ଆଦି ଲାଗେ ଆଦ ବାଲତାରୀ ତାଙ୍କ ଲକ୍ଷଣ ହଉ ବାଲତାରୀ ହୁଦି ଲାଗେ ନା ମିନ୍ଦେର କାମ ନା ଅଣ୍ଟା ଆଲାସ ଯଦି ନା ମାକାଦାତ କୁଷ୍ଠ ରୋଗୀ ମାନେକେ ପରିବାର ନୁ ଯେତକ ଆଲାର ରାନାର ଆବଡ଼ାର ଜାମାର କିରି ମେଡ଼ିସିନ ମହନା କଥା ଯେନ୍ଟାକି ଆକୁନ୍ ଗଭର୍ଣ୍ଣମେଣ୍ଟ ପଚାରଲି ଆରୁ ହାତଦାର ଯେତେବେଲେ ଜନ୍ମ ମାନାନାର ଆବଡ଼ାର କି ଅଣ୍ଟା BCG ଟୀକା ଚିଆ କାଲି ଆ ଟୀକା ବନ୍ଧ ଯେନ୍ତା ହେଲେ ବି ହର ଇନ୍ଦରେ ମାନେକେ ଆ ଟୀକା ବଧ ଇ ଯେନ୍ ଜୀବାଣୁରେ ମାଇକ୍ରୋବ୍ୟାକ୍ଟେରିୟମ୍ ଲେପରା ଆଦଘି ହାନିନୁ ବି ଆଦ ମାନେ ରକ୍ଷା କାମୀ ହୁଦଗି ଲାଗେ ଜାମାରି ଅନୁରୋଧ କି ଯେତକ ବି ରାନାର ହାତଦାର ଜନ୍ମ ମାନାନାର ଟୀକା ଠିକ୍ ସେ ହର ଆରୁ ବାନେକିରି ରହ
1: ନିଶ୍ଚିତ ଭାବେ ତ ଯାହା ତେଙ୍କାର ଯେ ନାମେ ଯେନ୍ ଡାକ୍ତରୀ ପରାମର୍ଶ ଆତିଲି ଆବନ୍ ହି ନାମ ଭଲ କାମ ତାରୁ ନାମେ ଜୀବନ ଆଗଲି ହତ୍ ଆରୁ ନାମେ ବି ଅଣ୍ଟା କର୍ତ୍ତବ୍ୟ ଯେ ଏକା ନେକିରି ନାମେ ସମାଜ ନୁ ଯଦି କୁଷ୍ଠ ରୋଗୀ ସଣ୍ଟା ଆତଲଦାସ ହେଲେ ରୋଗ ବନ୍ ନାମ ହାଣତ ହେଲେ ଆଲାଚିନ୍ ମାନଲା ଆଲାଚିନ୍ ସେବା ଯତ୍ନ ତାଙ୍କର ସାନ୍ତ୍ୱନା ଚିଅ ତାର ତାଙ୍କର ସ୍ନେହ ମମତା ତାଙ୍କା ବି ଚିଆ ଖାତ୍ର ତାକି ଆସ୍ ବି ନାମେ ପରିବାର ତ ଅଣ୍ଟା ଆଲାସ ଆସ୍ ଗେ ତାଙ୍କେ ମାନସିକ ଯେନ୍ତା ମାନେ ଦୁର୍ବଳ ମା ମାନସ୍କସ୍ କା ଡିପ୍ରେସ୍ ମା ମାନସ୍କସ୍ ଆ କଥା ବି ନାମ ଚିନ୍ତା କାମନା କଥା ଆଉ ନାମେ ଇ ପ୍ରକାର ଯଦି ସମ୍ପର୍କ ରହିଲେ ନାମ ସମାଜ ନା ବି ଠିକ୍ ହିସାବ ନୁ ଚାଲର ତାରୁ ନାମେ ଜୀବନ ଆଗଲି ହୁଆଙ୍ଗତ ତ ଯାହା ହଉ ଇନ୍ନା ବାର୍ଷକାର ଆଉ ନିମ୍ ଯେନ୍ତାକି କୁଷ୍ଠ ରୋଗ ଏକାନ ଅଣ୍ଟା ବଢ଼େଇଟେ ରୋଗ ଦୁ ଆରୁ ଇ ପ୍ରକାର ଯେନ୍ ଡଡ଼ନିଆ ରୋଗ ବୋଧ ମାଲ ମାନ ଯଦି ମାନଙ୍କୁ ନାମେ ଏନ୍ଦିର କର୍ତ୍ତବ୍ୟ ଆସିଲି ଆରୁ ଇ ବେମାର ତ ଏକାନିକିରି ନାମ ମୁକୁଲାରତ ଆ କଥା ସୁନ୍ଦର ଭାବେ ତେଙ୍କାର ତା ଯାହା ବି ନାମେ ଭାଇ ଭଉଣୀ ଗୁଠିଆର ମେନାଲନାର ପ୍ରକୃତିରେ ତମେ ଚାହାନୁ ବି ଯଦି ହନେ ଯଦି କୁଷ୍ଠ ରୋଗକେ କିଛି ଯଦି ସୂଚନା ର ହେଲେ ଯାହା ନିମ୍ ତେଙ୍କାର ଯେ ସମାଜରୁ ନାମେ ଏନ୍ଦିର କର୍ତ୍ତବ୍ୟ ଆଦାନ କାମନା କଥା ଆରୁ ଡାକ୍ତର ସେ ପରାମର୍ଶ ଠିକ୍ ସମୟାନୁ ହୁଅନା କଥା ତାକି ନାମ ଅଣ୍ଟା କଠାନୁ ଠିକ୍ ହିସାବରେ ନାମେ ଜିଆପନା କଲି ହୁଆଙ୍ଗ ଧନ୍ୟବାଦ ନିମାନ ନିମେ ଉପସ୍ଥିତି ଲାଗନ୍ ଜୁହାର।

ଇ ପୃଥିନୁ ଯାହା ବି ପ୍ରାଣୀ ଜଗତ ଆତିଲି ଅନ୍ନୁନ୍ତା ନାମ ଆଲାଥ ଯେ ତୀର୍ତ୍ତି ବାଡ଼କାତ ଏନ୍ଦିରିକି କେ ନାମେସାନ ବୁଦ୍ଧି ଆତିଲି ନାମେସାନ ଭଲ ମନ୍ଦ ବିଚାର କାମନାଗେ ଶକ୍ତି ଆତିଲି ତା ନାମ ଏକାନିକିରି ନାମେ ବୁଦ୍ଧିବନ ଠିକ୍ ହିସାବନୁ ଲାଗାବତ୍ ଆଉ ଯେତେରିକି ଚିନ୍ତା ଭଲ ମାନ ଆ କଥାବନ ଚିନ୍ତା ନାନତ୍ ଇ କଥା ସାଙ୍ଗେନ୍ ଇନ୍ନାନ୍ତା ମକ୍କା ପୁପୁ ଝକାଝକା କାର୍ଯ୍ୟକ୍ରମ ବନ୍ ଇଶାନିୟତ ଫିର୍ ଘାଏ ଚିତିରିଞ୍ଚୁହାର।

ଶୁଣିଲେ କିଷାନ ସମ୍ପ୍ରଦାୟର ସାମାଜିକ ତଥା ସାଂସ୍କୃତିକ ଜୀବନଧାରା ଉପରେ ଆଧାରିତ କିଷାନ ଭାଷାର ବିଶେଷ କାର୍ଯ୍ୟକ୍ରମ ମାକା ପୁପୁ ଝକାଝକା କାର୍ଯ୍ୟକ୍ରମ ଉପସ୍ଥାପନା ଏବଂ ପ୍ରଯୋଜନା କରିଥିଲେ ସନ୍ତୋଷ ପିଂ, ଆକାଶବାଣୀ ସମ୍ବଲପୁର। ବର୍ତ୍ତମାନ ଶୁଣନ୍ତୁ ହିନ୍ଦୀ କଥାଚିତ୍ରର ଗୀତ। କାର୍ଯ୍ୟକ୍ରମର ପ୍ରଥମ ଗୀତଟି କଥାଚିତ୍ର ଯୁଗ୍ନୁ, କଣ୍ଠ ଦେଇଛନ୍ତି କିଶୋର କୁମାର ଏବଂ ଲତା ମଙ୍ଗେସ୍କର। ଆନନ୍ଦ ବକ୍ସିଙ୍କ ରଚନାରୁ, ସଙ୍ଗୀତ ଦେଇଛନ୍ତି ଏସ୍ ଟି ବର୍ମନ।

0: ଓଡ଼ିଶା ସରକାରଙ୍କ ଉଚ୍ଚଶିକ୍ଷା ବିଭାଗ ଆଣିଛି ନୂଆ ସୁଯୋଗ ଏଇଡିପି ଆପ୍ରେଣ୍ଟିସ୍ ଏମ୍ବେଡେଡ୍ ଡିଗ୍ରୀ ପ୍ରୋଗ୍ରାମ ପାଠପଢ଼ା ସହିତ କାମ ଶିଖିବାର ସୁଯୋଗ ତୃତୀୟ ବର୍ଷରେ ମିଳିବ ଷ୍ଟାଇପେଣ୍ଡ ଆସନ୍ତୁ ଦକ୍ଷତା ଗଢ଼ିବା ଚାକିରି ପାଇଁ ପଥ ସୁଗମ କରିବା ଅଧିକ ସୂଚନା ପାଇଁ ସାମ୍ସ ପୋର୍ଟାଲକୁ ଯାଇ ଆଜି ହିଁ ଆବେଦନ କରନ୍ତୁ ଏଇଡିପି ଆଜି ଶିଖନ୍ତୁ କାଲି ରୋଜଗାରକ୍ଷମ ହୁଅନ୍ତୁ
1: କାର୍ଯ୍ୟକ୍ରମର ପରବର୍ତ୍ତୀ ଗୀତଟି ଶୁଣନ୍ତୁ ଦ୍ୱୈତ କଣ୍ଠଶିଳ୍ପୀ ହେଉଛନ୍ତି ଲତା ମଙ୍ଗେସ୍କର ଏବଂ କିଶୋର କୁମାର କଥାଚିତ୍ର ଆପ୍କି କସମ ଆନନ୍ଦ ବକ୍ସିଙ୍କ ରଚନାରୁ ସଙ୍ଗୀତ ଦେଇଛନ୍ତି ଆର୍ ଡି ବର୍ମନ୍

ଏଥର କିଶୋର କୁମାରଙ୍କ କଣ୍ଠରେ ଗୁଲସନ ବାବରାଙ୍କ ଗୀତ ରଚନାରୁ ଏବଂ ଆର୍ ଡି ବର୍ମନ ଦେଇଥିବା ସଙ୍ଗୀତ ନିର୍ଦ୍ଦେଶନାରେ ଅଗର ତୁମ୍ ନା ହୋତେ କଥାଚିତ୍ରର ଏହି ଗୀତଟି ଶୁଣନ୍ତୁ।

0: ଓଡ଼ିଶା ସରକାରଙ୍କ ଉଚ୍ଚଶିକ୍ଷା ବିଭାଗ ଆଣିଛି ନୂଆ ସୁଯୋଗ ADP ଆପ୍ରେଣ୍ଟିସ୍ ଏମ୍ବେଡେଡ୍ ଡିଗ୍ରୀ ପ୍ରୋଗ୍ରାମ ପାଠପଢ଼ା ସହିତ କାମ ଶିଖିବାର ସୁଯୋଗ ତୃତୀୟ ବର୍ଷରେ ମିଳିବ ଷ୍ଟାଇପେଣ୍ଡ ଆସନ୍ତୁ ଦକ୍ଷତା ଗଢ଼ିବା ଚାକିରି ପାଇଁ ପଥ ସୁଗମ କରିବା ଅଧିକ ସୂଚନା ପାଇଁ ସାମ୍ସ ପୋର୍ଟାଲକୁ ଯାଇ ଆଜି ହିଁ ଆବେଦନ କରନ୍ତୁ ADP ଆଜି ଶିଖନ୍ତୁ କାଲି ରୋଜଗାରକ୍ଷମ ହୁଅନ୍ତୁ
1: ଶେଷରେ ଏହି ଗୀତଟି ଶୁଣନ୍ତୁ କଥାଚିତ୍ର ଖେଲ୍ ଖେଲ୍ ମେ କଣ୍ଠଶିଳ୍ପୀ ଆଶା ଭୋସଲେ ଏବଂ କିଶୋର କୁମାର ଗୀତ ଗୁଲସନ ବାବରା ସଙ୍ଗୀତ ଆର୍ ଡି ବର୍ମନ।

0: ସମ୍ବଲପୁରୀ ମୁଖ୍ୟ ସମ୍ବାଦ।
1: ଆକାଶବାଣୀ ସମ୍ବଲପୁର ମୁଖ୍ୟ ଖବର ସଙ୍ଗେ ମୁଁ ଆଶୁତୋଷ ପାଣିଗ୍ରାହୀ। ସରକାରୀ ସିକ୍ୟୁରିଟିଜ୍ ଜରିଆଥି ଏଫ୍ପିଆଇ ନିବେଶ ନିୟନ୍ତ୍ରଣ ନିୟମକେ ସରଳ କଲା ଭାରତୀୟ ରିଜର୍ଭ ବ୍ୟାଙ୍କ। ନେପାଳ ପ୍ରତିପକ୍ଷଙ୍କର ସହିତ ଆଜି ବେଲବୁଣେ ନୂଆଦିଲ୍ଲୀନୁ ଆଲୋଚନା କରିବେ ବୈଦେଶିକ ବ୍ୟାପାର ମନ୍ତ୍ରୀ ଏସ୍ ଜୟଶଙ୍କର। ପଞ୍ଜାବନୁ ଗୋଟିଏ ସଡ଼କ ଦୁର୍ଘଟଣା ଦେଇ ଗଲା 9 ଜଣଙ୍କର ଜୀବନ। ଇରାନର ସମ୍ପତ୍ତି ଆର୍ ହରମୁଜ ପ୍ରଣାଳୀକେ ମୁକ୍ତ କରିଦେଲେ ଆଗ୍କେ ବଢ଼ବା ଆମେରିକା ସାଙ୍ଗେ ଶାନ୍ତି ଆଲୋଚନା କହିଲା ଇରାନ। କେନ୍ଦ୍ରୀୟ ମାଧ୍ୟମିକ ଶିକ୍ଷା ବୋର୍ଡ ସିବିଏସ୍ଇ ତରଫ ମାର୍କ ଯାଞ୍ଚ ଆର୍ ଫେରଘା ମୂଲ୍ୟାୟନ ଲାଗି ବଢ଼ାଲେ ଆବେଦନ ସମୟସୀମା। ପୃଥିବୀର ଭିନ୍ ଭିନ୍ ଦେଶ ଆର୍ଥିକ ଅନିଶ୍ଚିତତାକେ ସାମ୍ନା କରୁଥିବାର ବେଳେ ଗୋଟିଏ ଅଭିବୃଦ୍ଧି ସମ୍ପନ୍ନ ପ୍ରମୁଖ ଅର୍ଥନୀତି ଭାବେ ଜଣାଯାଉଛି ଭାରତ, କହିଲେ ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂ। ଭାରତ ଆମେରିକା ଭିତରେ ହୋଇଯାଇଛି 39 ନମ୍ବର ସାମରିକ ଅଧିକାରୀ ଆଲୋଚନା। ରାଜ୍ୟ ଅର୍ଥ ଆୟୋଗ ଲାଗି ଜୁନ୍ 8 ଡାଟା ସେଟ୍ ଉପରେ ଜାରି ହେବା ସ୍ୱତନ୍ତ୍ର କମିଟି ରିପୋର୍ଟ। ତାଲମେଲ ଆର୍ ସହଭାଗିତାତି ଉନ୍ନତ ହେବା ରାଜ୍ୟର ଖେଲର ଭବିଷ୍ୟତ, କହିଲେ ରାଜ୍ୟପାଳ। ଭୁବନେଶ୍ୱରରୁ 2 ଦିନିଆ ଚିନ୍ତନ ଶିବିରକେ କଲେ ଉଦ୍ଘାଟନ। ବ୍ରିକ୍ସ ବିପର୍ଯ୍ୟୟ ବିପଦ ହ୍ରାସ କାର୍ଯ୍ୟଗୋଷ୍ଠୀର 2 ନମ୍ବର ବୈଷୟିକ ବୈଠକର ସଫଳତା ବାଧ୍ୟ ହେଲା ସାମ୍ବାଦିକ ସମ୍ମିଳନୀ। ରାଜ୍ୟର ଭିନ୍ ଭିନ୍ ଜାଗାର ଓଡ଼ିଆ ନାଁକେ ସୁଧାରବା ଲାଗି ପଦକ୍ଷେପ ନେଉଛନ୍ ସରକାର। ଆଜି ଦିନିକିଆ ସମ୍ବଲପୁର ଗସ୍ତ ଆସିଛନ୍ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ। ବୈଦିକ ଇଣ୍ଟରନ୍ୟାସନାଲ ସ୍କୁଲର ଗୋଟିଏ ଘରୋଇ କାର୍ଯ୍ୟକ୍ରମଟି ଦେଲେ ଯୋଗ। କଳାହାଣ୍ଡି ଜିଲ୍ଲା ଭବାନୀପାଟଣ ପାଲିତ ହୋଇଛି ଆକାଶବାଣୀର 90 ବର୍ଷର ପୂର୍ତ୍ତି। ଝାରସୁଗୁଡ଼ା ଜିଲ୍ଲାରୁ ଜୋରସୋରତି ଚାଲିଥିବା ଭୋଟର ତାଲିକା ସ୍ୱତନ୍ତ୍ର ସଘନ ସଂଶୋଧନ କାର୍ଯ୍ୟକ୍ରମରେ ସାମିଲ ହେଲେ ବିଧାୟକ ଟଙ୍କଧର ତ୍ରିପାଠୀ। ଗରମ ଆର୍ ଗୁଲୁଗୁଲିକୁ ନେଇକରି ଏବେ 24 ଘଣ୍ଟା ଲାଗି ସମ୍ବଲପୁର ଝାରସୁଗୁଡ଼ାର ବୌଦ୍ଧ ସହିତ ରାଜ୍ୟର 16 ଜିଲ୍ଲାକେ ୟେଲୋ ୱାର୍ଣ୍ଣିଂ ଦେଇଛି ପାଣିପାଗ ବିଭାଗ। ମୁଖ୍ୟ ଖବର ଶେଷ ହେଲା। ଇତର ଉତ୍ତରର ମୁଖ୍ୟ ଖବର ଶୁଣିପାରିବେ 5 ବଜେ।
0: ଶୁଣିଲେ ସମ୍ବଲପୁରୀ ମୁଖ୍ୟ ସମ୍ବାଦ, ଆକାଶବାଣୀ ସମ୍ବଲପୁର। ଏଥର ପ୍ରଚାର କରୁଛୁ ପୁଣି ଥରେ ହେଲୋ ଅନୁରୋଧ। ହେଲୋ ଅନୁରୋଧ କାର୍ଯ୍ୟକ୍ରମର ପୁନଃ ପ୍ରସାରଣ।

0: ହ୍ୟାଲୋ,
1: ହ୍ୟାଲୋ
0: ନମସ୍କାର ଆଜ୍ଞା, କିଏ କହୁଛନ୍? ପରିଚୟ ଦେବେ।
1: ଆଜ୍ଞା ନମସ୍କାର। ହଁ ଆଜ୍ଞା, ମୁଁ ମୁରଲୀ କହୁଥିଲି, ଗ୍ରାମପୋଷ୍ଟ ବଦ୍ଧପୁର ଜିଲ୍ଲା ବରଗଡ଼ରୁ।
0: ମୁରଲୀ ଭାଇ, ପହିଲା କେନ୍ ଗୀତ ଶୁଣବା କହିଦଉନ୍।
1: ଆଜି ଧର୍ମୀର କଥା ଚିତ୍ର ଗୀତରେ ଦେଇଦେବେ, ଆମ ହାମ ପଞ୍ଜାରୁ କି ବାଦ ମତେ ପୁଛୁଛି ସେ ଗୀତଟା ଜାଣୁଛେ।
0: ଏ ଗୀତକେ ଆଜ କେନ୍ତା ପସନ୍ଦ କରଲେ?
1: ଆଜ୍ଞା ବହୁତ ପୁରୁଣା ଗୀତ ମାନେ ଭଲ ଲାଗ୍ସି ଆଜ୍ଞା।
0: ହଁ ହଁ,
1: ଆଉ ଧର୍ମୀଟା ତାନେ ବହୁତ ଫିଲ୍ମଟେ ଆମର ଲାଗେ, ଆମର ଯେ ମାନସରେ ତାନେ ଫିଲ୍ମଟା ଥିଲା।
0: ଏଟା ଦେଖିଛନ୍? ଏ ଫିଲ୍ମଟା କି ଦେଖିଛନ୍?
1: ବହୁତ ତାମାନେ ଦୀର୍ଘ ଧରି ଲଗା ଦେଖୁଛୁ
0: ଆଚ୍ଛା, ଭଲ ଲାଗ୍ସି ନାଇଁ?
1: ଆଜ୍ଞା।
0: ଆଉ କାମ ଧାମ କେନ୍ତା ଚାଲିଛେ କହୁନ୍।
1: କାମ ଧାମ ଗଲେ ଠିକ ଚାଲିଛି ଆଜ୍ଞା, ଏଟା ତ ଯେନ୍ ଖରା କରୁଛେ ଦୁଇ ପରେ କବା କରି ନେଇ ହବା, ବର୍ଷା ଟିକେ ଟିକେ ହେଇଦଉଛେ ବୋଲେ ଟିକେ ଗୁଲଗୁଲି ହେଇଯାଉଛେ ଟିକେ।
0: ଓହୋ, ଖରା ଆମକେ ପୁରା ପରେଶାନ କରିଦେଲା ନ ବୋଲୁନ୍ ନାଇଁ?

0: କହୁନ।
1: କାମ ଦାମ ଗଲେ ଠିକ ଚାଲିଛି ଆଜ୍ଞା, ଏଟା ତ ଯେନ୍ ଖରା କରୁଛେ ଦୁଇ ପରେ କବା କରି ନେବା, ବର୍ଷା ଟିକେ ଟିକେ ହେଇଦଉଛେ ବୋଲେ ଟିକେ ଗୁଲଗୁଲି ହେଇଯାଉଛେ ଟିକେ।
0: ଓହୋ, ଖରା ଆମକେ ପୁରା ପରେଶାନ କରିଦେଲା ନ ବୋଲୁନ ନାଇଁ।
1: ହଁ ଆଜ୍ଞା,
0: ଏଥିର୍ଲାଗି ତ ଆମେ ନିଜେ ଦାୟୀ ମୁରଲୀ ଭାଇ, କାଁ କର୍ମା
1: ହଁ
0: ଯେନ୍
1: ଆଜ୍ଞା।
0: ହିସାବେ

ସ୍ତୁତି ଚିନ୍ତାମଣିର ଶହେଟି ବୋଲି ଏବଂ ପ୍ରତ୍ୟେକ ବୋଲିର କୋଡ଼ିଏଟି ପଦ ଭିତରେ ପରମବ୍ରହ୍ମଙ୍କୁ ଗୁରୁବ୍ରହ୍ମ ଭାବରେ ଅନୁଭବ କରି ତାଙ୍କ ପାଖରେ ଗୁହାରି କରିଛନ୍ତି ସମଗ୍ର ମାନବ ଜାତିର କଲ୍ୟାଣ ଓ ଗତି ମୁକ୍ତି ପାଇଁ। ସତ୍ୟାନୁସନ୍ଧାନରେ ବ୍ରତୀ ହେବା ସନ୍ଥ କବିଙ୍କ ଜୀବନଯଜ୍ଞର ଉଦ୍ଘୋଷଣା ଥିଲା। ସତ୍ୟରେ ମରିବି, ସତ୍ୟରେ ତରିବି। ଜୀବନରେ ତ ଯଶ ପଯଶ ଲାଗି ରହିଥିବ, ଭୃକ୍ଷେପ କରନା, ସତ୍ପଥ ଧର, ସତ୍କର୍ମ କର, ସତ୍ୟବାନ, ସତ୍ୟ ନାମ ହିଁ ବ୍ରହ୍ମ। ଏହି ବ୍ରହ୍ମ ହିଁ ମେଳଚ୍ଛ ଅସୁର ପାପିଷ୍ଠଠାରୁ ରକ୍ଷା କରିବ ବୋଲି ତାଙ୍କର ଭରସା ହୋଇଛି। ସେହି ସତ୍ୟ ବ୍ରହ୍ମ ହିଁ ପଞ୍ଚମହାଭୂତ, ଧରିତ୍ରୀ, ଆକାଶ, ପୃଥିବୀ, ଅପ୍ ତେଇଜର ସୃଷ୍ଟିକର୍ତ୍ତା, ମହାଶୂନ୍ୟର ନବଲକ୍ଷ ତାରା, 33 କୋଟି ଦେବତା, 10 ଦିଗ ପାଳ, 4 ଧର୍ମ, 4 ଦିଗ, ସତ୍ୟତ୍ରେତା, ଜୁଆପର ଓ କଳି, 4 ଯୁଗ, ଆବର୍ତ୍ତକ, ସମ୍ବର୍ତ୍ତକ, ଦ୍ରୋଣ, ପୁଷ୍କର ପ୍ରଭୃତି, 4 ମେଘ, ଅନନ୍ତ କୋଟି ସାଧୁ, 56 କୋଟି ଜୀବ, ଜଳ, ଅନଳ, ପବନ, ବରୁଣ, କୁବେର, 64 ସିଦ୍ଧ ବ୍ରହ୍ମଧ୍ୱନି। ସମସ୍ତଙ୍କୁ ଆକୁଳ ନିବେଦନ କରିଛନ୍ତି, ସକଳ ମାନବର ମଙ୍ଗଳ ହେଉ, ଧରଣୀମଣ୍ଡଳ ନବଖଣ୍ଡ ମହି ଶୂନ୍ୟ ଆକାଶ ଭାସି ନ ଯାଉ। ସନ୍ଥ କବି ଭୀମଭୋଇଙ୍କ ସ୍ତୁତି ଚିନ୍ତାମଣି ତଥା ଅନ୍ୟାନ୍ୟ ଲେଖାରେ ରହିଛି ମାନବାତ୍ମାର ପରିତ୍ରାଣ କଥା, ସାମ୍ୟ ମୈତ୍ରୀର ଜୈତ୍ରଗାନ। ଏହି କଥା ଗାନ ଓ ଦର୍ଶନ ଭିତରେ ମହିମା ଧର୍ମ କେବଳ ନିଷ୍କ୍ରିୟ ଭକ୍ତିବାଦ ନ ହୋଇ ଶକ୍ତିଶାଳୀ କର୍ମବାଦ ଧର୍ମରେ ପରିଣତ ହୋଇଗଲା। ଗୋଟିଏ ଧର୍ମ, ଗୋଟିଏ ପ୍ରଭୁ ଏବଂ ଗୋଟିଏ ସମାଜରେ ବିଶ୍ୱାସ ରଖି ଘୋଷଣା କଲା ଯେ ମହିମା ସୃଷ୍ଟ ମଣିଷର 2ଟି ଜାତି, ପୁରୁଷ ଓ ନାରୀ। ଜାତି, ସମ୍ପ୍ରଦାୟ, ରଙ୍ଗ ବୈଷମ୍ୟ ବିଶ୍ୱାସ ନ ରଖି ରୂଢ଼ିବାଦୀ ସମାଜରେ ଏଭଳି ଚିନ୍ତାଧାରା ବିଦ୍ରୋହୀ ଓ ସଂସ୍କାରକର ଭୂମିକା ଗ୍ରହଣ କଲା। ବୁଦ୍ଧ ଚରିତ୍ରରେ କବି ଅଶ୍ୱଘୋଷ ସୁନ୍ଦର କଥାଟି କହିଛନ୍ତି। ତାଙ୍କ ଭାଷାରେ ପ୍ରତିଭା

ଲାଗି ବଂଶ ବୟସ ପ୍ରମାଣଯୋଗ୍ୟ ନୁହେଁ। ଜଗତରେ ଯେକୌଣସି ସ୍ଥାନରୁ ଯେକୌଣସି ବ୍ୟକ୍ତି ଶ୍ରେଷ୍ଠ ହୋଇପାରେ। ଯୋଗଜନ୍ମା କାବ୍ୟପୁରୁଷ ସନ୍ଥକବି ସେହି ଧାରାରେ ଜଣେ ଶ୍ରେଷ୍ଠ ସ୍ରଷ୍ଟା ଭାବରେ ଯେତେ ବରଣୀୟ ସେହି ପରିମାଣରେ ମଧ୍ୟ ସ୍ମରଣୀୟ।

ଭୀମଭୋଇଙ୍କ ସାହିତ୍ୟରେ ଧର୍ମ କର୍ମ ନୀତି ଅନୀତି ବିଚାର ପ୍ରଭୃତି କୁହାଯାଉଥିଲେ ମଧ୍ୟ ସବୁ କଥାର ମୂଳ ବିଷୟ ହେଉଛି ମାନବ ପ୍ରତି ସମ୍ପ୍ରୀତି ଓ ସମ୍ବେଦନଶୀଳ ହୃଦୟ। ପ୍ରାଣୀମାନଙ୍କର ଅପ୍ରମିତ ଦୁଃଖରେ ମିଳମ୍ରାଣ ହୋଇ ଜଗତର ଉଦ୍ଧାର ଲାଗି ନିଜେ ନରକରେ ନିକ୍ଷେପିତ ହେବାକୁ ସଂକଳ୍ପବଦ୍ଧ। ସାଧନା ଶୀର୍ଷ ଦେଶରେ ପହଞ୍ଚିଲା ପରେ ବିଖ୍ୟାତ ଲୋକମାନେ ଆଉ ତଳକୁ ଦେଖିନାହାନ୍ତି। ଭୀମ ଭୋଇ ଥିଲେ ବ୍ୟତିକ୍ରମ, ମଣିଷର ଖୁବ୍ ସନ୍ନିକଟ ହୋଇପାରିଥିଲେ ନିଜର ଆଧ୍ୟାତ୍ମିକ ଅନ୍ତର୍ଦୃଷ୍ଟି ଅନ୍ତର୍ଗତ ସମ୍ବେଦନଶୀଳ ହୃଦୟ ଯୋଗୁଁ। ତେଣୁ ଓଡ଼ିଆ ସାହିତ୍ୟରେ ସେ ଏକ ଅନନ୍ୟ ଆଲୋକିତ ମାର୍ଗଦର୍ଶକ। ଏଥିଲାଗି ସେ ସାହସ ସହ ଆହ୍ୱାନ ଦେଇପାରିଥିଲେ ଯେ ଧର୍ମ ପଛେ ନିନ୍ଦା ପାଉ, ଧରଣୀ ମଣ୍ଡଳ ରହୁ, ଧରିତ୍ରୀ ଶୂନ୍ୟ ଆକାଶ, ଆକାଶ ଭାସି ନ ଯାଉ, ପରିବେଶ ରହିଲେ ମଣିଷ ରହିବ, ମଣିଷ ଓ ସକଳ ଜୀବ ହିଁ ସଂସାରର କେନ୍ଦ୍ରବିନ୍ଦୁ। ଏଥିଲାଗି ଧର୍ମ ପଛେ ନିନ୍ଦା ପାଉ, ଧରିତ୍ରୀ ଶୂନ୍ୟ ଆକାଶ ଭାସି ନ ଯାଉ, ଏଭଳି ଏକ ଚେତନାର କଥା ବିଶ୍ୱସ୍ତରରେ କୌଣସି କବି କହିଥିବାର ମୋର ମନେ ପଡ଼ୁନାହିଁ। ଭୀମ ଭୋଇଙ୍କର ମାନବ ପ୍ରୀତି କଥାବେଳେ ସେ କାହାଣୀଟି ମନେ ପଡ଼େ। ଦୀର୍ଘ ତପସ୍ୟା ପରେ ଋଷି ଜଣକ ସମାଧିସ୍ଥ ହୋଇ ସ୍ୱର୍ଗରେ ପହଞ୍ଚିଲେ। ତାଙ୍କ ମସ୍ତକରେ ସୁବର୍ଣ୍ଣ ମୁକୁଟଟିଏ ପିନ୍ଧେଇ ଦିଆଗଲା। ସ୍ୱର୍ଗର ବିଭିନ୍ନ ସ୍ଥାନରେ ବୁଲନ୍ତେ ଋଷି ଆଶ୍ଚର୍ଯ୍ୟ ହେଲେ। କେତେକଙ୍କ ମୁଣ୍ଡରେ ଔଜଲ୍ୟରେ ଝଟକୁଥିବା ମୋତି ମାଣିକ୍ୟ ରତ୍ନ ୱୈଦୁର୍ଯ୍ୟର ମୁକୁଟ। ଋଷି ଆଶ୍ଚର୍ଯ୍ୟ ଭାବରେ ପଚାରିଲେ, ଏମନ୍ତ ବ୍ୟତିକ୍ରମ କାହିଁକି? ସ୍ୱର୍ଗଦୂତ ଓଲଟି ପ୍ରଶ୍ନ କଲେ, ଆପଣ କେବେ ଲୁହ ବୁହାଇଛନ୍ତି? ଋଷି କହିଲେ, ହଁ, ମୋର ସାଧନା ସମୟରେ ବର୍ଷ ବର୍ଷ ଧରି ଭଗବାନଙ୍କୁ ପାଇବା ଲାଗି ମୁଁ ଲୁହ ଗଡ଼େଇଛି। ସ୍ୱର୍ଗଦୂତ କହିଲେ, ଏଇ ଲୋକମାନେ ଜୀବନବ୍ୟାପୀ ଆତ୍ମମାନବର ବେଦନା ଦେଖି କାନ୍ଦିଛନ୍ତି, ସେହି ପ୍ରାଣୀମାନଙ୍କର ଯନ୍ତ୍ରଣା ମୋଚନ ଲାଗି ଲୁହ ଭିଜା ଆଖିରେ ଭଗବାନଙ୍କୁ ପ୍ରାର୍ଥନା କରିଛନ୍ତି। ସେମାନଙ୍କର ବୁନ୍ଦାଏ ବୁନ୍ଦାଏ ଲୁହ ମଣି ମୁକ୍ତାରେ ପରିଣତ ହୋଇ ସେମାନଙ୍କର ମୁକୁଟରେ ଲାଗିଛି। ଆପଣ କେବଳ ନିଜର ମୁକ୍ତି ଲାଗି ଭଗବାନଙ୍କ ପାଖରେ କାନ୍ଦିଥିଲେ, ତେଣୁ ସୁବର୍ଣ୍ଣ ମୁକୁଟଟି ମିଳିଛି। ଋଷି ଚୁପ୍ ପଡ଼ିଗଲେ। କାହାଣୀର ଉଦ୍ଦିଷ୍ଟ ହେଉଛି ଭୀମ ଭୋଇଙ୍କର ମାନବ ସମ୍ପ୍ରୀତି କଥା ସମସ୍ତଙ୍କୁ ଜଣାଇବା। ଆମର ସୌଭାଗ୍ୟ ସେଭଳି ଏକ ମହାନ କବି ଆମକୁ କେବଳ ଗୌରବାନ୍ୱିତ କରିନାହାନ୍ତି, ତାଙ୍କ ସାହିତ୍ୟ ସମଗ୍ର ଓଡ଼ିଆ ସାହିତ୍ୟକୁ ଗୌରବାନ୍ୱିତ କରିଛି।

ବହୁ ମହାତ୍ମାମାନଙ୍କ କ୍ଷେତ୍ରରେ ଦିବ୍ୟ ସ୍ପର୍ଶ, ଯାହାକୁ ଆମେ ଡିଭାଇନ୍ ଟଚ୍ ବୋଲି କହୁ, ବ୍ୟକ୍ତି ଓ ତାର ବ୍ୟକ୍ତିତ୍ୱକୁ ରୂପାନ୍ତରିତ କରିଥିବା ଉଦାହରଣ ଆମ ସଂସ୍କୃତିରେ ଦେଖି ଆସିଛୁ। ଭାଗ୍ୟଲିପି ନିର୍ଯାତନାରେ ନିପୀଡ଼ିତ ସେହି ଅର୍ଦ୍ଧାହାରୀ ଅର୍ଦ୍ଧବସ୍ତ୍ରୀ ନିରକ୍ଷର ଆଦିବାସୀ ଯୁବକ ଭିତରେ ଅଭିପ୍ସା ଥିଲା, ପ୍ରତିଭା ଥିଲା, ସାଧନା ବି ଥିଲା। ଏକ ନିରବ ନିଶଙ୍ଗ ନିର୍ଜନ ରାତିରେ ସେ ସେହି ପ୍ରେରଣା ଓ ଦିବ୍ୟସ୍ପର୍ଶ ପାଇଥିଲେ ପ୍ରବୁଦ୍ଧ ଗୁରୁ ମହିମା ସ୍ୱାମୀଙ୍କର ପାଖରୁ। ତାପରେ ସେ ରୂପାନ୍ତରିତ କଥା, ମହିମା ସ୍ୱାମୀଙ୍କ ନିର୍ଦ୍ଦେଶରେ ନିର୍ବେଦ ଧର୍ମଧାରା ପ୍ରଚାର କରିବା ଲାଗି ଲିଖିତ ଭଜନ ଜଣାନା ଆଦି ତାଙ୍କୁ ସନ୍ଥ କବିରେ ପରିଣତ କରିଦେଲା।

ଶୁଣୁଥିଲେ ସ୍ତୁତି ଚିନ୍ତାମଣିର ଚଉଦତମ ଭାଗ। ତଥ୍ୟ ଏବଂ ପ୍ରଯୋଜନ ପ୍ରଦୀପ୍ତ ଶ୍ରୀଚନ୍ଦନ, ସଙ୍ଗୀତ ପ୍ରଭୁଦତ୍ତ ପ୍ରଧାନ। ଆପଣମାନେ କାର୍ଯ୍ୟକ୍ରମ ଶୁଣୁଛନ୍ତି ଆକାଶବାଣୀ ସମ୍ବଲପୁର କେନ୍ଦ୍ରରୁ। ଶୁଣନ୍ତୁ ପରବର୍ତ୍ତୀ କାର୍ଯ୍ୟକ୍ରମ। ରିଲେ କରି ପ୍ରଚାର କରୁଛୁ ଆକାଶବାଣୀ କଟକ କେନ୍ଦ୍ରରୁ।

0: ବନ୍ୟା ହେଉ ବା ମହାବାତ୍ୟା, ସବୁ ପରିସ୍ଥିତିରେ
1: ଗାଁରୁ ସହର ଯାଏ ସବୁ ସ୍ଥାନରେ
0: ଆବାଳ ବୃଦ୍ଧ ବନିତା ସମସ୍ତଙ୍କ ପାଇଁ
1: ଜୁଆଙ୍ଗ ଓ ସାନ୍ତାଳଙ୍କ ଠାରୁ ବଣ୍ଡା ଏବଂ କୋୟାଙ୍କ ଯାଏ ସବୁରି ଭାଷାରେ
0: କେବଳ ଆକାଶବାଣୀ।

ନମସ୍କାର, ଆକାଶବାଣୀ କଟକ ଆଞ୍ଚଳିକ ସମ୍ବାଦ ପଢୁଛନ୍ତି ସରିତା ସାହୁ। ମୁଖ୍ୟ ସମ୍ବାଦ, ପ୍ରଧାନମନ୍ତ୍ରୀଙ୍କ ଅଧ୍ୟକ୍ଷତାରେ ନୂଆଦିଲ୍ଲୀରେ ଅର୍ଥନୈତିକ ପରାମର୍ଶଦାତା ପରିଷଦ ବୈଠକ ଅନୁଷ୍ଠିତ। ସମ୍ବଲପୁରଠାରେ ତିନୋଟି ଅନ୍ତର୍ଜାତୀୟ ସ୍ତରର ଫୁଟବଲ ପଡ଼ିଆ ପ୍ରସ୍ତୁତ ନେଇ ମୁଖ୍ୟମନ୍ତ୍ରୀଙ୍କ ଘୋଷଣା। ବିପର୍ଯ୍ୟୟ ପରିଚାଳନାରେ ଓଡ଼ିଶାର ସଫଳତାକୁ ବ୍ରିକ୍ସ ରାଷ୍ଟ୍ର ସମୂହର ସ୍ୱୀକୃତି ଏବଂ କାଳବୈଶାଖୀ ବର୍ଷା ପ୍ରଭାବରେ ରାଜ୍ୟର ବିଭିନ୍ନ ସ୍ଥାନରେ ବଜ୍ରପାତ ସହ ବର୍ଷା। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଅଧ୍ୟକ୍ଷତାରେ ଆଜି ଅର୍ଥନୈତିକ ପରାମର୍ଶଦାତା ପରିଷଦ ବୈଠକ ନୂଆଦିଲ୍ଲୀରେ ଅନୁଷ୍ଠିତ ହୋଇଯାଇଛି। ବୈଶ୍ୱିକ ଅସ୍ଥିରତା ମଧ୍ୟରେ ଦେଶର ଅର୍ଥନୈତିକ ଅଭିବୃଦ୍ଧିକୁ ତ୍ୱରାନ୍ୱିତ କରିବା ଲକ୍ଷ୍ୟ ନେଇ ବିଭିନ୍ନ

0: ଚିନ୍ତାଧାରା ଓ ପଦକ୍ଷେପ ସମ୍ପର୍କରେ ବୈଠକରେ ପ୍ରଧାନମନ୍ତ୍ରୀ ପରିଷଦର ସଦସ୍ୟମାନଙ୍କ ସହ ମତ ବିନିମୟ କରିଛନ୍ତି। ଜୀବନଧାରଣ ମାନରେ ସହଜତା ଏବଂ ବ୍ୟବସାୟିକ କ୍ଷେତ୍ରକୁ ଅଧିକ ସଶକ୍ତ କରିବା ପାଇଁ ଆବଶ୍ୟକ ବିଭିନ୍ନ ସଂସ୍କାରମୂଳକ ପଦକ୍ଷେପ ଉପରେ ମଧ୍ୟ ବୈଠକରେ ବିଚାର ବିମର୍ଶ କରାଯାଇଛି। ପଶ୍ଚିମ ଏସିଆ ସଂଘର୍ଷ ପରିସ୍ଥିତିରେ ଭାରତ ତଥା ବିଶ୍ୱ ଉପରେ ପଡ଼ୁଥିବା ପ୍ରଭାବ ସମ୍ପର୍କିତ ବିଭିନ୍ନ ତଥ୍ୟ ପରିଷଦର ସଦସ୍ୟମାନେ ବୈଠକରେ ଉପସ୍ଥାପନ କରିଛନ୍ତି। ସାମାଜିକ ଗଣମାଧ୍ୟମ ପୋଷ୍ଟରେ ପ୍ରଧାନମନ୍ତ୍ରୀ କହିଛନ୍ତି, ଦେଶର ଅର୍ଥନୈତିକ ରୂପାନ୍ତରଣ ଏବଂ ଦୀର୍ଘକାଳୀନ ବିକାଶର ଯାତ୍ରା ଉପରେ ପ୍ରାଥମିକତା ପ୍ରଦାନ ନେଇ ବିଭିନ୍ନ ପ୍ରସଙ୍ଗରେ ବୈଠକରେ ବିସ୍ତୃତ ଆଲୋଚନା ହୋଇଛି। ସଂସ୍କାରମୂଳକ ଯାତ୍ରାକୁ ଅଧିକ ଗତିଶୀଳ କରିବା ସହିତ ଜୀବନଧାରଣ ମାନରେ ଉନ୍ନତି ଏବଂ ବ୍ୟବସାୟିକ ସହଜତାକୁ ସୁନିଶ୍ଚିତ କରିବା ନେଇ ସଦସ୍ୟମାନେ ବୈଠକରେ ମତ ପୋଷଣ କରିଥିଲେ ବୋଲି ପ୍ରଧାନମନ୍ତ୍ରୀ କହିଛନ୍ତି। ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଦିନିକିଆ ସମ୍ବଲପୁର ଗସ୍ତ କରି ବିଭିନ୍ନ କାର୍ଯ୍ୟକ୍ରମରେ ଯୋଗ ଦେଇଛନ୍ତି। ଏହି ଅବସରରେ ମୁଖ୍ୟମନ୍ତ୍ରୀ ସମ୍ବଲପୁର ଫୁଟବଲ ଏକାଡେମୀ ପରିସରରେ 15 କୋଟି ଟଙ୍କା ବ୍ୟୟରେ 3ଟି ପୂର୍ଣ୍ଣାଙ୍ଗ ଅନ୍ତର୍ଜାତୀୟ ଫୁଟବଲ ପଡ଼ିଆ ପ୍ରସ୍ତୁତ କରିବା ପାଇଁ ଘୋଷଣା କରିଛନ୍ତି। ମୁଖ୍ୟମନ୍ତ୍ରୀ କହିଛନ୍ତି, ସମ୍ବଲପୁର ଫୁଟବଲ ଏକାଡେମୀକୁ ବିଶ୍ୱସ୍ତରୀୟ କରିବା ପାଇଁ ସରକାର ପ୍ରୟାସ ଜାରି ରଖିଛନ୍ତି। ଖେଳାଳିଙ୍କୁ ସେଠାରେ ବିଭିନ୍ନ ଅତ୍ୟାଧୁନିକ ସ୍ତରର ପ୍ରଶିକ୍ଷଣ ପ୍ରଦାନ କରାଯିବ। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ନେତୃତ୍ୱରେ ଦେଶର କ୍ରୀଡ଼ା ଭିତ୍ତିଭୂମିକୁ ସୁଦୃଢ଼ କରିବା ପାଇଁ ବିଭିନ୍ନ ପଦକ୍ଷେପ ଗ୍ରହଣ କରାଯାଉଛି ବୋଲି ମୁଖ୍ୟମନ୍ତ୍ରୀ କହିଛନ୍ତି।
1: ସମ୍ବଲପୁର ଫୁଟବଲ ଏକାଡେମୀକୁ ଆଗାମୀ ଦିନରେ ଏକ ବିଶ୍ୱସ୍ତରୀୟ ଫୁଟବଲ ଏକାଡେମୀ ହିସାବରେ ସେ ସ୍ତରକୁ ନେବା ପାଇଁ ମଧ୍ୟ ସରକାର ସମ୍ବଲପୁର ଫୁଟବଲ ଏକାଡେମୀକୁ ନିଶ୍ଚିତ ଭାବରେ ସାହାଯ୍ୟ ସହଯୋଗ ଦେବେ ଏବଂ ତାଙ୍କୁ ମଧ୍ୟ ସମ୍ପୂର୍ଣ୍ଣ ଭାବରେ ଏଥିରେ ଅଧିକ ସାହସ ଦେବେ ଏବଂ ତାଙ୍କ ସହିତ ଯୋଡ଼ି ହେବେ, ଭାଗିଦାରୀ କରେଇବେ, ଯେଉଁଥିରେ ପାଇଁ ନିଶ୍ଚିତ ଭାବରେ ଏହା କେବଳ ପଶ୍ଚିମ ଓଡ଼ିଶାର ନୁହଁ, ସମ୍ବଲପୁରର ନୁହଁ, ସାରା ଓଡ଼ିଶା ପାଇଁ ଏବଂ ସାରା ଭାରତ ବର୍ଷ ପାଇଁ ଗୋଟିଏ ଆଦର୍ଶ ଏକାଡେମୀରେ ପରିଣତ ହୋଇପାରିବ।
0: କାର୍ଯ୍ୟକ୍ରମରେ ପଞ୍ଚାୟତିରାଜ ମନ୍ତ୍ରୀ ରବିନାରାୟଣ ନାୟକ, ବିଧାୟକ ଜୟନାରାୟଣ ମିଶ୍ର ପ୍ରମୁଖ ଉପସ୍ଥିତ ଥିଲେ। ଭୁବନେଶ୍ୱରଠାରେ ନୀତି ନିର୍ଦ୍ଧାରକ ଶକ୍ତି ବିଶେଷଜ୍ଞଙ୍କୁ ନେଇ ଓଡ଼ିଶାରେ ଜଳବାୟୁ ସହନଶୀଳ ଅଭିବୃଦ୍ଧି ପାଇଁ ଏଗ୍ରି ପିଭିର ସମ୍ପ୍ରସାରଣ ଶୀର୍ଷକ କର୍ମଶାଳା ଅନୁଷ୍ଠିତ ହୋଇଯାଇଛି। ଉପମୁଖ୍ୟମନ୍ତ୍ରୀ କନକବର୍ଦ୍ଧନ ସିଂହଦେଓ କାର୍ଯ୍ୟକ୍ରମକୁ ଶୁଭାରମ୍ଭ କରି କହିଛନ୍ତି, ଏଗ୍ରି ପିଭି ରାଜ୍ୟର ସ୍ୱଚ୍ଛ ଶକ୍ତି ଲକ୍ଷ୍ୟକୁ ଆଗକୁ ବଢ଼ାଇବା ସହିତ ଚାଷୀଙ୍କ ଆୟ ବୃଦ୍ଧି କରିବ। ବିକଶିତ ଓଡ଼ିଶା ଅଧୀନରେ ଏକ ଜଳବାୟୁ ସହନଶୀଳ ଏବଂ ଚାଷୀ କୈନ୍ଦ୍ରିକ ମଡେଲ ସୃଷ୍ଟି ହୋଇପାରିବ ବୋଲି ଶ୍ରୀ ସିଂହଦେଓ କହିଛନ୍ତି। ଏହି ଅବସରରେ ଦୀର୍ଘକାଳୀନ ଶକ୍ତି ଯୋଜନା ପାଇଁ ଓଡ଼ିଶା ରାଜ୍ୟ ଶକ୍ତି କାର୍ଯ୍ୟ ଯୋଜନା ଓସେପା ୱେବ୍ ପ୍ଲାଟଫର୍ମରେ ଶୁଭାରମ୍ଭ କାର୍ଯ୍ୟକ୍ରମ, ଗଞ୍ଜାମ ଜିଲ୍ଲାର ସୋନପୁର ଓ ଗୋପାଳପୁରଠାରେ ପବନ ସମ୍ପଦ ଆକଳନ ମାଷ୍ଟ ଉଦ୍ଘାଟିତ ହୋଇଯାଇଛି। କାର୍ଯ୍ୟକ୍ରମର ଶକ୍ତି ବିଭାଗର ଅତିରିକ୍ତ ମୁଖ୍ୟ ଶାସନ ସଚିବ ବିଶାଳ କୁମାର ଦେବ ଯୋଗଦେଇ ରାଜ୍ୟର ବଦଳୁଥିବା ଶକ୍ତି ଆବଶ୍ୟକତାକୁ ପୂରଣ କରିବା ପାଇଁ ଅକ୍ଷୟ ଶକ୍ତି ସଂରକ୍ଷଣ ଏବଂ ତଥ୍ୟ ଆଧାରିତ ଯୋଜନାର ସାମଗ୍ରିକ ଆଭିମୁଖ୍ୟ ଉପରେ ଆଲୋଚନା କରିଥିଲେ। ଦେବଗଡ଼ ବିଧାନସଭା ନିର୍ବାଚନ ମଣ୍ଡଳୀ ଅନ୍ତର୍ଗତ ବାରକୋଟ ରିଆମାଳ ତିଲେଇବଣି ବ୍ଲକର 73 ଜଣ ବୁଥସ୍ତରୀୟ ଏଜେଣ୍ଟଙ୍କୁ ତାଲିମ ପ୍ରଦାନ କରାଯାଇଛି। ସ୍ୱତନ୍ତ୍ର ସଘନ ସଂଶୋଧନରେ ପ୍ରତ୍ୟେକ ଯୋଗ୍ୟ ମତଦାତାଙ୍କ ନାମକୁ ଭୋଟର ତାଲିକାରେ ସାମିଲ କରିବା ଏବଂ ଅଯୋଗ୍ୟ ଭୋଟରଙ୍କ ନାମକୁ ତାଲିକାରୁ ବାଦ୍ ଦେବା ସମ୍ପର୍କରେ ପ୍ରଶିକ୍ଷଣ ପ୍ରଦାନ କରାଯାଇଥିଲା। ସ୍ୱତନ୍ତ୍ର ସଘନ ସଂଶୋଧନ କାର୍ଯ୍ୟକ୍ରମ ସମ୍ପର୍କରେ ଜନସଚେତନତା ବୃଦ୍ଧି ଉଦ୍ଦେଶ୍ୟରେ ବରଗଡ଼ ଜିଲ୍ଲା ପ୍ରଶାସନ ପକ୍ଷରୁ ବିଶେଷ କାର୍ଯ୍ୟକ୍ରମର ଆୟୋଜନ କରାଯାଇଛି। ସମ୍ବଲପୁରୀ ପାରମ୍ପରିକ ପୋଷାକରେ ସଜ୍ଜିତ 2 ମାସ୍କଟ, ସୁଗନ୍ଧା ଓ ନିର୍ମଳ ଯୁବ ଭୋଟରମାନଙ୍କୁ ଭୋଟର ତାଲିକାର ଗୁରୁତ୍ୱ ସମ୍ପର୍କରେ ସଚେତନ କରିବା ସହ ତ୍ରୁଟିଶୂନ୍ୟ ଭୋଟର ତାଲିକା ପ୍ରସ୍ତୁତି ପାଇଁ ବୁଥସ୍ତରୀୟ ଅଧିକାରୀମାନଙ୍କୁ ସହଯୋଗ କରିବାକୁ ଆହ୍ୱାନ ଦେଇଛନ୍ତି। ମାଲକାନଗିରି ଜିଲ୍ଲାରେ ଏସ୍ଆଇଆର୍ ସମ୍ପର୍କିତ ସଚେତନତା ରଥ ପରିକ୍ରମା କରୁଛି। କ୍ଷେତ୍ରସ୍ତରୀୟ କାର୍ଯ୍ୟର ଅଗ୍ରଗତିକୁ ନେଇ ପୌରପାଳିକା ସମ୍ମିଳନୀ କକ୍ଷରେ ଜିଲ୍ଲା ପ୍ରଶାସନ ପକ୍ଷରୁ ଏକ ଉଚ୍ଚସ୍ତରୀୟ ବୈଠକ ଅନୁଷ୍ଠିତ ହୋଇଯାଇଛି। ବୈଠକରେ ସ୍ୱଚ୍ଛ ଓ ତ୍ରୁଟିଶୂନ୍ୟ ଭୋଟର ତାଲିକା ପ୍ରସ୍ତୁତି, ଯୋଗ୍ୟ ହିତାଧିକାରୀଙ୍କ ନାମ ସାମିଲ ଉପରେ ଗୁରୁତ୍ୱ ଦିଆଯାଇଛି। ଉପଜିଲ୍ଲାପାଳ ଦୁର୍ଯ୍ୟୋଧନ ଭୋଇ ନିର୍ବାଚନ ମଣ୍ଡଳୀର ବିଭିନ୍ନ ପୌରାଞ୍ଚଳ ଗସ୍ତ କରି କାର୍ଯ୍ୟର ତଦାରଖ କରିଛନ୍ତି। କନ୍ଧମାଳ ଜିଲ୍ଲାରେ ଏସ୍ଆଇଆର୍ ସମ୍ପର୍କରେ ଜିଲ୍ଲାପାଳ ଜନସାଧାରଣଙ୍କୁ କୁଇ ଭାଷାରେ ସଚେତନ କରାଇଛନ୍ତି। ଭୋଟର ତାଲିକା କାର୍ଯ୍ୟରେ ନିୟୋଜିତ ଥିବା ଅଧିକାରୀମାନଙ୍କୁ ସହଯୋଗ କରିବାକୁ ଜିଲ୍ଲାପାଳ ଜନସାଧାରଣଙ୍କୁ ପରାମର୍ଶ ଦେଇଛନ୍ତି। ଆପଣମାନେ ଆଞ୍ଚଳିକ ସମ୍ବାଦ ଶୁଣୁଛନ୍ତି ଆକାଶବାଣୀ କଟକ କେନ୍ଦ୍ରରୁ। ବିପର୍ଯ୍ୟୟ ପରିଚାଳନାରେ ଓଡ଼ିଶାର ସଫଳତାକୁ ବ୍ରିକ୍ସ ରାଷ୍ଟ୍ର ସମୂହର ସ୍ୱୀକୃତି ମିଳିଛି ବୋଲି ରାଜସ୍ୱ ବିପର୍ଯ୍ୟୟ ପରିଚାଳନା ମନ୍ତ୍ରୀ ସୁରେଶ ପୂଜାରୀ କହିଛନ୍ତି। ଭୁବନେଶ୍ୱର ଲୋକସେବା ଭବନଠାରେ ଜାତୀୟ ବିପର୍ଯ୍ୟୟ ପରିଚାଳନା କର୍ତ୍ତୃପକ୍ଷ ଏନ୍ଡିଏମ୍ଏ ଏବଂ ଓଡ଼ିଶା ରାଜ୍ୟ ବିପର୍ଯ୍ୟୟ ପରିଚାଳନା କର୍ତ୍ତୃପକ୍ଷ ଓଷ୍ଟମାର ମିଳିତ ସାମ୍ବାଦିକ ସମ୍ମିଳନୀକୁ ସମ୍ବୋଧିତ କରି ଶ୍ରୀ ପୂଜାରୀ କହିଛନ୍ତି, ପୁରୀରେ ଆୟୋଜିତ ବ୍ରିକ୍ସ ବିପର୍ଯ୍ୟୟ ବିପଦ ହ୍ରାସ କାର୍ଯ୍ୟଗୋଷ୍ଠୀର ବୈଠକ ସଫଳତାର ସହ ଶେଷ ହୋଇଛି। ବୈଠକରେ ବିପର୍ଯ୍ୟୟ ପ୍ରତିରୋଧ କ୍ଷମତା, ନୂତନ ଜ୍ଞାନକୌଶଳ, ପାରସ୍ପରିକ ସହଯୋଗ, ସମନ୍ୱୟ ଓ ନିରନ୍ତର ଧାରଣୀୟ ବିକାଶ ଉପରେ ବିସ୍ତୃତ ଆଲୋଚନା କରାଯାଇଥିଲା। ଏହି ଅବସରରେ ରାଜ୍ୟ ପକ୍ଷରୁ ବିପର୍ଯ୍ୟୟ ପରିଚାଳନା କ୍ଷେତ୍ରରେ ଅନୁସରଣ କରାଯାଉଥିବା ପ୍ରାକ୍ ସୂଚନା ବ୍ୟବସ୍ଥା, ବାତ୍ୟା ପ୍ରସ୍ତୁତି, ସୁରକ୍ଷିତ ସ୍ଥାନାନ୍ତରଣ ଏବଂ ଗୋଷ୍ଠୀଭିତ୍ତିକ ପରିଚାଳନା ଉପରେ ଉପସ୍ଥାପନ କରାଯାଇଥିଲା। ବିପର୍ଯ୍ୟୟ ପରିଚାଳନାରେ ଓଡ଼ିଶାର ଉଲ୍ଲେଖନୀୟ ସଫଳତାକୁ ବିଶ୍ୱ ପ୍ରତିନିଧିମାନେ ପ୍ରଶଂସା କରିବା ସହିତ ଶୂନ୍ୟ ଜୀବନହାନୀ ଲକ୍ଷ୍ୟ ହାସଲରେ ରାଜ୍ୟର ନିରନ୍ତର ପ୍ରୟାସକୁ ସ୍ୱୀକୃତି ଦେଇଛନ୍ତି। ଶ୍ରୀ ପୂଜାରୀ କହିଛନ୍ତି,
2: ବିପର୍ଯ୍ୟୟ ପରିଚାଳନା ବ୍ୟତୀତ ଏହି କାର୍ଯ୍ୟକ୍ରମ ଓଡ଼ିଶାର ସମୃଦ୍ଧି, ସାଂସ୍କୃତିକ ଐତିହ୍ୟ ଓ ପର୍ଯ୍ୟଟନ ସମ୍ଭାବନାକୁ ବ୍ରିକ୍ସ ରାଷ୍ଟ୍ର ସମୂହର ପ୍ରତିନିଧିମାନଙ୍କ ସାମ୍ନାରେ ମଧ୍ୟ ଆଲୋକପାତ କରିବାର ଏକ ସୁଯୋଗ ମଧୁ ପ୍ରଦାନ କରିଥିଲା। ପ୍ରତିନିଧିମାନେ କୋଣାର୍କ ସୂର୍ଯ୍ୟ ମନ୍ଦିର ପରିଦର୍ଶନ କରିବା ସହ 700-800 ବର୍ଷ ପୂର୍ବେ ଆମର ପୂର୍ବଜମାନଙ୍କର ଯେଉଁ କଳା କୌଶଳ ତାକୁ ମଧ୍ୟ ସେମାନଙ୍କୁ ଆଶ୍ଚର୍ଯ୍ୟଚକିତ କରିଥିଲା ଏବଂ ତାର ମଧ୍ୟ ଭୟସୀ ପ୍ରଶଂସା କରିଥିଲେ।
0: କେନ୍ଦ୍ରାପଡ଼ା ଜିଲ୍ଲାର ଉପକୂଳବର୍ତ୍ତୀ ଅଞ୍ଚଳରେ ବିଦେଶୀ ନାଗରିକଙ୍କ ଅନୁପ୍ରବେଶକୁ ଦୃଷ୍ଟିରେ ରଖି ଜିଲ୍ଲାର ବିଭିନ୍ନ ସ୍ଥାନରେ ସୁରକ୍ଷା ବ୍ୟବସ୍ଥାକୁ କଡ଼ାକଡ଼ି କରାଯାଇଛି। ପୁଲିସ୍ ମହାନିର୍ଦ୍ଦେଶକ ଯୋଗେଶ ବାହାଦୁର ଖୁରାନିଆଙ୍କ ନିର୍ଦ୍ଦେଶ ଅନୁଯାୟୀ ଜିଲ୍ଲାର ମହାକାଳପଡ଼ା, ରାଜନଗର ବ୍ଲକରେ ଥିବା ତାଳଚୁଆ, ତନ୍ତିଆପାଳ, ଜମ୍ବୁ ଆଦି ସାମୁଦ୍ରିକ ଥାନା ପକ୍ଷରୁ ନିଆଯାଇଥିବା ବିଭିନ୍ନ ପଦକ୍ଷେପ ସମ୍ପର୍କରେ ଆରକ୍ଷୀ ଅଧୀକ୍ଷକ ସିଦ୍ଧାର୍ଥ କାଟରିଆ ସମୀକ୍ଷା କରିଛନ୍ତି। ଥାନା ପରିସରରେ ଥିବା ସାମୁଦ୍ରିକ ଜଳପଥରେ 24 ଘଣ୍ଟିଆ ପାଟ୍ରୋଲିଂ ବ୍ୟବସ୍ଥା କଡ଼ାକଡ଼ି କରାଯାଇଛି। ସମସ୍ତ ଥାନାକୁ ଅତିରିକ୍ତ ପୁଲିସ୍ କର୍ମଚାରୀ ଯୋଗାଇ ଦିଆଯାଇଛି। କେନ୍ଦୁଝରର ଆରାଧ୍ୟ ଦେବତା ଶ୍ରୀ ଶ୍ରୀ ବଳଦେବଜୀଙ୍କ ପବିତ୍ର ରଥଯାତ୍ରା ସମ୍ପର୍କିତ ଏକ ପ୍ରସ୍ତୁତି ବୈଠକ ଜିଲ୍ଲାପାଳ ବିଶାଲ ସିଂଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇଯାଇଛି। ଦେବସ୍ନାନ ପୂର୍ଣ୍ଣିମାଠାରୁ ଆରମ୍ଭ କରି ଜୁଲାଇ 26 ତାରିଖରେ ମହାପ୍ରଭୁଙ୍କ ଶ୍ରୀମନ୍ଦିର ବିଜେ ପର୍ଯ୍ୟନ୍ତ ସମସ୍ତ କାର୍ଯ୍ୟ ଶୃଙ୍ଖଳିତ ଭାବେ କରିବା ପାଇଁ ଜିଲ୍ଲାପାଳ ବିଭାଗୀୟ ଅଧିକାରୀମାନଙ୍କୁ ପରାମର୍ଶ ଦେଇଛନ୍ତି। ବୈଠକରେ ଆରକ୍ଷୀ ଅଧୀକ୍ଷକ ସେବାୟତଙ୍କ ସମେତ ବିଭିନ୍ନ ବିଭାଗୀୟ ଅଧିକାରୀ ପ୍ରମୁଖ ଯୋଗ ଦେଇଥିଲେ। ରାଜ୍ୟ ସରକାରଙ୍କ 2 ବର୍ଷ ପୂର୍ତ୍ତି ଉପଲକ୍ଷେ ଦେବଗଡ଼ ଜିଲ୍ଲାପାଳଙ୍କ ସମ୍ମିଳନୀ କକ୍ଷରେ ଏକ ପ୍ରସ୍ତୁତି ବୈଠକ ଅନୁଷ୍ଠିତ ହୋଇଯାଇଛି। ରାଜ୍ୟ ସରକାରଙ୍କ ବିଭିନ୍ନ ଜନକଲ୍ୟାଣକାରୀ ଯୋଜନା ସମ୍ପର୍କରେ ଜନସଚେତନତା ସୃଷ୍ଟି କରିବା ଉଦ୍ଦେଶ୍ୟରେ ଆସନ୍ତା 12-20 ତାରିଖ ପର୍ଯ୍ୟନ୍ତ ଜିଲ୍ଲାବ୍ୟାପୀ ବିଭିନ୍ନ କାର୍ଯ୍ୟକ୍ରମ ଆୟୋଜନ କରାଯିବ। ରାଜ୍ୟ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗର ମାତୃ ସ୍ୱାସ୍ଥ୍ୟ ବିଭାଗ ଓ କେନ୍ଦ୍ରାପଡ଼ା ଜିଲ୍ଲା ସ୍ୱାସ୍ଥ୍ୟ ସମିତିର ମିଳିତ ଆନୁକୂଲ୍ୟରେ ମାତୃ ସ୍ୱାସ୍ଥ୍ୟ ସମ୍ପର୍କିତ ଏକ ଆଭାସୀ ତାଲିମ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି। କାର୍ଯ୍ୟକ୍ରମରେ ଜିଲ୍ଲାର 1,536 ଜଣ ଆଶାକର୍ମୀ, 2,147 ଜଣ ଅଙ୍ଗନୱାଡ଼ି କର୍ମୀଙ୍କ ସମେତ ଗୋଷ୍ଠୀ ସ୍ୱାସ୍ଥ୍ୟ ଅଧିକାରୀ, ସ୍ୱାସ୍ଥ୍ୟକର୍ମୀ, 4,000 ଉର୍ଦ୍ଧ୍ୱ କ୍ଷେତ୍ର କର୍ମଚାରୀ ଅଂଶଗ୍ରହଣ କରିଥିଲେ। ଦେବଗଡ଼ ଜିଲ୍ଲାପାଳଙ୍କ ସମ୍ମିଳନୀ କକ୍ଷରେ ଅନୁସୂଚିତ ଜାତି ଓ ଜନଜାତି ଲୋକଙ୍କ ପାଇଁ ଜିଲ୍ଲାସ୍ତରୀୟ ସତର୍କତା ଓ ଅତ୍ୟାଚାର ନିବାରଣ ପିଓଓଏ ଆଇନ 1999 ସମ୍ପର୍କରେ ବୈଠକ ଅନୁଷ୍ଠିତ ହୋଇଯାଇଛି। ଭଦ୍ରକ ସ୍ୱୟଂଶାସିତ ମହାବିଦ୍ୟାଳୟ ଖେଳପଡ଼ିଆରେ ଦୁଇଦିନିଆ ମୁଖ୍ୟମନ୍ତ୍ରୀ ଟ୍ରଫି ପ୍ରତିଯୋଗିତା ଆରମ୍ଭ ହୋଇଛି। ଫୁଟବଲ, ଭଲିବଲ, ଖୋଖୋ, କବାଡ଼ି ଆଦି ପ୍ରତିଯୋଗିତାରେ 7ଟି ଜିଲ୍ଲାର 110 ଜଣ ବାଳକ ଏବଂ ବାଳିକା ଅଂଶଗ୍ରହଣ କରିଛନ୍ତି। ପାଣିପାଗ କାଳବୈଶାଖୀ ପ୍ରଭାବରେ କଟକ ଓ ଭୁବନେଶ୍ୱରର ବିଭିନ୍ନ ସ୍ଥାନରେ ବଜ୍ରପାତ ସହ ପ୍ରବଳ ବର୍ଷା ହୋଇଯାଇଛି। ବର୍ଷା ପବନରେ ବିଭିନ୍ନ ସ୍ଥାନରେ ଗଛ ପଡ଼ି ଯାତାୟତ ବାଧାପ୍ରାପ୍ତ ହୋଇଛି। ଅଗ୍ନିଶମ ବିଭାଗର କର୍ମଚାରୀମାନେ ରାସ୍ତା ସଫା କରିବା କାର୍ଯ୍ୟରେ ନିୟୋଜିତ ଅଛନ୍ତି। କାଳବୈଶାଖୀ ବର୍ଷା ପ୍ରଭାବରେ ତାପମାତ୍ରା ହ୍ରାସ ପାଇବା ସହ ଗରମ ଓ ଗୁଳିଗୁଳିରୁ ଆଶ୍ୱସ୍ତି ମିଳିଛି। ଆସନ୍ତା 24 ଘଣ୍ଟା ମଧ୍ୟରେ ବଜ୍ରପାତ ସହ ବର୍ଷା ହେବାନି ଭୁବନେଶ୍ୱରସ୍ଥିତ ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ର ପକ୍ଷରୁ ପ୍ରାୟ ସମସ୍ତ ଜିଲ୍ଲାକୁ ସତର୍କ ସୂଚନା ଜାରି କରାଯାଇଛି। ମୁଖ୍ୟ ସମ୍ବାଦ ପୁଣିଥରେ ପ୍ରଧାନମନ୍ତ୍ରୀଙ୍କ ଅଧ୍ୟକ୍ଷତାରେ ନୂଆଦିଲ୍ଲୀରେ ଅର୍ଥନୈତିକ ପରାମର୍ଶଦାତା ପରିଷଦ ବୈଠକ ଅନୁଷ୍ଠିତ। ସମ୍ବଲପୁରଠାରେ 3ଟି ଅନ୍ତର୍ଜାତୀୟ ସ୍ତରର ଫୁଟବଲ ପଡ଼ିଆ ପ୍ରସ୍ତୁତ ନେଇ ମୁଖ୍ୟମନ୍ତ୍ରୀଙ୍କ ଘୋଷଣା। ବିପର୍ଯ୍ୟୟ ପରିଚାଳନାରେ ଓଡ଼ିଶାର ସଫଳତାକୁ ବ୍ରିକ୍ସ ରାଷ୍ଟ୍ର ସମୂହର ସ୍ୱୀକୃତି ଏବଂ କାଳବୈଶାଖୀ ପ୍ରଭାବରେ ରାଜ୍ୟର ବିଭିନ୍ନ ସ୍ଥାନରେ ବଜ୍ରପାତ ସହ ବର୍ଷା। ଆଞ୍ଚଳିକ ସମ୍ବାଦ ଆଜି ପାଇଁ ଏତିକିରେ ଶେଷ ହେଲା।
3: ଆକାଶବାଣୀ କଟକ ଆଜିର ପ୍ରସଙ୍ଗରେ ଶୁଣନ୍ତୁ ଆଲୋଚନା ସଶକ୍ତ ଅନ୍ନଦାତା ସମୃଦ୍ଧ ଭାରତ।
4: আজির প্রসঙ্গ সশক্ত অন্নদাতা সমৃদ্ধ ভারত আলেখ্য আঞ্চলিক সংবাদ বিভাগ উপস্থাপনা মহেন্দ্র কুমার মাঝি দেশের কৃষকঙ্ক সশক্তিকরণ পাই গত

0: ବର୍ଷ ମଧ୍ୟରେ ସରକାର ବିଭିନ୍ନ କ୍ଷେତ୍ରରେ ବ୍ୟାପକ ପଦକ୍ଷେପ ଗ୍ରହଣ କରିଛନ୍ତି। କୃଷି କ୍ଷେତ୍ରରେ ଏଭଳି ପରିବର୍ତ୍ତନ ଅନ୍ନଦାତାଙ୍କୁ ସଶକ୍ତ କରିବା ସହ ଦେଶର ଅର୍ଥନୀତି ଗତିଶୀଳ ହୋଇପାରିଛି। କଲ୍ୟାଣକାରୀ ଯୋଜନା ମାଧ୍ୟମରେ ଉତ୍ପାଦନ ବୃଦ୍ଧି, ଆୟ ସୁରକ୍ଷା, ବଜାର କ୍ଷେତ୍ର, ଭିତ୍ତିଭୂମି ବିକାଶ, ସଂସ୍ଥାଗତ ନିରନ୍ତରତା ଅଧିକ ସୁଦୃଢ଼ ହୋଇପାରିଛି। ବ୍ୟାପକ ଜଳସେଚନ, ସହଜ ଋଣ ଉପଲବ୍ଧତା, ସଶକ୍ତ ବୀମା ସୁବିଧା ଏବଂ ଆନୁଷଙ୍ଗିକ କ୍ଷେତ୍ରଗୁଡ଼ିକରେ ଗ୍ରହଣ କରାଯାଇଥିବା ଦୃଢ଼ ପଦକ୍ଷେପ କୃଷି କ୍ଷେତ୍ରରେ ଅଭିବୃଦ୍ଧିକୁ ଅଧିକ ଗତିଶୀଳ କରିପାରିଛି। ବିଭିନ୍ନ ଉତ୍ପାଦ ପାଇଁ ସର୍ବନିମ୍ନ ସହାୟକ ମୂଲ୍ୟ ବୃଦ୍ଧି ତଥା ବିକ୍ରି ପାଇଁ ବ୍ୟାପକ ବଜାର ବ୍ୟବସ୍ଥା ଏ କ୍ଷେତ୍ରରେ ଅଧିକ ସହାୟକ ହୋଇପାରିଛି। କୃଷକଙ୍କ ପାରିଶ୍ରମିକ ନିଶ୍ଚିତ ହେବା ସହିତ ଖାଦ୍ୟ ସୁରକ୍ଷା ଅଧିକ ସୁଦୃଢ଼ ହୋଇପାରୁଛି। ପ୍ରଯୁକ୍ତି ବିଦ୍ୟାର ଉପଯୋଗ, ସମ୍ପ୍ରସାରିତ ସମବାୟ କ୍ଷେତ୍ର, ଖାଦ୍ୟ ପ୍ରକ୍ରିୟାକରଣ ଓ ଜଳବାୟୁ ଉପଯୋଗୀ ଚାଷ ପଦ୍ଧତି ଦେଶର କୃଷି ମୂଲ୍ୟ ଶୃଙ୍ଖଳରେ ବ୍ୟାପକ ସୁଯୋଗ ସୃଷ୍ଟି କରୁଛି। ପ୍ରଯୁକ୍ତି ବିଦ୍ୟା ଚାଳିତ ଏବଂ ଚାଷୀ କୈନ୍ଦ୍ରିକ କୃଷି ବ୍ୟବସ୍ଥା ଦେଶର କୃଷି କ୍ଷେତ୍ରର ପରିବର୍ତ୍ତନରେ ଅଧିକ ଉପଯୋଗୀ ସାବ୍ୟସ୍ତ ହୋଇପାରିଛି। ନୀତିଗତ ତଥା ସଂସ୍କାରମୂଳକ ପଦକ୍ଷେପ ଯୋଗୁଁ ସାର୍ବଜନୀନ କ୍ଷେତ୍ରରେ ନିବେଶ ବୃଦ୍ଧି ପାଉଛି, ଫଳରେ କୃଷି ଏବଂ ଆନୁଷଙ୍ଗିକ କ୍ଷେତ୍ରଗୁଡ଼ିକ ବିସ୍ତାର ଲାଭ କରିପାରିଛି। ଲକ୍ଷ୍ୟଭିତ୍ତିକ କାର୍ଯ୍ୟକ୍ରମ, କୃଷି ଉତ୍ପାଦ ବୃଦ୍ଧି, ଉତ୍ପାଦକତାରେ ଉନ୍ନତି ଏବଂ ଗ୍ରାମୀଣ ଅର୍ଥନୀତିକୁ ସୁଦୃଢ଼ କରିବାରେ ସହାୟକ ହେଉଛି। କୃଷି ଏବଂ କୃଷକ କଲ୍ୟାଣ ବିଭାଗ ପାଇଁ ଗତ 2013-14 ଆର୍ଥିକ ବର୍ଷରେ ବଜେଟ୍ ଆବଣ୍ଟନ 27,663 କୋଟି ଟଙ୍କା ହୋଇଥିବା ବେଳେ ଚଳିତ ଆର୍ଥିକ ବର୍ଷରେ ଏହା 1,40,528 କୋଟି ଟଙ୍କାରୁ ଅଧିକ ହୋଇଛି। କୃଷି କ୍ଷେତ୍ର ପାଇଁ ନିରନ୍ତର ସଂସ୍କାରମୂଳକ ପଦକ୍ଷେପ ଏବଂ ନିବେଶକୁ ଏହା ପ୍ରତିଫଳନ କରୁଛି। ଦେଶର ମୋଟ ଖାଦ୍ୟଶସ୍ୟ ଉତ୍ପାଦନ 2013-14 ଆର୍ଥିକ ବର୍ଷରେ 265.05 ନିୟୁତ ଟନ୍ ଥିବାବେଳେ 2024-25 ଆର୍ଥିକ ବର୍ଷରେ ଏହା 357 ନିୟୁତ ଟନ୍କୁ ବୃଦ୍ଧି ପାଇଥିଲା। ଜାତୀୟ ଖାଦ୍ୟ ସୁରକ୍ଷା ଯୋଜନା ଓ ପୁଷ୍ଟିସାର ମିଶନର ସହଯୋଗରେ ଏହି ସଫଳତା ହାସଲ ହୋଇପାରିଛି। ଚାଉଳ, ଗହମ, ମକା, ଡାଲିଜାତୀୟ ଫସଲ ଏବଂ ଅନ୍ୟାନ୍ୟ ଶସ୍ୟର ମଧ୍ୟ ଉତ୍ପାଦ କ୍ରମାଗତ ବୃଦ୍ଧି ପାଉଛି। ମିଶନ ଅଧୀନରେ ଉନ୍ନତ ବିହନ, ଆଧୁନିକ କୃଷି ପଦ୍ଧତି ଏବଂ ପ୍ରଯୁକ୍ତି ବିଦ୍ୟାର ଉପଯୋଗ ଉପରେ ଗୁରୁତ୍ୱ ପ୍ରଦାନ କରାଯାଉଛି। ଉତ୍ପାଦନ ବୃଦ୍ଧିକୁ ଅବଲୋକନ କଲେ ତୈଳବୀଜ କ୍ଷେତ୍ରରେ ମଧ୍ୟ ଆତ୍ମନିର୍ଭରଶୀଳତା ପ୍ରତୀୟମାନ ହେଉଛି। 2024-25 ଆର୍ଥିକ ବର୍ଷରେ ତୈଳବୀଜ ଉତ୍ପାଦନ ସବୁଠାରୁ ଅଧିକ ପାଖାପାଖି 43 ମେଟ୍ରିକ୍ ଟନ୍ ହୋଇଥିଲା। ଖାଇବା ତେଲ ଆମଦାନୀ ନିର୍ଭରଶୀଳତା ମଧ୍ୟ ଇତିମଧ୍ୟରେ ହ୍ରାସ ପାଇଛି। ଦେଶରେ ତୈଳବୀଜ ଚାଷ ଜମି ପରିମାଣ ପୂର୍ବାପେକ୍ଷା 18% ଅଧିକ ହୋଇଛି। ଉତ୍ପାଦନ କ୍ଷମତା 55% ବୃଦ୍ଧି ପାଇଥିବା ବେଳେ ଉତ୍ପାଦକତା ପ୍ରାୟ 31% ଅଧିକ ହୋଇଛି। ଉଦ୍ୟାନ କୃଷି କ୍ଷେତ୍ର ମଧ୍ୟ କୃଷି ଅଭିବୃଦ୍ଧିରେ ଏକ ପ୍ରମୁଖ ଭୂମିକା ଗ୍ରହଣ କରିଛି। ଉଦ୍ୟାନ କୃଷି କ୍ଷେତ୍ରର ଉତ୍ପାଦ ମୋଟ ମୂଲ୍ୟ ଉତ୍ପାଦନର ପ୍ରାୟ 37% ପହଞ୍ଚିଛି। ଉନ୍ନତ କୃଷି ପଦ୍ଧତି ଏବଂ ବଜାର ଚାହିଦା ଯୋଗୁଁ ଏହା ସମ୍ଭବ ହୋଇପାରିଛି। ଦେଶର କୃଷିନୀତିକୁ ଗତ 12 ବର୍ଷ ମଧ୍ୟରେ ଅଧିକ ସୁଦୃଢ଼ କରାଯାଇପାରିଛି। ମୃତ୍ତିକା ସ୍ୱାସ୍ଥ୍ୟ, ବଜାର କ୍ଷେତ୍ରରେ ରହିଥିବା ଆହ୍ୱାନର ମୁକାବିଲା, ଭିତ୍ତିଭୂମିରେ ବିସ୍ତାର ଉପରେ ଧ୍ୟାନ କେନ୍ଦ୍ରୀଭୂତ କରାଯାଇଛି। ଶୃଙ୍ଖଳାଗତ ପରିବର୍ତ୍ତନ ସହ ସମନ୍ୱିତ ଏବଂ ଚାଷୀକୈନ୍ଦ୍ରିକ କୃଷି ଢାଞ୍ଚାକୁ ଏହି ପଦକ୍ଷେପ ଏକ ବ୍ୟାପକ ଆକାର ପ୍ରଦାନ କରିଛି। ପ୍ରଧାନମନ୍ତ୍ରୀ କୃଷି ସିଞ୍ଚନ ଯୋଜନା, ମୃତ୍ତିକା ସ୍ୱାସ୍ଥ୍ୟ କାର୍ଡ ବ୍ୟବସ୍ଥା ଏବଂ ରାଷ୍ଟ୍ରୀୟ ଗୋକୁଳ ମିଶନ କୃଷି ଏବଂ ପ୍ରାଣୀ ସମ୍ପଦ ବିକାଶକୁ ଅଧିକ ତ୍ୱରାନ୍ୱିତ କରିଛି। ପ୍ରଧାନମନ୍ତ୍ରୀ ଫସଲ ବୀମା ଯୋଜନା ପ୍ରାକୃତିକ ବିପର୍ଯ୍ୟୟରୁ ଚାଷୀଙ୍କୁ ସୁରକ୍ଷା ପ୍ରଦାନ କରୁଥିବା ବେଳେ ସର୍ବନିମ୍ନ ସହାୟକ ମୂଲ୍ୟରେ ବୃଦ୍ଧି ଚାଷୀଙ୍କ ଆର୍ଥିକ କ୍ଷେତ୍ରକୁ ଅଧିକ ସହାୟତା ପ୍ରଦାନ କରୁଛି। କୃଷିଜୀବୀଙ୍କ ଆର୍ଥିକ ସଶକ୍ତିକରଣ ଏବଂ ସାମାଜିକ ସୁରକ୍ଷାକୁ ପ୍ରଧାନମନ୍ତ୍ରୀ କିଷାନ ସମ୍ମାନ ନିଧି ଯୋଜନା, ପ୍ରଧାନମନ୍ତ୍ରୀ କିଷାନ ମାନଧନ ଯୋଜନା, କୃଷି ଭିତ୍ତିଭୂମି ପାଣ୍ଠି ଏବଂ ପ୍ରଧାନମନ୍ତ୍ରୀ କିଷାନ ସମ୍ପଦ ଯୋଜନା ସୁନିଶ୍ଚିତ କରିପାରିଛି। ସଂସ୍ଥାଗତ ସଂସ୍କାର ଏବଂ ସମବାୟ ନେତୃତ୍ୱାଧୀନ ବିକାଶ ଗତିଶୀଳ ହୋଇପାରିଛି। କିଷାନ କ୍ରେଡିଟ୍ କାର୍ଡ ଯୋଜନା ମାଧ୍ୟମରେ ଚାଷୀଙ୍କୁ ସମ ଉପଯୋଗୀ ଏବଂ ସହଜ ଉପାୟରେ ଋଣ ଉପଲବ୍ଧତା ସୁନିଶ୍ଚିତ ହୋଇପାରୁଛି। ନବୀକରଣୀୟ ଶକ୍ତି କୃଷି ବିକାଶର ଏକ ମାଧ୍ୟମ ପାଲଟିଛି। ପିଏମ୍ କୁସୁମ ଯୋଜନା ଚାଷ କ୍ଷେତ୍ରରେ ସୌରଶକ୍ତି ବ୍ୟବହାରକୁ ପ୍ରୋତ୍ସାହନ ପ୍ରଦାନ କରୁଛି, ଫଳରେ ଜଳସେଚନ ଅଧିକ ବ୍ୟବସ୍ଥିତ ହେବା ସହ ଉତ୍ପାଦିତ ବିଦ୍ୟୁତ୍ ବିକ୍ରି ମାଧ୍ୟମରେ ଚାଷୀଙ୍କ ଆୟ ବୃଦ୍ଧି ପାଉଛି। ଏଭଳି ବିଭିନ୍ନ ପଦକ୍ଷେପ ଚାଷୀଙ୍କୁ ସଶକ୍ତ କରିବା ସହିତ ଦେଶରେ ନିରନ୍ତର, ସମାବେଶୀ ଏବଂ ସ୍ଥାୟୀ କୃଷିକ୍ଷେତ୍ରର ମୂଳଦୁଆକୁ ସୁଦୃଢ଼ କରିପାରିଛି।
1: ଆକାଶବାଣୀ ସମ୍ବଲପୁର ଶୁଣିପାରିବେ ସମ୍ବଲପୁରୀ ଆଞ୍ଚଳିକ ସମ୍ବାଦ। ଏହି ସୂଚନା ପରେ

0: ଆକାଶବାଣୀର ବିକଳ୍ପ ନାହିଁ, ଆକାଶବାଣୀ ହିଁ ଶ୍ରେଷ୍ଠ ମାଧ୍ୟମ ସମସ୍ତଙ୍କ ସହ ସମ୍ପର୍କ ଯୋଡିବା ପାଇଁ।
1: ଆକାଶବାଣୀ ସମ୍ବଲପୁର ଆଞ୍ଚଳିକ ଖବର ପଢୁଛନ୍ ଆଶୁତୋଷ ପାଣିଗ୍ରାହୀ। ଜୁହାର। ପହିଲା ମୁଖ୍ୟ ଖବର। ସମ୍ବଲପୁରନ ଫିଫା ମାନର ତିନିଟା ଫୁଟବଲ ପଡ଼ିଆ ତିଆରି ହେବା କହିଲେ ମୁଖ୍ୟମନ୍ତ୍ରୀ। ଦିନିକିଆ ଗସ୍ତୀ ସମ୍ବଲପୁର ଆସିକରି ଭିନ୍ ଭିନ୍ କାର୍ଯ୍ୟକ୍ରମ ଦେଉଛନ୍। ଯୋଉ ରାଜ୍ୟ ସମନ୍ୱୟ ଆଉ ସହଭାଗିତା ଥି କ୍ରୀଡ଼ାର ଭବିଷ୍ୟତ ଉନ୍ନତି ପାରବା କହିଲେ ରାଜ୍ୟପାଳ। ଓଡ଼ିଶା ପ୍ରାକୃତିକ ବିପର୍ଯ୍ୟୟ ମୁକାବିଲା କରିକରି ଶୂନ୍ୟ ଜୀବନହାନି ଲକ୍ଷ୍ୟ ହାସଲ କରିଛେ କହିଲେ ଜାତୀୟ ବିପର୍ଯ୍ୟୟ ପରିଚାଳନା କର୍ତ୍ତୃପକ୍ଷ। ଆଉ କାଲବୈଶାଖୀର ପ୍ରଭାବତି ରାଜ୍ୟର ଭିନ୍ ଭିନ୍ ଜାଗାନ ବିଜୁଳି ମାରିକରି ବର୍ଷା ହୋଇପାରେ ବୋଲି ପାଣିପାଗ କେନ୍ଦ୍ର ସତର୍କ ସୂଚନା। ଏଥର ପୂରା ଖବର। ସମ୍ବଲପୁରନ ଫିଫା ମାନର ତିନିଟା ଫୁଟବଲ ପଡ଼ିଆ ତିଆରି ହେବା ସମ୍ବଲପୁର ଆଉ ପଶ୍ଚିମ ଓଡ଼ିଶାର ମାନଚିତ୍ରଟି ନୂଆ ଅଧ୍ୟାୟ ଯୋଡ଼ି ହେବା ବୋଲି ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ କହିଛନ୍। ସମ୍ବଲପୁର ଗସ୍ତୀ ଆସିକରି ମୁଖ୍ୟମନ୍ତ୍ରୀ ସମ୍ବଲପୁର ଫୁଟବଲ ଏକାଡେମୀ ପରିସରନ ଆଜି ଘାସ ବିହନ ବୁନିକରି ଉନ୍ନତିକରଣର ସୁପ ଦେଇଛନ୍। ଇ ଅବସରରେ ମୁଖ୍ୟମନ୍ତ୍ରୀ କହିଛନ୍, ବର୍ଷା ହେଲେ ଭିଲ୍ ଇଠାନେ ଫୁଟବଲ ଖେଳାଯାଇ ପାରବା ଆଉ ସେ ଧରଣର ପଡ଼ିଆ ତିଆରି ହେବା। ଇଠାନେ ଅନେକ ଖେଳାଳି ତାଲିମ ନେବାର ସହିତ ଜାତୀୟ ସ୍ତରର ନାଁ କରିଛନ୍ ବୋଲି ମୁଖ୍ୟମନ୍ତ୍ରୀ କହିଛନ୍। ମୁଖ୍ୟମନ୍ତ୍ରୀ କହିଛନ୍,
2: 2007 ମସିହାରୁ ଆରମ୍ଭ ହୋଇଥିବା ଏହି ଏକାଡେମୀ ଆଜି ରାଜ୍ୟର କ୍ରୀଡ଼ା ପ୍ରତିଭାମାନଙ୍କୁ ଜାତୀୟ ସ୍ତରରେ ପରିଚୟ କରାଇବାରେ ଇଏ ଗୋଟିଏ ବହୁତ ବଡ଼, ପଶ୍ଚିମ ଓଡ଼ିଶା କେବଳ ନୁହଁ ସାରା ଓଡ଼ିଶା ପାଇଁ ଗୋଟିଏ ବଡ଼ ଇଏ ମାଧ୍ୟମ ବନିଛି। ବିଗତ 19 ବର୍ଷ ମଧ୍ୟରେ ଏହି ଏକାଡେମୀରୁ ଶହ ଶହ ପିଲାଙ୍କୁ ପ୍ରତିଭାବାନ ଆକାରରେ ସେମାନଙ୍କୁ ବିକାଶ କରାଇବା ଏବଂ ବିଭିନ୍ନ କ୍ଲବରେ ସେମାନଙ୍କୁ ଖେଳିବାର ସୁଯୋଗ କରାଇବା ଇଏ ଗୋଟିଏ ତାଙ୍କର ବହୁତ ବଡ଼ ଅବଦାନ ରହିଆସିଛି।
1: କାର୍ଯ୍ୟକ୍ରମଟି ପଞ୍ଚାୟତିରାଜ ମନ୍ତ୍ରୀ ରବି ନାୟକ ଆର୍ ସମ୍ବଲପୁର ବିଧାୟକ ଜୟନାରାୟଣ ମିଶ୍ର ଉପସ୍ଥିତ ଥିଲେ। ମୁଖ୍ୟମନ୍ତ୍ରୀ ଆଉ କିଛି ସମୟ ଆଉଥିରୁ ଗଙ୍ଗାଧର ମଣ୍ଡପନ ଚାଲିଥିବା ଜାତୀୟ ସ୍ତରର କବାଡ଼ି ପ୍ରତିଯୋଗିତା ଯୋଗଦେବେ। ରାଜ୍ୟ ସମନ୍ୱୟ ଆଉ ସହଭାଗିତା କ୍ରୀଡ଼ାର ଭବିଷ୍ୟତ ଉନ୍ନତ ହୋଇପାରିବ ବୋଲି ରାଜ୍ୟପାଳ ଡକ୍ଟର ହରିବାବୁ କୁମ୍ଭମ୍ ପାଟି କହିଛନ୍। ଭୁବନେଶ୍ୱରଠାରେ କ୍ରୀଡ଼ା ଆଉ ଯୁବସେବା ବିଭାଗ ତରଫରୁ ହୋଇଥିବା ଦୁଇଦିନିଆ ଚିନ୍ତନ ଶିବିର 2026 ଉଦ୍ଘାଟନ କରିକି ରାଜ୍ୟପାଳ କହିଛନ୍, କ୍ରୀଡ଼ା କ୍ଷେତ୍ରର ଓଡ଼ିଶାର ସଫଳତା ଦେଶ ଆଉ ବିଦେଶର ପ୍ରଶଂସା ପାଉଛେ। ବିଶ୍ୱସ୍ତରୀୟ ଭିତ୍ତିଭୂମି ନିର୍ମାଣ, ତୃଣମୂଳ ସ୍ତରର ପ୍ରତିଭା ଖୋଜିବାର ଆଉ ଜାତୀୟ ଅନ୍ତର୍ଜାତୀୟ ସ୍ତରୀୟ କ୍ରୀଡ଼ା ମହାକୁମ୍ଭ ଆୟୋଜନ କରିକି ରାଜ୍ୟ ଗୋଟିଏ ଆଗୁଆ କ୍ରୀଡ଼ା ସ୍ଥଳ ଭାବେ ନିଜେ ପରିଚିତ କରିପାରିଛେ। ଚିରାଚରିତ ପ୍ରଥାନୁ ବାହାର କରିକି ଅଭିଜ୍ଞତାର ଶିକ୍ଷା ଗ୍ରହଣ କଲେ ନବସୃଜନର ଉଦ୍ଭାବନ ଆଉ କ୍ରୀଡ଼ା କ୍ଷେତ୍ରର ବୈପ୍ଳବିକ ପରିବର୍ତ୍ତନ ସମ୍ଭବପର ହେବା। ଇ ଚିନ୍ତନ ଶିବିର ତୃଣମୂଳ ସ୍ତରର କ୍ରୀଡ଼ା ପ୍ରତିଭାମାନଙ୍କୁ ଚିହ୍ନଟ, ଆଧୁନିକ ତାଲିମ ଦେବାର ଆଉ ଯୁବପିଢ଼ିଙ୍କୁ ରାଷ୍ଟ୍ର ଗଠନ କାମତି ସାମିଲ କରିବା ଲାଗି ଦୀର୍ଘକାଳୀନ କାର୍ଯ୍ୟଖସଡ଼ା ତିଆରି ଦେଇ ସାହାଯ୍ୟ କରିବ ବୋଲି ରାଜ୍ୟପାଳ ଆଶା କରିଛନ୍। କାର୍ଯ୍ୟକ୍ରମଟି କ୍ରୀଡ଼ା ଓ ଯୁବ ବ୍ୟାପାର ମନ୍ତ୍ରୀ ସୂର୍ଯ୍ୟବଂଶୀ ସୁରାଜ ଯୋଗ ଦେଇକରି କହିଛନ୍, ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଦୂରଦୃଷ୍ଟି ସମ୍ପନ୍ନ ନେତୃତ୍ୱଟି ଓଡ଼ିଶାକେ ଦେଶର କ୍ରୀଡ଼ା କ୍ଷେତ୍ର ହିସାବରେ ଗଢ଼ବାର ଲାଗି ସରକାର ପ୍ରତିଶ୍ରତିବଦ୍ଧ। ଦେଶ ଗୋଟିଏ ବୈଶ୍ୱିକ କ୍ରୀଡ଼ା ମହାଶକ୍ତି ଦିଗ୍କେ ଅଗ୍ରସର ହେଉଛି। ଇ ଲକ୍ଷ୍ୟ ସଠିକ୍ ଖେଲ୍ ସଂସ୍କୃତି ପ୍ରସାରତି ସହଯୋଗ କରିପାରବା। ଓଡ଼ିଶାର ବାସ୍ତବ ପ୍ରତିଭା ଗ୍ରାମାଞ୍ଚଳ ନ ରହିଥିସନ୍। ପଡ଼ିଆନୁ ପୋଡ଼ିୟମ ତକ ଦୂରତା କମାବାର ଲାଗି ସରକାର ଭିନ୍ ଭିନ୍ ପଦକ୍ଷେପ ଗ୍ରହଣ କରୁଛନ୍ ବୋଲି ଶ୍ରୀ ସୁରଜ କହିଛନ୍।
3: ଏକ ଇକୋ ସିଷ୍ଟମ ମେ କେସେ ସ୍ପୋର୍ଟସ କେ ଲିଏ ଏକ ବିଚାର ହୋ, ସ୍ପୋର୍ଟସ କେ ଲିଏ ମନ୍ଥନ ହୋ, ଚିନ୍ତନ ହୋ। ଇଏ ଚିନ୍ତନ ଶିବିର ମେ ହମ୍ ଇଏ ଆନେ ବାଲେ ଦୋ ଦିନ ମେ ଇଏ କରନେ ଜା ରହେ ହେଁ। 2036 का जो

0: ସକାଳ ବା ସଞ୍ଜ, ଦିନ ଅବା ରାତି, ଆକାଶବାଣୀ ସବୁ ସମୟର ସାଥୀ।
1: ଆପଣମାନେ କାର୍ଯ୍ୟକ୍ରମ ଶୁଣୁଛନ୍ତି ଆକାଶବାଣୀ ସମ୍ବଲପୁର କେନ୍ଦ୍ରରୁ। ବର୍ତ୍ତମାନ ସନ୍ଧ୍ୟା 7:15 ହେବାକୁ ଯାଉଛି। ଓଡ଼ିଆରେ ସମ୍ବାଦ ଶୁଣନ୍ତୁ, ରିଲିକରି ପ୍ରସାର କରୁଛୁ ଆକାଶବାଣୀ କଟକ କେନ୍ଦ୍ରରୁ।

ആകാശവാണി. ସମ୍ବାଦ ପଢୁଛନ୍ତି ମଳୟ ରଞ୍ଜନ ମିଶ୍ର. ମୁଖ୍ୟ ସମ୍ବାଦ, ନୂଆଦିଲ୍ଲୀରେ ପ୍ରଧାନମନ୍ତ୍ରୀଙ୍କ ଅଧ୍ୟକ୍ଷତାରେ ଅର୍ଥନୈତିକ ପରାମର୍ଶଦାତା ପରିଷଦ ବୈଠକ ଅନୁଷ୍ଠିତ. ଅର୍ଥନୈତିକ ରୂପାନ୍ତରଣ ଏବଂ ଦୀର୍ଘକାଳୀନ ବିକାଶ ଯାତ୍ରାକୁ ପ୍ରାଥମିକତା ପ୍ରଦାନ. ଯୁବବର୍ଗ ଦେଶର ସବୁଠାରୁ ବଡ଼ ଶକ୍ତି ଏବଂ ବିକଶିତ ଭାରତ ସ୍ୱପ୍ନ ସାକାର କରିବାରେ ସେମାନେ ପ୍ରମୁଖ ଭୂମିକା ଗ୍ରହଣ କରିବେ, କହିଲେ ଯୁବ ବ୍ୟାପାର ଓ କ୍ରୀଡ଼ା ମନ୍ତ୍ରୀ. ବଜାରରେ ଅଧିକ ସ୍ୱଚ୍ଛତା ଏବଂ ସମାନତା ଆଣିବା ଲକ୍ଷ୍ୟ ନେଇ ପ୍ରଚଳନ କରାଗଲା ଖାଇବା ତେଲ ପାଇଁ ମାନକ ପ୍ୟାକ୍ ଆକାର, ଏବଂ 18 ବର୍ଷରୁ କମ୍ ପୁରୁଷ ବର୍ଗ ହକି ଏସୀୟ କପ୍ 2026 ଟାଇଟଲ ହାସଲ କଲା ଭାରତ. ଶୁଭେଚ୍ଛା ଜଣାଇଲେ ପ୍ରଧାନମନ୍ତ୍ରୀ. ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଅଧ୍ୟକ୍ଷତାରେ

0: ନୂଆଦିଲ୍ଲୀରେ ଅର୍ଥନୈତିକ ପରାମର୍ଶଦାତା ପରିଷଦ ବୈଠକ ଅନୁଷ୍ଠିତ ହୋଇଯାଇଛି। ବୈଷୟିକ ଅସ୍ଥିରତା ମଧ୍ୟରେ ଦେଶର ଅର୍ଥନୈତିକ ଅଭିବୃଦ୍ଧିକୁ ତ୍ୱରାନ୍ୱିତ କରିବା ଲକ୍ଷ୍ୟ ନେଇ ବିଭିନ୍ନ ଚିନ୍ତାଧାରା ଏବଂ ପଦକ୍ଷେପ ସମ୍ପର୍କରେ ବୈଠକରେ ପ୍ରଧାନମନ୍ତ୍ରୀ ପରିଷଦର ସଦସ୍ୟମାନଙ୍କ ସହ ମତ ବିନିମୟ କରିଛନ୍ତି। ଜୀବନଧାରଣ ମାନରେ ସହଜତା ଏବଂ ବ୍ୟବସାୟିକ କ୍ଷେତ୍ରକୁ ଅଧିକ ସଶକ୍ତ କରିବା ପାଇଁ ଆବଶ୍ୟକ ବିଭିନ୍ନ ସଂସ୍କାରମୂଳକ ପଦକ୍ଷେପ ଉପରେ ମଧ୍ୟ ବୈଠକରେ ବିଚାର ବିମର୍ଶ କରାଯାଇଛି। ପଶ୍ଚିମ ଏସିଆ ସଂଘର୍ଷ ପରିସ୍ଥିତିରେ ଭାରତ ତଥା ବିଶ୍ୱ ଉପରେ ପଡ଼ୁଥିବା ପ୍ରଭାବ ସମ୍ପର୍କିତ ବିଭିନ୍ନ ତଥ୍ୟ ପରିଷଦର ସଦସ୍ୟମାନେ ବୈଠକରେ ଉପସ୍ଥାପନ କରିଛନ୍ତି। ସାମାଜିକ ଗଣମାଧ୍ୟମ ପୋଷ୍ଟରେ ପ୍ରଧାନମନ୍ତ୍ରୀ କହିଛନ୍ତି, ଦେଶର ଅର୍ଥନୈତିକ ରୂପାନ୍ତରଣ ଏବଂ ଦୀର୍ଘକାଳୀନ ବିକାଶ ଯାତ୍ରା ଉପରେ ପ୍ରାଥମିକତା ପ୍ରଦାନ ନେଇ ବିଭିନ୍ନ ପ୍ରସଙ୍ଗରେ ବୈଠକରେ ବିସ୍ତୃତ ଆଲୋଚନା ହୋଇଛି। ସଂସ୍କାରମୂଳକ ଯାତ୍ରାକୁ ଅଧିକ ଗତିଶୀଳ କରିବା ସହିତ ଜୀବନଧାରଣ ମାନରେ ଉନ୍ନତି ଏବଂ ବ୍ୟବସାୟିକ ସହଜତାକୁ ସୁନିଶ୍ଚିତ କରିବା ନେଇ ସଦସ୍ୟମାନେ ବୈଠକରେ ମତ ପୋଷଣ କରିଥିଲେ ବୋଲି ପ୍ରଧାନମନ୍ତ୍ରୀ କହିଛନ୍ତି। ଯୁବବର୍ଗ ଦେଶର ସବୁଠାରୁ ବଡ଼ ଶକ୍ତି ଏବଂ 2047 ବିକଶିତ ଭାରତ ସ୍ୱପ୍ନ ସାକାର କରିବାରେ ସେମାନେ ପ୍ରମୁଖ ଭୂମିକା ଗ୍ରହଣ କରିବେ ବୋଲି ଯୁବ ବ୍ୟାପାର ଓ କ୍ରୀଡ଼ାମନ୍ତ୍ରୀ ଡକ୍ଟର ମନସୁଖ ମାଣ୍ଡବ୍ୟ କହିଛନ୍ତି। ନୂଆଦିଲ୍ଲୀରେ ଯୁବବର୍ଗଙ୍କ ପାଇଁ ବିକଶିତ ଭାରତ ମୋ ଭାରତ ଯୁବ ସମ୍ମିଳନୀକୁ ସମ୍ବୋଧନ କରି ଡକ୍ଟର ମାଣ୍ଡବ୍ୟ କହିଛନ୍ତି, ରାଷ୍ଟ୍ର ନିର୍ମାଣ କ୍ଷେତ୍ରରେ ଆକାଂକ୍ଷା, ଚିନ୍ତାଧାରା ଏବଂ ଭାବନାକୁ ବାଣ୍ଟିବା ପାଇଁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଯୁବବର୍ଗଙ୍କୁ ପ୍ରୋହାହନ ପ୍ରଦାନ କରିଆସୁଛନ୍ତି। ଦେଶ ଜନସଂଖ୍ୟାର 65% 35 ବର୍ଷରୁ କମ୍ ବୟସ୍କ ଯୁବକ ଅଟନ୍ତି। ଭାରତକୁ ବିଶ୍ୱସ୍ତରରେ ଏହା ଏକ ବୃହତ ଯୁବରାଷ୍ଟ୍ର ଭାବେ ମାନ୍ୟତା ପ୍ରଦାନ କରୁଛି। ପ୍ରଧାନମନ୍ତ୍ରୀଙ୍କ ନେତୃତ୍ୱରେ କେନ୍ଦ୍ର ସରକାର ଯୁବପିଢ଼ିଙ୍କ ଦକ୍ଷତା ଏବଂ ସମ୍ଭାବନାକୁ ପାଥେୟ କରି ରାଷ୍ଟ୍ର ନିର୍ମାଣ ତଥା ବିକଶିତ ଭାରତ ଗଠନ ଲକ୍ଷ୍ୟରେ ନିରନ୍ତର କାର୍ଯ୍ୟ କରୁଛନ୍ତି ବୋଲି ମନ୍ତ୍ରୀ ଡକ୍ଟର ମାଣ୍ଡବ୍ୟ କହିଛନ୍ତି।
1: युवा देश है, ए देश की युवा की शक्ति को विकसित भारत के राह पर ले जाने के लिए संयोजने का काम नरेंद्र मोदी जी ने करा है।
0: ଦେଶରେ ଷ୍ଟାର୍ଟଅପ୍ ଇକୋସିଷ୍ଟମ୍ ଉପରେ ଆଲୋକପାତ କରି ଡକ୍ଟର ମାଣ୍ଡବ୍ୟ କହିଛନ୍ତି, ନବସୃଜନ, ମେକ୍ ଇନ୍ ଇଣ୍ଡିଆ ପଦକ୍ଷେପ ଆତ୍ମନିର୍ଭର ଭାରତ ଅଭିଯାନକୁ ପ୍ରୋହାହନ ପ୍ରଦାନ କରୁଛି। ଏହାଦ୍ୱାରା ଯୁବ ଉଦ୍ଭାବକଙ୍କ ପାଇଁ ବ୍ୟାପକ ସୁଯୋଗ ସୃଷ୍ଟି ହୋଇଛି। କ୍ରୀଡ଼ା କ୍ଷେତ୍ରରେ ସଂସ୍କାର ସମ୍ପର୍କରେ ଉଲ୍ଲେଖ କରି ଡକ୍ଟର ମାଣ୍ଡବ୍ୟ କହିଛନ୍ତି, ସ୍ୱଚ୍ଛ ଏବଂ ଯୋଗ୍ୟତା ଆଧାରିତ ଚୟନ ବ୍ୟବସ୍ଥା ପ୍ରତିଭାବାନ ଖେଳାଳିଙ୍କୁ ଆନ୍ତର୍ଜାତିକ ପ୍ରତିଯୋଗିତାଗୁଡ଼ିକରେ ଦେଶକୁ ପ୍ରତିନିଧିତ୍ୱ କରିବାରେ ସୁଯୋଗ ପ୍ରଦାନ କରୁଛି। ଆନ୍ଧ୍ରପ୍ରଦେଶର ଗୁଣ୍ଟୁର ଜିଲ୍ଲାର ନାରକୋଡୁରୁ ଗ୍ରାମରେ ସମୃଦ୍ଧି କେନ୍ଦ୍ରକୁ ଯୋଗାଯୋଗ ଓ ଗ୍ରାମୀଣ ବିକାଶ ରାଷ୍ଟ୍ରମନ୍ତ୍ରୀ ଡକ୍ଟର ପ୍ରେମାସାନୀ ଚନ୍ଦ୍ରଶେଖର ଆଜି ଉଦ୍ଘାଟନ କରିଛନ୍ତି। ଗ୍ରାମୀଣ ଡିଜିଟାଲ୍ ପରିବର୍ତ୍ତନ କ୍ଷେତ୍ରରେ ଏହା ହେଉଛି ଏକ ପ୍ରମୁଖ ପଦକ୍ଷେପ। ଭାରତ ନେଟ୍ ଉଦ୍ୟମୀ ପଦକ୍ଷେପ ଅଧୀନରେ ଏହି କେନ୍ଦ୍ର ପ୍ରତିଷ୍ଠା କରାଯାଇଛି। ସମନ୍ୱିତ ଗ୍ରାମୀଣ ବିକାଶ ମଡେଲ୍ ପ୍ରସ୍ତୁତ କରିବାରେ ନାରକୋଡୁରୁ ଭାରତର ତୃତୀୟ ଏବଂ ତେଲୁଗୁ ଭାଷାଭାଷୀ ରାଜ୍ୟଗୁଡ଼ିକ ମଧ୍ୟରେ ପ୍ରଥମ ଗ୍ରାମ ହୋଇଛି। ଏହି କେନ୍ଦ୍ର ଅଧୀନରେ ସ୍ୱାସ୍ଥ୍ୟ ପରୀକ୍ଷା, ଟେଲିମେଡିସିନ୍, ମୃତ୍ତିକା ପରୀକ୍ଷା, ଦକ୍ଷତା ବିକାଶ କାର୍ଯ୍ୟକ୍ରମ, ହାଇସ୍ପିଡ୍ ଇଣ୍ଟରନେଟ୍ ଏବଂ ମାଗଣା ୱାଇଫାଇ ଭଳି 11 ଅତ୍ୟାବଶ୍ୟକ ସେବା କ୍ଷେତ୍ର ସମନ୍ୱିତ ଭାବେ କାର୍ଯ୍ୟ କରିପାରିବ। 1,16,00,000 ବ୍ୟୟରେ ଏହି କେନ୍ଦ୍ର ନିର୍ମାଣ କରାଯାଇଛି। ସ୍ଥାନୀୟ ଗ୍ରାମବାସୀଙ୍କ ପାଖରେ ପ୍ରମୁଖ ସେବା ଏବଂ ସୁଯୋଗଗୁଡ଼ିକ ପହଞ୍ଚାଇବାରେ ଏହି ସମୃଦ୍ଧି କେନ୍ଦ୍ର ଉଲ୍ଲେଖନୀୟ ଭୂମିକା ଗ୍ରହଣ କରିବ। ପଞ୍ଜାବ ଫିରୋଜପୁର ଜିଲ୍ଲାରେ ସଡ଼କ ଦୁର୍ଘଟଣାରେ ମୃତାହତଙ୍କ ପାଇଁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଗଭୀର ଦୁଃଖ ପ୍ରକାଶ କରିଛନ୍ତି। ସାମାଜିକ ଗଣମାଧ୍ୟମ ପୋଷ୍ଟରେ ଶ୍ରୀ ମୋଦି ମୃତକଙ୍କ ପରିବାରବର୍ଗଙ୍କ ପ୍ରତି ସମବେଦନା ଜ୍ଞାପନ କରିବା ସହ ଆହତଙ୍କର ଆଶୁ ଆରୋଗ୍ୟ କାମନା କରିଛନ୍ତି। ମୃତକଙ୍କ ନିକଟ ସମ୍ପର୍କୀୟଙ୍କ ଲାଗି 2,00,000 ଲେଖାଏଁ ଏବଂ ଆହତଙ୍କ ପାଇଁ 50,000 ଲେଖାଏଁ ସହାୟତା ରାଶି ପ୍ରଧାନମନ୍ତ୍ରୀ ଜାତୀୟ ରିଲିଫ୍ ପାଣ୍ଠିରେ ଶ୍ରୀ ମୋଦି ଘୋଷଣା କରିଛନ୍ତି। ପଞ୍ଜାବର ଫିରୋଜପୁର ଫାଜଲକା ସଡ଼କ ପଥରେ ଆଜି ଏକ ଯାତ୍ରୀବାହୀ ଗାଡ଼ି ଏବଂ ଟ୍ରକ୍ ମଧ୍ୟରେ ଧକ୍କା ହେବାରୁ 9 ମୃତ୍ୟୁ ହୋଇଛି। ଅନ୍ୟ 22 ଆହତ ହୋଇଛନ୍ତି। ମୃତ୍ୟୁବରଣ କରିଥିବା 9 ଯାକ ଗୋଟିଏ ପରିବାରର ସଦସ୍ୟ ବୋଲି ଜଣାପଡ଼ିଛି। ଆଇନଗତ ମାପବିଜ୍ଞାନ ଢାଞ୍ଚା ଅଧୀନରେ ଖାଇବା ତେଲ ପାଇଁ ମାନକ ପ୍ୟାକ୍ ଆକାର ପ୍ରଚଳନ କରାଯାଇଛି। ବଜାରରେ ଅଧିକ ସ୍ୱଚ୍ଛତା ଏବଂ ସମାନତା ଆଣିବାରେ ଏହା ସହାୟକ ହୋଇପାରିଛି ବୋଲି ସରକାର କହିଛନ୍ତି। ଉପଭୋକ୍ତା ବ୍ୟାପାର ବିଭାଗ ଏହି ମାନକ କାର୍ଯ୍ୟପ୍ରଣାଳୀରେ ଆବଶ୍ୟକ ସଂଶୋଧନ ଆଣିଛି। ଏଥିରେ ଖାଇବା ତେଲ ମାନକ ପ୍ୟାକ୍ ଆକାର ଆଦି ସାମିଲ କରାଯାଇଛି। ଉପଭୋକ୍ତା ବ୍ୟାପାର ଖାଦ୍ୟ ଓ ସାଧାରଣ ବଣ୍ଟନ ମନ୍ତ୍ରଣାଳୟ ଏ ସମ୍ପର୍କରେ ସୂଚନା ଦେଇ କହିଛି, ସଂଶୋଧିତ ଆଇନ ଅନୁଯାୟୀ ପାମ୍ ତେଲ, ପାମୋଲିନ୍, ସୋୟାବିନ୍, ସୂର୍ଯ୍ୟମୁଖୀ, ସୋରିଷ, ଚିନାବାଦାମ, ରାଶି, କପା ବିହନ ତେଲ, ରାଇସ୍ ବ୍ରାନ୍ ଏବଂ ମକା ତେଲ ଆଦି ପ୍ରମୁଖ ଖାଇବା ତେଲଗୁଡ଼ିକର ମାନକ ପ୍ୟାକ୍

0: ରାଜ୍ୟରେ 10 ଅମୃତ ଭାରତ ଷ୍ଟେସନ କାର୍ଯ୍ୟ ସମ୍ପୂର୍ଣ୍ଣ ହୋଇସାରିଥିବା ବେଳେ 9 ବନ୍ଦେ ଭାରତ ଏକ୍ସପ୍ରେସ୍ ଟ୍ରେନ୍ ଏବଂ କେତେକ ଅମୃତ ଭାରତ ଟ୍ରେନ୍ ଚଳାଚଳ କରୁଛି। ଆଗାମୀ 5 ବର୍ଷ ମଧ୍ୟରେ କୋଲକାତା ମେଟ୍ରୋ ପାଇଁ 60 ଆଧୁନିକ ଟ୍ରେନ୍ ପ୍ରଚଳନ କରିବାର ଯୋଜନା ରହିଛି ବୋଲି ଶ୍ରୀ ବୈଷ୍ଣବ କହିଛନ୍ତି। ଭାରତ 18 କମ୍ ପୁରୁଷ ବର୍ଗ ହକି ଏସୀୟ କପ୍ 2026 ଟାଇଟଲ ହାସଲ କରିଛି। ଜାପାନର କାକାମିଗାହାରାଠାରେ ଆଜି ଖେଳାଯାଇଥିବା ଫାଇନାଲ ମ୍ୟାଚ୍ରେ ଭାରତ 4-1 ଗୋଲ୍ରେ ଜାପାନକୁ ପରାସ୍ତ କରିଛି। ଦଳ ପକ୍ଷରୁ ଆଶିଷ ପୂର୍ତ୍ତି ହ୍ୟାଟ୍ରିକ୍ ଅର୍ଜନ କରିଥିବା ବେଳେ ଅଧିନାୟକ କେତନ କୁଶୱାହ ଗୋଟିଏ ଗୋଲ୍ ସ୍କୋର କରିଛନ୍ତି। ତୃତୀୟ ଥର ପାଇଁ ଭାରତ ଏହି ଟାଇଟଲ ଜିତିଛି। ଅନ୍ୟପକ୍ଷରେ ଏହି ପ୍ରତିଯୋଗିତାରେ ଭାରତୀୟ ମହିଳା ଦଳ ଦକ୍ଷିଣ କୋରିଆକୁ 3-0 ଗୋଲ୍ରେ ପରାସ୍ତ କରି ବ୍ରୋଞ୍ଜ ପଦକ ହାସଲ କରିଛି। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଏହି ସଫଳତା ପାଇଁ ଭାରତୀୟ ଦଳକୁ ଶୁଭେଚ୍ଛା ଜଣାଇଛନ୍ତି। ସାମାଜିକ ଗଣମାଧ୍ୟମ ପୋଷ୍ଟରେ ପ୍ରଧାନମନ୍ତ୍ରୀ କହିଛନ୍ତି, ଦଳଗତ ଦକ୍ଷତା ଏହା ପ୍ରତିପାଦନ କରୁଛି। ଏହି ବିଜୟ ଯୁବବର୍ଗଙ୍କ ମଧ୍ୟରେ ହକି କ୍ରୀଡ଼ା ପ୍ରତି ବୃଦ୍ଧି ପାଉଥିବା ଲୋକପ୍ରିୟତାକୁ ପ୍ରମାଣ କରୁଛି। ଶ୍ରୀ ମୋଦି ବ୍ରୋଞ୍ଜ ପଦକ ହାସଲ କରିଥିବା ଭାରତୀୟ ମହିଳା ଦଳକୁ ମଧ୍ୟ ଅଭିନନ୍ଦନ ଜଣାଇଛନ୍ତି। ନ୍ୟୁ ଚଣ୍ଡିଗଡ଼ର ମୁଲ୍ଲାନପୁର ଟେଷ୍ଟରେ ଆଜି ପ୍ରଥମ ଦିନ ଖେଳ ଶେଷ ସୁଦ୍ଧା ଭାରତ ପ୍ରଥମ ଇନିଂସରେ 3 ବିନିମୟରେ 368 ରନ୍ ସଂଗ୍ରହ କରିଛି। ଦଳ ପକ୍ଷରୁ କେଏଲ୍ ରାହୁଲ ଏବଂ ଅଧିନାୟକ ଶୁଭମନ ଗିଲ୍ ଶତକୀୟ ପାଳି ଖେଳିଥିବା ବେଳେ ସାଇ ସୁଦର୍ଶନ 81 ରନ୍ ସଂଗ୍ରହ କରିଥିଲେ। ରିଷଭ ପନ୍ଥ ଅର୍ଦ୍ଧଶତକ ହାସଲ ସହ କ୍ରିଜ୍ରେ ଅପରାଜିତ ଅଛନ୍ତି। ଆଫଗାନିସ୍ତାନ ପକ୍ଷରୁ ମହମ୍ମଦ ସଲିମ 2 ୱିକେଟ୍ ଅକ୍ତିଆର କରିଥିବା ବେଳେ ଜିଆଉର୍ ରହମନ ଗୋଟିଏ ୱିକେଟ୍ ପାଇଛନ୍ତି। ଟସ୍ ଜିତି ଭାରତ ପ୍ରଥମେ ବ୍ୟାଟିଂ କରିବାକୁ ନିଷ୍ପତ୍ତି ନେଇଥିଲା। ଭାରତ ଆଫଗାନିସ୍ତାନ ମଧ୍ୟରେ ଖେଳାଯାଉଥିବା ଏହି ଏକମାତ୍ର ଟେଷ୍ଟ ମ୍ୟାଚ୍ରେ ଭାରତର ଅଲରାଉଣ୍ଡର ମାନବ ସୁଥାର ତାଙ୍କର ଟେଷ୍ଟ ଜୀବନ ଆରମ୍ଭ କରିଛନ୍ତି। ସାଫ୍ ମହିଳା ଫୁଟବଲ ଚାମ୍ପିୟନ୍ସିପ୍ ପ୍ରତିଯୋଗିତାର ଟାଇଟଲ ହାସଲ ପାଇଁ ଭାରତ ଓ ବାଂଲାଦେଶ ମଧ୍ୟରେ ମ୍ୟାଚ୍ ଜାରି ରହିଛି। ଗୋଆର ମାରଗାଓଁଠାରେ ଏହି ଫାଇନାଲ ମ୍ୟାଚ୍ ଖେଳାଯାଉଛି। ସମ୍ବାଦ ପ୍ରସ୍ତୁତ ହେବା ବେଳକୁ ଖେଳ ଗୋଲ୍ ଶୂନ୍ୟ ରହିଥିଲା। ଆଗାମୀ ଇଂଲଣ୍ଡ ଏବଂ ଆୟାରଲାଣ୍ଡ ଗସ୍ତ ପାଇଁ 16 T20 ଦଳ ଆଜି ଭାରତୀୟ କ୍ରିକେଟ୍ କଣ୍ଟ୍ରୋଲ ବୋର୍ଡ BCCI ଘୋଷଣା କରିଛି। ସୂର୍ଯ୍ୟକୁମାର ଯାଦବଙ୍କ ସ୍ଥାନରେ ଶ୍ରେୟସ ଆୟରଙ୍କୁ ଦଳର ଅଧିନାୟକ ଭାବେ ମନୋନୀତ କରାଯାଇଛି। ତିଲକ ବର୍ମା ଉପ ଅଧିନାୟକ ହୋଇଛନ୍ତି। ପ୍ରଥମ ଥର ପାଇଁ ଦଳରେ ବୈଭବ ସୂର୍ଯ୍ୟବଂଶୀଙ୍କୁ ସାମିଲ କରାଯାଇଛି। ଚଳିତ ଆଇପିଏଲ୍ ସିରିଜ୍ରେ ସୂର୍ଯ୍ୟବଂଶୀଙ୍କ ଚମତ୍କାର ପ୍ରଦର୍ଶନ ଆଧାରରେ ତାଙ୍କୁ ଦଳରେ ସାମିଲ କରାଯାଇଥିବା ବୋର୍ଡ ପକ୍ଷରୁ କୁହାଯାଇଛି। ଦଳରେ ଦ୍ରୁତ ବୋଲର ପ୍ରିନ୍ସ ଯାଦବଙ୍କୁ ମଧ୍ୟ ସାମିଲ କରାଯାଇଛି। ମୁମ୍ବାଇର BCCI ମୁଖ୍ୟାଳୟଠାରେ ଏ ସମ୍ପର୍କିତ ଘୋଷଣା କରାଯାଇଛି। ନୂଆଦିଲ୍ଲୀରେ ପ୍ରଧାନମନ୍ତ୍ରୀଙ୍କ ଅଧ୍ୟକ୍ଷତାରେ ଅର୍ଥନୈତିକ ପରାମର୍ଶଦାତା ପରିଷଦ ବୈଠକ ଅନୁଷ୍ଠିତ। ଅର୍ଥନୈତିକ ରୂପାନ୍ତରଣ ଏବଂ ଦୀର୍ଘକାଳୀନ ବିକାଶ ଯାତ୍ରାକୁ ପ୍ରାଥମିକତା ପ୍ରଦାନ। ଯୁବବର୍ଗ ଦେଶର ସବୁଠାରୁ ବଡ଼ ଶକ୍ତି ଏବଂ ବିକଶିତ ଭାରତ ସ୍ୱପ୍ନ ସାକାର କରିବାରେ ସେମାନେ ପ୍ରମୁଖ ଭୂମିକା ଗ୍ରହଣ କରିବେ ବୋଲି କହିଲେ ଯୁବ ବ୍ୟାପାର ଓ କ୍ରୀଡ଼ାମନ୍ତ୍ରୀ। ବଜାରରେ ଅଧିକ ସ୍ୱଚ୍ଛତା ଏବଂ ସମାନତା ଆଣିବା ଲକ୍ଷ୍ୟ ନେଇ ପ୍ରଚଳନ କରାଗଲା ଖାଇବା ତେଲ ପାଇଁ ମାନକ ପ୍ୟାକ୍ ଆକାର ଏବଂ 18 କମ୍ ପୁରୁଷ ବର୍ଗ ହକି ଏସୀୟ କପ୍ 2026 ଟାଇଟଲ ହାସଲ କଲା ଭାରତ। ଶୁଭେଚ୍ଛା ଜଣାଇଲେ ପ୍ରଧାନମନ୍ତ୍ରୀ। ସମ୍ବାଦ ଶେଷ ହେଲା।
1: ଆକାଶବାଣୀ କଟକ ଜିଲ୍ଲା ହାଲଚାଲରେ ଆଜି ଶୁଣନ୍ତୁ କେନ୍ଦୁଝର ଜିଲ୍ଲା ସମ୍ପର୍କରେ।
2: ସୁଦୂରରୁ ସଦର ଅପହଞ୍ଚ ଅଞ୍ଚଳର ସ୍ୱର ଉତ୍ସବ ମହୋତ୍ସବ ସଭା ସମିତି ସମାରୋହ ପ୍ରଗତି ଦୁର୍ଗତି ଏବଂ ସଙ୍ଗତିର ଅଭିବ୍ୟକ୍ତିକୁ ନେଇ ଆଞ୍ଚଳିକ ସମ୍ବାଦ ବିଭାଗ ପକ୍ଷରୁ ପ୍ରସ୍ତୁତ କରୁଛୁ ଜିଲ୍ଲା ହାଲଚାଲ। ଆଜି ଜିଲ୍ଲା ହାଲଚାଲରେ ଶୁଣନ୍ତୁ କେନ୍ଦୁଝର ଜିଲ୍ଲା ସମ୍ପର୍କରେ। ତଥ୍ୟ ଦେଇଛନ୍ତି ଆମ କେନ୍ଦୁଝର ସମ୍ବାଦଦାତା ମାନସ ରଞ୍ଜନ ତ୍ରିପାଠୀ ଓ ଉପସ୍ଥାପନାରେ ମୁଁ ସୁଚିସ୍ମିତା ସାହୁ। କେନ୍ଦୁଝରରେ ଜିଲ୍ଲାସ୍ତରୀୟ ମୁଖ୍ୟମନ୍ତ୍ରୀ କନ୍ୟା ବିବାହ ଯୋଜନା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଛି। ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡ଼ା ଯୋଗଦେଇ 38 ଜଣ ନବଦମ୍ପତିଙ୍କୁ ଆଶୀର୍ବାଦ ପ୍ରଦାନ କରିଥିଲେ। ଆର୍ଥିକ ଦୃଷ୍ଟିରୁ ଦୁର୍ବଳ ପରିବାରଙ୍କ ବିବାହଜନିତ ବୋଝ ହ୍ରାସ ମହିଳାଙ୍କ ସାମାଜିକ ସୁରକ୍ଷା ଓ ଯୌତୁକ ପ୍ରଥା ନିରାକରଣ ଦିଗରେ ଏହି ଯୋଜନା ସହାୟକ ହେଉଥିବା ସେ କହିଥିଲେ। ଯୋଜନା ଅନୁସାରେ ପ୍ରତ୍ୟେକ କନ୍ୟାଙ୍କ ବ୍ୟାଙ୍କ ଖାତାରେ 45,000 ଟଙ୍କା ଜମା କରାଯିବ ବୋଲି ସେ କହିଥିଲେ।
3: ଆମେ 38 ଯୋଡ଼ାଙ୍କ ବାହାଘର ଆଜି ସମ୍ପନ୍ନ କଲୁ। ଏକୁ ମିଶାଇ ସାରା ରାଜ୍ୟରେ ଆମେ 1300 ନୂଆ ଦମ୍ପତିଙ୍କର ବାହାଘର କରାଇଲୁ। ମୁଖ୍ୟମନ୍ତ୍ରୀ କନ୍ୟା ବିବାହ ଯୋଜନା ଗୋଟିଏ ଯୌତୁକ ବିରୋଧୀ ସମାନତା ସହିତ ଏକ ପ୍ରୋତ୍ସାହନ, ବିଧବା ବିବାହ ପାଇଁ ବି ଏକ ପ୍ରୋତ୍ସାହନ। ଆମେ ମହିଳାଙ୍କର ସ୍ଥିତି ଅବସ୍ଥିତି ଏବଂ ମହିଳାମାନେ ପରିବାର ଝିଅମାନେ ପରିବାରର ବୋଝ ନୁହନ୍ତି, ୟାକୁ ଅନୁଭବ କରି ରାଜ୍ୟର ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀଜୀଙ୍କ ନେତୃତ୍ୱରେ ଆରମ୍ଭ

0: ହୋଇଥିବା ଏ ଯୋଜନା ଏକ କ୍ରାନ୍ତିକାରୀ ଯୋଜନାର ରୂପ ନେଇଛି ଏବଂ ଏଇଥିରେ ବିବାହିତ କରିଥିବା ଦମ୍ପତିଙ୍କୁ ଆମେ ଆର୍ଥିକ ଏ ବାହାଘର ପାଇଁ ସପୋର୍ଟ ସହିତ ମ୍ୟାରେଜ୍ ସାର୍ଟିଫିକେଟ୍ ଲିଗାଲ୍ ପ୍ରମାଣପତ୍ର ବି ଦେବୁ। ମୁଖ୍ୟମନ୍ତ୍ରୀ କନ୍ୟା ବିବାହ ଯୋଜନାରେ ଯୋଡ଼ି ହୋଇଥିବା ସମସ୍ତ ଦମ୍ପତି ତାଙ୍କ ଭବିଷ୍ୟତ ଉଜ୍ଜଳ ହଉ, ଏହା ହିଁ ଆମେ ପ୍ରାର୍ଥନା କରୁଛୁ ଏବଂ ଆଶୀର୍ବାଦ କରିବା ପାଇଁ ଏଠିକୁ ଆସୁଛୁ। ବିକାଶ କରିବା, ଉନ୍ନୟନମୂଳକ କାମ କରିବା, ସେ କାମର ଅଲଗା ଆନନ୍ଦ, ଆଉ ଇଏ ଗୋଟେ ଐଶ୍ୱରିକ ବା ନୈସର୍ଗିକ ଖୁସି କି ଆମେ ବି ବାହାଘର କରେଇ ପାରୁଛୁ, ବାହାଘରରେ ସାମିଲ ହେଇପାରୁଛୁ, ସମାଜରେ ଯୋଉଟା ହଜି ଯାଉଛି ତାକୁ ସରକାର ବି ସାଉଣ୍ଟି ଆଣିପାରୁଛି, ଏ ପାଇଁ ଆମେ ବହୁତ ଖୁସି।
1: ଓଡ଼ିଶା ରାଜ୍ୟ ଶିଶୁ ଅଧିକାର ସୁରକ୍ଷା ଆୟୋଗଙ୍କ ତତ୍ତ୍ୱାବଧାନରେ କେନ୍ଦୁଝରରେ ରାଜ୍ୟବ୍ୟାପୀ ଶିଶୁ ଶ୍ରମ ନିବାରଣ ଅଭିଯାନର ଶୁଭାରମ୍ଭ ହୋଇଛି। ଶ୍ରମମନ୍ତ୍ରୀ ଗଣେଶରାମ ସିଂହ ଖୁଣ୍ଟିଆ କହିଛନ୍ତି, ଶିଶୁ ଶ୍ରମ କେବଳ ଆଇନଗତ ଉଲ୍ଲଂଘନ ନୁହେଁ, ଏହା ଏକ ସାମାଜିକ ଅନ୍ୟାୟ। ଶିଶୁମାନଙ୍କୁ ଶିକ୍ଷା ବ୍ୟବସ୍ଥାକୁ ଫେରାଇ ଆଣିବା ଓ ପୁନର୍ବାସ ପାଇଁ ସରକାର ପ୍ରତିବଦ୍ଧ ବୋଲି ସେ କହିଥିଲେ। ଆୟୋଗର ଅଧ୍ୟକ୍ଷା ବବିତା ପାତ୍ର ସମସ୍ତ ଅଂଶୀଦାରଙ୍କୁ ମିଳିତ ପ୍ରୟାସ ପାଇଁ ଆହ୍ୱାନ କରିଥିଲେ। ଆସନ୍ତା ମୌସୁମୀ ଋତୁକୁ ଦୃଷ୍ଟିରେ ରଖି ଜିଲ୍ଲା ପ୍ରାକୃତିକ ବିପର୍ଯ୍ୟୟ ପରିଚାଳନା କମିଟି ବୈଠକ ଜିଲ୍ଲାପାଳ ବିଶାଲ ସିଂଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇଛି। ସମ୍ଭାବ୍ୟ ବନ୍ୟା ସ୍ଥିତିର ମୁକାବିଲା, ନଦୀବନ୍ଧ ସୁଦୃଢ଼ୀକରଣ, ଡ୍ରେନେଜ୍ ବ୍ୟବସ୍ଥା ସଫା ରଖିବା ଏବଂ ଜୁନ୍ ପହିଲାରୁ ଅକ୍ଟୋବର 15 ତାରିଖ ପର୍ଯ୍ୟନ୍ତ 24 ଘଣ୍ଟିଆ କଣ୍ଟ୍ରୋଲ ରୁମ୍ କାର୍ଯ୍ୟକ୍ଷମ ରଖିବା ଉପରେ ଗୁରୁତ୍ୱ ଦିଆଯାଇଛି। ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡ଼ା କେନ୍ଦୁଝର ଗସ୍ତ ଅବସରରେ ଜିଲ୍ଲାର ବିଭିନ୍ନ ବିକାଶମୂଳକ ପ୍ରକଳ୍ପ ଓ ଜନକଲ୍ୟାଣକାରୀ ଯୋଜନାଗୁଡ଼ିକର ଅଗ୍ରଗତି ସମୀକ୍ଷା କରିଛନ୍ତି। ଅଙ୍ଗନବାଡ଼ି ଭିତ୍ତିଭୂମି, ସୁଭଦ୍ରା ଯୋଜନା, ଶିଶୁ ପୋଷଣ, ମିଶନ ଶକ୍ତି, ସାମର୍ଥ୍ୟ, ଶକ୍ତି ସଦନ ଏବଂ ବାଲ୍ୟ ବିବାହ ନିରାକରଣ ସମ୍ପର୍କିତ କାର୍ଯ୍ୟକ୍ରମର ସ୍ଥିତି ସେ ସମୀକ୍ଷା କରିଥିଲେ। କେନ୍ଦୁଝରରେ ଜିଲ୍ଲାସ୍ତରୀୟ ବିଶ୍ୱ ରେଡ୍କ୍ରସ୍ ଦିବସ ପାଳନ ଅବସରରେ ସ୍ୱେଚ୍ଛାସେବୀମାନଙ୍କୁ ସମ୍ମାନିତ କରାଯାଇଥିଲା ଏବଂ ଜିଲ୍ଲା କାରାଗାରରେ ସ୍ୱାସ୍ଥ୍ୟ ପରୀକ୍ଷା ଶିବିର ଆୟୋଜନ କରାଯାଇଥିଲା। ଭୋଟର ତାଲିକାର ସ୍ୱତନ୍ତ୍ର ସଘନ ସଂଶୋଧନ 2026 ସମ୍ପର୍କରେ ଜିଲ୍ଲା ପ୍ରଶାସନ ପ୍ରସ୍ତୁତି ଆରମ୍ଭ କରିଛି। ସମସ୍ତ ଯୋଗ୍ୟ ଭୋଟରଙ୍କ ନାମ ତାଲିକାରେ ସାମିଲ ଓ ଅଯୋଗ୍ୟ ଭୋଟରଙ୍କ ନାମ ବାଦ୍ ଦେବା ଏହାର ମୁଖ୍ୟ ଉଦ୍ଦେଶ୍ୟ ବୋଲି ଜିଲ୍ଲାପାଳ ସୂଚନା ଦେଇଛନ୍ତି। ଆଦିବାସୀଙ୍କ ଉନ୍ନୟନ ପାଇଁ 2026-27 ବାର୍ଷିକ କାର୍ଯ୍ୟଖସଡ଼ା ଏବଂ 2030-31 ପର୍ଯ୍ୟନ୍ତ ଦୀର୍ଘମିଆଦୀ ଯୋଜନାକୁ ଜିଲ୍ଲାସ୍ତରୀୟ ସମୀକ୍ଷା କମିଟି ବୈଠକରେ ଅନୁମୋଦନ କରାଯାଇଛି। ସେହିପରି ଜନଜାତି ସମ୍ପ୍ରଦାୟର ସାମାଜିକ ଓ ଆର୍ଥିକ ବିକାଶ ଲକ୍ଷ୍ୟରେ ଜନଜାତୀୟ ଗରିମା ଉତ୍ସବ 2026 ଅନ୍ତର୍ଗତ ଜନଭାଗିଦାରୀ ଅଭିଯାନ ସଫଳତାର ସହ ପାଳିତ ହୋଇଛି। ଜିଲ୍ଲା ହାଲଚାଲ ଆଜି ପାଇଁ ଏତିକି। ଆସନ୍ତାକାଲି ଜିଲ୍ଲା ହାଲଚାଲରେ ଶୁଣିବେ ଖୋର୍ଦ୍ଧା ଜିଲ୍ଲା ସମ୍ପର୍କରେ।
2: ଜିଲ୍ଲା ହାଲଚାଲ ରାଜି ଶୁଣୁଥିଲେ କେନ୍ଦୁଝର ଜିଲ୍ଲା ସମ୍ପର୍କରେ। ଆପଣମାନେ କାର୍ଯ୍ୟକ୍ରମ ଶୁଣୁଛନ୍ତି ଆକାଶବାଣୀ କଟକ କେନ୍ଦ୍ରରୁ।

0: ପରବର୍ତ୍ତୀ କାର୍ଯ୍ୟକ୍ରମ ବନାନୀ।
1: ପ୍ରଧାନମନ୍ତ୍ରୀ ସୂର୍ଯ୍ୟ ଘର ମାଗଣା ବିଜୁଳି ଯୋଜନା। ଏହି ଯୋଜନାର ଲକ୍ଷ୍ୟ ବିଦ୍ୟୁତ୍ ବିଲ୍ ସହିତ ବାୟୁମଣ୍ଡଳରୁ ଅଙ୍ଗାରକାମ୍ଳକୁ ହ୍ରାସ କରିବା, ସୋଲାର ସ୍ଥାପନ କରିବା, ଅକ୍ଷୟ ଶକ୍ତି କ୍ଷେତ୍ରରେ ବିପ୍ଳବ ଆଣିବା। ସବୁଜ ଶକ୍ତି ଉତ୍ପାଦନକୁ ପ୍ରାଥମିକତା ଦେଉଛନ୍ତି ସରକାର। ଆଜି ହିଁ ପିଏମ୍ ସୂର୍ଯ୍ୟଘର ଯୋଜନା ପାଇଁ ଆବେଦନ କରନ୍ତୁ, ନିଜ ଛାତରେ ସୌର ପ୍ୟାନେଲ ଲଗାନ୍ତୁ ଏବଂ 1,38,000 ଟଙ୍କା ପର୍ଯ୍ୟନ୍ତ ସବ୍ସିଡି ପାଆନ୍ତୁ।
2: ଆମ ରାଜ୍ୟରେ ଏବେ ସ୍ୱତନ୍ତ୍ର ସଘନ ସଂଶୋଧନ ଏସ୍ଆଇଆର୍ କାର୍ଯ୍ୟକ୍ରମ ଆରମ୍ଭ ହୋଇଯାଇଛି। ଏଥିପାଇଁ 30 May 2026 28 June 2026 ପର୍ଯ୍ୟନ୍ତ ବୁଥ୍ସ୍ତରୀୟ ଅଧିକାରୀମାନେ ପ୍ରତ୍ୟେକ ଘରକୁ ଘର ଯାଇ ପ୍ରତି ନିର୍ବାଚକଙ୍କୁ 2 ପରିଗଣନା ଫର୍ମ ଦେବେ। ଫର୍ମଗୁଡ଼ିକୁ voters.eci.gov.in ୱେବ୍ସାଇଟ୍ରୁ ମଧ୍ୟ ଡାଉନ୍ଲୋଡ୍ କରିପାରିବେ। ଫର୍ମ 2 ପୂରଣ କରିବା ପରେ ଏହାକୁ ବିଏଲ୍ଓଙ୍କ ନିକଟରେ ଦାଖଲ କରନ୍ତୁ ଏବଂ ତାଙ୍କଠାରୁ ପ୍ରାପ୍ତି ସ୍ୱୀକାର ଗ୍ରହଣ କରନ୍ତୁ। ଅଧିକ ସୂଚନା ପାଇଁ ଭୋଟର ହେଲ୍ପଲାଇନ୍ ନମ୍ବର 1950 କୁ କଲ୍ କରନ୍ତୁ କିମ୍ବା ଭୋଟର ସର୍ଭିସ ପୋର୍ଟାଲ କିମ୍ବା ଇସିଆଇ ନେଟ୍ ଆପ୍ରେ ବୁକ୍ ଏ କଲ୍ ୱିଥ୍ ବିଏଲ୍ଓ ସୁବିଧାର ଉପଯୋଗ କରନ୍ତୁ। ମୁଖ୍ୟ ନିର୍ବାଚନ ଅଧିକାରୀ ଓଡ଼ିଶାଙ୍କ ଦ୍ୱାରା ଜନହିତରେ ଜାରି।

0: ନମସ୍କାର ଶ୍ରୋତା ବନ୍ଧୁ, ଆପଣମାନଙ୍କୁ ଆଜିର ବନାନୀ କାର୍ଯ୍ୟକ୍ରମକୁ ସବୁଜ ସ୍ୱାଗତ। ଶ୍ରୋତା ବନ୍ଧୁ, ସ୍ନେହ ଶ୍ରଦ୍ଧା ଭଲ ପାଇବାର ରଜୁରେ ଆମେମାନେ ବାନ୍ଧି ହେଇ ରହିଛେ ଆଉ ଆମର ଜୀବନକୁ ଅତିବାହିତ କରୁଛେ। ଏଇ ମାଟିରେ ଜନ୍ମ ହେଇଛୁ ଆଉ ଏଇ ମାଟିରେ ବି ଶେଷକୁ ଆମେ ମିଶିଯିବା। ଏଇ ଅଢେଇ ଦିନର ଜୀବନ ଭିତରେ କେବେ କଣ ଆମେ ଚିନ୍ତା କରିଛୁ ଯେ କେତେ କଣ ପାଇଛୁ ଆଉ କଣ ସବୁ ହରେଇଛୁ। ସୁଖର ନିଶାରେ ମସଗୁଲ ହେଇ ମେଞ୍ଚା ମେଞ୍ଚା ଦୁଃଖକୁ ଟାଣି ଆଣିଛୁ। ଦିନକୁ ଦିନ ବଢି ଚାଲିଛି ସାମାଜିକ ସମସ୍ୟା ଆଉ ତା ସହିତ ପ୍ରକୃତି ହରେଇ ଚାଲିଛି ତାର ଭାରସାମ୍ୟ। ହୋଇ ବଢି ଚାଲିଛି ଜନସଂଖ୍ୟା, ଗାଡି ମଟର, କଳକାରଖାନା, ଖଣି ଖାଦାନ, ରାସ୍ତାଘାଟ, ଧୂଳି ଆଉ ଧୂଆଁ ଭିତରେ ଅଣନିଶ୍ୱାସୀ ହେଇଯାଉଛି ମଣିଷ ଆଉ ତା ସହିତ ପ୍ରଦୂଷଣର ମାୟାଜାଲରେ କଳୁଷିତ ହେବାରେ ଲାଗିଛି ଆମ ପରିବେଶ। ନିଜ ହାତରେ ନିଜେ ଉଜାଡି ଦେଉଛି ନିଜର ବର୍ତ୍ତମାନ ଆଉ ଭବିଷ୍ୟତକୁ। ଏତେ ଉପଲବ୍ଧି ପରେ ମଧ୍ୟ ସଚେତନ ହେଉନି ଏ ମଣିଷ, ଉନ୍ନତି ପ୍ରଗତି ନାଁରେ ବିପତ୍ତିକୁ ଟାଣି ଆଣୁଛି। ବୃକ୍ଷ ହିଁ ଜୀବନ ଏ କଥାକୁ ପାର୍ଶ୍ୱରେ ଦେଉଛି କେମିତି, ନା ସବୁକିଛି ଜାଣି ମଧ୍ୟ ଅଜଣାର ଅଭିନୟ କରି ଚାଲିଛି। ଶ୍ରୋତା ବନ୍ଧୁ, ଏବେ ବି ସମୟ ଅଛି, ଆସନ୍ତୁ ନିଜ ମାନସିକତାରେ ପରିବର୍ତ୍ତନ ଆଣିବା। ପ୍ରଚୁର ପରିମାଣରେ ବୃକ୍ଷ ରୋପଣ କରି ତାର ଯତ୍ନ ନେଇ ତାକୁ ଦ୍ରୁମରେ ପରିଣତ କରିବା ଆଉ ସବୁଜିମାମୟ ପରିବେଶ ସୃଷ୍ଟି କରିବା। ଆଧୁନିକତାର ଚାକଚକ୍ୟ ଆଉ ମିଛ ପାରିବା ପଣିଆରୁ ବାହାରି ଆସି ଆମକୁ ବଞ୍ଚିବାକୁ ପଡିବ ପୂର୍ବ ପରି। ଆମରି ହାତରେ ଆମେ ପୁଣି ଥରେ ସଜେଇବା ଆମର ପରିବେଶକୁ। ସାମାଜିକ ବନୀକରଣ କାର୍ଯ୍ୟକ୍ରମ ଜରିଆରେ ପୃଥିବୀକୁ ସବୁଜିମାରେ ସଜେଇ ଦବା ଆମେ। ପିଲାଟିଏ ଗଛଟିଏ ଏଇ ମନ୍ତ୍ରରେ ଅଭିମନ୍ତ୍ରିତ ହେଇ ଆଗେଇ ଚାଲିବା ଆଗକୁ ଆଗକୁ। ସହରାଞ୍ଚଳ ବନୀକରଣ କାର୍ଯ୍ୟକ୍ରମକୁ ଯଥେଷ୍ଟ ପରିମାଣରେ ଗୁରୁତ୍ୱ ଦେବା ଆମେମାନେ। ଲୋକଙ୍କ ପ୍ରତ୍ୟକ୍ଷ ଓ ପରୋକ୍ଷ ତତ୍ତ୍ୱାବଧାନରେ ସହରାଞ୍ଚଳ ବନୀକରଣ କାର୍ଯ୍ୟକ୍ରମର କିପରି ଭାବରେ ସଫଳ ରୂପାୟନ କରାଯାଇପାରିବ ଏହି ବିଷୟରେ ଚିନ୍ତା କରିବା ମଧ୍ୟ ଆମେ। କରୋନା ମହାମାରୀରେ ଯେମିତି ଅମ୍ଳଜାନ ବିନା ମୃତ୍ୟୁ ବରଣ କଲେ ଲୋକମାନେ, ତାର ଯେମିତି ପୁନରାବୃତ୍ତି ନ ହେଉ ସେ କଥାକୁ ମଧ୍ୟ ହୃଦୟଙ୍ଗମ କରିବା ଆମେ। ଶ୍ରୋତା ବନ୍ଧୁ, ଏହି ପରିପ୍ରେକ୍ଷୀରେ ଆଜି ବନାନୀ କାର୍ଯ୍ୟକ୍ରମରେ ରହିଛି ଏକ ବିଶେଷ ଆଲୋଚନା। ଆଲୋଚନାର ବିଷୟ ହେଉଛି ପରିବର୍ତ୍ତିତ ଜଳବାୟୁ ଓ ସହରାଞ୍ଚଳରେ ବନୀକରଣ। ଏ ସମ୍ପର୍କରେ ଆଲୋଚନା କରିବା ପାଇଁ ଆମ ଷ୍ଟୁଡିଓରେ ଉପସ୍ଥିତ ଅଛନ୍ତି ବନଖଣ୍ଡ ଅଧିକାରୀ ଅଜିତ ଶତପଥୀ। ତାଙ୍କ ସହିତ ଆଲୋଚନାରେ ଅଂଶଗ୍ରହଣ କରୁଛନ୍ତି ନିହାରପାଳା ପଟ୍ଟନାୟକ। ସାର୍ ନମସ୍କାର, ଆପଣଙ୍କୁ ସ୍ୱାଗତ କରୁଛୁ ଆଜିର ବନାନୀ କାର୍ଯ୍ୟକ୍ରମକୁ।
1: ନମସ୍କାର ଶ୍ରୋତା ବନ୍ଧୁ,
0: ଆଜି ତ ଆମେ ଆଲୋଚନା କରିବା ପରିବର୍ତ୍ତିତ ଜଳବାୟୁ ଓ ସହରାଞ୍ଚଳରେ ବନୀକରଣ। ଏଇଠି ଗୋଟେ ମନରେ ପ୍ରଶ୍ନ ଆସୁଛି, ଜଳବାୟୁ ଓ ପରିବର୍ତ୍ତିତ ଜଳବାୟୁ କହିଲେ ସାଧାରଣ ଭାବରେ ଆମେ କଣ ବୁଝିବା?
1: ଦେଖନ୍ତୁ, ଜଳବାୟୁ କହିଲେ ଗୋଟିଏ ଅଞ୍ଚଳରେ ଦୀର୍ଘ ଦିନ ଧରି ସାମଗ୍ରିକ ପାଣିପାଗକୁ ଆମେ ଜଳବାୟୁ ବୋଲି କହିଥାଉ। ଦୀର୍ଘ ସମୟ ଧରି ମାନେ କଣ ନା, ବିଗତ 30 ବର୍ଷ ଧରି ଯୋଉ ପ୍ରକାରରେ ପାଣିପାଗ ଚାଲିଛି ତାକୁ ଯଦି ଆମେ ସାମଗ୍ରିକ ଉପରେ ଉପସ୍ଥାପିତ କରିବା ତାକୁ ଆମେ ସେଇ ଅଞ୍ଚଳର ଜଳବାୟୁ ବୋଲି କହିବା। 6 ଋତୁ ରହିଛି ଆମେ ଜାଣିଛେ, 30-40 ବର୍ଷ ହେଲା ଯୋଉ ଆକାରରେ ଆମେ ଆଉ କିଛିଟା ଅନୁଭୂତ କରୁନେ। ଶରତ ଋତୁ ହେଲା, ହେମନ୍ତ ଋତୁ ହେଲା, ବସନ୍ତ ଋତୁ ହେଲା, ଏଗୁଡ଼ାକ ଅନୁଭୂତ କରୁନେ ଆମେ। ଗ୍ରୀଷ୍ମ ଋତୁକୁ ବହୁତ ଆମେ ଦେଖୁଛେ, ବର୍ଷା ଋତୁରେ ଆମେ କିଛି ଇଏ କରିପାରୁଛେ, କିନ୍ତୁ ବର୍ଷା ଋତୁରେ ବି ଆଉ ଶୀତ ଋତୁରେ ବି ଗରମ ଅନୁଭବ କରୁଛେ। ତେଣୁ ଏଇ ଯୋଉ ଗରମ ଆସୁଛି, ଆମକୁ ଉଷ୍ମ ଲାଗୁଛି, ଆମ ପୃଥିବୀର ଯୋଉ ତାପମାତ୍ରା ବଢିବାରେ ଲାଗୁଛି ଆଉ ଯୋଉଟା ଆମେ ଅନୁଭୂତ କରୁଛେ, ଏଇ ଯୋଉ ପରିବର୍ତ୍ତନ ହଉଛି ଜଳବାୟୁରେ ତାହାକୁ ପରିବର୍ତ୍ତିତ ଜଳବାୟୁ ବୋଲି କହୁଛେ।
0: ତାହେଲେ କୁହନ୍ତୁ, ପରିବର୍ତ୍ତିତ ଜଳବାୟୁ ଦ୍ୱାରା ଆମର କଣ ସବୁ ସମସ୍ୟା ଦେଖା ଦେଇଥାଏ?
1: ପରିବର୍ତ୍ତିତ ଜଳବାୟୁ ହେଲେ ଆମର ଜଳବାୟୁ ସହିତ ସିଧାସଳଖ ଭାବରେ ଜୀବଜଗତ ଜଡିତ ରହିଛି। ତେଣୁ ଖାଇବା ପାଇଁ ଆମେ ଯୋଉ ପରିବା ହେଲା, ଖାଦ୍ୟ ହେଲା, ବିଭିନ୍ନ ଜିନିଷ ଉପରେ ଆମେ ଯୋଉ ଉଦ୍ଭିଦ ଜଗତ ଉପରେ ଯୋଉ ନିର୍ଭର କରୁଛେ, ଏଇ ଯୋଉ ପାଣିପାଗ ପରିବର୍ତ୍ତନ ଯୋଗୁଁ ଯୋଉଥିରେ କି ଆପଣଙ୍କର କଣ ହଉଛି ନା, ବର୍ଷା ଠିକ ଭାବରେ ହଉନାହିଁ, ଗରମ ଅସହ୍ୟ ହେଇଯାଉଛି, ଆଉ ସେ ଭିତରେ ବି ବିଭିନ୍ନ ପ୍ରକାରର ଯୋଉ ବାତ୍ୟା ହେଲା, ଝଡ ହେଲା, ବିଭିନ୍ନ ପ୍ରକାରର ଯୋଉ ଦୈବୀ ଦୁର୍ବିପାକ ବଢି ବଢି ଯାଉଛି, ଏସବୁରେ ଆମର ଯୋଉ ଖାଦ୍ୟାବସ୍ଥାନ ଅଛି, ଆମର ଯୋଉ ଖାଇବା ପାଇଁ ଯୋଉ ଯୋଗାଡ ରହିଛି ତାହା ଉପରେ ଗୋଟେ ପ୍ରତିକୂଳ ପରିସ୍ଥିତି ସୃଷ୍ଟି ହଉଛି, ଆମେ ସେଟା ଅନୁଭୂତ କରୁଛେ, ସମସ୍ତେ ଜାଣିଛେ। ବର୍ତ୍ତମାନ ଖାଦ୍ୟ ସମସ୍ୟା ଗୋଟେ ଅତି ଜଟିଳ ହେବା ହେବାକୁ ଗଲାଣି, ତା ସହିତ ଆମକୁ ପାଣି ମିଳିବାଟା, ପିଇବା ପାଇଁ ପାଣି, ଏଇଟା ଗୋଟେ ବହୁତ ଜଟିଳ ହେବାକୁ ଗଲାଣି। ମୁଁ ଭାବିବି ଯେ ପାଗ ପରିବର୍ତ୍ତନ, ଯୋଉ ଜଳବାୟୁ ପରିବର୍ତ୍ତନର ଇଏ ପ୍ରଭାବ କହିଲେ ଅତ୍ୟୁକ୍ତି ହେବନି।
0: ସାର୍, ଜଳବାୟୁ ସହିତ ବନୀକରଣର ସମ୍ପର୍କ କଣ ରହିଛି?
1: ଯଦି ଏଇ ଯୋଉ ଜଳବାୟୁ ପରିବର୍ତ୍ତନ ଘଟୁଛି, ବୈଜ୍ଞାନିକ ମାନେ ଯେତେବେଳେ ଦେଖୁଛନ୍ତି ଯେ ଆକୁ କେମିତି ସମାଧାନ କରିହବ, ଏଇ ଯୋଉ ଜଳବାୟୁ ପରିବର୍ତ୍ତନ କାହିଁକି ହଉଛି, ପ୍ରଥମେ ଆମେ ଦେଖିବା, ଆମେ ଫସିଲ ଫୁଏଲ ୟୁଜ୍ କରୁଛେ, ଆମେ ଗାଡ଼ିରେ ତେଲ ପକାଉଛେ, କୋଇଲା ଜଳେଇକରି ଆମେ ବିଦ୍ୟୁତ୍ ପାଉଛେ, ଆମେ ବିଭିନ୍ନ ପ୍ରକାରର ଫସିଲ ଯୋଉ ତୈଳ ଜାତୀୟ ବ୍ୟବହାର କରୁଛେ, କାରଖାନାରେ ହଉ କି ଆମ ନିଜ ଘରେ ବି ହଉ କି ଯେକୌଣସି ପ୍ରକାରରେ ହଉ, ଆମେ ସେଥିପାଇଁ ଯେତେ ଫସିଲ ଫୁଏଲ ଯୋଉ ଜୀବାଶ୍ମ ତେଲ ଯୋଉଟା ପେଟ୍ରୋଲ ଡିଜେଲ ଏଗୁଡାକ ଜିନିଷ କହୁଛେ, ସେଗୁଡାକୁ ଆମେ ଯେତେ ୟୁଜ୍ କରୁଛେ ତା ଦ୍ୱାରା ଆମର ବାୟୁମଣ୍ଡଳକୁ କାର୍ବନ ଯୋଉଟା ନିର୍ଗତ ହଉଛି, ଯୋଉ କାର୍ବନ କନଷ୍ଟିଚ୍ୟୁସନ ଯୋଉ କହୁଛେ ଆମେ, କାର୍ବନ ଉପାଦାନ ରାସାୟନିକ ପଦାର୍ଥ ଯୋଉ ବାୟୁମଣ୍ଡଳକୁ ଯାଉଛି, ଗ୍ରୀନ ହାଉସ ଗ୍ୟାସ ବୋଲି କହନ୍ତି, ସେ ଗୋଟେ ସୃଷ୍ଟି କରୁଛି ପୃଥିବୀ ଉପରେ ଗୋଟେ ଆବରଣ ଟାଇପ୍ର, ଯୋଉଟାକି ସୂର୍ଯ୍ୟର ଯୋଉ ତାପମାତ୍ରାଟା ଆମର ସୂର୍ଯ୍ୟ ରଶ୍ମିରୁ ଆସିକିରି ଆମ ପୃଥିବୀରେ ପଡିକି ଯୋଉ ତାପମାତ୍ରାଟା ଚାଲିଯିବା କଥା, ସିଏ ଆଉ ଯାଇପାରୁନି, ସେ ବ୍ଲାଙ୍କେଟ୍ ଭିତରେ ରହିଲା ଭଳି, କମ୍ବଳ ଭିତରେ ରହିଲା ଭଳି ଆମ ଭିତରେ ହିଁ ରହୁଛି, ଆଉ ଆମେ ସେଇଟାକୁ ଅନୁଭବ କରୁଛେ। ତାହାଦ୍ୱାରା କଣ ହଉଛି, ବିଭିନ୍ନ ପ୍ରକାର ସାମୁଦ୍ରିକ ସ୍ରୋତରେ ଚେଞ୍ଜ ଆସୁଛି, ଯୋଉ ମୌସୁମୀ ବାୟୁ ରହିଲା, ବିଭିନ୍ନ ପ୍ରକାରର ବାୟୁମଣ୍ଡଳରେ ଯୋଉ ସ୍ରୋତ ରହିଲା ସେଗୁଡ଼ିକ ଚେଞ୍ଜ ଆସୁଛି, ଏସବୁ ଚେଞ୍ଜ ଦ୍ୱାରା ଆମର ପାଣିପାଗର ପରିବର୍ତ୍ତନଟା ହଉଛି। ଯଦି ଆମର ଏଇ ଯୋଉ କାର୍ବନ କମ୍ପୋନେଣ୍ଟଟା କମିଯାଆନ୍ତା, କାର୍ବନ ଡାଇଅକ୍ସାଇଡ୍ଟା କମିଯାଆନ୍ତା ଆମର ଯୋଉ କନଷ୍ଟିଚ୍ୟୁଏନ୍ସିଟା, ତାହେଲେ ଆମର ଏଇଟା ସମାଧାନ ହୁଅନ୍ତା। ତେଣୁ ଗଛ ହିଁ ଗୋଟେ ମାଧ୍ୟମ ଯିଏକି କାର୍ବନ ଡାଇଅକ୍ସାଇଡ୍କୁ ନିଜେ ଶୋଷଣ କରିଦିଏ ଆମର ବାୟୁମଣ୍ଡଳ। ତେଣୁ ବୈଜ୍ଞାନିକମାନଙ୍କର ମତ ରହିଛି ଯେ ଗଛ ଲଗେଇବା ତ ଏମିତି ଗୋଟେ ଦୁଇଟା ଗଛ ନୁହଁ, ଆମେ ଏମିତି ଜଙ୍ଗଲ ସୃଷ୍ଟି କରିବା ତାଦ୍ୱାରା କି ପୃଥିବୀର ଏଇ ଯୋଉ ପ୍ରକାରର ଉଷ୍ଣତା ବଢୁଛି କିମ୍ବା କାର୍ବନ ଡାଇଅକ୍ସାଇଡ୍ ଯୋଉ ମାତ୍ରା ବଢି ଚାଲିଛି ତାକୁ ସେ ଶୋଷଣ କରିପାରିବ, ଆଉ ତାଦ୍ୱାରା ଆମକୁ କିଛି ସମାଧାନ ମିଳିଯିବ।
0: ସାର୍, ଏଇଠି ମନକୁ ଗୋଟେ ପ୍ରଶ୍ନ ଆସୁଛି, ଘଞ୍ଚ ଜଙ୍ଗଲ ସୃଷ୍ଟି କରିବା ପରିବର୍ତ୍ତେ ସହରାଞ୍ଚଳରେ ବନୀକରଣ କରିବା ପାଇଁ ରାଜ୍ୟ ସରକାର ବା ବନ ବିଭାଗ, ଏଇଟା କିଏ ଚାହିଁଲେ?
1: ଦେଖନ୍ତୁ, ବର୍ତ୍ତମାନ ସହରାଞ୍ଚଳରେ କଣ ହଉଛି, ସହରାଞ୍ଚଳରେ ସିମେଣ୍ଟର କଂକ୍ରିଟ ଜଙ୍ଗଲ ସୃଷ୍ଟି ହଉଛି ଜାଣୁଛନ୍ତି, ତା ସହିତ ରାସ୍ତାଘାଟରେ ବି ଆମର ପିଚୁ ରାସ୍ତା ତିଆରି ହଉଛି ଜାଣୁଛନ୍ତି, ଏଗୁଡ଼ିକ ଉପରେ ଯେତେବେଳେ ସୂର୍ଯ୍ୟରଶ୍ମି ପଡୁଛି ସେ ଆହୁରି ତାପମାତ୍ରା ସୃଷ୍ଟି କରୁଛି। ତା ଛଡା ବର୍ତ୍ତମାନ ତ ଆପଣ ଦେଖିଥିବେ ଘରେ ଘରେ ଏସି ହେଲାଣି, ଏୟାର କଣ୍ଡିସନ ଭିତରେ ସିଏ ଉତ୍ତାପ କ୍ରିଏଟ୍ କରୁଛି, ଏଇସବୁ ଉତ୍ତାପ ମିଶିଲା ବେଳକୁ ଗୋଟେ ଗୋଟେ ହିଟ୍ ଆଇଲ୍ୟାଣ୍ଡ ବୋଲି କହନ୍ତି, ଉତ୍ତାପର ଦ୍ୱୀପ କହିଲେ ଚଳେ, ଏଇ ଟାଇପ୍ର ହିଟ୍ ଆଇଲ୍ୟାଣ୍ଡ ସହର ଭିତରେ ସୃଷ୍ଟି ହଉଛି। ଏ ହିଟ୍ ଆଇଲ୍ୟାଣ୍ଡ ଗୁଡାକର ଯୋଉ ରହିଛି ସେ ତାପମାତ୍ରାକୁ କେମିତି ଆମେ ତାକୁ ସମାଧାନ କରିପାରିବା? ଯଦି ଆମେ ଗଛ ଲଗେଇବା, ତାହେଲେ ଗଛ ଯୋଉ ଜଳବାୟୁରୁ କାର୍ବନ ଡାଇଅକ୍ସାଇଡ୍ ତ ନେବ, ଦ୍ୱିତୀୟରେ ଯୋଉ ଜଳୀୟ ଅଂଶ ରହିଛି ସେଗୁଡାକୁ ଯେତେବେଳେ ସିଏ ନେଇ ଛାଡିବ, ସିଏ ବି ଗୋଟେ ଥଣ୍ଡା ଏଫେକ୍ଟ ଦେବ। ତେଣୁ ଗଛ ଆମେ ଯେତେ ଲଗେଇ ପାରିବା ସହରାଞ୍ଚଳରେ ଯେତେ ଜାଗାରେ ହଉ, ଗଛ ଯେତେ ଲଗେଇ ପାରିବା, ଏକ ଇଏ କାର୍ବନ ଡାଇଅକ୍ସାଇଡ୍କୁ ସିଏ ଶୋଷଣ କରିବ, ନିଜ ଭିତରେ ରଖିବ, ନିଜ ଶରୀରରେ ଧାରଣ କରିବ, ଦ୍ୱିତୀୟରେ ଜଳୀୟ ଅଂଶକୁ ସିଏ ଆଣିବ ଆଉ ବାହାରକୁ ଛାଡ଼ିବ। ଇଏ ଯୋଉ ଜିନିଷ କରିବ ଇଏ ଗୋଟେ କୁଲିଂ ଏଫେକ୍ଟ, ଥଣ୍ଡା ଏଫେକ୍ଟ ଦେବ, ଏଇଥିପାଇଁ ଆମକୁ ଗଛ ନିହାତି ଦରକାର ସହରାଞ୍ଚଳରେ କହିବି।
0: ସାର୍, ସହରାଞ୍ଚଳ ବନୀକରଣ କାର୍ଯ୍ୟକ୍ରମ ଯୋଉ ଯୋଜନା, ଏଇଟା କେବେଠାରୁ ଆରମ୍ଭ ହେଲା ବା କୋଉ କୋଉ ସହରକୁ ଏଥିରେ ପ୍ରାଧାନ୍ୟ ଦିଆଯାଇଛି ଆଉ କି ପ୍ରକାରର ବୃକ୍ଷ ସବୁ ରୋପଣ କରାଯାଉଛି?
1: ସହରାଞ୍ଚଳର ବନୀକରଣ ମାନେ ଆମେ ଅର୍ବାନ ଫରେଷ୍ଟ କହୁ, ଅର୍ବାନ ଫରେଷ୍ଟ ଗୋଟେ କନସେପ୍ଟ ଆସିଲା

0: ଆମର 18-19 ମସିହା ବେଳକୁ,
1: ଆଜ୍ଞା,
0: ସେଥିରେ ଆମକୁ କୁହାଗଲା ଯେ ଯେଉଁ କିଛି ଜାଗାରେ ଆମର ବିଭିନ୍ନ ସହର ପାଖାପାଖି ଅଞ୍ଚଳରେ ଆମର ପ୍ଲାଣ୍ଟେସନ ଗୁଡ଼ା ଅଛି, ଜଙ୍ଗଲ ବି ରହିଛି, ସେଇ ଜଙ୍ଗଲ ଯଦି 70%ରୁ ଅଧିକ ଗଛ ରହିଛି ସେଟାକୁ ଆମେ 10 ହେକ୍ଟର ହଉ, 15 ହେକ୍ଟର ହଉ, 40 ହେକ୍ଟର, ତାକୁ ଆମେ ଜଗାରଖା କରି ସୁରକ୍ଷା ଦେଇ ତାକୁ ସୁରକ୍ଷା ବାଡ଼ ଗୋଟେ କ୍ରିଏଟ୍ କରି ସେ ଭିତରେ ଯଦି ଚଲା ରାସ୍ତାଟିଏ କରିଦେଲେ, ଲୋକମାନଙ୍କୁ ବସା ଉଠା କରେଇଲେ, ତା ବାଦ ଆମେ ସେଥିରେ ଯଦି ଆହୁରି ଘନତ୍ୱ ବଢ଼େଇଲେ ଗଛ ଗୁଡ଼ିକର, ତାର ସିଧାସଳଖ ପ୍ରଭାବ, ସେ ଯୋଉ ଗୋଟେ କୁଲିଂ ଏଫେକ୍ଟ ଦେବ, ସେ ସହରକୁ ପ୍ରଭାବ କରିବ, ସହରରେ ରହୁଥିବା ଲୋକମାନେ ସେଥିଦ୍ୱାରା ଏକ ତ ନିଜର ହେଲ୍ଥ ଠିକ ରହିବ, ନିଜେ ପ୍ରକୃତି ସହିତ ଯୋଡ଼ି ହୋଇପାରିବେ, ତା ସହିତ ପରିବେଶ ବି, ପରିବେଶରେ ଯୋଉ କ୍ଲାଇମେଟିକ ଚେଞ୍ଜ ରହୁଛି, ଜଳବାୟୁ ପରିବର୍ତ୍ତନ ରହୁଛି, ତାକୁ ବି ଇଏ ବହୁତ ପ୍ରକାରେ ସମାଧାନ କରିପାରିବ। ଯେମିତି ଆମେ ଭୁବନେଶ୍ୱର ଏବେ କରିଛେ ଆନନ୍ଦବନ, ଆନନ୍ଦବନ ଗୋଟେ ପୁରୁଣା ପ୍ଲାଣ୍ଟେସନ, ସେମିତି ଗୁଡ଼ାଏ ପ୍ଲାଣ୍ଟେସନ ବିଭିନ୍ନ ସହର ପାଖାପାଖି ଏରିଆରେ ରହିଛି, ଆଉ ପ୍ରାକୃତିକ ଜଙ୍ଗଲ ବି ରହିଛି ବିଭିନ୍ନ ସହର ପାଖାପାଖି, ସେଗୁଡ଼ିକ ଯଦି ଆମେ ତାର ଘନତ୍ୱ ବଢ଼େଇବା ଆଉ ତାକୁ ଯଦି ଆମେ ଗୋଟେ ପରିପୃଷ୍ଟ ଭାବରେ ଜଙ୍ଗଲ ହିସାବରେ ତାକୁ ଆମେ ବଢ଼େଇବା, ତାହେଲେ ଏଇ ଯୋଉ ତାପମାତ୍ରା ବୃଦ୍ଧିଟାକୁ ରୋକିପାରିବା।
1: ଆଜ୍ଞା ସାର, ସେ ଯୋଉ କହିଲେ ସହରାଞ୍ଚଳରେ ବନୀକରଣ ଯୋଉ ହେଉଛି, ଯୋଉ ଆନନ୍ଦବନ ଭୁବନେଶ୍ୱରରେ ସୃଷ୍ଟି ହେଇଛି, ସେସବୁ କୋଉ କୋଉ ପ୍ରକାରର ଗଛ ଆମେ ଲଗେଇ ପାରିବା, ନା ସବୁ ପ୍ରକାର ଗଛ ଲଗେଇ ପାରିବା?
0: ସେଥିରେ ଆମର ନିଜ ଅଞ୍ଚଳର ଗଛ ସେଗୁଡ଼ିକ ହିଁ ଲଗା ହେଇଛି, ସେଗୁଡ଼ିକ ହିଁ ଆମେ ଲଗଉଛୁ, ମାନେ କାହିଁକି ନା ଅନ୍ୟ କିଛି ବାହାରର ଗଛ ଆଣିକି ଲଗେଇଲେ ତାର କିଛି ମହତ୍ତ୍ୱ ରହୁନି, କାହିଁକି ପକ୍ଷୀଟିଏ ବସିବନି, ଆମର ଗୁଣ୍ଡୁଚି ମୂଷାଟିଏ ଚଢ଼ିବନି, ଲାଭ କଣ ସେମିତି
1: ଅଛି?
0: ତେଣୁ ଆମର କୁଳି ଜାତୀୟ ଗଛ, ଫଳ ଜାତୀୟ ଗଛ, ବିଭିନ୍ନ ଫୁଲ ହେଲେ ପ୍ରଜାପତି ବୁଲିବେ, ଏଇ ଯୋଉ ପ୍ରକାରର ଗୋଟେ ଇକୋସିଷ୍ଟମ କ୍ରିଏଟ୍ ହବ, ତାଦ୍ୱାରା ଜୀବ ଆଉ ଉଦ୍ଭିଦ ଭିତରର ଯୋଉ ସମ୍ପର୍କ ରହିଛି ସେଇଟା ଯଦି ଗଢି ଉଠିବ, ତାହା ଆଉ ଗୋଟେ ପ୍ରକାରର ଆମକୁ ଆନନ୍ଦ ଦିଏ, ଆଉ ସେଇଟା ନିହାତି ଦରକାର ସହରାଞ୍ଚଳର ଲୋକମାନଙ୍କର ମାନସିକ ଯୋଉ ଟକ୍ସିକ କହନ୍ତି ଆଜିକାଲି କହୁଛନ୍ତି ଯେ ଟକ୍ସିକ ରିଲିଜ ସେଣ୍ଟର, ସେଗୁଡ଼ାକ ମାନେ ଆପଣ ଗଲା ମାନେ ସେଠି ଆପଣଙ୍କୁ ଷ୍ଟ୍ରେସ୍ ଆପଣଙ୍କର ଦୂରେଇଯିବ, ଆପଣଙ୍କର ଟକ୍ସିକ ଏଫେକ୍ଟ ଦୂରେଇଯିବ, ଆଜିକାଲିର ଜେନେରେସନ କହନ୍ତି ଡିଟକ୍ସ ଏରିଆ ଗୁଡାକ, ତେଣୁ ସେଇ ପ୍ରଭାବ ଗୁଡାକ ଆମେ କ୍ରିଏଟ୍ କରିବାକୁ ବି ପଡିବ।
1: ସାର୍ ସତ କଥା, ଆମେ ଏସିରୁ ବାହାରିକି ଯଦି ଗୋଟେ ସବୁ ଜିମା ଭରା ପରିବେଶରେ କିଛି ସମୟ ବସିଯିବା, ସେତେବେଳେ ନିଜକୁ ଗୋଟେ ଆନନ୍ଦ ଲାଗିଥାଏ, ଭାରି ଭଲ ବି ଲାଗିଥାଏ, ଆଉ ସେଥିପାଇଁ ଆମେ ଯଦି ଚାହିଁବା ବି ସହରାଞ୍ଚଳରେ ସାଧାରଣତଃ ବର୍ତ୍ତମାନ ବସବାସ ଅଧିକ ସଂଖ୍ୟାରେ ଲୋକମାନେ କରୁଛନ୍ତି, ତେଣୁ ସେମାନେ ଯଦି ସଚେତନ ହେବେ ଆଉ ସଜାଗ ହେବେ ଆଉ ତାଙ୍କ ଘର ପାଖାପାଖି କି ଖାଲି ଜାଗା ମାନଙ୍କରେ ଯଦି ବୃକ୍ଷରୋପଣ କରିବେ, ବୋଧ ହୁଏ ଆପଣ ଯୋଉ ସମସ୍ୟା କହୁଛନ୍ତି କିଛି ମାତ୍ରାରେ ଦୂରୀଭୂତ ହେଇପାରିବ। ତାହେଲେ ଏଇଠି ଗୋଟେ କଥା କୁହନ୍ତୁ, ସହରାଞ୍ଚଳ ବନୀକରଣ କାର୍ଯ୍ୟକ୍ରମ ଏଇ ବନ ବିଭାଗ କରୁଛି ନା ଅନ୍ୟ କେଉଁମାନେ ସହଯୋଗର ହାତ ବଢ଼ାଉଛନ୍ତି?
0: ନାଇଁ, ଆମେ ବନ ବିଭାଗ ହିଁ କରୁଛୁ ବର୍ତ୍ତମାନ, ବନ ବିଭାଗର ବିଭିନ୍ନ ସରକାରୀ କାର୍ଯ୍ୟକ୍ରମ ସ୍ତରରେ ଏଗୁଡ଼ିକ କରାଯାଉଛି, କିନ୍ତୁ ଲୋକମାନଙ୍କୁ ବି ଆମେ ଚାରା ବଣ୍ଟନ କରୁଛୁ। July 1 ତାରିଖଠୁ ହୁଏ, ଆମେ ଚାରା ବଣ୍ଟନ କରୁ, ଜଣଙ୍କୁ 10ଟି ଚାରା ଦଉ, ଟଙ୍କାଟେ ଲେଖା ନେଇକି, ତ ସେମାନେ ବି ନିଜ ଘର ବାଡ଼ିପଟେ ହେଲା, ନିଜ ଘର ଆଗରେ ହେଲା, ନିଜ ଘର ସାଇଡ୍ରେ ହେଲା ଲଗେଇ ପାରିବେ, ଆଉ ସେଟାକୁ ଜଗାରଖା ଆଉ ସୁରକ୍ଷା ଦେଇ ବଢ଼େଇ ପାରିବେ।
1: ସାର, ଖାଲି ଆପଣ ଚାରା ଦେଇ ଦିଅନ୍ତି ଆଉ ଟଙ୍କାଏ ଦେଇକି ଲୋକ ନିଅନ୍ତି, ତାପରେ ସେ ଲୋକମାନେ ସେ ଗଛର ଯତ୍ନ ନେଲେ କି ଠିକ ଜାଗାରେ ଲଗେଇଲେ, କିଛି ଗୋଟେ ରେଜିଷ୍ଟର ଆପଣ ମେଣ୍ଟେନ କରନ୍ତି କି ଯୋଉମାନେ ଗଛ ନେଇକି ଯାଉଛନ୍ତି ଟଙ୍କାଟିଏ ଦଉଛନ୍ତି?
0: ସେମିତି ତ ସମ୍ଭବ ନୁହଁ, କାହିଁକି ନା ବହୁତ ଲକ୍ଷ ଲକ୍ଷ ଗଛ ବଣ୍ଟା ଯାଉଛି, ଆଉ ତାକୁ ଟ୍ରାକ୍ କରିବା, ତାକୁ ସେମାନେ କେମିତି ଲଗେଇଲେ ଜାଣିବା, ସେଇଟା ତ ସମ୍ଭବ ନୁହଁ, କିନ୍ତୁ ଆମେ ସବୁବେଳେ ଲୋକମାନଙ୍କ ଭିତରେ ସଚେତନତା ସୃଷ୍ଟି କରୁ ଯେ ଗଛଟିଏ ଯଦି ନଉଛନ୍ତି ଲଗଉଛନ୍ତି, ତାକୁ ବଢେଇବା ବି ଆମର ନିହାତି ଜରୁରୀ ରହିଛି ଆଉ ଦାୟିତ୍ୱ ରହିଛି। ତେଣୁ ଯଦି ଗଛଟିଏ ମୁଁ ନେଲି, ଯେମିତି ଆଜିକାଲି ଆପଣମାନେ ଦେଖୁଥିବେ ଗୁଡ଼ାଏ ଜାଗାରେ ଗଛଟିଏ ଲଗେଇବେ, 15 ଜଣ ଠିଆ ହେଇଥିବେ ଗଛଟିଏ ଧରିକିରି ପାଣି ପକାଉଥିବେ, ସେଗୁଡ଼ାକ ନକରି ଆମେ ଯଦି ନିଜକୁ ନିଜେ ନ ଠକି ଆକ୍ଚୁଆଲି ଗଛଟିଏ ଲଗେଇବା ଆଉ ତାର ଜଗାରଖା କରିବା, ତାକୁ ବଢେଇବା,
1: ଗୋଟେ ବଡ ଦ୍ରୁମରେ
0: ପରିଣତ କରିବା, ଯେମିତିକି ଆମର ଜେଜେବାପା ତାଙ୍କ ଜେଜେବାପା କରିଥିଲେ ବୋଲି ଆଜି ଆମେ ବଞ୍ଚିଛେ, ଆମେ ଯଦି ସେଇ ଜିନିଷଟା ଆମର ନାତି ତାର ନାତି ଯଦି ଆମେ ତାଙ୍କୁ ହସ୍ତାନ୍ତର ନ କରିବା, ତାହେଲେ ଆମେ ଦୋଷୀ ହୋଇ ରହିବା, ଆମେ ଗୋଟେ ପାପି ଆଖ୍ୟା ପାଇବା। ତେଣୁ ସେଇଠି ମୁଁ କହିବି ଯେ ଆମେ ଯାହା ପାଇଛେ ଆମ ପୂର୍ବପୁରୁଷଙ୍କଠୁ, ଏତେ ସୁନ୍ଦର ପୃଥିବୀଟେ ପାଇଛେ, ତାକୁ ଆମେ ସୁନ୍ଦର ଭାବରେ ହିଁ ଗଢିକି ଆଉ ଆଗାମୀ ପିଢ଼ିକୁ ଦେବା, ଇଏ ଆମର କର୍ତ୍ତବ୍ୟ।
1: ସେଇଠି ଯୋଉ ଆପଣ କହିଲେ ସଚେତନତା କଥା, ଏ ଯୋଉ ସଚେତନତା ବନ ବିଭାଗ ଲୋକମାନଙ୍କ ମନରେ କେମିତି ସୃଷ୍ଟି କରିଥାଏ, କୋଉ କୋଉ ମାଧ୍ୟମରେ ସଚେତନତା ସୃଷ୍ଟି କରିଥାଏ?

0: ସଚେତନତା ବିଭିନ୍ନ ସଭା ସମିତି ନାଟ ତାମସା ଆମର ପାଲା ଏ ଦ୍ୱାରା ତ ହଉଛି, ଲୋକମାନେ ବୁଝୁଛନ୍ତି ଜାଣୁଛନ୍ତି, କିନ୍ତୁ ସବୁଠୁ ପ୍ରଭାବଶାଳୀ ମୁଁ ଯାହା ଦେଖିଲି, ଲୋକମାନେ ଯେତେବେଳେ ସହର ଭିତରେ ଗୋଟେ ବନର ଅନୁଭୂତି ପାଇବେ, କାହିଁକିନା ସହର ଭିତରେ ମିଳେନି ପାର୍କ, ପାର୍କ ମିଳେ, ପାର୍କରେ ତ ଆପଣମାନେ ଜାଣୁଥିବେ କିଛି ଗଛ ହିଁ ନାହିଁ, ଯଦି ସହର ଭିତରେ ଆମେ କିଛି ଜଙ୍ଗଲର ଅନୁଭୂତି ପାଉଛେ, ଜଙ୍ଗଲର ଅନୁଭୂତି ମାନେ କ'ଣ, ଆମେ ସେଠି ଆମେ ରାସ୍ତା ଯୋଉ କରୁଛେ ଯାହା ବି କରୁଛେ ମାଟି ରାସ୍ତା କରିଛେ, ଆପଣ ଆନନ୍ଦବନ ଗଲେ ଦେଖିବେ ମାଟି ରାସ୍ତା ହେଇଛି, ପାଣି ରହିଛି, ଗଛ ଗୁଡାକ ରହିଛି, କିଚିରିମିଚିରି ଶବ୍ଦ ଶୁଭୁଛି, ପ୍ରଜାପତି ବୁଲୁଛନ୍ତି, ବିଭିନ୍ନ ପ୍ରକାର ଯୋଉ ପ୍ରାକୃତିକ ଉପାଦାନ ରହିଛି, ତା ସହିତ ଯଦି ଆପଣ ନିଜେ ଯୋଡି ହୋଇପାରିବେ, ଆପଣ ସେଗୁଡିକ ନିଜ ଆଖିରେ ଦେଖିବେ, ସ୍କ୍ରିନରେ ଆମେ ଦେଖୁଛେ, ଆଜିକାଲି ରିଲ୍ସରେ ବାହାରିଲାଣି, ମୋବାଇଲରେ ବାହାରିଲାଣି, ବିଭିନ୍ନ ସ୍କ୍ରିନ୍ ଟାଇମ୍ରେ ଆମେ ଦେଖୁଛେ, ବିଭିନ୍ନ ଜିନିଷ ଦେଖୁଛେ, କିନ୍ତୁ ସିଏ ଯେତିକି ପ୍ରଭାବ ପକେଇବନି, ଆପଣ ନିଜ ଆଖିରେ ନିଜେ ଯେତେବେଳେ ଯୋଡି ହେବେ ପ୍ରକୃତି ସହିତ, ତାର ପ୍ରଭାବ ଗୋଟେ ଷ୍ଟ୍ରଙ୍ଗ ସଚେତନତା ଆପଣଙ୍କ ଭିତରେ କ୍ରିଏଟ୍ ହବ, ସେଇ ସଚେତନତାଟା ବହୁତ ଇମ୍ପୋର୍ଟାଣ୍ଟ, ଆଉ ସେଥିରେ ଯଦି ଆମେ ଅନୁଭୂତ ହୋଇ ଆମର ବାଡ଼ିପଟେ ଯଦି ଦି ଚାରିଟା ଜାଗା ଅଛି, ଆମେ ଗୋଟେ ଚା ଦୋକାନରେ ବସୁଛେ, ସେଠି ଦେଖିଲେ ଦି ଚାରିଟା ଗଛ ଲାଗିଯାଇପାରିବ, ସେଠି ଲଗେଇଦେବା, ପ୍ରତିଦିନ ଯାଉଛେ ଚା ପିଇବାକୁ, ସେଠି ଗଛଟିକୁ କେମିତି ବଢ଼େଇ ପାରିବା, ସବୁଦିନ ନିଜ ଆଖି ଆଗରେ ଗଛଟିକୁ ଧରିଲେ ଗଛଟି ବି ବନ୍ଧୁ ଭଳି ନିଜ ଲୋକ ଭଳି ବଢ଼ିଯାଏ, କିନ୍ତୁ ଆପଣମାନେ ଯେତେବେଳେ ଗଛଟିଏ ଲଗେଇବେ ଆଉ ତାକୁ ପ୍ରତିଦିନ ସାଉଁଟିବେ, ଦେଖିବେ ଯେ ଗଛଟି ବି ଆପଣଙ୍କୁ ସେ ରେସପଣ୍ଡ କରୁଛି, ତେଣୁ ଏଇ ଜିନିଷଟା ଯୋଡ଼ି ହେବା ଦରକାର।
1: ଏଇଟା ତ ଆପଣ କହିଲେ ଯେ ଜଣେ ମଣିଷ କେମିତି ସଚେତନ ହେଇକିରି ନିଜ ଚାରିପାଖରେ ହଉ କି ଗୋଟେ ଚା ଦୋକାନ ପାଖରେ ଯଦି ବି ଚା ପିଇବାକୁ ଯାଉଛି, ସେ ଚାହିଁଲେ ବି ସେଇଠି ଗଛ ଲଗେଇ ପାରିବ ଯଦି ଖାଲି ସ୍ଥାନ ଅଛି। ତାହେଲେ ଏଇଠି ଗୋଟେ କଥା କୁହନ୍ତୁ, ସହରାଞ୍ଚଳ ବନୀକରଣ କାର୍ଯ୍ୟକ୍ରମକୁ ଅଧିକ ତ୍ୱରାନ୍ୱିତ କରିବା ପାଇଁ କିଛି ସଚେତନତା କାର୍ଯ୍ୟକ୍ରମ ବନ ବିଭାଗ କରିଥାଏ କି?
0: ଆମର ବିଭିନ୍ନ ସମୟରେ ସଚେତନତା କାର୍ଯ୍ୟକ୍ରମ ରହିଛି, ବିଭିନ୍ନ ପ୍ରକାର ସଚେତନ ଯେମିତି କହିଲି ଆପଣଙ୍କୁ, ମୁଖ୍ୟତଃ ଆମେ ସ୍କୁଲ ପିଲାମାନଙ୍କ ମଧ୍ୟରେ ଆଣୁ, କାହିଁକିନା ସେମାନେ ଭବିଷ୍ୟତର ନାଗରିକ ଜାଣିବା ଦରକାର, ସେମାନେ ସେମାନେ ହିଁ ଜଙ୍ଗଲଠୁ ଦୂରେଇ ଯାଉଛନ୍ତି ଆଜିକାଲିର ଯୋଉ
1: ମୋବାଇଲ ସହିତ ଅଧିକ ସଂଶ୍ଳିଷ୍ଟ,
0: କିନ୍ତୁ ସେମାନଙ୍କୁ ମନରେ ସଚେତନତା କରିବା ପାଇଁ ଆମେ ବହୁତ ପ୍ରୟାସ ରଖୁ, ବିଭିନ୍ନ ପ୍ରକାର ଡ୍ରଇଂ କାର୍ଯ୍ୟକ୍ରମ, ବକୃତ କାର୍ଯ୍ୟକ୍ରମ, ବିଭିନ୍ନ ପ୍ରକାର ଜଙ୍ଗଲ ବିଭାଗୀୟ ଯେତେ ରହିଛି ଦିବସ ଗୁଡିକ, ସେଗୁଡିକ ପାଳନ ଅବସରରେ ଏଗୁଡାକ କରାଯାଏ। ତା ଛଡା ମୁଖ୍ୟତଃ ଭାବରେ ମୁଁ ଯୋଉ ଆପଣଙ୍କୁ କହିଲି ଆନନ୍ଦବନ କଲୁ ଆମେ, ଆପଣଙ୍କ ଜୟଦେବ ବାଟିକା ରହିଛି, ଏଠି ବି ଯୋଉ ଲୋକମାନେ ଆସୁଛନ୍ତି, ପିଲାମାନେ ଆସୁଛନ୍ତି, ସେମାନଙ୍କୁ ଶିକ୍ଷାଦାନ କରି ସେମାନଙ୍କୁ ଗୋଟେ ଗୋଟେ ଏନ୍ଭାରମେଣ୍ଟ ଆମ୍ବାସଡର କରି ସେମାନେ ଯେମିତି ଯାଇ ନିଜର ସ୍କୁଲରେ ହଉ, ନିଜ ସାଙ୍ଗସାଥିରେ ହଉ, ନିଜେ ଯୋଉଠି ରହୁଛନ୍ତି ସେଇ ସୋସାଇଟିରେ ହଉ, ସେମାନେ ଗଛର ଉପକାରିତା, ଗଛ ବିଷୟରେ, ଗଛକୁ କେମିତି ବଢ଼େଇବା, ଗଛକୁ କେମିତି ଲଗେଇବା, ସେ ବି ଶିକ୍ଷା ଦେଇପାରିବେ, ସେମାନଙ୍କୁ ଏନ୍ଭାରମେଣ୍ଟ ଆମ୍ବାସଡର କରିବା ପାଇଁ ସେଇ ପ୍ରସ୍ତାବ ବି ରହିଛି ଆଉ ଚାଲିଛି।
1: ଏଇ ଯୋଉ ଆପଣ କହିଲେ ସହରାଞ୍ଚଳରେ ବନୀକରଣ ହଉଛି, ଜୟଦେବ ବାଟିକାରେ ହେଇଛି, ଆନନ୍ଦବନ ହେଇଛି, ଆଉ ସବୁ କୋଉ ଜାଗାରେ କରିବାର କିଛି ଯୋଜନା ସରକାରଙ୍କର ଅଛି ନା, ଏଇଟା କେତେ ଦୂର ସଫଳ ହେଇଛି ବୋଲି ଆପଣ ଭାବୁଛନ୍ତି?
0: ଏଇଟାରେ ତ ଯୋଉ ସଫଳତା ରହିଛି, ଆଜିକାଲି ତ ଗୁଗୁଲ ରିଭ୍ୟୁରେ ଦେଖିପାରିବେ, ସେ ଜାଗାର ବିଭିନ୍ନ ପ୍ରକାର ଫିଡ୍ବ୍ୟାକ୍ ସିଷ୍ଟମ ରହିଛି, ସେଥିରେ ଆମେ ଯାହା ଦେଖୁଛୁ, ଆଉ ଲୋକମାନଙ୍କର ଯୋଉ ଆମ ସହିତ ଯୋଉ ଆଦାନ ପ୍ରଦାନ ରହିଛି, ମନ୍ତବ୍ୟ ରହିଛି, ସେଥିରୁ ଜଣାପଡୁଛି ଯେ ଏଗୁଡ଼ିକ ବହୁତ ସକ୍ସେସଫୁଲ ଆମେ କରିଛୁ। ଏମିତି ଭାବରେ ଯଦି ଭୁବନେଶ୍ୱର ଧରିବା, ଆମର ଭୁବନେଶ୍ୱରରେ ଚନ୍ଦକା ଅଛି, ଚନ୍ଦକା ଭିତରେ ଆମେ ତ କରିଛେ, ଚନ୍ଦକାରେ ଜଙ୍ଗଲ ରହିଛି, ସେଥିରେ ବିଭିନ୍ନ ପ୍ରକାର କାର୍ଯ୍ୟକ୍ରମ ରହିଛି, ନନ୍ଦନକାନନ ରହିଛି, ଆମର ଏକାମ୍ର କାନନ ରହିଛି, ଆମର ମେଣ୍ଢାଶାଳ ଯୋଉ ରିଜର୍ଭ ଜଙ୍ଗଲ ରହିଛି ସେଇଟାରେ ବି ଡେଭଲପମେଣ୍ଟ ରହୁଛି, ଇଏ ବିଭିନ୍ନ ଜଙ୍ଗଲ ଜିନିଷ ରହିଛି, କିନ୍ତୁ ଆମର ଯୋଉ ନଦୀ ରହିଛି, ନଦୀ ତଟ ଗୁଡ଼ାକରେ ବି ଆମେ ଗୁଡ଼ାଏ ଜଙ୍ଗଲ ସୃଷ୍ଟି କରିଛୁ, ସେଠି ବି ଏଇ ଟାଇପ୍ର ସହରୀ ବନୀକରଣ ଯୋଜନା କରାଯାଇ ସେଠି ଲୋକମାନଙ୍କ ସହିତ ପ୍ରକୃତିକୁ ଯୋଡ଼ାଯାଇ ସୃଷ୍ଟି କରାଯାଉଛି। କଟକରେ ଆପଣଙ୍କର ଯୋଉଟା ରହିଛି, ଆପଣଙ୍କ ବାଲିଯାତ୍ରା ପଡ଼ିଆ, ସେଠି ଗୋଟେ ମହାନଦୀ ରିଭର ଫ୍ରଣ୍ଟ ବୋଲି ଆସୁଛି, ସେଠି ମହାନଦୀ ରିଭର ଫ୍ରଣ୍ଟରେ ଏଇ ପରିସ୍ଥିତି ରହିଛି, ଜଙ୍ଗଲ ସୃଷ୍ଟି କରାହଉଛି, ସେଠି ବି 56,000 ଗଛ ଲଗା ହେଇଛି, ଆମେ ଏବେ ଲଗେଇଛୁ ବିଗତ 2 ବର୍ଷରେ, ଜଙ୍ଗଲ ଭଳି ଲେଖାଗଲାଣି। ଆପଣ ସେନା ଆଗକୁ ଦେଖୁଛନ୍ତି ଗାଡି ମଟର ସବୁ ରହିଛି, କିନ୍ତୁ ପଛକୁ ଦେଖିବେ ବହୁତ ଘଞ୍ଚ ହିସାବରେ ଜଙ୍ଗଲ ବଢ଼ିଲାଣି, ତେଣୁ ସେଇଗୁଡ଼ାକରେ ବି ଜଙ୍ଗଲୀକରଣ ରହିଛି, ତାକୁ ବନୀକରଣ ରହିଛି। ଇଏ ତ ଗଲା କଟକ ଭୁବନେଶ୍ୱର କଥା, ବିଭିନ୍ନ ସହର ଯୋଉ ରହିଛି ଓଡ଼ିଶାରେ, ବିଭିନ୍ନ ଗାଁ ଗଣ୍ଡା ବି ଯୋଉ ଗଢି ଉଠିଲାଣି, ସବୁଠି ସିମେଣ୍ଟର କାମ, କଂକ୍ରିଟ କାମ ରହିଛି, ତେଣୁ ସମସ୍ତେ ଆମେ ନିଜକୁ ତୟାର କରିବା ଦରକାର ଯେ ଆମେ ଯୋଉ ଘର କରୁଛେ, ସାହି ପାଖାପାଖି ହେଲା, ବିଭିନ୍ନ ଜାଗାରେ ହେଲା, କିଛି ଗଛ ଆମେ ଲଗେଇବା। ଏବେ ଦେଖନ୍ତୁ ଭୁବନେଶ୍ୱର ମ୍ୟୁନିସିପାଲିଟି କର୍ପୋରେସନ, ତାଙ୍କର ଗଲା ବର୍ଷ ମତେ କମିଶନର କହିଲେ ଯେ ଆମେ ମିଆଁବାକି ସିଷ୍ଟମରେ ଗଛ ଲଗେଇବା, ଛୋଟ ଛୋଟ ଜାଗା ବି ହଉ, ଛୋଟିଆ ଜାଗାଟେ ହଉ, ମିଆଁବାକି ସିଷ୍ଟମରେ କଣ ହଉଛି,
1: ମିଆଁବାକି
0: ସିଷ୍ଟମ ହଉଛି ଘନତ୍ୱ ଜଙ୍ଗଲ, ଯୋଉଟା ଘଞ୍ଚ ହବ, ଆମେ ଅଢେଇ ମିଟର ଗଛ ଗୁଡିକ ଲଗଉ, ସେଥିରେ

କାର୍ଯ୍ୟକ୍ରମର ପରବର୍ତ୍ତୀ ଗୀତଟିକୁ ଗାଇଛନ୍ତି ଅଧିରଥ କୁମାର ଚକ୍ରବର୍ତ୍ତୀ, ଗୀତିକାର ସୁରେଶ କୁମାର ଦାସ।

ପ୍ରଧାନମନ୍ତ୍ରୀ ସୂର୍ଯ୍ୟ ଘର ମାଗଣା ବିଜୁଳି ଯୋଜନା। ଏହି ଯୋଜନାର ଲକ୍ଷ୍ୟ ବିଦ୍ୟୁତ୍ ବିଲ୍ ସହିତ ବାୟୁମଣ୍ଡଳରୁ ଅଙ୍ଗାରକାମ୍ଳକୁ ହ୍ରାସ କରିବା, ସୋଲାର ସ୍ଥାପନ କରିବା, ଅକ୍ଷୟ ଶକ୍ତି କ୍ଷେତ୍ରରେ ବିପ୍ଳବ ଆଣିବା। ସବୁଜ ଶକ୍ତି ଉତ୍ପାଦନକୁ ପ୍ରାଥମିକତା ଦେଉଛନ୍ତି ସରକାର। ଆଜି ହିଁ ପିଏମ୍ ସୂର୍ଯ୍ୟଘର ଯୋଜନା ପାଇଁ ଆବେଦନ କରନ୍ତୁ, ନିଜ ଛାତରେ ସୌର ପ୍ୟାନେଲ ଲଗାନ୍ତୁ ଏବଂ 1,38,000 ଟଙ୍କା ପର୍ଯ୍ୟନ୍ତ ସବ୍ସିଡି ପାଆନ୍ତୁ।

0: କେତୋଟି ସୁଗମ ସଙ୍ଗୀତ ଶୁଣିଲେ। କଣ୍ଠଶିଳ୍ପୀମାନେ ଥିଲେ ଶରତଚନ୍ଦ୍ର ପଣ୍ଡା ଏବଂ ଅଧିରଥ କୁମାର ଚକ୍ରବର୍ତ୍ତୀ। ଗୀତଗୁଡ଼ିକୁ ରଚନା କରିଥିଲେ ଗୌରୀଶଙ୍କର ପାଣିଗ୍ରାହୀ, ସୁରେଶ କୁମାର ଦାସ ଏବଂ ବଳରାମ ହୋତା। ଆପଣମାନେ କାର୍ଯ୍ୟକ୍ରମ ଶୁଣୁଛନ୍ତି ଆକାଶବାଣୀ ସମ୍ବଲପୁର କେନ୍ଦ୍ରରୁ।
1: ଏନ୍ଡିଏ ସରକାରଙ୍କ 12 ବର୍ଷ ପୂର୍ତ୍ତି ଅବସରରେ ଆକାଶବାଣୀ ସମ୍ବଲପୁର ପ୍ରସ୍ତୁତ କରିଛି ବିଶେଷ କାର୍ଯ୍ୟକ୍ରମ 12 ବରଷ ଭରିଛି ହସ। ଉପସ୍ଥାପନା ଅଭିଷେକ ଶର୍ମା, ସମ୍ପାଦନା ସୌଭାଗ୍ୟ କୁମାର ରଥ। ଦେଶରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ନେତୃତ୍ୱରେ ସବ୍କା ସାଥ୍, ସବ୍କା ବିକାଶ, ସବ୍କା ବିଶ୍ୱାସ ଅର୍ ସବ୍କା ପ୍ରୟାସ ଏହି ସିଦ୍ଧାନ୍ତ ଉପରେ ଆଧାରିତ କାର୍ଯ୍ୟପନ୍ଥା ଯୋଗୁଁ ବିଗତ 12 ବର୍ଷ ମଧ୍ୟରେ ଗୁରୁତ୍ୱପୂର୍ଣ୍ଣ ପରିବର୍ତ୍ତନ ଆସିଛି। ଏହି ବର୍ଷଗୁଡ଼ିକରେ ପ୍ରଧାନମନ୍ତ୍ରୀ ଗରିବ, କୃଷକ, ମହିଳା ଏବଂ ଯୁବବର୍ଗମାନଙ୍କ କଲ୍ୟାଣ ଏବଂ ସଶକ୍ତିକରଣ ପାଇଁ ଅନେକ ମହତ୍ତ୍ୱପୂର୍ଣ୍ଣ ପଦକ୍ଷେପ ନେଇଛନ୍ତି। ଆକାଶବାଣୀ ସମ୍ବଲପୁର ବିଗତ 12 ବର୍ଷ ମଧ୍ୟରେ ପ୍ରମୁଖ କ୍ଷେତ୍ରରେ ଦେଶର ବିକାଶ ପାଇଁ ସରକାରଙ୍କ ପ୍ରୟାସ ଉପରେ ଆଧାରିତ ବିଶେଷ କାର୍ଯ୍ୟକ୍ରମ ଶୃଙ୍ଖଳା ପ୍ରସାର କରୁଛି। ଆଜି ମହିଳା ସଶକ୍ତିକରଣ ଦିଗରେ ହୋଇଥିବା ସରକାରଙ୍କ ପ୍ରୟାସ ଉପରେ ଚର୍ଚ୍ଚା କରିବା। ବିଗତ 12 ବର୍ଷ ମଧ୍ୟରେ ସରକାରଙ୍କ ଅବିରତ ପ୍ରୟାସ ଯୋଗୁଁ ମହିଳା ସଶକ୍ତିକରଣ କ୍ଷେତ୍ରରେ ବିଶେଷ ପରିବର୍ତ୍ତନ ଦେଖାଦେଇଛି। 2015 ଆରମ୍ଭ କରାଯାଇଥିବା ପ୍ରଧାନମନ୍ତ୍ରୀ ମୁଦ୍ରା ଯୋଜନା ଅନ୍ତର୍ଗତ ଲକ୍ଷାଧିକ ମହିଳାମାନଙ୍କୁ ବିନା ଗ୍ୟାରେଣ୍ଟିରେ ଋଣ ପ୍ରଦାନ କରାଯାଉଛି, ଯାହାଦ୍ୱାରା ସେମାନେ ନିଜ ନିଜ ବ୍ୟବସାୟ ଆରମ୍ଭ କରିବା ତଥା ନିଜ ବ୍ୟବସାୟକୁ ସମୃଦ୍ଧ କରିବା ପାଇଁ ସମର୍ଥ ହୋଇପାରୁଛନ୍ତି। ଏହି ଯୋଜନା ଅନ୍ତର୍ଗତ ଲାଭକାରୀମାନଙ୍କୁ ଏହି ବର୍ଷ ମାର୍ଚ୍ଚ ପର୍ଯ୍ୟନ୍ତ 40 ଲକ୍ଷ କୋଟିରୁ ଅଧିକ ଋଣ ବଣ୍ଟନ କରାଯାଇଛି, ଯେଉଁଥିରେ ପ୍ରାୟ 17 ଲକ୍ଷ କୋଟି ଟଙ୍କା ମହିଳାମାନଙ୍କୁ ଦିଆଗଲା। ତାମିଲନାଡୁର ତିରୁପୁରର ବାଣୀଶ୍ରୀ କହିଲେ ଯେ ଏହି ଯୋଜନା ତାଙ୍କୁ ଉଦ୍ୟମୀ ହେବାକୁ ପ୍ରେରଣା ଦେଲା।
2: ଏହି ଯୋଜନାର ସାହାଯ୍ୟରେ ମୁଁ ନିଜ ବ୍ୟୁଟିକ୍ ସପ୍ ଆରମ୍ଭ କରିସାରିଛି ଏବଂ ଏହା ମୁଁ ଗର୍ବର ସହିତ କହିପାରିବି ଯେ ମୋ ସପ୍ ବହୁତ ଭଲ ଚାଲିଛି ଏବଂ ଏଥିସହିତ ମୁଁ ବର୍ତ୍ତମାନ ମୋ ପ୍ରତିଷ୍ଠାନର 3ରୁ 4ଟି ଶାଖା ସଫଳତାର ସହ ଆରମ୍ଭ କରିସାରିଛି ଏବଂ ତାହାର ସଞ୍ଚାଳନ ମଧ୍ୟ କରୁଛି।
1: ସେହିପରି ପ୍ରଧାନମନ୍ତ୍ରୀ ଜନଧନ ଯୋଜନା, ସୁକନ୍ୟା ସମୃଦ୍ଧି ଯୋଜନା ଏବଂ ଉମେନିଆ ଏଭଳି ପ୍ରମୁଖ ଯୋଜନା ମହିଳାମାନଙ୍କ ସଞ୍ଚୟ, ବ୍ୟାଙ୍କିଂ ଏବଂ ଉଦ୍ୟମ ସହିତ ଯୋଡ଼ି ହେବାର କ୍ଷମତାକୁ ସୁଦୃଢ଼ କରିଛି। ଜନଧନ ଯୋଜନା ଅନ୍ତର୍ଗତ ଆଜି ପର୍ଯ୍ୟନ୍ତ 58 କୋଟିରୁ ଅଧିକ ଖାତା ଖୋଲାସରିଛି, ଯେଉଁଥିରେ

0: 33 କୋଟି ଖାତା ମହିଳାମାନଙ୍କ ନାଁରେ ଅଛି। ହିମାଚଳ ପ୍ରଦେଶର ସିମ୍ଲାର ସରୋଜବାଲା କହିଛନ୍ତି ଯେ ଜନଧନ ଖାତା ଖୋଲିଲା ପରେ ସରକାରଙ୍କ ଯୋଜନାର ସମ୍ପୂର୍ଣ୍ଣ ଲାଭ ସିଧାସଳଖ ତାଙ୍କ ଖାତାରେ ପହଞ୍ଚି ପାରୁଛି।
1: ଜିରୋ ବାଲାନ୍ସ ଖାତା ଅତି ସହଜରେ ଖୋଲି ହୁଏ ଏବଂ ଏଥିରେ କୌଣସି ଟଙ୍କା ଜମା କରିବାକୁ ପଡ଼ି ନଥାଏ। କରୋନା ସମୟରେ ଯେତେବେଳେ ଲୋକମାନେ ଆର୍ଥିକ ସମସ୍ୟାରେ ଜଡ଼ିତ ଥିଲେ ସେ ସମୟରେ ମୋଦି ସରକାର ସମସ୍ତଙ୍କ ଖାତାରେ 1500 ଟଙ୍କା ଦେଲେ। ମୋଦିଙ୍କ 12 ବର୍ଷର କାର୍ଯ୍ୟକାଳ ଅତ୍ୟନ୍ତ ଭଲ କାରଣ ସେ ନାଗରିକମାନଙ୍କୁ ଅନେକ ସୁବିଧା ପ୍ରଦାନ କରିଛନ୍ତି ଏବଂ ଆମକୁ 2 ଲକ୍ଷ ବୀମା ଯୋଜନା ମଧ୍ୟ ମିଳିଛି।
0: ସେହିପରି ମୋଦି ସରକାରଙ୍କ ଏକ ମହତ୍ତ୍ୱପୂର୍ଣ୍ଣ ଯୋଜନା ଲକ୍ଷ୍ୟପତି ଦିଦି, ଯାହାର ଉଦ୍ଦେଶ୍ୟ ମହିଳାମାନଙ୍କୁ ବାର୍ଷିକ 1 ଲକ୍ଷ ଟଙ୍କାର ସ୍ଥାୟୀ ଆୟ ପ୍ରାପ୍ତ କରିବା ପାଇଁ ସକ୍ଷମ କରିବା। ଏହି ଯୋଜନା ବର୍ତ୍ତମାନ 6 ଲକ୍ଷ ଗ୍ରାମ ପର୍ଯ୍ୟନ୍ତ ପହଞ୍ଚିପାରିଛି। ସରକାର ସମୁଦାୟ ଦେଶରେ 6 କୋଟି ଲକ୍ଷ୍ୟପତି ଦିଦି ନିର୍ମାଣର ଲକ୍ଷ୍ୟ ଧାର୍ଯ୍ୟ କରିଛନ୍ତି। ସେହିପରି ବେଟି ପଢ଼ାଓ ବେଟି ବଚାଓ ଯୋଜନା ଯୋଗୁଁ ଜାତୀୟ ଲିଙ୍ଗ ଅନୁପାତ 2014-15 918 ବୃଦ୍ଧି ପାଇ 2024-25 929 ହୋଇପାରିଛି। ସରକାରଙ୍କ ନିୟମିତ ନୀତି ଏବଂ ଯୋଜନା ଯୋଗୁଁ ମହିଳାମାନେ ଆଜି ଆତ୍ମନିର୍ଭର ହେବା ସହିତ ଦେଶର ସମୁନ୍ନୟ ଅର୍ଥବ୍ୟବସ୍ଥାର ନିର୍ମାଣ ଦିଗରେ ମହତ୍ତ୍ୱପୂର୍ଣ୍ଣ ଭୂମିକାର ନିର୍ବାହ କରୁଛନ୍ତି। ଏନ୍ଡିଏ ସରକାରଙ୍କ 12 ବର୍ଷ ପୂର୍ତ୍ତି ଅବସରରେ ଆକାଶବାଣୀ ସମ୍ବଲପୁର ଦ୍ୱାରା ପ୍ରସ୍ତୁତ ବିଶେଷ କାର୍ଯ୍ୟକ୍ରମ 12 ବରଷ ଭରିଛି ହସ। ଉପସ୍ଥାପନା ଅଭିଷେକ ଶର୍ମା, ସମ୍ପାଦନା ସୌଭାଗ୍ୟ କୁମାର ରଥ।

0: ଶୁଣା ଶୁଣା ଶୁଣା, ଗାଁ ହେଉ ଅବା ସହର, ଓଡ଼ିଶାବାସୀଙ୍କ ପାଇଁ ଖୁସିର ଖବର।
1: କଣ କହୁନୁ,
0: ଛାତରେ ସୋଲାର ପ୍ୟାନେଲ ଲାଗିବ, 1,38,000 ପର୍ଯ୍ୟନ୍ତ ସବସିଡି ବି ମିଳିବ।
1: ଆଉ ଇଲେକ୍ଟ୍ରି ବିଲ୍,
0: ବିଦ୍ୟୁତ ବିଲ୍ ସଞ୍ଚୟର ନୂଆ ସମ୍ଭାବନା ଆଣିଛି ପିଏମ୍ ସୂର୍ଯ୍ୟ ଘର ମାଗଣା ବିଜୁଳି ଯୋଜନା।
2: ଆକାଶବାଣୀ ସମ୍ବଲପୁର, ଶୁଣନ୍ତୁ ଆପଣଙ୍କ ଚିଠି ପାଇଛୁ କାର୍ଯ୍ୟକ୍ରମର ପୁନଃ ପ୍ରସାରଣ।

0: କୃଷି ସଂସାର କାର୍ଯ୍ୟକ୍ରମ ସବୁ ଭଲ ହୋଇଛି ଏବଂ ସମ୍ପୃକ୍ତ ବ୍ୟକ୍ତିବିଶେଷ ତଥା କଳାକାରମାନଙ୍କୁ ଯାହା ଆପଣ ଧନ୍ୟବାଦ ଜଣାଇଛନ୍ତି, ଏଇଟି କାର୍ଯ୍ୟକ୍ରମ ଜରିଆରେ ସମ୍ପୃକ୍ତ ବ୍ୟକ୍ତିବିଶେଷଙ୍କୁ ଆମେ ଜଣାଇଦେଉଛୁ। ଆଶା କରିବୁ ଭବିଷ୍ୟତରେ ମଧ୍ୟ ଆପଣ ଏଭଳି କାର୍ଯ୍ୟକ୍ରମ ଶୁଣିବେ ଏବଂ ଚିଠି ଦେବେ। ଆପଣମାନଙ୍କର ଏଭଳି ଗୋଟିଏ ଗୋଟିଏ ଚିଠି ହିଁ ଆମକୁ ଆହୁରି ସଜାଗ କରିବ ଏବଂ ଯତ୍ନଶୀଳ ହେବାକୁ ବାଟ ଦେଖାଇବ, ସୁନ୍ଦର ସୁନ୍ଦର କାର୍ଯ୍ୟକ୍ରମ ପ୍ରସ୍ତୁତ କରି ପ୍ରଚାର କରିବା ପାଇଁ ଆହୁରି ଉତ୍ସାହିତ କରିବ। ତ ଆଶା କରିବୁ ଭବିଷ୍ୟତରେ ମଧ୍ୟ ଆପଣମାନେ ଚିଠି ଲେଖିବେ। ଧନ୍ୟବାଦ ଆପଣଙ୍କର ଏହି ଦୁଇଟି ଚିଠି ପାଇଁ। ଦେଖିଲେ ପରବର୍ତ୍ତୀ ଚିଠି।
1: ପରବର୍ତ୍ତୀ ଚିଠିଟିକୁ ଲେଖିଛନ୍ତି ରାଧାକାନ୍ତ ଭୋଇ, ଲୋକନାଥ ସାହୁ ଏବଂ କରମସାନୀ ସାହୁ, ବିଜେପୁର ଜିଲ୍ଲା ବରଗଡ଼ରୁ। ସେ ଲେଖିଛନ୍ତି, ଆପଣଙ୍କ ଚିଠି ପାଇଛୁ କାର୍ଯ୍ୟକ୍ରମର ଉପସ୍ଥାପକ ଏବଂ ଉପସ୍ଥାପିକା, କାର୍ଯ୍ୟକ୍ରମରେ ଚିଠି ସାମିଲ କରିଥିବାରୁ ଧନ୍ୟବାଦ। 31 ମଇରେ ରବିବାର କୃଷି ସଂସାର କାର୍ଯ୍ୟକ୍ରମରେ ପ୍ରସାରିତ ହୋଇଥିବା ସଙ୍ଗୀତ ରୂପକ ମା ମାଏଟ ଶୁଣି ଭଲ ଲାଗିଲା। ସମସ୍ତ କଳାକାରମାନଙ୍କୁ ଅଶେଷ ଅଶେଷ ଧନ୍ୟବାଦ ଜଣାଇବେ। ଲୋକନାଥ ସାହୁ, କରମସାନୀ ସାହୁ ଏବଂ ରାଧାକାନ୍ତ ଭୋଇ ଭାଲୁବାହାଲ ବିଜେପୁର ବରଗଡ଼ରୁ ଚିଠିଟିକୁ ଲେଖିଛନ୍ତି। ସେ ଆଉ ମଧ୍ୟ ଲେଖିଛନ୍ତି, 23 ମଇ ଶନିବାର ଦିନ ଚିଠିପତ୍ର କାର୍ଯ୍ୟକ୍ରମରେ ସଙ୍ଗୀତା ସାହୁ ଏବଂ ସନ୍ତୋଷ ପିଙ୍କ ସାମିଲ କରିଥିବା ଚିଠିଗୁଡ଼ିକ ପୁଣି 30 ମଇ ଶନିବାରରେ ସତ୍ୟରଞ୍ଜନ ସାହୁ ଏବଂ ସୌଭାଗ୍ୟରଥ କାହିଁକି ସାମିଲ କଲେ, ଏଥିପ୍ରତି ଦୃଷ୍ଟି ରଖିବେ ବୋଲି ସେ ଅନୁରୋଧ କରିଛନ୍ତି।
0: ନିଶ୍ଚିତ ଭାବରେ ଶ୍ରୋତାବନ୍ଧୁ, ପୂର୍ବବର୍ତ୍ତୀ ଶ୍ରୋତା ଏହି କଥା ମଧ୍ୟ ସେ ଅଭିଯୋଗ କରିଛନ୍ତି। ତ ଏ ପ୍ରକାର ପୁନରାବୃତ୍ତି ଯେଭଳି ନ ଘଟେ ସେଥିପ୍ରତି ନିଶ୍ଚିତ ଭାବରେ ଆମେ ଯତ୍ନବାନ ହେବୁ। ଆଉ ଯାହା ଆପଣ ପୂର୍ବ ଚିଠିରେ ଲେଖିଛନ୍ତି ଯେ କାର୍ଯ୍ୟକ୍ରମ ଭଲ ଲାଗିଛି ଏବଂ ସମ୍ପୃକ୍ତ କଳାକାରମାନଙ୍କୁ ଧନ୍ୟବାଦ ଯାହା ଜଣାଇଛନ୍ତି, ଏଠି ସମ୍ପୃକ୍ତ କଳାକାରମାନଙ୍କୁ ଆମେ ଜଣାଇ ଦେଉଛୁ ଏବଂ ଆପଣଙ୍କୁ ମଧ୍ୟ ଆମେ ବିଶେଷ କରି ଧନ୍ୟବାଦ ଜଣାଉଛୁ ଏଥିପାଇଁ ଯେ ଏ ପ୍ରକାରର କାର୍ଯ୍ୟକ୍ରମ ଶୁଣିକି ଆମମାନଙ୍କୁ ଆପଣମାନେ ଆହୁରି ସଚେତନ କରିଦେଉଛନ୍ତି ସେଥିପାଇଁ।
1: ସେ ଆଉ ଏକ ଅନୁରୋଧ ମଧ୍ୟ ରଖିଛନ୍ତି। ସେ ଲେଖିଛନ୍ତି, ସମ୍ବଲପୁରୀ ନାଟକ ସ୍ୱର୍ଗର ଟିଙ୍ଗାଲୁ ରଜା ଆଗରୁ ପ୍ରଚାର ହୋଇଥିଲା, ଯଦି ଏବେ ଗଚ୍ଛିତ ଅଛି ତେବେ ଆଉଥରେ ପ୍ରଚାର କରିବାକୁ ଅନୁରୋଧ।
0: ଯଦି ସେହି ନାଟକ ଆପଣ ଆକାଶବାଣୀ ସମ୍ବଲପୁରରେ ଶୁଣିଛନ୍ତି ପ୍ରସାରିତ ହୋଇଛି, ତାହେଲେ ନିଶ୍ଚିତ ଭାବରେ ସେହି ନାଟକ ଥିବା କଥା। ଆଉ ଯଦି ଥିବ ଏବଂ ପ୍ରସାରିତ ହୋଇଥିଲା, ତାହେଲେ ଆମେ ଠିକ୍ ସମୟ ସୁବିଧା ଦେଖିକି ସ୍ଥାନିତ କରିବାର ଚେଷ୍ଟା କରିବୁ। ଧନ୍ୟବାଦ ଆପଣଙ୍କର ଏ ଚିଠି ପାଇଁ।
1: ପରବର୍ତ୍ତୀ ଚିଠିଟିକୁ ଲେଖିଛନ୍ତି ମନୋଜ କୁମାର ପଟେଲ, ଗ୍ରାମ ଡୁମାଲ, ପୋଷ୍ଟ ଉଦିତ ନାରାୟଣପୁର, ଜିଲ୍ଲା କଳାହାଣ୍ଡିରୁ। ସେ ଲେଖିଛନ୍ତି, ଏହା ମୋର ଆକାଶବାଣୀ ସମ୍ବଲପୁରକୁ ପ୍ରଥମ ଚିଠି, ଦୟାକରି ସାମିଲ କରିବେ। ଗତ 28 ତାରିଖ ଗୁରୁବାର ଦିନ ଅପରାହ୍ନ 5ଟାରେ ପ୍ରସାରିତ ଲୋକଗୀତ କାର୍ଯ୍ୟକ୍ରମରେ ପାଲା ପରିବେଷଣ ବହୁତ ଭଲ ଲାଗିଲା ଏବଂ ତା ପରଦିନ ଅର୍ଥାତ୍ ଶୁକ୍ରବାର ଦିନ 5ଟାରେ ଲୋକଗୀତ କାର୍ଯ୍ୟକ୍ରମରେ ସଂକୀର୍ତ୍ତନ ଖୁବ୍ ଭଲ ଲାଗିଥିଲା। ତେଣୁ ଏ 2ଟି କାର୍ଯ୍ୟକ୍ରମରେ ପରିବେଷଣ କରିଥିବା କଳାକାରମାନଙ୍କୁ ମୋର ଧନ୍ୟବାଦ ଜଣାଇଦେବେ। ଶନିବାର ଦିନ ସକାଳ 9ଟାରେ ପ୍ରସାରିତ ହୋଇଥିବା ହେଲୋ ଅନୁରୋଧ ମଧ୍ୟ ସରସ ସୁନ୍ଦର ହୋଇଥିଲା, ତେଣୁ ମାନସ ରଞ୍ଜନ ମିଶ୍ରଙ୍କୁ ମୋର ଧନ୍ୟବାଦ ଜଣାଇଦେବେ। ମୋର ଗୋଟିଏ ଅନୁରୋଧ ଯେ ଯୁବବାଣୀ କାର୍ଯ୍ୟକ୍ରମରେ ଶୁକ୍ରବାର ଦିନ ଯେଉଁ ଫୋନ୍ ଇନ୍ ପ୍ରସାରିତ କରାଯାଉଛି ତାହା କୌଣସି ଏକ ବିଷୟବସ୍ତୁକୁ ନେଇ କାର୍ଯ୍ୟକ୍ରମ କରନ୍ତୁ, କିମ୍ବା ମନଛୁଆଁ ଗୀତ ଏବଂ ମନଖୋଲା କଥାକୁ ନେଇ ଲାଇଭ୍ ଫୋନ୍ ଇନ୍ କଲେ ଭଲ ହୁଅନ୍ତା। ଆଶା କରୁଛି ମୋର ପ୍ରସ୍ତାବକୁ ମଞ୍ଜୁର କରିବେ।
0: ଧନ୍ୟବାଦ ଶ୍ରୋତବନ୍ଧୁ ଆପଣଙ୍କର ଚିଠି ପାଇଁ। ପ୍ରଥମେ ତ ଆମେ ଆପଣଙ୍କୁ ସ୍ୱାଗତ କରିବୁ, ଏହା ଆପଣ ଯାହା ଲେଖିଛନ୍ତି ଯେ ପ୍ରଥମ ଚିଠି ବୋଲିକରି। ଆଶା କରିବୁ ଭବିଷ୍ୟତରେ ମଧ୍ୟ ଆପଣ ଆହୁରି ଚିଠି ଲେଖିବେ କାର୍ଯ୍ୟକ୍ରମ ଶୁଣିକି। ଯେଉଁ କଥା ଆପଣ ଲେଖିଛନ୍ତି ଯେ ଯୁବବାଣୀ କାର୍ଯ୍ୟକ୍ରମରେ କୌଣସି ଏକ ବିଷୟବସ୍ତୁ ରଖି ଫୋନ୍ ଇନ୍ କାର୍ଯ୍ୟକ୍ରମ କରନ୍ତୁ ବୋଲି, ଶ୍ରୋତବନ୍ଧୁ ଏହି କାର୍ଯ୍ୟକ୍ରମରେ ଆପଣମାନଙ୍କର କଥାବାର୍ତ୍ତା ଏବଂ ଆପଣମାନଙ୍କର ପସନ୍ଦର ଗୀତ ମନୋରଞ୍ଜନ ପାଇଁ ସେହି କଥାଟାକୁ ଚିନ୍ତା କରିକି ସେହି କାର୍ଯ୍ୟକ୍ରମ ରଖାହୋଇଛି। ଯଦି ଆମେ ବିଷୟବସ୍ତୁକୁ ପଳାଇଯିବା, ତାହେଲେ ସେହି ବିଷୟବସ୍ତୁ ଉପରେ ଆଲୋଚନା ହୋଇକି କାର୍ଯ୍ୟକ୍ରମଟି ବହୁତ ଆଗକୁ ପଳାଇଯିବ ଏବଂ ଏହି ଯେଉଁ ଗୀତ ଶୁଣିବାର, ଗୀତ ନିଜ ମନପସନ୍ଦର ଗୀତ ସହିତ କଥାବାର୍ତ୍ତା ହେବାର ଯେଉଁ ସୁବିଧା ଆପଣମାନଙ୍କ ପାଇଁ ଯେଉଁ ରଖାହୋଇଛି, ସେଇଟା ହୁଏତ ଦିଗହରା ହୋଇଯିବ। ତେବେ ଆପଣମାନେ ଆପଣଙ୍କ ମନ ଭିତରେ ଯାହା ଆସୁଛି ଆମର ଉପସ୍ଥାପକମାନଙ୍କ ସହିତ ଆପଣ କଥା ହୋଇପାରିବେ, କେଉଁ ପ୍ରକାରର ଗୀତ ଶୁଣିବା ପାଇଁ ଚାହୁଁଛନ୍ତି ତାକୁ କହିପାରିବେ ଏବଂ ଯେଉଁ ବିଷୟବସ୍ତୁ କଥା ମଧ୍ୟ ଆପଣ ଯାହା ଲେଖିଛନ୍ତି ଆପଣଙ୍କ କଥାରେ ଆପଣ ସେହି ବିଷୟ ଉପରେ ମଧ୍ୟ କିଛି ଯଦି କହିବାର ଥିବ ଆପଣଙ୍କର କଥୋପକଥନ ମାଧ୍ୟମରେ ମଧ୍ୟ ତାହା ପ୍ରକାଶ କରିପାରିବେ। ତେବେ ଏହା ଗୋଟିଏ ଫ୍ରି ଫର୍ମାଟ୍ର କାର୍ଯ୍ୟକ୍ରମ, ଆପଣମାନେ ଯାହା ଚାହୁଁଛନ୍ତି ତାହା ସେହି କାର୍ଯ୍ୟକ୍ରମରେ ହୋଇପାରିବ। ତଥାପି ଆପଣଙ୍କୁ ଏହି ଚିଠି ପାଇଁ ଧନ୍ୟବାଦ ଏବଂ କଳାକାରମାନଙ୍କୁ ଯାହା ଆପଣ ଧନ୍ୟବାଦ ଜଣାଇଛନ୍ତି ଲୋକଗୀତ କାର୍ଯ୍ୟକ୍ରମ ଯାହା ଆପଣ ଶୁଣିଲେ ତାହା ମଧ୍ୟ ଏହି କାର୍ଯ୍ୟକ୍ରମ ଜରିଆରେ ସମ୍ପୃକ୍ତ କଳାକାରମାନଙ୍କୁ ଆମେ ଜଣାଇ ଦେଉଛୁ। ଧନ୍ୟବାଦ ପୁଣି ଥରେ ଆପଣଙ୍କୁ ଏହି ଚିଠି ପାଇଁ।
1: ପରବର୍ତ୍ତୀ ଚିଠିଟିକୁ ଲେଖିଛନ୍ତି ଲକ୍ଷ୍ମୀନାରାୟଣ ବାଗ, ଗ୍ରାମ ସିଣ୍ଡୋଲ ଉପରପଡ଼ା, ପୋଷ୍ଟ 4ଭଟା, ଭାୟା ତର୍ଭା, ଜିଲ୍ଲା ସୁବର୍ଣ୍ଣପୁରରୁ। ସେ ଆମର ବିଭିନ୍ନ କାର୍ଯ୍ୟକ୍ରମ ସମ୍ପର୍କରେ ଲେଖିଛନ୍ତି। ସେ ଲେଖିଛନ୍ତି, ପ୍ରଥମେ ସମସ୍ତଙ୍କୁ ନମସ୍କାର ଜଣାଇଛନ୍ତି ଏବଂ ଲେଖିଛନ୍ତି, 30/5/2026 ଶନିବାର ସକାଳ 7:10 ସ୍ୱାସ୍ଥ୍ୟ ସୂଚନା କାର୍ଯ୍ୟକ୍ରମରେ ପ୍ରଚାରିତ ଡାକ୍ତର ସୁଧାଂଶୁ ଶେଖର ପଣ୍ଡାଙ୍କ ଆଲୋଚନା ୟୁରିନ୍ ଇନ୍ଫେକ୍ସନ କାରଣ ଓ ପ୍ରତିକାର।

0: ଗତ 1/6/2026 ତାରିଖ ସୋମବାର ସକାଳ 7:10ରେ ସ୍ୱାସ୍ଥ୍ୟ ସୂଚନା କାର୍ଯ୍ୟକ୍ରମରେ ପ୍ରଚାରିତ ଡାକ୍ତର ବିଭୁଦତ୍ତ ପ୍ରମୋଦ କୁମାର ମିଶ୍ରଙ୍କର ଆଲୋଚନା ଶରୀରରେ ରୋଗ ପ୍ରତିରୋଧକ ଶକ୍ତି ବଢ଼ାଇବେ କିପରି ଏହି ଦିନ ଅପରାହ୍ନ 5:02ରେ ଲୋକଗୀତ କାର୍ଯ୍ୟକ୍ରମରେ ପ୍ରଚାରିତ ପାଲା 2/6/2026 ତାରିଖ ମଙ୍ଗଳବାର ସକାଳ 7:10ରେ ସ୍ୱାସ୍ଥ୍ୟ ସୂଚନା କାର୍ଯ୍ୟକ୍ରମରେ ପ୍ରଚାରିତ ଡାକ୍ତର ସ୍ମିତା କୁମାରୀ ପଣ୍ଡାଙ୍କ ଆଲୋଚନା ପାଦ କିମ୍ବା ଗୋଇଠି ଫୁଲିବାର କାରଣ ଏବଂ ପ୍ରତିକାର ଓ ଏହି ଦିନ ସକାଳ 7:35ରେ ପ୍ରଚାରିତ ସମ୍ବଳବାଣୀ ଗତ 3/6/2026 ତାରିଖ ବୁଧବାର ସକାଳ 7:10ରେ ସ୍ୱାସ୍ଥ୍ୟ ସୂଚନା କାର୍ଯ୍ୟକ୍ରମରେ ପ୍ରଚାରିତ ଡାକ୍ତର ବିଭୁଦତ୍ତ ପ୍ରମୋଦ କୁମାର ମିଶ୍ରଙ୍କ ଆଲୋଚନା ଗ୍ୟାସ୍ ସମସ୍ୟାରୁ ମୁକ୍ତି ମିଳିବ କିପରି ଏହି ସମସ୍ତ କାର୍ଯ୍ୟକ୍ରମଗୁଡ଼ିକ ଭଲ ଲାଗିଲା ଏବଂ ଖୁବ୍ ମନଛୁଆଁ ତଥା ହୃଦୟସ୍ପର୍ଶୀ ହେବା ସହିତ ଶିକ୍ଷଣୀୟ ମଧ୍ୟ ହୋଇପାରିଥିଲା ତେଣୁ ଏହି କାର୍ଯ୍ୟକ୍ରମଗୁଡ଼ିକ ସମସ୍ତଙ୍କୁ ମୋର ଆନ୍ତରିକ ଶୁଭେଚ୍ଛା ଜଣାଇଦେବେ ବୋଲି ସେ ଅନୁରୋଧ କରିଛନ୍ତି।
1: ନିଶ୍ଚିତ ଭାବରେ ଶ୍ରୋତା ବନ୍ଧୁ, ସ୍ୱାସ୍ଥ୍ୟ ସୂଚନା କାର୍ଯ୍ୟକ୍ରମ ଏବଂ ସମ୍ବଲବାଣୀ କାର୍ଯ୍ୟକ୍ରମ ସମ୍ପର୍କରେ ଆପଣ ଉଲ୍ଲେଖ କରିଛନ୍ତି। କାର୍ଯ୍ୟକ୍ରମ ଶୁଣିକି ଆପଣ କିଛି ସୂଚନା ପାଇପାରିଛନ୍ତି, ତାହା ଆମେ ଆଶା କରିବୁ ଜୀବନରେ ତାକୁ ଉପଯୋଗ କରିବେ। ତେବେ ଆକାଶବାଣୀ ସବୁବେଳେ ଶିକ୍ଷା, ସୂଚନା ଏବଂ ମନୋରଞ୍ଜନର କାର୍ଯ୍ୟକ୍ରମ ପ୍ରସ୍ତୁତ କରି ପ୍ରଚାର କରିଥାଏ। ତ ଯେଉଁ କଥାଟି ଆପଣ ଲେଖିଛନ୍ତି ଯେ ସମ୍ପୃକ୍ତ ବ୍ୟକ୍ତିବିଶେଷଙ୍କୁ ଧନ୍ୟବାଦ ଜଣାଇଦେବା ପାଇଁ ଏଠି କାର୍ଯ୍ୟକ୍ରମ ଜରିଆରେ ଆମେ ଜଣାଇ ଦେଉଛୁ, ଏବଂ ଆପଣଙ୍କୁ ମଧ୍ୟ ଆମେ ଅନୁରୋଧ କରିବୁ ଯେ ସ୍ୱାସ୍ଥ୍ୟ ସମ୍ପର୍କିତ କାର୍ଯ୍ୟକ୍ରମ ସହିତ ଆହୁରି ଆମର ଅନେକ ନୂଆ ନୂଆ କାର୍ଯ୍ୟକ୍ରମ ସବୁ ରହିଛି। ମନୋରଞ୍ଜନର କାର୍ଯ୍ୟକ୍ରମ ରହିଛି, ସଙ୍ଗୀତର କାର୍ଯ୍ୟକ୍ରମ ରହିଛି, ତାକୁ ମଧ୍ୟ ଆପଣ ଶୁଣିବେ ଏବଂ ପୁଣି ଚିଠି ଦେବେ ବୋଲି ଆମେ ଆଶା କରୁଛୁ। ଧନ୍ୟବାଦ ଆପଣଙ୍କର ଏହି ଚିଠି ପାଇଁ।
0: ଏହା ଆମ କାର୍ଯ୍ୟକ୍ରମର ଶେଷ ଚିଠି। ଲେଖିଛନ୍ତି ଦ୍ୱିତୀୟ ଚନ୍ଦ୍ର ସେଠ, ପୂର୍ବତନ ସଂସ୍କୃତ ଶିକ୍ଷକ, ଲଇଡ଼ା ବାଳିକା ଉଚ୍ଚ ବିଦ୍ୟାଳୟ, ଗ୍ରାମ ଲରିଆପାଲି, ପୋଷ୍ଟ ମାଲିଡିହି, ଝାରସୁଗୁଡ଼ା। ସେ ଲେଖିଛନ୍ତି, ମହାଶୟ, ବିଗତ ଶୁକ୍ରବାର 8/5/2026 ତାରିଖ ସନ୍ଧ୍ୟା 5:02ରେ ଲୋକସଙ୍ଗୀତ କାର୍ଯ୍ୟକ୍ରମ କୃଷ୍ଣଚନ୍ଦ୍ର ବାରିକ ଏବଂ ସାଥୀଙ୍କର ପରିବେଷିତ ସଂକୀର୍ତ୍ତନ ପ୍ରସାରିତ ହୋଇଥିଲା। ଶ୍ରୀ ବାରିକ ଶ୍ରୀକୃଷ୍ଣଙ୍କର ଗୁଣ କୀର୍ତ୍ତନ କରିବା ସହିତ ହୃଦୟଗ୍ରାହୀ କରିଥିବାରୁ ଧନ୍ୟବାଦ ଜଣାଇଛନ୍ତି। ଉକ୍ତ ଦିନ ଲାଇଭ୍ ଫୋନ୍ ଇନ୍ ଯୁବବାଣୀ ପରିବର୍ତ୍ତେ ସ୍ୱରଲିପି କାର୍ଯ୍ୟକ୍ରମରେ ପୁଷ୍ପାଞ୍ଜଳି ଦାସଙ୍କର ଉପସ୍ଥାପନା ମନଛୁଆଁ ହୋଇପାରିଥିଲା ଏବଂ ହିନ୍ଦୀ କଥାଚିତ୍ର ଗୀତଗୁଡ଼ିକ ପ୍ରସାରିତ ହୋଇଥିଲା। ସେଗୁଡ଼ିକ ଶୁଣିବା ପାଇଁ ବିଶେଷ ଆନନ୍ଦିତ ହୋଇଛନ୍ତି ସେ। ସେଗୁଡ଼ିକ ଶୁଣି ଶନିବାର 9/5/2026 ଅପରାହ୍ନ 8:20ରେ ଉପସ୍ଥାପିକାଙ୍କର ଘର ସଂସାର କାର୍ଯ୍ୟକ୍ରମରେ ବିଶ୍ୱକବି ରବୀନ୍ଦ୍ରନାଥ ଠାକୁରଙ୍କ ବିଷୟରେ ଜାଣିବା ସହିତ ବିଦେଶାଗତ ପକ୍ଷୀ ସମ୍ବନ୍ଧରେ ଜାଣିବାକୁ ମିଳିଥିଲା। ମା ଶବ୍ଦର ବିଶେଷତ୍ୱକୁ ନେଇ ଓଡ଼ିଆ କଥାଚିତ୍ର ଗୀତଗୁଡ଼ିକ ଖୁବ୍ ମନଛୁଆଁ ହୋଇଥିଲା। ସେଥିପାଇଁ ସେ ଉପସ୍ଥାପିକାଙ୍କୁ ଏବଂ କାର୍ଯ୍ୟକ୍ରମ ପ୍ରଚାର କରିଥିବାରୁ ଧନ୍ୟବାଦ ଜଣାଇଛନ୍ତି। ସୋମବାର ଅପରାହ୍ନ 8:20ରେ ଘର ସଂସାର କାର୍ଯ୍ୟକ୍ରମ ତାଙ୍କୁ ଖୁବ୍ ଭଲ ଲାଗିଥିଲା ଏବଂ ମଙ୍ଗଳବାର ସନ୍ଧ୍ୟା 5:02ରେ ହୋଇଥିବା ଆଲୋଚନା ଖୁବ୍ ହୃଦୟସ୍ପର୍ଶୀ ଏବଂ ଶିକ୍ଷଣୀୟ ହୋଇଥିଲା ବୋଲି ସେ ଲେଖିଛନ୍ତି।
1: ପ୍ରଥମେ ତ ଆମେ ଧନ୍ୟବାଦ ଦେବୁ ଶ୍ରୋତା ବନ୍ଧୁ ଯେ ଆପଣ କାର୍ଯ୍ୟକ୍ରମ ସବୁ ଶୁଣୁଛନ୍ତି ଏବଂ ଚିଠି ଦେଉଛନ୍ତି। ହେଲେ ଗୋଟିଏ ଅନୁରୋଧ କରିବୁ, ଯେତେବେଳେ ଆପଣ ଚିଠି ଲେଖୁଛନ୍ତି ସ୍ପଷ୍ଟ ଭାବରେ, ସୁନ୍ଦର ଭାବରେ ଯଦି ଲେଖିବେ ତାହେଲେ ଆମକୁ ସୁବିଧା ହେବ ଯେ ଆପଣ ପ୍ରକୃତିରେ କ'ଣ ଲେଖିଛନ୍ତି ଏବଂ କ'ଣ କହିବା ପାଇଁ ଚାହୁଁଛନ୍ତି, ଆଉ ତାହା ଆମେ ପଢ଼ିକି ଜାଣିକି ଯାହା ଆପଣ ଚାହୁଁଛନ୍ତି ସେ ଉପରେ ଆମେ ଉତ୍ତର ଦେଇପାରିବୁ। ତ ପରବର୍ତ୍ତୀ ସମୟରେ ଯେତେବେଳେ ଚିଠି ଲେଖିବେ ଟିକେ ଯତ୍ନବାନ ହେବେ, ଏହା ଆମ ତରଫରୁ ଅନୁରୋଧ। ତଥାପି ଆପଣଙ୍କୁ ଆମେ ଧନ୍ୟବାଦ ଜଣାଉଛୁ ଯେ ଆପଣ କାର୍ଯ୍ୟକ୍ରମ ଶୁଣୁଛନ୍ତି ଏବଂ ଚିଠି ଦେଉଛନ୍ତି। ତ ଚିଠିରେ ଯାହା ଆପଣ ଉଲ୍ଲେଖ କରିଛନ୍ତି ଯେ ଆକାଶବାଣୀ ସମ୍ବଲପୁର ଦ୍ୱାରା ପ୍ରଚାରିତ କାର୍ଯ୍ୟକ୍ରମ ଆପଣ ଶୁଣିଛନ୍ତି, କାର୍ଯ୍ୟକ୍ରମ ସବୁ ଭଲ ଲାଗିଛି ଏବଂ ସମ୍ପୃକ୍ତ କଳାକାର ଏବଂ ବ୍ୟକ୍ତିବିଶେଷଙ୍କୁ ଯାହା ଆପଣ ଧନ୍ୟବାଦ ଜଣାଇଛନ୍ତି ଏହି କାର୍ଯ୍ୟକ୍ରମ ଜରିଆରେ ଆମେ ଜଣାଇ ଦେଉଛୁ, ଏବଂ ବିଶେଷ କରି ଆପଣଙ୍କୁ ମଧ୍ୟ ଆମେ ଧନ୍ୟବାଦ ଜଣାଇବୁ ଯେ ପରବର୍ତ୍ତୀ ସମୟରେ ଆପଣଙ୍କର ଚିଠି ସୁନ୍ଦର ସୁନ୍ଦର ଅକ୍ଷରରେ ଆମ ପାଖକୁ ସ୍ପଷ୍ଟ ଭାବରେ ଯେମିତି ପହଞ୍ଚିବ ତାହା ଆମର ଅପେକ୍ଷା ରହିଲା। ଏବଂ ଏହି ଅପେକ୍ଷା ସହିତ ଯାହା ସୁଶ୍ରୀ କହୁଥିଲେ ଯେ ଏହା ଏହି କାର୍ଯ୍ୟକ୍ରମର ଶେଷ ଚିଠି ଥିଲା ବୋଲି, ତ ସୁଶ୍ରୀ କାର୍ଯ୍ୟକ୍ରମକୁ ତାହେଲେ ଏଇଠି ରଖିବା।
0: କିନ୍ତୁ କାର୍ଯ୍ୟକ୍ରମରୁ ବିଦାୟ ନେବା ପୂର୍ବରୁ ଆମ ଠିକଣାଟିକୁ ଆମର ଶ୍ରୋତା ଭାଇ ଭଉଣୀମାନଙ୍କୁ ଆଉଥରେ ଜଣାଇଦେବା।
1: କହିଦିଅନ୍ତୁ,
0: ଆମ ଠିକଣାଟି ହେଲା, ଆପଣଙ୍କ ଚିଠି ପାଇଛୁ ମାର୍ଫତ କାର୍ଯ୍ୟକ୍ରମ ମୁଖ୍ୟ, ଆକାଶବାଣୀ ସମ୍ବଲପୁର, ପିନ୍ 7680001। ତା ସହିତ ଆପଣମାନେ ହ୍ୱାଟ୍ସଆପ୍ ମାଧ୍ୟମରେ ମଧ୍ୟ ଆପଣଙ୍କର ମତାମତ ଆମକୁ ଲେଖି ପଠାଇ ପାରିବେ। ଆମର ହ୍ୱାଟ୍ସଆପ୍ ନମ୍ଘରଟି ହେଉଛି 9437171571। ଆଉ ଥରେ କହି ରଖୁଛି 9437171571। ଆପଣ ଇମେଲ ମାଧ୍ୟମରେ ମଧ୍ୟ ଆମକୁ ଆପଣଙ୍କର ମତାମତ ଲେଖି ପଠାଇ ପାରିବେ। ଆମର ଇମେଲ ଆଇଡିଟି ହେଉଛି ଡ୍ୟୁଟି ରୁମ୍ ଏଆର୍ ସମ୍ବଲପୁର @gmail.com।
1: ତେବେ ଶ୍ରୋତାବନ୍ଧୁ, ପରବର୍ତ୍ତୀ କାର୍ଯ୍ୟକ୍ରମ ପାଇଁ ଆପଣମାନଙ୍କ ପାଖରୁ ଅନେକ ସଂଖ୍ୟାରେ ଚିଠି ଆଶା ରଖି ଆଜିର ଏହି କାର୍ଯ୍ୟକ୍ରମକୁ ଏଇଠି ରଖୁଛୁ।
0: ନମସ୍କାର।
2: ଶୁଣୁଥିଲେ ଆପଣଙ୍କ ଚିଠି ପାଇଛୁ କାର୍ଯ୍ୟକ୍ରମର ପୁନଃ ପ୍ରସାରଣ। ଉପସ୍ଥାପନାରେ ଥିଲେ ସନ୍ତୋଷ ପିଂ ଏବଂ ସୁଶ୍ରୀ ପାଣିଗ୍ରାହୀ। ଆପଣମାନେ କାର୍ଯ୍ୟକ୍ରମ ଶୁଣୁଛନ୍ତି ଆକାଶବାଣୀ ସମ୍ବଲପୁର କେନ୍ଦ୍ରରୁ। ଶାସ୍ତ୍ରୀୟ ସଙ୍ଗୀତର କାର୍ଯ୍ୟକ୍ରମରେ ଆସନ୍ତୁ ଶୁଣିବା ଉସ୍ତାଦ ଗୁଲାମ ମୁସ୍ତାଫ ଖାଁଙ୍କ କଣ୍ଠରେ କର୍ଣ୍ଣାଟକୀ ସଙ୍ଗୀତରୁ ଉତ୍ପନ୍ନ ରାଗ ହଂସଧ୍ୱନି। ବିଳମ୍ବିତ ଏକ ତାଲରେ ନିବଦ୍ଧ ବୋଲ ସପ୍ନେ ମେ ଆଇ ପିଆ ପ୍ୟାରୀ।

0: ଆକାଶବାଣୀ ସମ୍ବଲପୁର ଶୁଣନ୍ତୁ ସମ୍ବଲପୁରୀ ନ୍ୟୁଜ୍ ହେଡ୍‌ଲାଇନ୍ସ।
1: ଆକାଶବାଣୀ ସମ୍ବଲପୁର ମୁଖ୍ୟ ଖବର ସାଙ୍ଗେ ମୁଇଁ ଭାରତ ଗୌରବ ଦାସ। ନୂଆଦିଲ୍ଲୀଠାରେ ପ୍ରଧାନମନ୍ତ୍ରୀଙ୍କର ଅଧ୍ୟକ୍ଷତା ଥି ଅର୍ଥନୈତିକ ପରାମର୍ଶଦାତା ପରିଷଦ ବୈଠକ ହେଲା ଅନୁଷ୍ଠିତ। ଅର୍ଥନୈତିକ ରୂପାନ୍ତରଣ ଆଉ ଦୀର୍ଘକାଳୀନ ବିକାଶକେ ଦିଆଗଲା ପ୍ରାଥମିକତା। ବିକଶିତ ଭାରତ ସ୍ୱପ୍ନ ସାକାର କରବାର ଥି ଯୁଆନ ପିଲାମାନଙ୍କର ରହିବା ପ୍ରମୁଖ ଭୂମିକା କହିଲେ ଯୁବ ବ୍ୟାପାର ଆଉ କ୍ରୀଡ଼ାମନ୍ତ୍ରୀ। ନୂଆଦିଲ୍ଲୀଠାରେ ଯୁବବର୍ଗଙ୍କ ପାଇଁ ବିକଶିତ ଭାରତ ମୁଁ ଭାରତ ଯୁବ ସମ୍ମିଳନୀ ଦେଲେ ଯୋଗ। ସମ୍ବଲପୁରନ ଫିଫା ମାନର 15 କୋଟି ଟଙ୍କାର 3ଟା ଫୁଟବଲ ପଡ଼ିଆ ତିଆରି ହେବା କହିଲେ ମୁଖ୍ୟମନ୍ତ୍ରୀ। ଆଇ ଦିନିକିଆ ଗସ୍ତଟି ସମ୍ବଲପୁର ଆସିକରି ଭିନ୍ ଭିନ୍ କାର୍ଯ୍ୟକ୍ରମ ହେଲେ ଯୋଗ। ଓଡ଼ିଶା ପ୍ରାକୃତିକ ବିପର୍ଯ୍ୟୟର ମୁକାବିଲା କରିକରି ଶୂନ୍ୟ ଜୀବନହାନି ଲକ୍ଷ୍ୟ ହାସଲ କରିଛେ କହିଲେ ଜାତୀୟ ବିପର୍ଯ୍ୟୟ ପରିଚାଳନା କର୍ତ୍ତୃପକ୍ଷ। ଭୁବନେଶ୍ୱର ଲୋକଭବନଠାରେ 485 କିଲୋୱାଟ ପି ସୋଲାର ପ୍ଲାଣ୍ଟ ଉଦ୍ଘାଟନ କଲେ ରାଜ୍ୟପାଳ ହରିବାବୁ କମ୍ଭମ୍ପଟି। ଲୋକସଭା ବାଚସ୍ପତି ଓମ୍ ବିର୍ଲା ଆଇବା 8 ତାରିଖ ଦିନ ହରିୟାଣା ବିଧାନସଭାଠାରେ ରାଷ୍ଟ୍ରମଣ୍ଡଳ ସଂସଦୀୟ ସଂଘର ବୈଠକର କରିବେ ଉଦ୍ଘାଟନ। ଆୟୁଷ୍ମାନ ଆଉ ଗୋପବନ୍ଧୁ ଜନ ଆରୋଗ୍ୟ ଯୋଜନା ଅଧୀନଥି ରୋଗୀମାନଙ୍କ ନୁ ପ୍ରି ଆଉ ପୋଷ୍ଟ ହସ୍ପିଟାଲାଇଜେସନ୍ ଖର୍ଚ୍ଚା ନାଇଁ ନେବାର୍କେ ଜାରି ହେଲା ପରାମର୍ଶବଳୀ। ଗୋଟିଏ ଐତିହାସିକ ପଦକ୍ଷେପ ସହିତ ହାଇଡ୍ରୋଜେନ୍ ଟ୍ରେନ୍ ପରିଚାଳନା ଲାଗି ଭାରତୀୟ ରେଳବାଇକେ ମିଳିଲା ଅନୁମତି। ମୁଖ୍ୟ ଶାସନ ସଚିବ ଅନୁ ଗର୍ଗଙ୍କର ଅଧ୍ୟକ୍ଷତା ଥି 147ତମ ରାଜ୍ୟସ୍ତରୀୟ ସିଙ୍ଗିଲ୍ ୱିଣ୍ଡୋ କ୍ଲିୟରାନ୍ସ ଅଥରିଟି ବୈଠକ ହେଲା ଅନୁଷ୍ଠିତ। 3793 କୋଟି ଟଙ୍କାର ପ୍ରସ୍ତାବକେ ମିଳିଲା ଅନୁମୋଦନ। ବଲାଙ୍ଗୀର ଜିଲ୍ଲା ଆଗଲପୁରଠାରେ ଗୋଟିଏ କେନ୍ଦ୍ରୀୟ ବିଦ୍ୟାଳୟ ଖୋଲବାର ନେଇକରି ପ୍ରକ୍ରିୟା ହେଲା ମୂଲ। ଭୁବନେଶ୍ୱରଠାରେ ଆଇଷ୍ଠାନୁ ପହିଲା ଥର ଲାଗି ମୂଲ ହେଲା ଦୁଇଦିନିଆ କ୍ରୀଡ଼ା ଚିନ୍ତନ ଶିବିର। ରାଜ୍ୟର କ୍ରୀଡ଼ା ଭିତ୍ତିଭୂମି ଆଉ ପ୍ରତିଭାମାନଙ୍କେ ତୃଣମୂଳ ସ୍ତରନୁ ଆଗ୍କେ ନେବାର୍କେ ରହିଛି ଲକ୍ଷ୍ୟ। ଆଉ ଆଇବା 24 ଘଣ୍ଟା ଭିତରେ ଧୂକାଗଡ଼ି ସହିତ ବର୍ଷା ହୋଇପାରେ ବୋଲି 23ଟା ଜିଲ୍ଲାକେ ସତର୍କ ସୂଚନା ଜାରି କଲା ଭୁବନେଶ୍ୱର ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ର। ଆଜିର ମୁଖ୍ୟ ଖବର ଶେଷ ହେଲା। ଜୁହାର।
0: ଆକାଶବାଣୀ ସମ୍ବଲପୁର ଚଳିତ ଅଧିବେଶନ ଶେଷ କରିବା ପୂର୍ବରୁ ଶୁଣନ୍ତୁ ଆଗାମୀକାଲି ପ୍ରଚାରିତ ହେବାକୁ ଥିବା କେତୋଟି କାର୍ଯ୍ୟକ୍ରମ ସମ୍ପର୍କରେ ସୂଚନା। ଆଗାମୀକାଲି ସକାଳ 6:30ରେ ଆଜିର ଭବନ ଉପସ୍ଥାପନା ସୌଭାଗ୍ୟ କୁମାର ରଥ। ସକାଳ 6:17ରେ ସ୍ୱାସ୍ଥ୍ୟ ସୂଚନା ଚର୍ମରୋଗ ଓ ଆୟୁର୍ବେଦିକ ଉପଚାର ସମ୍ପର୍କରେ କହିଛନ୍ତି ଡାକ୍ତର ବିଭୁ ଦତ୍ତ ପ୍ରମୋଦ କୁମାର ମିଶ୍ର। ସକାଳ 6:30ରେ ଟିକିଲି ମିଟିକିଲି କାର୍ଯ୍ୟକ୍ରମ ଏଥି ଶୁଣିବେ ବଡ଼ ଲୋକଙ୍କ ଜୀବନୀ କ୍ରମରେ ୱେଦର ମେନ୍ ଅଫ୍ ଇଣ୍ଡିଆ ଅନ୍ନାମଣି କହିଛନ୍ତି ଗାୟତ୍ରୀ ମୁନା। ସକାଳ 7:55ରେ ସୁଗମ ସଙ୍ଗୀତ କଣ୍ଠଶିଳ୍ପୀ ପ୍ରଫୁଲ୍ଲ କୁମାର ମହାନ୍ତି। 8:30ରେ ବେତାର ଧାରାବାହିକ ନାଟିକା ଫଗୁ ବାବୁଙ୍କ ସଂସାର ରଚନା ସୁରାଂଶୁ ପଟ୍ଟନାୟକ ପ୍ରଯୋଜନା ମୁରଲୀଧର ପଣ୍ଡା। 8:45ରେ ସୁଗମ ସଙ୍ଗୀତ କଣ୍ଠଶିଳ୍ପୀ ବି ପୁଷ୍ପାଞ୍ଜଳି ଏବଂ ସୁଶାନ୍ତ କୁମାର ପାଣି। ସକାଳ 9:00ରେ ହିନ୍ଦୀ କଥାଚିତ୍ର ଗୀତର ଲାଇଭ୍ ଫୋନ୍ ଇନ୍ କାର୍ଯ୍ୟକ୍ରମ ହେଲେ ଅନୁରୋଧ। ଦିନ 11:05ରେ ସମ୍ବଲପୁରୀ ଗୀତର କାର୍ଯ୍ୟକ୍ରମ ସଙ୍ଗୀତ ଲହର। 8:30ରେ ଓଡ଼ିଆ ଲଘୁ ସଙ୍ଗୀତ 5:00ରେ ସମ୍ବଲପୁରୀ ଗୀତ କଣ୍ଠଶିଳ୍ପୀ ମନସ୍ୱିନୀ ନାୟକ ଏବଂ ଗଗନ ବାଗ। 20:20ରେ ଘର ସଂସାର କାର୍ଯ୍ୟକ୍ରମ ଏଥିରେ ଶୁଣିବେ ଭାଗ୍ୟସିନୀ ପାତ୍ରଙ୍କ ସହ ସାକ୍ଷାତକାର। ଦିନ 2:45 ହିନ୍ଦୀ କଥାଚିତ୍ର ଗୀତର କାର୍ଯ୍ୟକ୍ରମ। ଅପରାହ୍ନ 3:00ରେ କିଷାନ ସମ୍ପ୍ରଦାୟର ସାମାଜିକ ଓ ସାଂସ୍କୃତିକ ଜୀବନଧାରା ଉପରେ ଆଧାରିତ କିଷାନ ମାସର କାର୍ଯ୍ୟକ୍ରମ ମାକା ପୁପୁ ଛକା ଛକା ପ୍ରଯୋଜନା ଏବଂ ଉପସ୍ଥାପନା ସନ୍ତୋଷ ପିଙ୍ଗ। ଅପରାହ୍ନ 4:02ରେ ହେଲୋ ଅନୁରୋଧ କାର୍ଯ୍ୟକ୍ରମର ପୁନଃ ପ୍ରସାରଣ ପୁଣି ଥରେ ହେଲୋ ଅନୁରୋଧ। ଏଥିଲା ଆଗାମୀକାଲି ପ୍ରସାରିତ ହେବାକୁ ଥିବା କେତୋଟି କାର୍ଯ୍ୟକ୍ରମ ସମ୍ପର୍କରେ ସୂଚନା। ଆକାଶବାଣୀ ସମ୍ବଲପୁର ସମୟ ବର୍ତ୍ତମାନ ରାତି 11:09:05। ଏଇଠି ଶେଷ ହେଲା ଚଳିତ ଅଧିବେଶନ। ଶ୍ରୋତାମାନଙ୍କୁ ଅଭିବାଦନ ଜଣାଇ ଆଗାମୀକାଲିର ଅଧିବେଶନ ଆରମ୍ଭ କରିବୁ ସକାଳ 5:55ରେ। ଆଜି ପାଇଁ ବିଦାୟ ଦିଅନ୍ତୁ। ସେ ହିନ୍ଦ।